ସାଥୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ତାକ ବର୍ତ୍ତମାନ ଶୋ ଚାଲିଛି ସୋରିଲା ଆଫ୍ଟରନୁନ୍ ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ଆପଣ ସମସ୍ତେ ତ ଜାଣନ୍ତି ଯେ ଏଇ ଯୋଉ ଖରାର ପ୍ରକୋପ ବଢିଯାଇଛି ସେ ପାଇଁ ପିଲାଙ୍କ ସମର ଭେକେସନ୍ ଟିକେ କିଛି ଦିନ ପୂର୍ବରୁ ଷ୍ଟାର୍ଟ ହେଇଯାଇଛି ଆଉ ସମର ଭେକେସନ୍ ଷ୍ଟାର୍ଟ ମାନେ ପିଲାଙ୍କ ପାଠପଢା ହେଇଯାଏ ଟିକେ କମ୍ ଆଉ ମସ୍ତି ହେଇଯାଏ ଟିକେ ଅଧିକା କାହିଁକି ନା ପୁରା ବର୍ଷ ଯାକରେ ଏଇଟା ହିଁ ତ ଥାଏ ସବୁଠୁ ଲମ୍ବା ଛୁଟି ପିଲାଙ୍କ ପାଇଁ ସୋ ପିଲାମାନେ ଏଇ ଛୁଟିରେ କରିଥାନ୍ତି ଟିକେ ଅଧିକା ମସ୍ତି ଆଉ ସମର ଭେକେସନ୍ ଷ୍ଟାର୍ଟ ହେଲେ ମାନେ ସ୍କୁଲ ଟ୍ୟୁସନ୍ ସବୁରୁ ମିଳିଯାଏ ତାଙ୍କୁ ଛୁଟି ଆଉ ସ୍କୁଲ ଟ୍ୟୁସନ୍ ଛୁଟି ମାନେ ପିଲାଙ୍କୁ ମିଳିଯାଏ ପାଠପଢ଼ାରୁ ଟିକେ ମୁକ୍ତି

ସାଥି ଏଥର ଟିକେ ବ୍ୟତିକ୍ରମ ଘଟିଛି, କାହିଁକି ନା ଏବେ ସ୍କୁଲ ସିନା ଛୁଟି ହେଇଯାଇଛି କିନ୍ତୁ ପିଲାମାନଙ୍କର ଭର୍ଚୁଆଲ କ୍ଲାସେସ କଣ୍ଟିନ୍ୟୁ ରହିଛି, ତା ସହିତ ବି ଅନେକ ଆମ ଛୋଟ ଛୋଟ ସାଙ୍ଗମାନଙ୍କର ଟ୍ୟୁସନ ବି ସେମିତି ଚାଲୁ ରହିଛି। ସୋ ମସ୍ତି କରିବାଟା ଜାରି ରହିଛି ବି, ତା ସହିତ ଜାରି ରହିଛି ପାଠପଢା ବି। ପାଠପଢା ଏମିତି ଜାରି ରହିଥାଉ, ତା ସହିତ ମସ୍ତି ବି ଜାରି ରହୁ, ଆଉ ଜାରି ରହୁ ଗୀତ ଶୁଣିବା। ପହଞ୍ଚୁଛି କିଛି ମିଠା ମିଠା ଗୀତ ଖାସ ଆମର ସେଇ ଛୋଟ ଛୋଟ ସାଙ୍ଗମାନଙ୍କ ପାଇଁ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଆଉ କହୁଥାନ୍ତୁ ଦିଲ୍ ସି ଦିଲ୍ ତକ୍।

ମ୍ୟାକ୍ ସେଥି ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍ ଆଉ ସୁରିଲା ଆଫ୍ଟରନୁନ୍ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆପଣଙ୍କ ସାଥିରେ ଖରାଦିନିଆ ଛୁଟି ହେଲେ ମାନେ ପିଲାମାନଙ୍କ ଖୁସି ସିନା ବଢିଯାଏ ସାଥି, କିନ୍ତୁ ବାପା ମାଙ୍କର ମୁଣ୍ଡ ବିନ୍ଧା ଟିକେ ଅଧିକା ହେଇଯାଏ। କାହିଁକି ଭାବୁଛନ୍ତି? କାହିଁକି ନା ଘରେ ବସିଲେ ମାନେ ପିଲା ଖାଲି ମୋବାଇଲ ଦେଖିବେ, ନହେଲେ ଟିଭି ଦେଖିବେ ଦିନ ସାରା। ଆଉ ପିଲାଙ୍କ ଏଇ ସ୍କ୍ରିନ୍ ଟାଇମ୍କୁ କେମିତି କମ୍ କରିବେ ସେଇ ଟେନସନରେ ଏବେ ସବୁ ବାପା ମା ରହିଥିବେ। ତେବେ ଡୋଣ୍ଟ ୱରି ସାଥି, କେମିତି ପିଲାଙ୍କ ସ୍କ୍ରିନ୍ ଟାଇମ୍କୁ

100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ରବିବାର 1948 ଶତାବ୍ଦ ବୈଶାଖ 13 ଦିନ ଇଂରାଜୀ 2026 ମସିହା ମେ ମାସ 3 ତାରିଖ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 5:58:32 ସୁପ୍ରଭାତ ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ।

ତୁମେ ସକାଳର ବନ୍ଦନା ପ୍ରଭୁ, ତୁମେ ହିଁ ସଞ୍ଜର ଆଳତୀ। ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏହି ବନ୍ଦନା ସହିତ ଆଜିର ଏହି ନୂଆ ସକାଳକୁ ଆମେ ଆରମ୍ଭ କରିଛେ। ସମ୍ପୂର୍ଣ୍ଣ ବୈଦିକ ସ୍ମାର୍ତ ଅନୁଷ୍ଠାନ ଏବଂ ସଂସାରର ସମସ୍ତ କାର୍ଯ୍ୟ ପ୍ରଭୁ ଆଦିତ୍ୟ ନାରାୟଣଙ୍କ କୃପାର ଅଧୀନ। ସବୁ ଜୀବଙ୍କ ଉପରେ ତାଙ୍କର ଅସୀମ କୃପା ରହିଛି। ସୂର୍ଯ୍ୟ ଦେବତାଙ୍କର ଶୋଧକ କିରଣ କୀଟାଣୁମାନଙ୍କୁ ନାଶ କରି ଆମକୁ ଆରୋଗ୍ୟ ପ୍ରଦାନ କରିଥାଏ। ପ୍ରଭୁ ସୂର୍ଯ୍ୟ ଦେବତାଙ୍କ କିରଣରେ ରୋଗ ବିନାଶକ ଶକ୍ତି ସହିତ ପରମ ପବିତ୍ରତା ମଧ୍ୟ ରହିଛି। ଭଗବାନଙ୍କର କିରଣ ଆମକୁ ଜୀବନ ଦାନ କରିଥାଏ। ଭଗବାନ ସୂର୍ଯ୍ୟ ଆମର ପ୍ରତ୍ୟକ୍ଷ ସଂରକ୍ଷଣ।

ସବୁ ସକାଳରେ ପ୍ରଭୁ ତୁମ ନାମ ମୋରି କଣ୍ଠରେ ଥାଉ। ପ୍ରଭୁଙ୍କର ନାମ ନେଇ ପ୍ରଭୁଙ୍କୁ ସ୍ମରଣ କରି ତାଙ୍କୁ ଦର୍ଶନ କରି ତାଙ୍କୁ ଅର୍ଘ୍ୟ ଅର୍ପଣ କରି ଆମେ ସକାଳର ଆରମ୍ଭ କରିଥାନ୍ତି। କାରଣ ପ୍ରଭୁ ଆଦିତ୍ୟ ହିଁ ହେଉଛନ୍ତି ଧର୍ମର ଧାରକ। ବିଶ୍ୱର ପ୍ରତ୍ୟେକଟି ଜୀବ ତାଙ୍କ କୃପାର ପାତ୍ର ଅଟେ। ସ୍ଥାବର ଜଙ୍ଗମ ସମସ୍ତେ ତାଙ୍କଠାରୁ ବିକାଶର ଶକ୍ତି ପାଇଥାନ୍ତି। କୋଟି କୋଟି ଲୋକ ପ୍ରଭୁ ଆଦିତ୍ୟଙ୍କୁ ନମସ୍କାର କରି ନିଜ ସକାଳର ଆରମ୍ଭ କରିଥାନ୍ତି।

ସୁଦାରିଦ୍ୟଂ ନୋପଜାୟତ୍। ପ୍ରତିଦିନ ସକାଳେ ସନ୍ଧ୍ୟାରେ ଭଗବାନ ସୂର୍ଯ୍ୟନାରାୟଣଙ୍କୁ ପୁଷ୍ପ ସମନ୍ୱିତ ଜଳର ଅର୍ଘ୍ୟ ଦେଇ ତାଙ୍କୁ ଆମେ ନମସ୍କାର କରନ୍ତି। ଏହି ପ୍ରକାଶମୟ ଦେବ ଆମକୁ ପ୍ରକାଶ ଦେଇ ସତ୍କର୍ମରେ ପ୍ରବୃତ୍ତ ହେବାର ପ୍ରେରଣା ଦେଇଥାନ୍ତି, କାରଣ ସେ ହିଁ ସକଳ ଶକ୍ତିର ଆଧାର, ସେ ହିଁ ଆମ ପାଇଁ ପ୍ରତ୍ୟକ୍ଷ ଦେବତା।

ଭଗବାନ ସୂର୍ଯ୍ୟ ଦିବ୍ୟ ତେଜୋମୟ ବ୍ରହ୍ମ ସ୍ୱରୂପ, ତେଣୁ କର୍ମର ପ୍ରେରକ ସେ। ସବିତା ସର୍ବୋତ୍ପାଦକ ସେ। ଆକାଶଗାମୀ ହେବା ଯୋଗୁଁ ସେ ସୂର୍ଯ୍ୟ ଦେବତା ବୋଲେଇଥାନ୍ତି। ଭଗବାନ ସୂର୍ଯ୍ୟ ସମ୍ପୂର୍ଣ୍ଣ ଜଗତର ଆତ୍ମା। ବେଦରେ ପର ଅପର ରୂପରେ ଭଗବାନ ସୂର୍ଯ୍ୟଙ୍କର ସ୍ମୃତି ମଧ୍ୟ ରହିଛି। ସୂର୍ଯ୍ୟ ଭଗବାନ ସକାଳୁ ଆଶ୍ଚର୍ଯ୍ୟଜନକ ରୂପେ ରାତିର ସମ୍ପୂର୍ଣ୍ଣ ଅନ୍ଧକାରର ବିନାଶ କରି ସମ୍ପୂର୍ଣ୍ଣ ଜ୍ୟୋତିଗୁଡ଼ିକର ଜ୍ୟୋତି ନେଇ ଉଦିତ ହୁଅନ୍ତି। ଉଦୟ ହେଇ ଆକାଶ ତଥା ଭୂମିକୁ ନିଜର ତେଜ ଦ୍ୱାରା ବ୍ୟାପ୍ତ କରିଦିଅନ୍ତି। ସୂର୍ଯ୍ୟ ଦେବତା ଚର ଅଚର ସମସ୍ତଙ୍କର ଆତ୍ମା ଅଟନ୍ତି। ସେ ସମସ୍ତଙ୍କର ଅନ୍ତର୍ଯ୍ୟାମୀ ଅଟନ୍ତି।

ଆମେ ପ୍ରତିଦିନ ତାଙ୍କର ଧ୍ୟାନ କରୁ। ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କର ଆରାଧନା ସହିତ ଆଜିର ଏହି ନୂଆ ସକାଳର ଆରମ୍ଭ ଆମେ କରିଛେ। ତାଙ୍କରି ନାମ ନେଇ ଆମେ ଆମ ଜୀବନର ଶୁଭାରମ୍ଭ କରିଛେ। ପ୍ରଭୁଙ୍କ ବିନା ନା ଦିନ ହୋଇପାରେ ନା ରାତି ହୋଇପାରେ, ତେଣୁ ଦିନ ରାତି ସବୁକିଛି କେବଳ ପ୍ରଭୁ ସୂର୍ଯ୍ୟ ଦେବତାଙ୍କର ହିଁ ଦାନ। ତାଙ୍କରି ଦୟା କୃପା ଆମ ସମସ୍ତଙ୍କ ଉପରେ ଥାଉ। ତେବେ ଏଇଠି ହିଁ ଶେଷ କରିବା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ବର୍ତ୍ତମାନ ଆପଣମାନେ ଶୁଣିପାରିବେ ଅତି ବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 24ତମ ଅଧ୍ୟାୟ। ତେବେ ଆସନ୍ତୁ ଶୁଣିବା ଶ୍ରୀମଦ୍ ଭାଗବତ।

ଗୁରୁଜନ ମାନେ ବଣକୁ ଯିବା କଥା ଯୁଧିଷ୍ଠିର ଜାଣିନଥିବାରୁ ଉଆସରେ ସେମାନଙ୍କୁ ନ ଦେଖି ସଞ୍ଜୟଙ୍କୁ ପଚାରିଲେ। ସଞ୍ଜୟ ସେ କଥା କିଛି କହିପାରିଲେ ନାହିଁ। ଏତିକି ବେଳେ ଦେବର୍ଷି ନାରଦ ପହଞ୍ଚି ଧୃତରାଷ୍ଟ୍ର, ବିଦୁର ଓ ଗାନ୍ଧାରୀ ହିମାଳୟର ଋଷି ଆଶ୍ରମରେ ରହିଥିବା କଥା କହିଲେ। ଆଉ ପାଞ୍ଚ ଦିନ ପରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ପ୍ରାଣ ଛାଡ଼ିବେ, ଆଉ ସେମାନଙ୍କ ଶୋକରେ କାତର ହୋଇ ବିଦୁର ତୀର୍ଥ କରିବାକୁ ଏଇ ବାଟେ ଆସିବେ। ଏ କଥା କହି ନାରଦ ତୁମ୍ବୁରୁ ସହିତ ବିଦାୟ ନେଲେ।

ଶ୍ରୋତାବନ୍ଧୁ ଆପଣ ମାନେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 24ତମ ଅଧ୍ୟାୟ।

ରିଲାକ୍ସ ଲାଗିବ। ତେବେ ପଜିଟିଭ ଭାବନା ସହିତ ଗୋଟେ ନୂଆ ସପ୍ତାହକୁ ସକାରାତ୍ମକ ଭାବନା ସହିତ ଆରମ୍ଭ କରିବା ଆମେ। ଏବଂ ବର୍ତ୍ତମାନ ଷ୍ଟୁଡ଼ିଓ ଘରେ ସମୟ 6:55 ହେବା ପାଇଁକି ଯାଉଛି। ଶୁଣିପାରିବେ ଆପଣମାନେ ସଂସ୍କୃତରେ ସମ୍ବାଦ ଯାହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ବର୍ତ୍ତମାନ ସଂସ୍କୃତରେ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଆସନ୍ତାକାଲି ସହାୟତା ରାଶି ପ୍ରଦାନ କରାଯିବ। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏହି ପର୍ଯ୍ୟାୟରେ 1,23,849 ଜଣ ହିତାଧିକାରୀଙ୍କୁ ସହାୟତା ରାଶି ମିଳିବ। ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ରାଜ୍ୟର 99 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସାର୍ବଜନୀନ ଜଳଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଲକ୍ଷ୍ୟ ନେଇ 345 ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି। ଏଥିପାଇଁ 4,030,18,00,000 ଟଙ୍କା ବ୍ୟୟବରାଦ ହୋଇଛି। ସେଥିମଧ୍ୟରୁ 107 ପ୍ରକଳ୍ପ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଥିବା ଜଣାପଡ଼ିଛି। ଦୂରଗାମୀ ହାଇପରସୋନିକ୍ ଆଣ୍ଟିସିପ୍ ମିସାଇଲ୍ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ବାଲେଶ୍ୱରସ୍ଥିତ ଚାନ୍ଦିପୁର ପ୍ରତିରକ୍ଷା କେନ୍ଦ୍ରରୁ ହୋଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରଟି ସଫଳତାର ସହ ଲକ୍ଷ୍ୟଭେଦ କରିପାରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଦ୍ୱାରା ନିର୍ମିତ ଏହି ସ୍ୱଦେଶୀ କ୍ଷେପଣାସ୍ତ୍ର 1,500 କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିପାରିବ ବୋଲି କୁହାଯାଇଛି। ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ 2:00-5:00 ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଉଥିବା ପରୀକ୍ଷା ପାଇଁ ଅପରାହ୍ନ 1:30 ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ସରକାରୀ ଏବଂ ବେସରକାରୀ ଜମିଜମା ଅଭିଲେଖ ସମ୍ବନ୍ଧୀୟ ପ୍ରଚଳିତ ମାର୍ଗଦର୍ଶିକାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ପ୍ରଚଳିତ ମାର୍ଗଦର୍ଶିକାର ସମୀକ୍ଷା କରି କମିଟି ସଂଶୋଧନ ସଂକ୍ରାନ୍ତ ପ୍ରସ୍ତାବ ଦାଖଲ କରିବ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିିିତ ହେଉଥିବା ଝାଡ଼ାବାନ୍ତି ରୋଗୀଙ୍କୁ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଭେଟିଛନ୍ତି। ଡାଇରିଆ ୱାର୍ଡକୁ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଚିକିତ୍ସାଧୀନ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଦଶରଥପୁର ବ୍ଲକ ପାଟପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟଜନିତ ପ୍ରତିକ୍ରିୟା ଯୋଗୁଁ ଅସୁସ୍ଥ ହୋଇଥିବା 50 ଜଣ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସଡ଼କ ଏବଂ ରେଳ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ସ୍ଥିତିରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ପୃଥକ୍ ପୃଥକ୍ ସମୀକ୍ଷା ବୈଠକରେ ଶ୍ରୀ ସିଂ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ପ୍ରକଳ୍ପ, ରାଜ୍ୟ ରାଜପଥ ପ୍ରକଳ୍ପ ଏବଂ ରେଳବାଇ ଓଭରବ୍ରିଜ୍ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତାକୁ ନେଇ ଭୁବନେଶ୍ୱରଠାରେ ଗତକାଲିଠାରୁ ପ୍ରଜ୍ଞା ପ୍ରେରଣା ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ଦେଶର ବିଶିଷ୍ଟ ଶିକ୍ଷାବିତ୍, ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଅଧ୍ୟାପକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗ ଦେଇଛନ୍ତି। ଜାତୀୟସ୍ତରୀୟ ଏହି କର୍ମଶାଳା ଆଜି ଉଦ୍ଯାପିତ ହେବ। ଓଡ଼ିଶା ପ୍ରଶାସନିକ ସେବା 2023 ବ୍ୟାଚ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପନୀ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଗତକାଲି ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ 30 ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଏବଂ 74 ଜଣ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ଯୋଗ ଦେଇଥିଲେ। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ମାର୍ଚ୍ଚ ମାସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଏଥିପାଇଁ ଆସନ୍ତା 15 ତାରିଖ ଯାଏଁ ଆବେଦନ କରିପାରିବେ।

ଚଳିତ ମାସ 31 ତାରିଖରେ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ରଥଦାଣ୍ଡଠାରେ ଆରମ୍ଭ ହେଉଛି। କୈବର୍ତ୍ତ ମହାସଭା ପକ୍ଷରୁ ଦୁଇଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଗତକାଲିର ଉଦ୍ଘାଟନୀ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋହାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ମସିହାରେ ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି।

0: ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋହାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ମସିହାରେ ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବୋଚ୍ଚ ତାପମାତ୍ରା 41.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ। ଆଜିର ବିଷୟବସ୍ତୁ ରହିଛି ହସନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚନା କରିବେ ଡକ୍ଟର ନିତ୍ୟାନନ୍ଦ ସ୍ୱାଇଁ।
2: ମନେ ପକାନ୍ତୁ ତ, ଆପଣ କେତେ ଘଣ୍ଟା ପୂର୍ବରୁ ବା କେତେ ଦିନ ତଳେ ମନ ଖୋଲା ହସିଥିଲେ, ହସି ହସି ପେଟ ଫାଟିଗଲା ଭଳିଆ ଲାଗିଥିଲା, ଏପରିକି ହସି ହସି ବେଦମ ହେଇ ପଡ଼ିବାରୁ ଆଖିରୁ ଲୁହ ଗଳି ପଡ଼ିଥିଲା। ଆଧୁନିକ ବିଜ୍ଞାନ କ୍ରମେ ସ୍ୱୀକାର କରିବା ପାଇଁ ବାଧ୍ୟ ହେଉଛି ଯେ ହସଟା କେବଳ ଯେ ଉପଭୋଗ୍ୟ ସେତିକି ନୁହେଁ, ଏହାର ରହିଛି ଅନେକ ସ୍ୱାସ୍ଥ୍ୟ ଅନୁକୂଳ ପ୍ରଭାବ। ପ୍ରଖ୍ୟାତ ଜର୍ମାନ ଦାର୍ଶନିକ ଫ୍ରେଡରିକ୍ ନିଏତ୍ସେ କହିଥିଲେ, ସଂସାରରେ ମଣିଷର ଜୀବନ ଏତେ ଯନ୍ତ୍ରଣା ଜର୍ଜରିତ ଯେ ସେ ହସ ଉଦ୍ଭାବନ କରିବା ପାଇଁ ବାଧ୍ୟ ହୋଇଥିଲା। ସେଥିପାଇଁ ହସକୁ ହୃଦୟର ନିଜସ୍ୱ ମହୌଷଧ ବୋଲି W.B. ନେସ୍ବିଟ୍ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଯଥାର୍ଥ। ଆର୍ନୋଲ୍ଡ ଗ୍ଲାସ୍କୋଙ୍କ ଭାଷାରେ ହସଟା ମନକୁ ଶାନ୍ତ ରଖିପାରୁଥିବା ଟ୍ରାଙ୍କୁଲାଇଜର ଜାତୀୟ ଔଷଧ ସହ ତୁଳନୀୟ। କିନ୍ତୁ ଟ୍ରାଙ୍କୁଲାଇଜର ଔଷଧର ହେଲେ କିଛି ନା କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଛି, ମାତ୍ର ହସ ଏହି ଦୁର୍ଗୁଣରୁ ମୁକ୍ତ। ଶିଶୁମାନେ 10 ସପ୍ତାହ ବୟସରେ ପହଞ୍ଚିଗଲେ ହସିବା ଆରମ୍ଭ କରିଦିଅନ୍ତି। 4 ମାସ ବୟସ ବେଳକୁ ସେମାନେ ପ୍ରତି ଘଣ୍ଟାରେ ହସିଥାନ୍ତି ଅନ୍ତତଃ ଥରେ ଲେଖାଏଁ। 4 ବର୍ଷ ବୟସର ଶିଶୁ ପ୍ରତି 4 ମିନିଟରେ ଥରେ ଲେଖାଏଁ ହସେ, ଅର୍ଥାତ୍ ଘଣ୍ଟାକୁ 15 ଥର। ହେଲେ ଆମେ ବୟସ୍କ ବ୍ୟକ୍ତିମାନେ ଦିନମାନ ଭିତରେ ପ୍ରାୟ 15 ଥର ହସିଥାଉ। କୁହାଯାଏ ଯେ ବୟସ୍କ ମଣିଷ ଜୀବନ ଜଞ୍ଜାଳରେ ଏତେ ପେଶି ହେଇଯାଉଛି ଯେ ହସିବାଟା ସେ ପାଶୋରୀ ପକେଇଲାଣି। ତେବେ ପ୍ରଶ୍ନ ଉଠେ, ହସ କଣ ମଣିଷକୁ ସୁସ୍ଥ ରଖିପାରେ? ହଁ, ହସିବା ଦ୍ୱାରା ମଣିଷ ସୁସ୍ଥ ରହେ। ଚିକିତ୍ସା ବିଜ୍ଞାନୀମାନେ ପ୍ରମାଣ ପାଉଛନ୍ତି ଯେ ହସଖୁସିଆ ବ୍ୟକ୍ତିମାନେ ରୋଗ ବ୍ୟାଧିକୁ ସହଜରେ ସହି ନେଇପାରନ୍ତି। ରୋଗରେ ପଡ଼ିଲେ ସେମାନେ ବିଶେଷ ବିଚଳିତ ହୋଇପାରନ୍ତିନି। ହସ କୌତୁକ କରିପାରୁଥିବା ଓ ଏହାକୁ ମନଭରି ଉପଭୋଗ କରିପାରୁଥିବା ବ୍ୟକ୍ତିମାନେ ପ୍ରାୟତଃ ଦୀର୍ଘାୟୁ। ହସ ଏକ ଯନ୍ତ୍ରଣା ନିବାରକ ଭାବରେ କାମ କରେ। ଯନ୍ତ୍ରଣା ହେଉଥିଲେ ମାଂସପେଶୀମାନ ଟାଙ୍କିଯାଏ, କିନ୍ତୁ ପେଟ ଫଟେଇ ହସିଲେ ଶିଥିଳ ହୋଇଯାଏ ମାଂସପେଶୀମାନ। ଏହି କାରଣରୁ ମାଂସପେଶୀ ବ୍ୟଥା ମନ ଖୋଲି ହସିବା ଫଳରେ ଅସ୍ଥାୟୀ ଭାବରେ ଉପଶମ ହେଉଥିବାର ପ୍ରମାଣିତ। ହସିବା ସମୟରେ ମସ୍ତିଷ୍କରେ କ୍ଷରିତ ହୁଏ କାଟିକୋଲାମିନ୍ ହରମୋନ୍। ଏହାର ପ୍ରଭାବରେ ଏଣ୍ଡୋରଫିନ୍ସ ନାମକ ଉପାଦାନଗୁଡ଼ିକର କ୍ଷରଣ ବଢ଼ିଯାଏ। ଏଣ୍ଡୋରଫିନ୍ସ ହେଉଛି ଶରୀରର ପ୍ରାକୃତିକ ଯନ୍ତ୍ରଣା ହର, ଏହା ଯନ୍ତ୍ରଣା ହରଣ କରିନେଇ ଆରାମ ପ୍ରଦାନ କରେ। ସେଥିପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିବା ବ୍ୟକ୍ତିକୁ କୌଣସି ଉପାୟରେ ହସେଇ ପାରିଲେ ଅଳ୍ପ ସମୟ ପାଇଁ ହେଉ ପଛେ ସେ ଯନ୍ତ୍ରଣା ମୁକ୍ତ ରହିପାରେ। ହସିବା କ୍ରିୟାକୁ ସ୍ୱାସ୍ଥ୍ୟବର୍ଦ୍ଧକ ମର୍ଦ୍ଦନ ବୋଲି କୁହାଯାଉଛି। ହସିଦେଲେ କ୍ରୋଧ ହ୍ରାସ ପାଇଯିବାରୁ ହାର୍ଟ ଆଟାକର ଆଶଙ୍କା କେତେକାଂଶରେ ନିବାରିତ ହୋଇଯାଏ। ଦୂର ହୋଇଯାଏ ବିଷାଦ। ବିଷାଦ ହ୍ରାସ ପାଇଗଲେ କର୍କଟ ରୋଗ ଜାତ ହେବାର ସମ୍ଭାବନା ହ୍ରାସ ପାଉଥିବ ବୋଲି କେହି କେହି ବିଶ୍ୱାସ କରୁଛନ୍ତି। ହସ ଉପରେ ଗବେଷଣା କରୁଛନ୍ତି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ହସ ବିଜ୍ଞାନୀ ଡକ୍ଟର ୱିଲିୟମ୍ ଏଫ୍ ଫ୍ରାଇ। ତାଙ୍କ ଅନୁଧ୍ୟାନରୁ ପ୍ରକାଶ ଯେ ହୃଦୟ ଖୋଲା ହସର ପ୍ରଭାବ ବ୍ୟାୟାମର ପ୍ରଭାବ ସହ ତୁଳନୀୟ, କାରଣ ମନ ଖୋଲି ହସିଲେ ମାଂସପେଶୀଗୁଡ଼ିକ ସକ୍ରିୟ ହୋଇପଡ଼ନ୍ତି, ହୃତ୍ସ୍ପନ୍ଦନର ହାର ଏବଂ ଶ୍ୱାସକ୍ରିୟାର ହାର ବଢ଼ିଯାଏ, ବୃଦ୍ଧି ପାଇଯାଏ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ବିନିମୟ, ମୁହଁ ହାତ ଗୋଡ଼ ପାକସ୍ଥଳୀ ମଧ୍ୟଚ୍ଛେଦ ଓ ଛାତିର ମାଂସପେଶୀଗୁଡ଼ିକ ଅଧିକ କ୍ରିୟାଶୀଳ ହୋଇଯାଆନ୍ତି। ଇଏ ତ ଗଲା ଶାରୀରିକ ସୁସ୍ଥତା ଲାଭ ବିଷୟରେ। ହସିବା ଫଳରେ ମଧ୍ୟ ଲାଭ କରିହୁଏ ମାନସିକ ଏବଂ ସାମାଜିକ ସୁସ୍ଥତା। ହସିବା ଫଳରେ ରୋଗ ଉପଶମ ହୋଇଯାଉଥିବାର ବଳିଷ୍ଠ ପ୍ରମାଣ ମିଳିଗଲା ପରେ ଏବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବିଭିନ୍ନ ଡାକ୍ତରଖାନାରେ ହସ କୋଠରୀ ବା ଲାଫିଂ ରୁମ୍ର ବ୍ୟବସ୍ଥା କରାଗଲାଣି। ରୋଗୀ, ରୋଗୀର ଆତ୍ମୀୟ ଏବଂ ଡାକ୍ତରଖାନାର କର୍ମଚାରୀମାନେ ସେହି କୋଠରୀ ଭିତରକୁ ଯାଇ ହସଜାତ କରୁଥିବା ବହିମାନ ପଢ଼ନ୍ତି ଏବଂ ହସେଇ ପାରୁଥିବା ଭିଡ଼ିଓ ଓ ସିନେମା ଦେଖନ୍ତି। ଏପରିକି ଡାକ୍ତରଖାନାରେ ରହିଛି ସ୍ୱତନ୍ତ୍ର ଠେଲା ଗାଡ଼ି। ସେଥିରେ ଖଞ୍ଜା ହୋଇଛି ଟେଲିଭିଜନ ଓ ଭିଡ଼ିଓ।

0: ଭିଡ଼ିଓ ଦେଖାଇବାର ସୁବିଧା ରହିଛି। ଜୋକ୍ ବହି ଯେଉଁ ରୋଗୀମାନେ ଦିନ ଦିନ ଧରି ଖଟିଆରେ ପଡ଼ି ରହିଛନ୍ତି, ଚଲାବୁଲା କରିପାରୁନାହାନ୍ତି, ସେମାନଙ୍କୁ ହସେଇ ଖୁସି କରିବା ନିମନ୍ତେ ଏପରି ବ୍ୟବସ୍ଥା। ସୁତରାଂ ନିଜେ ହସନ୍ତୁ, ଅନ୍ୟମାନଙ୍କୁ ହସାନ୍ତୁ। ଯେଉଁ ଦିନଟିରେ ଆପଣ ହସି ନଥିବେ ସେହି ଦିନଟି ପୂରାପୂରି ବୃଥା ଗଲା ବୋଲି ଭାବିନେବେ।
1: ଅତି ସୁନ୍ଦର କଥା କହିଲେ ଆମ ସମସ୍ତଙ୍କୁ ଡକ୍ଟର ନିତ୍ୟାନନ୍ଦ ସ୍ୱାଇଁ। ପ୍ରତ୍ୟେକ ଦିନ ଟିକେ ହସନ୍ତୁ ଆଉ ସୁସ୍ଥ ରୁହନ୍ତୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାକୁ ବାତିଲ କଲେ ନିର୍ବାଚନ କମିଶନ। ଆସନ୍ତା 21 ତାରିଖରେ ହେବ ପୁନଃ ମତଦାନ। ସେଲ୍ ପ୍ରସାରଣ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣରେ 13 ଜଣଙ୍କ ମୃତ୍ୟୁ। ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଦେଶରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 8 ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭୋଟ୍ ପ୍ରକ୍ରିୟାକୁ ବାତିଲ କରିଛନ୍ତି। ସେଠାରେ ସହାୟକ ବୁଥ୍ ସମେତ ସମସ୍ତ 285 ମତଦାନ କେନ୍ଦ୍ରରେ ଚଳିତ ମାସ 21 ତାରିଖରେ ପୁଣି ଥରେ ମତଦାନ ଅନୁଷ୍ଠିତ ହେବ। ମଇ 24 ତାରିଖରେ ଭୋଟ୍ ଗଣନା କରାଯିବ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଗତ ମାସ 29 ତାରିଖରେ ସେଠାରେ ମତଦାନ ସମୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଦେଖାଦେଇଥିଲା। ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଇଭିଏମ୍ରେ ଟ୍ୟାମ୍ପରିଂ କରାଯିବା ସହ ଭୋଟରମାନଙ୍କୁ ଭୟଭୀତ କରାଯାଇଥିଲା। ଅନେକଗୁଡ଼ିଏ ବୁଥ୍ରେ ବାଲାଟ୍ ୟୁନିଟ୍ର ବଟନ୍ଗୁଡ଼ିକ ଉପରେ କଳାରଙ୍ଗର ଟେପ୍ ଲଗାଯାଇଥିଲା, ଯାହାଫଳରେ ସଠିକ୍ ଭାବରେ ମତଦାନ ସମ୍ଭବ ହୋଇନଥିଲା। କେତେକ ବୁଥ୍ରେ ବଳପୂର୍ବକ ଭାବେ ଲୋକମାନେ ପ୍ରବେଶ କରି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବା ଜଣାପଡ଼ିଥିଲା। ତାମିଲନାଡୁରେ ଆସନ୍ତାକାଲି ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନର ଭୋଟ୍ ଗଣନା କରାଯିବ। ସକାଳ 8ଟାରୁ ନିର୍ଦ୍ଧାରିତ 62ଟି ଗଣନା କେନ୍ଦ୍ରରେ ଭୋଟ୍ ଗଣତି ହେବ। ଏହି କାର୍ଯ୍ୟରେ 10,545 ଜଣ ଗଣନା ଅଧିକାରୀଙ୍କୁ ନିୟୋଜନ କରାଯାଇଛି। ଗଣନା କାର୍ଯ୍ୟ ତଦାରଖ କରିବା ଲାଗି ନିର୍ବାଚନ କମିଶନ 4,624 ଜଣ ମାଇକ୍ରୋ ଅବ୍ଜର୍ଭର ନିଯୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ 234 ଜଣ କାଉଣ୍ଟିଂ ଅବ୍ଜର୍ଭର ଅଛନ୍ତି। ପ୍ରତ୍ୟେକ ବିଧାନସଭା ଆସନ ପାଇଁ ଜଣେ କାଉଣ୍ଟିଂ ଅବ୍ଜର୍ଭର ଗଣନା କାର୍ଯ୍ୟର ତଦାରଖ କରିବେ। ଗଣନା କାର୍ଯ୍ୟକୁ ଦୃଷ୍ଟିରେ ରଖି ତାମିଲନାଡୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଣନା ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଫଟୋ ସମ୍ଭଳିତ ଚିହ୍ନଟ ପତ୍ର ଓ କ୍ୟୁଆର୍ କୋଡ୍ ପ୍ରଦାନ କରାଯାଇଛି। ଗଣନା କେନ୍ଦ୍ରର 100 ମିଟର ପରିଧିକୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ କରାଯାଇଥିବା ବେଳେ ରାଜ୍ୟ ସଶସ୍ତ ପୁଲିସ୍କୁ ଦ୍ୱିତୀୟ ପ୍ରବେଶ ଦ୍ୱାର ନିକଟରେ ମୁତୟନ କରାଯାଇଛି। ଗଣନା କକ୍ଷ ଏବଂ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ରେ ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଦାନ କରାଯାଇଛି। ରାଜ୍ୟ ପୁଲିସ୍ ସମେତ କେନ୍ଦ୍ରୀୟ ସୁରକ୍ଷା ବଳର 65 କମ୍ପାନୀ ମୁତୟନ କରାଯାଇଛି। ତାମିଲନାଡୁରେ 4,87,98,833 ଜଣ ମତଦାନ କରିଥିବା ବେଳେ 85.10% ମତଦାନ ହୋଇଥିଲା। 2,52,69,596 ଜଣ ମହିଳା ମତଦାନ କରିଥିବା ବେଳେ 2,35,34,720 ଜଣ ପୁରୁଷ ଓ 4,517 ଜଣ ତୃତୀୟ ଲିଙ୍ଗୀ ଭୋଟର ମତଦାନ କରିଥିଲେ। ସେଲ୍ ପ୍ରସାରଣ ବ୍ୟବସ୍ଥା ଏବଂ ସାଧାରଣ ସତର୍କତା ଜାରି କରିବା ଭଳି ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗତକାଲି ଦେଶରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହେବା ପରେ ଶୁଭେଚ୍ଛା ଜଣାଇ ଶ୍ରୀ ଶାହା କହିଛନ୍ତି, ଏହି ବ୍ୟବସ୍ଥା ସମୟୋଚିତ ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଇଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ସୁନାମି, ଭୂମିକମ୍ପ, ବଜ୍ରପାତ, ଗ୍ୟାସ୍ ଲିକ୍ ଏବଂ ରାସାୟନିକ ବିପଦ ଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଲୋକମାନଙ୍କୁ ଦ୍ରୁତ ଗତିରେ ସତର୍କ କରାଇବା ଲାଗି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତର ସମସ୍ତ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ

ଏହା କାର୍ଯ୍ୟକାରୀ ହୋଇଛି। ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ ହୋଇଥିବା ଡକ୍ଟର ଆର୍ ବାଲସୁବ୍ରମଣ୍ୟମ୍ ଏବଂ ଡକ୍ଟର ଜୋରାମ ଆନିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ସଦସ୍ୟଙ୍କ ଅଭିଜ୍ଞତା ଏବଂ ବୁଝାମଣା ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସହାୟକ ହେବ। ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ନବସୃଜନ ଏବଂ ଅଭିବୃଦ୍ଧିକୁ ଆଗେଇ ନେବ ବୋଲି ଶ୍ରୀ ମୋଦି କହିଛନ୍ତି। କ୍ୟାବିନେଟ୍ ସଚିବାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତିରେ ଡକ୍ଟର ବାଲସୁବ୍ରମଣ୍ୟମ୍ ଏବଂ ଡକ୍ଟର ଆନିଆଙ୍କ ନିଯୁକ୍ତି ବିଷୟ ପ୍ରକାଶ ପାଇଛି। ଲେବାନନରେ ଇସ୍ରାଏଲ୍ର ବିମାନ ଆକ୍ରମଣ ଯୋଗୁଁ ଚାରିଜଣ ମହିଳା ଏବଂ ଜଣେ ଶିଶୁଙ୍କ ସମେତ 13 ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ଅନେକ ଆହତ ହୋଇଥିବା ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ ଇସ୍ରାଏଲ୍ ସେନା ଲେବାନନର ସୀମାନ୍ତ ଅଞ୍ଚଳରେ ଥିବା ଏକ କାଥୋଲିକ କନ୍ୟାଶ୍ରମର କିଛି ଅଂଶ ନଷ୍ଟ କରିଛି। ଇସ୍ରାଏଲ୍ ସେନା ପକ୍ଷରୁ ଲେବାନନର ଦକ୍ଷିଣାଞ୍ଚଳର 9ଟି ଗାଁର ବାସିନ୍ଦାଙ୍କୁ ଅନ୍ୟତ୍ର ପଳାଇଯିବା ଲାଗି ଚେତାବନୀ ଦିଆଯାଇଛି। ଗତମାସ 17 ତାରିଖରୁ ଆମେରିକା ମଧ୍ୟସ୍ଥତାରେ ଯୁଦ୍ଧବିରତି ସତ୍ତ୍ୱେ ଇସ୍ରାଏଲ୍ ସେନା ଏବଂ ଲେବାନନର ଆତଙ୍କବାଦୀ ହେଜବୋଲା ଗୋଷ୍ଠୀ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଲେବାନନର କାଥୋଲିକ ଚର୍ଚ୍ଚରେ ଭଙ୍ଗାରୁଜା କରିବା ଦାବିକୁ ଇସ୍ରାଏଲ୍ ପ୍ରତ୍ୟାଖ୍ୟାନ କରିଛି। ଇସ୍ରାଏଲ୍ ସେନା କହିଛି ସମ୍ପୃକ୍ତ କୋଠା ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା। ସେଠାରେ କେବଳ 2 ଜଣ ନନ୍ ରହୁଥିଲେ ବୋଲି ଇସ୍ରାଏଲ୍ କହିଛି। ଜର୍ମାନୀରେ ଆମେରିକା ତା'ର ସୈନ୍ୟ ଉପସ୍ଥିତିକୁ ବହୁ ପରିମାଣରେ ହ୍ରାସ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ପ୍ରାୟ 5,000 ସୈନିକଙ୍କୁ ଜର୍ମାନୀରୁ ଫେରାଇ ଅଣାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ବୋରିସ୍ କ୍ରିଷ୍ଟୋରିୟସ୍ କହିଛନ୍ତି ଆମେରିକାର ସୈନ୍ୟ ହ୍ରାସ ପରେ ଜର୍ମାନୀ ତା'ର ସାମରିକ ଭିତ୍ତିଭୂମି ବିସ୍ତାର କରିବା ପାଇଁ ଯୋଜନା କରିଛି। ଜର୍ମାନୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଲକ୍ଷ ଲକ୍ଷ ସୈନ୍ୟ ନିୟୋଜିତ କରିଥିଲା। ଏବେ ଜର୍ମାନୀରେ 36,000 ଅଧିକ ଆମେରିକୀୟ ସୈନ୍ୟ ଥିବାବେଳେ ଇଟାଲୀରେ 12,000 ଓ ବ୍ରିଟେନ୍ରେ 10,000 ସୈନ୍ୟ ମୁତୟନ ଅଛନ୍ତି। ସ୍ନାତକ ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଆଜି ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ଅନୁଷ୍ଠିତ ହେବ। ଅପରାହ୍ନ 2ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ନିଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପରୀକ୍ଷାର୍ଥୀମାନେ ଅପରାହ୍ନ 1:30 ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ ଅନୁଯାୟୀ ଦେଶରେ ସ୍ନାତକ ଡାକ୍ତରୀ ଶିକ୍ଷାରେ ନାମଲେଖା ନିମନ୍ତେ 2019 ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆୟୋଜନ କରୁଛି। ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷଣ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍ମିଟ୍ କାର୍ଡ ସହ ଭୋଟର ପରିଚୟପତ୍ର, ଆଧାର କାର୍ଡ କିମ୍ବା ରାସନ କାର୍ଡ ଭଳି ଗୋଟିଏ ମୂଳ ଫଟୋ ପରିଚୟ ପ୍ରମାଣପତ୍ର ସାଙ୍ଗରେ ନେବାକୁ ପଡ଼ିବ। ଦେଶରୁ ଆତଙ୍କବାଦ ଦୂର କରିବା ଲାଗି ଅପରେସନ୍ ସିନ୍ଦୁରକୁ ମୋଦି ସରକାରଙ୍କ ଅଟଳ ସଂକଳ୍ପର ପ୍ରତିଫଳନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି ଏହି ଅଭିଯାନ ସମୟରେ ସଶସ୍ତ ବାହିନୀର ଅତୁଳନୀୟ ବୀରତ୍ୱ ଭାରତୀୟ ସାମରିକ ଇତିହାସରେ ସୁବର୍ଣ୍ଣ ଅଧ୍ୟାୟ ଭାବେ ଚିହ୍ନିତ ହୋଇଛି। ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ ପୂର୍ବରୁ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଶୌର୍ଯ୍ୟ ସନ୍ଧ୍ୟା ନାମକ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ସିଂ କହିଛନ୍ତି ଗତବର୍ଷ ଏପ୍ରିଲ 22ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଜବାବରେ ମଇ 7 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ ହୋଇଥିଲା। ଏହି ଅଭିଯାନ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିଭିଭୂମିକୁ ଭାରତୀୟ ସେନା ନଷ୍ଟ କରିବା ସହ 4 ଦିନ ଧରି ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା। ମଇ 10ରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ବୁଝାମଣା ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଦେଶର ସଶସ୍ତ ବାହିନୀ ଯୁଦ୍ଧକ୍ଷେତ୍ର ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସେବା ଯୋଗାଇଦେବା କ୍ଷେତ୍ରରେ ଅଦମ୍ୟ ସାହସ ପ୍ରଦର୍ଶନ କରୁଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଯୋଗ ଦେଇଥିଲେ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 8 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 169 ରନ୍ ସ୍କୋର କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 18 ଓଭର ଗୋଟିଏ ବଲ୍ରେ 2 ୱିକେଟ୍ ବିନିମୟରେ 160 ରନ୍ କରିଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2ଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ଧ୍ୟା 7:30ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ

0: ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ତଥା ଦକ୍ଷିଣରେ କେରଳ, ତାମିଲନାଡୁ ଆଦି ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ସେହିଭଳି ଓଡ଼ିଶା, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଆସନ୍ତା ଦୁଇ ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାକୁ ବାତିଲ କଲେ ନିର୍ବାଚନ କମିଶନ। ସେଲ୍ ପ୍ରସାରଣ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣରେ 13 ଜଣଙ୍କ ମୃତ୍ୟୁ। ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଦେଶରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 8 ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ।
1: ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଯେଉଁମାନେ ସକାଳୁ ଉଠି ନିଜ ସ୍ୱପ୍ନ ପାଇଁ କାମ କରନ୍ତି ସେମାନଙ୍କ ସଫଳତା କେବେ ବି ରୋକିପାରେନି। ହ୍ୟାଲୋ, ନମସ୍କାର, ସଶ୍ରୀଆକାଲ, ଅ ଭେରି ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ ମୋ ତରଫରୁ ଆପଣମାନଙ୍କୁ। ବନ୍ଧୁମାନେ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ଏକ ଦିଲ ସେ ଦିଲ ତକ। ସୁପ୍ରଭାତ ସୁପ୍ରଭାତ ସୁପ୍ରଭାତ, ଉଠି ପଡ଼ନ୍ତୁ, ଏଥର ହସନ୍ତୁ, ଆଉ ଦିନଟାକୁ ଫୁଲ୍ ଏନର୍ଜି ସହିତ ଆରମ୍ଭ କରନ୍ତୁ। ଆଜି ଯିଏ ପ୍ରୟାସ କରିବେ ସେ କାଲିର ସଫଳତାର ଆଧାର ନିଶ୍ଚୟ ହେବେ। ତେଣୁ ହସିବା ଆଉ ଆଗକୁ ବଢ଼ିବା ଆଉ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଆଜିଠାରୁ କାମ ଆରମ୍ଭ କରିବା, ଏଇ ଗୋଟିଏ ଚିନ୍ତାଧାରା ଆମ ସମସ୍ତଙ୍କ ମନରେ ରହିବା ଦରକାର। ଆଜିର ଏ ଲଭ୍ଲି ବ୍ୟୁଟିଫୁଲ୍ ମର୍ଣ୍ଣିଂ ଡେ, ସଣ୍ଡେର ମର୍ଣ୍ଣିଂ ଅଛି ଆଉ ରବିବାର ମାନେ ଛୁଟି ଦିନ, ରିଲାକ୍ସେସନ୍ର ଦିନ। ତାହେଲେ ଚାଲନ୍ତୁ ଆପଣଙ୍କର ଏଇ ମର୍ଣ୍ଣିଂକୁ ଆଉ ଟିକେ ବେଶୀ ତାଜାପଣରେ ଭରିଦେବି ମୁଁ, ଆପଣଙ୍କ ସକାଳଟା ଏକଦମ୍ ଫୁଲ୍ ଟୁ ଫ୍ରେଶ୍ ହେଇଯିବ। ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ, ଏନ୍ଜୟ କରନ୍ତୁ।

ନିଜେ ଯଦି ଆପଣ ଏନର୍ଜେଟିକ ରହିବା ପାଇଁ ଚାହୁଁଛନ୍ତି ନା, ସବୁବେଳେ ପଜିଟିଭ ରୁହନ୍ତୁ, ପଜିଟିଭ ରୁହନ୍ତୁ, କିଛି ବି ନକାରାତ୍ମକ କଥା ଆପଣଙ୍କ ପାଖକୁ ଆସିବାକୁ ହିଁ ଦିଅନ୍ତୁନି। ଦେଖିବେ ଆପଣଙ୍କର ଜୀବନ ଏତେ ସୁନ୍ଦର ହେଇଯିବ, ଆଉ ଏତେ ଏନର୍ଜି, ଇନର ପିସ୍ ଯୋଉ କୁହନ୍ତି ନା, ମନ ଭିତରର ଶାନ୍ତି, ସେଇଟା ଆପଣଙ୍କୁ ମିଳିବ। ଏବଂ ତାହା ସହିତ ଆପଣ ଏତେ ଏନର୍ଜି ଫିଲ୍ କରିବେ ଯେ ନିଜ କାମକୁ ବହୁତ ସହଜରେ ଆପଣ କରିପାରିବେ। ଗୋଟେ ଥର ଟ୍ରାଏ କରିକି ଦେଖନ୍ତୁ, ଯିଏ ଯାହା ନକାରାତ୍ମକ କଥା ଯଦି ଆପଣଙ୍କୁ କହୁଛି ବା କୌଣସି ସିଚୁଏସନ୍ ଆପଣଙ୍କ ସାଙ୍ଗରେ ଏମିତି ହେଉଛି କି କିଛି ନକାରାତ୍ମକ ଉର୍ଜା ଆପଣଙ୍କ ଆଖପାଖରେ ଏପଟ ସେପଟ ହେଉଛନ୍ତି, ତେବେ ସେମାନଙ୍କୁ ଟୋଟାଲି ଏଭଏଡ କରନ୍ତୁ, ପୁରା ପୁରୀ ନିଜଠୁ ଦୂରେଇକି ରଖନ୍ତୁ। ଗୋଟେ ଥର ଟ୍ରାଏ କରିକି ଦେଖନ୍ତୁ କେତେ ଭଲ ଫିଲ୍ ହବ ଆପଣଙ୍କୁ। ସବୁବେଳେ ଯଦି ଆମେ ଅନ୍ୟ ବିଷୟରେ ଚିନ୍ତା କରିବା, କମ୍ପ୍ଲେନ୍ କରିବା, ଆଉ ମନରେ ରାଗ ରଖିବା, ଏମିତି କାହିଁ ହେଲାନି, ସେମିତି କାହିଁ ହେଲାନି, ଏଇଟା ହେଲାନି, ସେଟା ହେଲାନି, ତାହେଲେ ନିଜେ ହିଁ କଷ୍ଟ ପାଇବା। ନିଜେ ଯଦି ଖୁସିରେ ରହିବା ପାଇଁ ଆମେ ଚାହୁଁଛେ, ତେବେ ଆମକୁ ଏସବୁଠାରୁ ଦୂରେଇକି ରହିବାକୁ ପଡିବ, ଆଉ ସବୁବେଳେ ସକାରାତ୍ମକ ରହିବାକୁ ପଡିବ। ସେଇଟା ହିଁ ଗୋଟେ ନୂଆ ଉର୍ଜା, ଗୋଟେ ନୂଆ ଏନର୍ଜି ଆମ ବଡି ଭିତରେ କ୍ରିଏଟ୍ କରିବ, ଯୋଉଟାକି ଆମକୁ ଆଗକୁ ବଢିବାରେ ବହୁତ ସାହାଯ୍ୟ କରିବ। ମୁଁ ତ ଏଇଟା ପର୍ସନାଲି ବହୁତ ଟାଇମରେ ଫିଲ୍ କରିଛି, ଆଉ ମୁଁ ଭାବୁଛି କି ଆପଣମାନେ ବି ଟ୍ରାଏ କଲେ ନିହାତି ଫିଲ୍ କରିପାରିବେ। ସୋ ଷ୍ଟେ ଟ୍ୟୁନ୍ ଆଣ୍ଡ ଏନ୍ଜୟ ୟୋର ମର୍ଣ୍ଣିଂ।

ବହୁତ ହି ଖାସ୍ ସେମିତି ବି କହିବାକୁ ଚାହିଁବି ଯେ ଆଜି ହେଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଯାହାକୁ ଇଂରାଜୀରେ କୁହାଯାଏ ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ ପ୍ରତିବର୍ଷ ମେ ମାସ 3 ତାରିଖରେ ପାଳନ କରାଯାଉଛି ଏବଂ ଏହି ଦିନଟି ପ୍ରେସ୍ର ସ୍ୱାଧୀନତା ଓ ଗଣତନ୍ତ୍ରରେ ୟାର ଗୁରୁତ୍ୱକୁ ସବୁବେଳେ ସ୍ମରଣ କରାଇଥାଏ ପ୍ରେସ୍ ସ୍ୱାଧୀନତାର ଅର୍ଥ ହେଉଛି ସାମ୍ବାଦିକମାନେ ନିର୍ଭୟ ଭାବରେ ସତ୍ୟ ସମ୍ବାଦ ପ୍ରକାଶ କରିପାରିବେ କୌଣସି ଭୟ ଚାପ ନିୟନ୍ତ୍ରଣ ବିନା ଆଉ ଏଇଟା ହିଁ ଗଣତନ୍ତ୍ର ଏକ ମୂଳ ଆଧାର କାରଣ ସଚେତନ ନାଗରିକ ତେବେ ହିଁ ସଠିକ୍ ନିଷ୍ପତ୍ତି ନେଇପାରିବେ ଯେତେବେଳେ ସେମାନେ ସଠିକ୍ ତଥ୍ୟ ପାଇପାରିବେ ତେଣୁ ଏହି ଦିନଟିର ଆରମ୍ଭ ୟୁନେସ୍କୋ ଦ୍ୱାରା 1993 କରାଯାଇଥିଲା ଯାହା ପ୍ରେସ୍ ସ୍ୱାଧୀନତାକୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ କରାଯାଉଛି ଏହି ଦିନ ମାଧ୍ୟମରେ ତେବେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଆମକୁ ସ୍କରଣ କରାଏ ଯେ ଏକ ସ୍ୱାଧୀନ ଆଉ ସତ୍ୟବାଦୀ ପ୍ରେସ୍ ହେଉଛି ସୁସ୍ଥ ଗଣତନ୍ତ୍ରର ଆଧାର ତେଣୁ ଆମେ ସାମ୍ବାଦିକମାନଙ୍କୁ ସ୍ୱାଧୀନତାକୁ ସମ୍ମାନ ଦେବା ଉଚିତ ଏବଂ ଆଜିର ଏହି ଖାସ୍ ଦିନରେ ମୋର ସବୁ ସାମ୍ବାଦିକ ବନ୍ଧୁମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଆଉ ଆପଣମାନଙ୍କ ପାଇଁ ରହିଛି କିଛି ସୁନ୍ଦର ଗୀତ ସୋ ଏଞ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ କୋୟଲ ଅଛି ଆପଣମାନଙ୍କ ସାଥିରେ ଆଜିର ଏଇ ନୂଆ ସକାଳ ଗୋଟିଏ ନୂଆ ଆଉ ଫ୍ରେଶ୍ ସକାଳ ତେବେ ଆଜି ସକାଳରେ ଗୋଟିଏ କଥା ହିଁ ଆପଣଙ୍କୁ କହିବା ପାଇଁ ଚାହିଁବି ବଗିଚାର 10 ମିନିଟ୍ ସାରା ଦିନର ସତେଜ ମନ ହଁ ସାଙ୍ଗମାନେ ସକାଳୁ ସକାଳୁ ଅଳ୍ପ ସମୟ ନିଜ ବଗିଚାରେ ବିତାନ୍ତୁ ତାଜା ପବନ ନିଅନ୍ତୁ ଆଉ ପକ୍ଷୀମାନଙ୍କର ଗୀତ ବି ଶୁଣନ୍ତୁ ଗଛମାନଙ୍କ ସହିତ ଦିନଟି ଆରମ୍ଭ କରନ୍ତୁ ଦେଖିବେ ଆପଣଙ୍କ ମନକୁ ଶାନ୍ତି ବି ମିଳିବ ଶରୀରକୁ ଏନର୍ଜି ବି ମିଳିବ ଆଉ ଦିନଟିକୁ ଏଇ ସବୁ ମାନେ ପ୍ରକୃତି ଆପଣଙ୍କର ଦିନଟିକୁ ସୁନ୍ଦର କରିଦେବ ମନେ ରଖିବା ଉଚିତ ଆମ ସମସ୍ତଙ୍କୁ ଯେ ଗଛମାନେ କେବଳ ଅକ୍ସିଜେନ୍ ଦିଅନ୍ତିନି ବରଂ ସେମାନେ ଆମ ମନକୁ ମଧ୍ୟ ସତେଜ ରଖନ୍ତି ଫୁର୍ତ୍ତି କରିଦିଅନ୍ତି ତେଣୁ କରି ନିଜ ବାଡ଼ି ବଗିଚାରେ ଯଦି ଗଛ ଲଗେଇଛନ୍ତି ଆପଣ ତାହେଲେ ବହୁତ ସୁନ୍ଦର କଥା ତାଙ୍କ ସାଙ୍ଗରେ କିଛି ସମୟ ବିତାନ୍ତୁ ସକାଳୁ ସକାଳୁ ଦେଖିବେ କେତେ ଫ୍ରେଶ୍ ଲାଗିବ ଆଉ ଯେତେବେଳେ ସକାଳୁ ସକାଳୁ ନିଜ ଗଛରେ ଫୁଟିଥିବା ଫୁଲକୁ ଦେଖିବେ ନା ଆପଣଙ୍କ ମନ ଏମିତି ହିଁ ତାଜାପଣରେ ଭରିଯିବ ଆଉ ଯଦି ଆପଣ ଘରେ ବାଡ଼ି ବଗିଚାରେ ଗଛ ଲଗେଇ ନାହାନ୍ତି ନିଜ ଘର ପାଖରେ ଯଦି ପାର୍କ ଫାର୍କ ଅଛି ଯାଇକି ଟିକେ ସମୟ ବିତାନ୍ତୁ ନହେଲେ ରୋଡ଼ରେ ବି ଚାଲିକି ଯାଆନ୍ତୁ କାହିଁକି ନା ରୋଡ଼ର ଦୁଇ ସାଇଡ୍ରେ ଯୋଉ ଗଛ ସବୁ ଲାଗିଥାଏ ସେଇଟା ମଧ୍ୟ ଆମକୁ ରିଫ୍ରେଶ୍ ହେବାରେ ସାହାଯ୍ୟ କରିଥାଏ।

ଶ୍ରୋତା ବନ୍ଧୁ, କେବଳ ଆପଣଙ୍କ ପାଇଁ ଆଜିର ଏହି ନୂଆ ସକାଳଟି ଗୋଟିଏ ସୁନ୍ଦର ନୂଆ ସକାଳ, ନୂଆ ବାର୍ତ୍ତା ନେଇକି ଆସିଛି, କିଛି ନୂଆ ପ୍ରେରଣା ନେଇକି ଆସିଛି, କେବଳ ଆପଣଙ୍କ ହିଁ ପାଇଁ। ଯଦି ଆପଣ ତାକୁ ବୁଝିପାରିବେ, ନିଜ ଲାଇଫରେ ତାକୁ ସାମିଲ କରିପାରିବେ, ନିହାତି ଆପଣଙ୍କ ସକାଳ କ'ଣ, ଆପଣଙ୍କର ଦିନ କ'ଣ, ଆପଣଙ୍କର ଜୀବନ ବହୁତ ସୁନ୍ଦର ହେଇଉଠିବ। ତେବେ ପଜିଟିଭ କଥା ଭାବନ୍ତୁ, ପଜିଟିଭ କଥା କୁହନ୍ତୁ, ଆଉ ପଜିଟିଭ କଥା ଦ୍ୱାରା ହିଁ ନିଜ ଜୀବନକୁ ଆଗକୁ ନେଇ ଚାଲନ୍ତୁ, ଆପଣଙ୍କ ଜୀବନ ବହୁତ ସୁନ୍ଦର ହୋଇଯିବ।

ଅଛି ଶ୍ରୋତା ବନ୍ଧୁ, ଆପଣଙ୍କ ପୁରା ଦିନ ଆଜି ବଢିଆ ସେ ବିତିବ। ତ କାହିଁକି ନା ଆପଣ ସକାଳୁ ସକାଳୁ ପଜିଟିଭ ଥଟ୍ ନେଇକି ହିଁ ଆରମ୍ଭ କରିଛନ୍ତି ଆପଣଙ୍କ ଦିନକୁ। ୱେଲ, ଶୁଭ ସକାଳ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ବର୍ତ୍ତମାନ ଆପଣମାନେ ଶୁଣିପାରିବେ କିଛି ସମୟ ମଧ୍ୟରେ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ହସରେ ଖେଳେ ଜୀବନ ଫୁଲ, ଦୁଃଖ ଯାଏ ହୋଇ ଦୂର ଚଞ୍ଚଳ, ମନର ଅନ୍ଧାର ହୁଏ ଆଲୋକ, ହସିଲେ ମିଳେ ସବୁ ଆନନ୍ଦ ଲୋକ। ଛୋଟ ହସରେ ବଡ ସୁଖ ଲୁଚିଛି, କଷ୍ଟକୁ ସେ ମିଠା କରିଦେଉଛି, ମୁହଁରେ ହସ ରହୁ ସଦା ସାଥୀ, ଜୀବନ ହୁଏ ଖୁସିର ଗାଥି। ହସ ହେଉ ମନର ସୁନାରେଖା, ଭାଙ୍ଗିଦେଉ ସବୁ ଦୁଃଖର ଦେଖା, ହସିଲେ ମିଳେ ନୂଆ ଆଶା ଜୀବନେ, ସୁଖ ଭରିଯାଏ ପ୍ରତିଟି କ୍ଷଣେ। ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ପୁଣି ଥରେ। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍। ଆଜି ହେଉଛି ମେ ମାସ 3 ତାରିଖ ଏବଂ ଆଜି ମେ ମାସର ପ୍ରଥମ ରବିବାର ମଧ୍ୟ। ଆଉ ମେ ମାସର ପ୍ରଥମ ରବିବାରକୁ ପ୍ରତ୍ୟେକ ବର୍ଷ ବିଶ୍ୱ ହସ ଦିବସ ଭାବରେ ପାଳନ କରାଯାଏ। ତେବେ ହସର ଗୁରୁତ୍ୱ ଆଉ ଏହାର ମାନବ ଜୀବନରେ କେତେ ସକାରାତ୍ମକ ପ୍ରଭାବ ଅଛି ତାକୁ ସ୍ମରଣ କରାଯାଏ ଆଜିର ଦିନରେ। ଏବଂ ହସ କେବଳ ଗୋଟିଏ ଖୁସିର ପ୍ରତୀକ ନୁହେଁ, ବରଂ ଆମ ମନ ଆଉ ଶରୀର ପାଇଁ ଗୋଟିଏ ଶକ୍ତିଶାଳୀ ଔଷଧ। ଏ ବିଷୟରେ ଆଜି ଆମେ କଥା ହେବା, ହସିବା ଆଉ ପରସ୍ପର ସହିତ କିଛି ସମୟ କାଟିବା।

କାନ୍ଦୁ କାନ୍ଦୁ ଯଦି ଆମେ ହସି ପାରିବା ଆଉ ହସୁ ହସୁ ଯଦି ଆମେ କାନ୍ଦି ପାରିବା ତାହେଲେ ଆମ ଜୀବନର ସନ୍ତୁଳନ ବହୁତ ବଢିଆରେ ଚାଲିବ ଆଉ ଜୀବନର ପ୍ରତ୍ୟେକଟି ପରିସ୍ଥିତିକୁ ଆମେ ସାମ୍ନା ମଧ୍ୟ କରିପାରିବା ଅତି ସହଜରେ ଅତି ଚୁଟକିରେ ସେଥିପାଇଁ ତ ଗୋଟିଏ କଥା କୁହାଯାଏ କି ପ୍ରତ୍ୟେକ ଦିନ ସକାଳକୁ ଆପଣ ସ୍ମାଇଲର ସହିତ ହସର ସହିତ ଆରମ୍ଭ କରନ୍ତୁ ଓଠରେ ଗୋଟିଏ ହସ ଆପଣଙ୍କର ସବୁ ଦୁଃଖକୁ ଦୂରେଇ ଦେଇପାରେ ଆଜିର ଏହି ଦିନଟି ଆରମ୍ଭ କରାଯାଇଥିଲା 1998ରେ ଡକ୍ଟର ମଦନ କତାରିଆ ସିଏ ଥିଲେ ଜଣେ ଲାଫ୍ଟର ୟୋଗା ର ସ୍ଥାପକ ଭାବରେ ସେ ପରିଚିତ ସିଏ ବିଶ୍ୱାସ କରୁଥିଲେ ଯେ ହସ ମାନବ ଜୀବନରେ ଷ୍ଟ୍ରେସ୍ କମେଇ ସ୍ୱାସ୍ଥ୍ୟକୁ ଉନ୍ନତ କରିପାରେ ତେଣୁ ତାଙ୍କ ଉଦ୍ୟମରୁ ଆଜି ସାରା ବିଶ୍ୱରେ ଲୋକମାନେ ଏହି ଦିନଟିକୁ ପାଳନ କରୁଛନ୍ତି ଆଜିର ଦିନଟିକୁ ମାନେ ୱାର୍ଲଡ ଲାଫ୍ଟର ଡେ ହସର ବହୁତ କିଛି ଲାଭ ରହିଛି ଆଉ ହସ ଆମ ମନର ଚାପକୁ ମଧ୍ୟ କମେଇ ପାରୁଛି କେମିତି ସେ ବିଷୟରେ କହିବି ଗୋଟେ ସୁନ୍ଦର ଗୀତ ପରେ

ଆପଣଙ୍କ ସାଥିରେ ଅଛି ମୁଁ ଆପଣଙ୍କ କୋୟଲ। ଆଜିର ଏ ବ୍ୟୁଟିଫୁଲ ଦିନରେ ସକାଳଟା ତ ବହୁତ ସୁନ୍ଦର ହେଇଗଲାଣି, ଆଉ ଦିନଟା ବି ବହୁତ ଭଲ ହେଇଯିବ। ସେମିତି ବି ଆଜି ହେଉଛି ବିଶ୍ୱ ହସ ଦିବସ, ତେଣୁ ହସର ଅନେକ କିଛି ଲାଭ ରହିଛି। ଆମ ମନର ଚାପକୁ କମାଏ, ହୃଦୟକୁ ସୁସ୍ଥ ରଖେ, ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଇବାରେ ସାହାଯ୍ୟ କରେ। ଖାଲି ସେତିକି ନୁହେଁ, ନକାରାତ୍ମକ ଭାବନାକୁ ଦୂର କରେ। ଆଉ ଆଜିର ଯୋଉ ଧାଁ ଦୋପଡ଼ବାଲା ଜୀବନ ଆମର, ପୁରା ବିଜି ବିଜି ଲାଇଫ ଆମର, ଆମେ ହସିବାକୁ ଭୁଲି ଯାଉ। ତେଣୁ ଆଜିର ଏହି ଦିନଟିକୁ ଆମକୁ ପୁଣି ଥରେ ହସିବାର ମୂଲ୍ୟ ବୁଝାଇ ଦେଇଥାଏ। ଆଜିର ଏହି ଦିନରେ ଲୋକମାନେ ଏକାଠି ହେଇ ଲାଫ୍ଟର ୟୋଗା କରନ୍ତି, ମଜାଦାର କାର୍ଯ୍ୟକ୍ରମ କରନ୍ତି, କମେଡ଼ି ଶୋ କରନ୍ତି। ଏହିସବୁ ସମାଜରେ ଏକତା ଓ ସକାରାତ୍ମକତା ବଢ଼ିଥାଏ। ତା ସହିତ ଆଜିର ଏହି ଦିନଟି ବିଶ୍ୱ ହସ ଦିବସ ଆମକୁ ଶିଖାଏ ଯେ ଖୁସି କୌଣସି ଦାମୀ ଜିନିଷ ନୁହେଁ, ଆମ ଭିତରେ ଏଇଟା ଅଲରେଡି ଅଛି। ଗୋଟେ ହସ ମାଧ୍ୟମରେ ଆମେ କାହାର ଦିନଟିକୁ ଉଜ୍ଜଳ ବି କରିପାରିବା, ସେଇଥିପାଇଁ ଆମେ ସବୁବେଳେ ହସିବା ଆଉ ଅନ୍ୟମାନଙ୍କୁ ହସେଇବା ଉଚିତ। ଆଜିର ଏହି ସୁନ୍ଦର ଦିନଟିରେ ପୁଣି ଥରେ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା। ହସ ହେଉଛି ସବୁଠାରୁ ସହଜ ଔଷଧ, ଆଉ ଏଇଟା ମାଗଣା ଆଉ ସବୁଠାରୁ ଶକ୍ତିଶାଳୀ ମଧ୍ୟ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ ରେ ଆପଣଙ୍କ କହିବାର ଅଛି ଆପଣମାନଙ୍କ ସାଥିରେ ୱାନ୍ସ ଏଗେନ୍ ଆପଣମାନଙ୍କ ଭେରି ଭେରି ଭେରି ଗୁଡ୍ ମର୍ଣ୍ଣିଂ ଆଣ୍ଡ ୱେଲକମ୍ ବ୍ୟାକ୍ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 9:00 ହୋଇସାରିଛି ଆମର ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରୋଗ୍ରାମର ଶୁଭାରମ୍ଭ କରିଦେବା ଶ୍ରୋତାବନ୍ଧୁ ଆମେ ସକାଳୁ କଥା ହେଉଛେ ଯେ ଆଜି ହେଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ ତ ଆଜିର ଏହି ଖାସ ଦିନରେ ଗୋଟିଏ ବହୁତ ଆମେଜିଂ କଥାବାର୍ତ୍ତା ଆମେ ହେବା ମାନେ ସକାଳ ହେଲା ମାନେ ରାତି ପାହିଲା ମାନେ ପ୍ରଥମେ ଘଣ୍ଟି ମାନେ ସାଇକେଲରେ ଘଣ୍ଟି ଟିଙ୍ଗ ଟିଙ୍ଗ ସାଉଣ୍ଡ ଶୁଣାଯିବ ତାପରେ ପେପରଟି ଆସିକି ଝପ୍ କରିକି ପଢିବ ଗେଟ୍ ଭିତରେ ଆଉ ପେପରଟିକୁ ଆପଣ ନେଇଯିବେ ଉଠେଇକି ଆପଣ ଟେବୁଲ ଉପରେ ରଖିଦେବେ ଚା କପ୍ ସହିତ ତାକୁ ଚା କପ୍କୁ ଏଞ୍ଜୟ କରିବା ସହିତ ନ୍ୟୁଜ୍ ପେପରକୁ ବି ପଢିବେ ଏଇଟା ପୁରୁଣା ଦିନର କଥା ମୁଁ କହୁଛି କିନ୍ତୁ ଏଇ ଯୋଉ ଦୃଶ୍ୟଟା ଆଜିକା ଟାଇମ୍ରେ ବି କିଛି କିଛି ଲୋକଙ୍କ ଘରେ ଏବେ ବି ଦେଖିବାକୁ ମିଳେ ଆଗରୁ ନ୍ୟୁଜ୍ ପେପର ପଢା ହଉଥିଲା ଆଉ ନ୍ୟୁଜ୍ ପେପର ହିଁ ଗୋଟିଏ ମାଧ୍ୟମ ଥିଲା ଯାହା ମାଧ୍ୟମରେ ଆମେ ନ୍ୟୁଜ୍ ସବୁ ଜାଣିପାରୁଥିଲେ କିନ୍ତୁ ଏମିତି ଲାଗୁଛି ଏବେକା ଟାଇମ୍ରେ କି ଗତକାଲିର ନ୍ୟୁଜ୍ଟା ବାସି ହେଇଗଲାଣି ଆଜି ଆମେ ପଢୁଛୁ ସେମିତି ଲାଗୁଛି ନା କିନ୍ତୁ ଆଜିକାଲି ଯେଉଁ ଡିଜିଟାଲାଇଜେସନ୍ ହେଇଗଲାଣି ଟିଭି ଆସିଗଲାଣି ସୋସିଆଲ ମିଡିଆ ଆସିଗଲାଣି ଯାହା ମାଧ୍ୟମରେ ଆମେ ଲାଇଭ୍ ନ୍ୟୁଜ୍ ଦେଖିପାରୁଛେ କୋଉଠି କ'ଣ ହଉଛି ଜାଣିପାରୁଛେ ତେଣୁକରି ଗୋଟିଏ କଥା ମୁଁ ଆଜି ଆପଣଙ୍କଠୁ ଜାଣିବା ପାଇଁ ଚାହୁଁଛି ଏବେକା ଟାଇମ୍ରେ ମଧ୍ୟ ଆପଣଙ୍କୁ ନ୍ୟୁଜ୍ ପେପର ପଢିବାକୁ ଭଲ ଲାଗେ ନା ଆପଣ ରେଡିଓରେ ସକାଳୁ ସକାଳୁ ନ୍ୟୁଜ୍ ଶୁଣିବାକୁ ପସନ୍ଦ କରନ୍ତି ନା ଟିଭିରେ ନ୍ୟୁଜ୍ ଦେଖିବାକୁ ପସନ୍ଦ କରନ୍ତି ମୋ ସହିତ ଆପଣ ନିଜର ମତାମତ ସେୟାର କରିପାରିବେ 0671230353 ନମ୍ବରରେ କଲ୍ କରିବେ

0: ଚାରିଟାବେଳକୁ ସକାଳୁ ବି ଟିକେ ମୁହଁ ହେଡ୍ଲାଇନ୍ ସବୁ ଆଉ କୋଡ଼ପତ୍ର ଭିତରେ ଯୋଉ ଦେଇଥାଏ ସବୁ ବହୁତ ବିଭିନ୍ନ ଧର୍ମ ଆଧ୍ୟାତ୍ମିକ କଥା ଆଉ ଜଣ ଜଣଙ୍କର ବଡ ବଡ ଲେଖା ମାନେ ସବୁ ଗୁଣୀ ବ୍ୟକ୍ତି ଲୋକମାନଙ୍କର ସବୁ ଲେଖା ଥାଏ ସେମିତି ସେମାନେ ସେଇ ଟପିକ ଗୁଡା ପଢିବା ଭାରି ସୁନ୍ଦର ଲାଗେ।
1: बढ़िया बढ़िया कथा कहले सकाळ सकाळ कॉल कले थैंक यू सो मच रोहिली नमस्कार
0: नमस्कार।

0: ସକାଳୁ ସକାଳୁ ଆପଣଙ୍କୁ ନ୍ୟୁଜ ପେପର ପଢିବାକୁ ଭଲ ଲାଗେ ନା ଟିଭିରେ ନ୍ୟୁଜ ଦେଖିବାକୁ ଭଲ ଲାଗେ?
1: ଦେଖନ୍ତୁ, ସତ କହିବାକୁ ଗଲେ ମୁଁ ମର୍ଣ୍ଣିଂ ୱାକ୍ କରିବାକୁ ଯାଏ, ସବୁତକ ପେପର ଯେତିକି ହକର ମାନେ ସେଇଠି ଗଦା ହେଇଥାନ୍ତି, ଯୋଉଠି ଗାଡ଼ିରୁ ଓଲା ବସ୍ ଷ୍ଟାଣ୍ଡ ପାଖରେ ମୁଁ ସେତେ ବାଟ ଚାଲିକି ଯାଏ, ଏସବୁ ପେପର ମୁଁ ଦି ତିନିଟା କିଣେ ଦେଖେ, ଏବଂ ସେଠି ସବୁ ଖେଦି ପକାଏ ବଡ ଭଲ ପେପରରେ ସବୁ। ଆଉ ଟିଭିରେ ମୁଁ ଦେଖେନି, ରେଡିଓରେ ଶୁଣେ, ରେଡିଓଟା ସଠିକ ନ୍ୟୁଜଟା ଆସେ, ରେଡିଓରେ ପୁରା ସଠିକ। ଆଉ ଟିଭି ବାଲା ବଢେଇ ବଢେଇକି
0: କହିବେ,
1: ଏପଟ ସେପଟ କଣ ଭୟଭୀତ କରେଇଦେବେ, ଆଉ ଗୋଟେ ବାତ୍ୟା ଲ ଆସୁଛି ଯେ ଏମିତି ହାଇଲାଇଟ କରିବେ ଡରିଯିବେ। ତେଣୁ ମୁଁ ଟିଭିଟା ଆଦୌ ଦେଖୁନି, ରେଡିଓ ଶୁଣେ, ଏବଂ ପେପର ବି ସେମିତି ବହୁତ ହାଇଲାଇଟ ହଉଛି, ଟିକେ ପେପର ସକାଳ ମର୍ଣ୍ଣିଂ ୱାକ୍ କରେ ପେପର, ଏଇ ଦିଟା ରେଡିଓ ମୋର ବେଶୀ ପ୍ରିୟ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ସକାଳୁ ସକାଳୁ କଣ କାମ ଚାଲିଛି, କଣ କରୁଛନ୍ତି? ସକାଳୁ ସକାଳୁ କଣ କରୁଛନ୍ତି ଏବେ? ନା ମେଡିକାଲ
1: ମର୍ଣ୍ଣିଂ ୱାକ୍ ସାରି ପେପର ପଢିକି ଆସି ରେଡିଓ ଶୁଣୁଥିଲି, ଆପଣଙ୍କର ତ ଚାଲିଛି ପ୍ରୋଗ୍ରାମ,
0: ଆପଣଙ୍କର ଆଜି ଅଫିସ ନାହିଁ, ହସ୍ପିଟାଲ ଯିବାର ନାହିଁ?
1: ରବିବାର ରବିବାର ଛୁଟି ଅଫିସିଆଲ, ଆମେ ଅଫିସିଆଲ ତ ମେଡିକାଲ ଛୁଟି ନାହିଁ, ଆମେ ଅଫିସିଆଲ ଛୁଟି ଅଛି।
0: ଠିକ ଅଛି, ବହୁତ ବଢିଆ କଥା, ଆଜି ଏନ୍ଜୟ କରନ୍ତୁ ଆପଣଙ୍କ ପରିବାର ସହିତ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ, ରହିଲି, ନମସ୍କାର।
1: ନମସ୍କାର ନମସ୍କାର।
0: ଶ୍ରୋତା ବନ୍ଧୁ, ଆପଣମାନେ କେମିତି ଏନ୍ଜୟ କରନ୍ତି ଆପଣଙ୍କ ଦିନକୁ, କେମିତି ଆପଣଙ୍କୁ ନ୍ୟୁଜ ପେପରରେ ନ୍ୟୁଜ ପଢିବାକୁ ଭଲ ଲାଗେ ନା ଟିଭିରେ ଦେଖିବାକୁ ଭଲ ଲାଗେ, ସେ ବିଷୟରେ ଆଜି ଆମେ କଥା ହଉଛେ। ଆଉ ଗୋଟେ କଲ ବି ଆସିଛି, କଲଟି ନେଇଯିବା। ହ୍ୟାଲୋ
2: ହ୍ୟାଲୋ ପୋଏଲ ମ୍ୟାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
2: ମୁଁ କଟକ ସିଡିଏସ 6 ରୁ କହୁଥିଲି, କଳ୍ପନା ମହାନ୍ତି।
0: ମ୍ୟାଡାମ କେମିତି ଅଛନ୍ତି?
2: ଆଜ୍ଞା ମ୍ୟାମ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବଢିଆ ଅଛି। ଆଉ ପାଗ ଏନ୍ଜୟ କରୁଛନ୍ତି ନା ନାଇଁ? ସକାଳୁ କିଛି ଖିଆ ହେଲାଣି?
2: ଆଜ୍ଞା,
0: ସକାଳୁ କିଛି ଖିଆ ହେଲାଣି?
2: ଆଜ୍ଞା।
0: କଣ ଖାଇଛନ୍ତି ଯେ?
2: ସକାଳୁ
0: ଚାହା ବିସ୍କିଟ ଖାଇଛି। ଚାହା ବିସ୍କିଟ ଗ୍ୟାସ କରେଇବ, ସକାଳୁ କାହିଁକି ଖାଲି ପେଟରେ ଖାଉଛନ୍ତି? ଟିକେ ଆଭଏଡ କରନ୍ତୁ,
2: ଟିକେ ପାଣି ପିଇକି ତାପରେ ଖାଇଦେଇଛି ଆଉ। ତାପରେ କାମ ବହୁତ ଅଛି ତ, ଆଜି ସନ୍ଡେ, ଆଉ କାମ ଟିକେ ଅଧିକା ଅଛି, ସେଇ ମୁଁ କହିବେ କରିବି ଖାଇବା ପାଇଁ, ପୁଅ ଟିକେ ଶୋଇଛି, ସେ ଉଠିଲେ ଆମେ କରିବୁ ଆଉ ଟିଫିନ ଆଉ।
0: ତ କଣ, କେମିତି ଆପଣଙ୍କୁ ପେପରରେ ନ୍ୟୁଜ ପଢିବାକୁ ଭଲ ଲାଗେ ନା ଟିଭିରେ ଦେଖିବାକୁ ଭଲ ଲାଗେ ନା ରେଡିଓରେ ଶୁଣିବାକୁ ଭଲ ଲାଗେ?
2: ମୁଁ ସବୁ ଦେଖେ, ଟିଭିରେ ନ୍ୟୁଜ ଦେଖେ, ସବୁ ଯେତେ ଚ୍ୟାନେଲ ଦଉଛି ନ୍ୟୁଜ ସବୁ ଟିକେ ଦେଖିବି ସକାଳୁ, ତାପରେ ପେପର ବି ଦେଖେ, ପେପର ମତେ ମଗାଉନି, ଟିଭି ନ୍ୟୁଜରେ ଦେଖେ, ଆଉ ରେଡିଓରେ ନ୍ୟୁଜଟା ବି ମୁଁ ଇଂଲିଶ ହିନ୍ଦୀ ଓଡିଆ ଯୋଉ ଦଉଛି ହେଡଲାଇନ୍ସ ଦଉଛି, ତାକୁ ସବୁଦିନ ମୁଁ ଶୁଣେ,
0: ଯା ହଉ
2: ସବୁ ଦେଖେ ଆଉ।
0: ମାନେ ରେଡିଓରେ ଗୀତ ଏନ୍ଜୟ କରିବା ସହିତ ଆପଣ ମାନେ ନ୍ୟୁଜ ବି ଏନ୍ଜୟ କରନ୍ତି ତାହେଲେ? ନା
2: ଆଜ୍ଞା, ସନ୍ଧ୍ୟା 5ଟାରେ ଦଉଛି, 6ଟାରେ ଦଉଛି, ଯୋଉ ହେଡଲାଇନ୍ସ ଦଉଛି, ମେନ୍ ମେନ୍ ସବୁ ପଏଣ୍ଟ ଦଉଛି, ମୁଁ ଶୁଣେ, ତାପରେ ଟିଭି ନ୍ୟୁଜ ସବୁଦିନ ଦେଖେ।
0: ହଁ ହଁ କୁହନ୍ତୁ, କଣ କହୁଥିଲେ?
2: ସବୁ ନ୍ୟୁଜ, ସବୁ ଚ୍ୟାନେଲ ନ୍ୟୁଜ, ଟିଭି ହେଉ, ନ୍ୟୁଜ ସେଭେନ ହେଉ, ସବୁ ନ୍ୟୁଜ ମୁଁ ଦେଖେ।
0: ଆଚ୍ଛା, ଥ୍ୟାଙ୍କ ୟୁ ସୋ ମଚ ଆପଣ କଲ କଲେ ଆଉ ସେୟାର କଲେ, ରହିଲି, ନମସ୍କାର।
2: ଆଜ୍ଞା ନମସ୍କାର।
0: ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରିପାରିବେ 0671230315 ଏଇ ନମ୍ବରରେ। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ କୋଏଲ ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
3: ଗଞ୍ଜାମ ଜିଲ୍ଲା ସୋଡ଼ା ବ୍ଲକ ଲୋକାମାଟୁ ରାଜୀବ ଗୌଡ କହୁଛି।
0: ଆଚ୍ଛା, ଫାର୍ଷ୍ଟ ଟାଇମ୍ କଲ୍ କରିଛନ୍ତି ମତେ ବୋଧେ?
3: ହଁ ମ୍ୟାଡାମ, ଆପଣ ମୋର ଫାର୍ଷ୍ଟ ଟାଇମ୍ କଥାବାର୍ତ୍ତା।
0: ରେଡିଓ ଶୁଣନ୍ତି ସବୁବେଳେ ଏଫ୍ଏମ୍ ରେନ୍ବୋ?
3: ହଁ ମ୍ୟାଡାମ, ରେନ୍ବୋର ସବୁ ପ୍ରୋଗ୍ରାମ ଶୁଣେ, ସକାଳ 5:55 ବନ୍ଦେ ମାତରମ୍ ଆରମ୍ଭ କରିକି 4:05 ପର୍ଯ୍ୟନ୍ତ ଶୁଣେ।
0: ଆଚ୍ଛା, ତାପରେ ଆଉ ଦିନ ସାରା ପୁରା କାମରେ ବ୍ୟସ୍ତ?
3: ଆଉ ଅନ୍ୟ ସମୟ ମାନେ ଫ୍ରି ସମୟ, କାମ ଥିଲା ସମୟରେ କାମ କରନ୍ତି, ତାପରେ ଅନ୍ୟ ସମୟରେ ଫ୍ରି ସମୟରେ ରେଡିଓ ଶୁଣେ ଆଉ।
0: ଆଚ୍ଛା ଆଚ୍ଛା, କଣ କାମ କରନ୍ତି ଆପଣ?
3: ମ୍ୟାଡାମ ମୁଁ ଟିଚର ଅଛି।
0: ୱାଓ, ଟିଚର ଅଛନ୍ତି ଆପଣ, ତାହେଲେ ପଢାପଢି କରିବାକୁ ଭଲ ଲାଗୁଥିବ?
3: ନ୍ୟୁଜ
0: ପେପର ପଢାନ୍ତି?
3: ହଁ ମ୍ୟାଡାମ, ପେପର ପଢେ, ଆଉ ସମ୍ବାଦ ମତେ ଭଲ ଲାଗେ ପ୍ରିଣ୍ଟ ପଡ଼ିଆରେ, ଆଉ ନ୍ୟୁଜ ଚ୍ୟାନେଲରେ ମତେ ଆଡ୍
0: ନା ନା ନା ନା, ମୁଁ ପଚାରିନି କୋଉ ଚ୍ୟାନେଲ ଆପଣଙ୍କୁ ଭଲ ଲାଗେ, ଆପଣଙ୍କୁ ନ୍ୟୁଜ ପଢେଇବାକୁ ପେପରରେ ଭଲ ଲାଗେ ନା ଟିଭିରେ ନ୍ୟୁଜ ଦେଖିବାକୁ ଭଲ ଲାଗେ ନା ରେଡିଓରେ ନ୍ୟୁଜ ଶୁଣିବାକୁ ଭଲ ଲାଗେ, ମୁଁ ସେ କଥା ଜାଣିବାକୁ ଚାହୁଁଛି।
3: ରେଡିଓରେ ନ୍ୟୁଜ ଶୁଣିବା ପାଇଁ ଭଲ ଲାଗେ, ଆଉ ଯୋଉଟା ଯୋଉଟା ମନେ ରହିଲାନି ତାହା ପେପରରେ ପଢିଦେବୁ ଆଉ। ଫେଭରାଇଟ୍ ହଉଛି ସମ୍ବାଦ ମୋର।
0: ଆପଣ ବି ପିଲାମାନଙ୍କୁ ବି ଆପଣଙ୍କ

0: ସ୍କୁଲରେ ମାନେ ନ୍ୟୁଜ ପେପର ପଢିବା ପାଇଁ ଉତ୍ସାହିତ କରନ୍ତି?
1: ହଁ ମ୍ୟାଡାମ, ପ୍ରାର୍ଥନାରେ ପ୍ରାର୍ଥନା ସମୟରେ ପେପର
0: ପଢା ହୁଏ ସ୍କୁଲରେ?
1: ଆଚ୍ଛା,
0: ବହୁତ ବଢିଆ କଥା, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ଶେୟାର କଲେ, ରହିଲି, ନମସ୍କାର।
1: ହଁ ନମସ୍କାର ମ୍ୟାଡାମ।

0: ୱେଲକମ୍ ବ୍ୟାକ୍ ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଆଜି ଡାଇଲ୍ ଇନ୍ ଲାଇଭ୍ରେ ଆମେ କଥାବାର୍ତ୍ତା ଆରମ୍ଭ କରିସାରିଛେ ଆଉ କଥାବାର୍ତ୍ତା ବହୁତ ଦୂରକୁ ବି ଚାଲିଲାଣି। ତେବେ ବର୍ତ୍ତମାନ ଆଉ ଜଣେ ବନ୍ଧୁ ମଧ୍ୟ କନେକ୍ଟ ହୋଇଯାଇଛନ୍ତି ମୋ ସହିତ, ତାଙ୍କ ସାଙ୍ଗରେ କଥା ହୋଇଯିବା। ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଆଜ୍ଞା
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
1: କଟକର ସିବିଏ ସେକ୍ଟର 6 ରୁ ମୁଁ ଦିବାକର ସେଠି କହୁଥିଲି ମ୍ୟାମ।
0: ଆଚ୍ଛା, କେମିତି ଅଛନ୍ତି?
1: ହଁ ବହୁତ ଭଲ ଅଛି।
0: କଣ ଆଜି ଆଜି ରବିବାର ଛୁଟି ଅଛି କାମ?
1: ନାଇଁ ନାଇଁ ଛୁଟି, ଆମର କଟକ ସିବିଏ ସେକ୍ଟର 6 ରେ ମାର୍କେଟ କମ୍ପ୍ଲେକ୍ସ ରେ ମୋର ଡ୍ରାଇଭର ସହିତ ଲଣ୍ଡ୍ରିଟା ଅଛି। ଆଜ୍ଞା
0: ଆଚ୍ଛା, ଆଉ କଣ ଛୁଟି?
1: ଛୁଟି ନାଇଁ, ଧର ଏମିତି ଯେମିତି 2 ଦିନ ପୂର୍ବରୁ ଯୋଉ ହେଇଥିଲା ଘର ବତା ହେଇଥିଲା, ଆଉ ଜବର ବର୍ଷା ହେଇଥିଲା, ପବନ ମଧ୍ୟ ହେଇଥିଲା, ଆଉ ଗଛ ବୃଛ ଭାଙ୍ଗିକି ଲାଇନ ଯୋଉ 5 ଘଣ୍ଟା 7 ଘଣ୍ଟା ଚାଲିଗଲା, ମୁଁ ସେଇଟାକୁ ଭାବେ ମୋର ଛୁଟି।
0: ଆଚ୍ଛା, ସେଇ ଟାଇମରେ ଦୋକାନ ବନ୍ଦ କରିବାକୁ ପଡେ?
1: ଲାଇନ ତ ନ ରହିଲେ ଆଉ କଣ ହବ, ପ୍ରଡକ୍ସନ ତ ବନ୍ଦ ହେଇଯିବ, ତା ଛଡା ଅନ୍ଧାର ଆଉ ଲାଇନ ନଥିବ, ଆଉ ଯୋଉ ଲାଇଟ ବି ଅଛି ଇନଭର୍ଟର ଦ୍ଵାରା ସେଥିରେ ଆଇରନ୍ କାମ ହେଇପାରିବନି।
0: ସକାଳ ସକାଳ ନ୍ୟୁଜ ପେପର ପଢିବାକୁ ଆପଣଙ୍କୁ ଭଲ ଲାଗେ ନା ଟିଭିରେ ନ୍ୟୁଜ ଦେଖନ୍ତି, ରେଡିଓରେ ନ୍ୟୁଜ ଶୁଣନ୍ତି, କୋଉଟା ବେଶୀ ପସନ୍ଦ ଆପଣଙ୍କର?

0: ନାଇଁ ବହୁତ ବଢିଆ ସୁନ୍ଦର ବିଷୟବସ୍ତୁ ଆପଣ ଆଣିଛନ୍ତି। ପସନ୍ଦ ତ ମୋର ମୁଁ ନିଶ୍ଚିନ୍ତ ଭାବରେ କହିବି ରେଡିଓକୁ ଦେବି, କାହିଁକିନା ରେଡିଓଟା ସବୁବେଳେ ମୋ ପାଖରେ ରହିଛି। ରେଡିଓ ବାଜୁଛି, ମୁଁ ରେଡିଓର ସମସ୍ତ ନ୍ୟୁଜ୍, ଇଂଲିଶ ନ୍ୟୁଜ୍ କ'ଣ, ଓଡିଆ ନ୍ୟୁଜ୍ କ'ଣ, ସବୁ ହିନ୍ଦୀ ନ୍ୟୁଜ୍, ସବୁ ନ୍ୟୁଜ୍ ହିଁ ଶୁଣେନି,
1: ଖାଲି ନ୍ୟୁଜ୍ ଶୁଣନ୍ତି ଆଉ ଆମ ପ୍ରୋଗ୍ରାମ ଶୁଣନ୍ତିନି।
0: ପ୍ରୋଗ୍ରାମ ତ ପୁରା ଯେମିତି ସକାଳୁ ବନ୍ଦେ ମାତାରାମ ଠାରୁ ରାତିରେ 11ଟା ପର୍ଯ୍ୟନ୍ତ ଜୟ ହିନ୍ଦ, ସବୁ ରେଡିଓ ହିଁ ଖୋଲା ଥାଏ,
1: ରେଡିଓ ଚାଲୁଥାଏ ଦିନ ସାରା ନା,
0: ରେଡିଓ ଚାଲିଥାଏ, ରେଡିଓ ଚାଲିଥାଏ, ଘରେ ଅଛି, ଦୋକାନରେ ମଧ୍ୟ ଅଛି, ଆଉ ସବୁ ପ୍ରୋଗ୍ରାମ ଶୁଣିବା ସାଙ୍ଗେ ସାଙ୍ଗେ ନ୍ୟୁଜ୍ ତ ବାହାରୁ ଯେଉଁ ରେଡିଓରୁ ଶୁଣେ, ତା ଛଡ଼ା ଆମର ମାର୍କେଟ କମ୍ପ୍ଲେକ୍ସ ରେ ଏଠି ପେପର ଡିପୋଟା ଅଛି, ଏଠି ସବୁ ପ୍ରକାର ପେପର ଆଭେଲେବୁଲ, ଯେକୌଣସି ଓଡିଆ ପେପର, ଇଂଲିଶ ପେପର, ହିନ୍ଦୀ ପେପର, ସବୁ ପେପର ଏଠି ଆଭେଲେବୁଲ, ଏଠି ହିଁ ପେପର ହକର ମାନେ ନେଇକି ଯାଆନ୍ତି ସବୁ। ଆଉ ଯେତେବେଳେ ଯୋଉଟା ମୁଁ ନ୍ୟୁଜ ଟା ନ ଶୁଣିପାରିଲି, ନ ବୁଝିପାରିଲି, ମତେ ଯୋଉଟା ବେଶୀ ଶୁଣିବାର ଥିବ, ମୁଁ ଗୋଟେ ପେପର ନେଇ ଆସେ, ଟିକେ ପେପର ଟାକୁ ଆଗେ ଅଧଘଣ୍ଟା ଖଣ୍ଡେ ତନତନିକିରି ଦେଖିନିଏ, ଯୋଉ ନ୍ୟୁଜ ଟା ସାମ୍ନାର ଥାଏ ସେଟା ଦେଖିଦିଏ। ଆଉ ବାକି ମୁଁ ବେଶୀ ରେଡିଓ ଉପରେ ନିର୍ଭର କରେ, କାହିଁକିନା ଟିଭି ମତେ ଦେଖିବାକୁ ବେଳ ନାହିଁ, ମୋର ଏମିତି କାମ, ମୁଁ ଟିଭି ଯୋଉ ସମୟରେ ଘରେ ଟିଭିରେ ନ୍ୟୁଜ ଥାଏ ମୁଁ ସେ ସମୟରେ ଦୋକାନରେ ଥାଏ, ମୁଁ ଦେଖିପାରେନି, ନବା
1: ଯାହା ହଉ ନ୍ୟୁଜ ତ ଶୁଣୁଛନ୍ତି, ରେଡିଓରେ ସବୁବେଳେ ଅପଡେଟ୍ ରହୁଛନ୍ତି, ସେଇଟା ବହୁତ ହି ବଢିଆ କଥା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ। ଏବେ କୋଉଠି, ଦୋକାନରେ ନା ଘରେ ଆରମ୍ଭ ହେଇ?
0: ଏବେ କିନ୍ତୁ ଦୋକାନରେ ଅଛି, ଦୋକାନରେ କାମ ବି ଷ୍ଟାର୍ଟ ହେଇଗଲାଣି, ଯାହା ଶୁଣୁଛି ମୁଁ, ଆପଣ ନିୟମିତ ଭାବରେ 4 ଦିନ ଧରି ଆସୁଛନ୍ତି, ବହୁତ ବଢିଆ, ସେ ବି ଗୋଟେ କଥା। ଆପଣଙ୍କୁ ଏଇ 4 ଦିନ ଭିତରେ ମୁଁ ବି 2 ଥର କଲ୍ କରିବାର ସୁଯୋଗ ପାଇଗଲି,
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ, ସେୟାର କରିଥିବାରୁ। ରହିଲି, ନମସ୍କାର।
0: ଆଜ୍ଞା ନମସ୍କାର, ଆଜ୍ଞା ଜୟ ଜଗନ୍ନାଥ।
1: ଆପଣମାନେ ଯେତେବେଳେ କଲ୍ କରନ୍ତି ଆଉ ନିଜ ମନର କଥା ଏତେ ସୁନ୍ଦର ଭାବରେ ପୁରା ମନ ଖୋଲିକି କୁହନ୍ତି ନା, ରାଗ ହଉ, ରୋଷା ହଉ, ଅଭିମାନ ହଉ କି ଭଲ ପାଇବା ହଉ, ସବୁ ଅଜାଡି ଦିଅନ୍ତି ନା, ସେତେବେଳେ ତାଠୁ ଭଲ ଫିଲିଙ୍ଗସ୍ ଆଉ କିଛି ନଥାଏ ମୋ ପାଇଁ। ତ ଦେଖିବା ବର୍ତ୍ତମାନ ଆଉ ଜଣେ ବନ୍ଧୁ ବି କନେକ୍ଟ ହେଇଗଲେଣି, ସେ କି କଲ୍ କରିଛନ୍ତି। ହ୍ୟାଲୋ,
2: ଜୟ ମା ଶାରଳା, କହିଲି ଅପା ନମସ୍କାର।
1: ନମସ୍କାର, କି କହୁଥିଲେ?
2: ମୁଁ ଶାରଦା ଚରଣ ଦାସ, ଝଙ୍କଡ ମା ଶାରଳାଙ୍କ ଝଙ୍କଡ ପୀଠ ପାଖ ଗାଁରୁ କଣ୍ଟାପଡାରୁ କହୁଛି, ଶାରଦା ଚରଣ ଦାସ।
1: ଆଚ୍ଛା, କେମିତି ଅଛନ୍ତି, ବହୁତ ଦିନ ପରେ କଲ୍ କଲେ।
2: ଆଜ୍ଞା, ମୁଁ ତ ଗ୍ୟାପରେ କରେ, କାହିଁକି ଆଉ ବେନିୟମରେ ମୁଁ ଆଜ୍ଞା ଯିବି ନାହିଁ କେବେ।
1: ହଉ ଠିକ ଅଛି, କିଛି କଥା ନାହିଁ, କଣ କରନ୍ତି ଆପଣ?
2: ମୁଁ ତ 2022ରୁ ଆଖି ଖରାପ ହେଇଯାଇଛି ମ୍ୟାମ।
1: ଆଚ୍ଛା, ଏବେ ଘରେ ଅଛନ୍ତି?
2: ଆଜ୍ଞା, 2022ରୁ ଆଖି ଖରାପ ହେଇଗଲା, 2024ରେ ମିସେସ୍ ପଳେଇଲା।
1: ନ୍ୟୁଜ୍ ପେପର ତ ଆପଣ ପଢିପାରୁନଥିବେ, ରେଡିଓରେ ନିଶ୍ଚୟ ନ୍ୟୁଜ୍ ଶୁଣୁଥିବେ ନା କଣ?
2: ନାଇଁ, ଯେତେବେଳେ ମୁଁ ଅପା କଟକରେ ରହୁଥିଲି, 2000 ଯାଏ କଟକରେ ରହୁଥିଲି, 2000 ପରଠାରୁ ଗାଁ ରହିଲି, ସେତେବେଳେ ପେପର ଆଉ ରେଡିଓ, ମୋର ତ ରେଡିଓ ମୋ ସାଙ୍ଗରେ 85 ମୁଁ ରେଡିଓ ସାଙ୍ଗରେ ଜଡିତ, ଏବଂ ପେପର ସାଙ୍ଗରେ ବି ଜଡିତ, କାରଣ ପେପର ଆମର ମଗାଏ, ଆମେ ବାଦାମବାଡି କଲୋନୀରେ ଥିଲୁ, ଆଉ ଏବେ ତ ପେପର ପଢି ପଡୁନାହିଁ, ରେଡିଓ ସବୁବେଳ ପାଇଁ ଅଛି ଆଉ ରହିଥିବ। ଆଉ
1: ଏମିତି କିଛି ଆର୍ଟିକଲ୍ସ ଆପଣ ପେପରରେ ପଢିଥିବେ ଆପଣଙ୍କର ମନ ଅଛି ଆଜି ପର୍ଯ୍ୟନ୍ତ, ସେମିତି କିଛି ଅଛି?
2: ସେତ ଆଉ ଭଣି ମନେ
1: ମନେ ରହିନି, ଆଉ କିଛି କଥା ନାହିଁ, ବହୁତ ଦିନ ତଳର କଥା ହେଲାଣି।
2: କିନ୍ତୁ କହିଲ ପା ଯେ ପେପରଟା ଗୋଟେ ନିଆରା ଆଉ ରେଡିଓ ଗୋଟେ ନିଆରା, ଆଉ ଏବେ ଯୋଉ ମିଡିଆ ଆଇଲା ମୁଁ ଏତେ ଇଏ ନାହିଁ, କାରଣ ସବୁ ପଳେଇବ ପ୍ରାକୃତିକ ବିପର୍ଯ୍ୟୟ ବଳେ, କିନ୍ତୁ ରେଡିଓ ଟି ଥବ
1: ନିଶ୍ଚୟ, ନିଶ୍ଚୟ ରେଡିଓଟା ନିଶ୍ଚୟ ଥିବ,
2: କାରଣ ପେପର ବି ବନ୍ଦ ହେଇଯିବ, ଯେତେବେଳେ ବାତ୍ୟା ବନ୍ୟା ହବ ପେପର ବି ବନ୍ଦ ହେଇଯିବ।
1: ଠିକ କହିଲେ,
2: ମୋ ପାଖରେ ରେଡିଓ ଟି ଥବ
1: ନିହାତି, ଥ୍ୟାଙ୍କ ୟୁ ସୋ ମଚ,
2: ରହିଛି ରହିଥିବ ସମସ୍ତଙ୍କ ପାଖରେ।
1: ବହୁତ ସୁନ୍ଦର ଆପଣ କହିଲେ ରେଡିଓ ବିଷୟରେ, ବହୁତ ଭଲ ପାଇବା ଅଛି ଆପଣଙ୍କ ହୃଦୟରେ ରେଡିଓ ପାଇଁ।
2: ଆପଣ ପ୍ରୋଗ୍ରାମ 4 ଦିନ ହେଲାଣି, ମୁଁ ତ ଲଗାଏ ନାହିଁ, ମୁଁ 2-3 8 ଦିନ ଏମିତି ଚେଷ୍ଟା କରେ, ଲାଗେ ଲାଗେ ନହେଲେ ନାହିଁ, କିନ୍ତୁ କେବେ 2 ଦିନ
1: କିନ୍ତୁ କେବେ ଶୁଣନ୍ତି, କିନ୍ତୁ ସବୁବେଳେ ଶୁଣନ୍ତି ନା?
2: ହଁ ଶୁଣନ୍ତି ଆପଣଙ୍କ କଥା, ଏବଂ ଆଉ ଯିଏ ଆସନ୍ତି ସବୁ ଭଉଣୀମାନେ ତାଙ୍କ କଥା ବି ଶୁଣେ, କଥା ବି ଶୁଣେ, ଭଲ ଲାଗେ,
1: ଭଲ ଲାଗେ, ଆମକୁ ବି ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି, ଏତେ ସୁନ୍ଦର ଭାବରେ ଆପଣ ସବୁ କଥା କହିଲେ, ମିଠା ମିଠା କଥା କହିଲେ, ଭଲରେ ଥାନ୍ତୁ, ସୁସ୍ଥରେ ଥାନ୍ତୁ, ବହୁତ ବହୁତ ଧନ୍ୟବାଦ, ମଝିରେ ମଝିରେ ଫୋନ କରୁଥିବେ। ନମସ୍କାର, ନମସ୍କାର। ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରିପାରିବେ, ନମ୍ବରଟି ହେଉଛି 0671-230-3153, ଏ ନମ୍ବରରେ କଲ୍ କରି ମୋ ସହିତ ଆପଣଙ୍କର ମନର କଥା ମତାମତ ସେୟାର କରିପାରିବେ। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ବି ନେଇଯିବ। ହ୍ୟାଲୋ,
3: ଶୁଭେଚ୍ଛା।

0: ଆପଣ ପାଖକୁ ଲାଗିଗଲା,
1: ଫୋନ ବି ଲାଗିଗଲା। ବଢିଆ ଆଉ ଆପଣଙ୍କ ଦିନଟା ପୁରା ବଢିଆ ଅଛି ଆଜି ଆଉ।
0: ଫୋନଟା ଲାଗିଗଲା ତାପରେ ଟିକେ ମୋବାଇଲ ଟିକେ ନାକୁ ଦେଖିଦିଏ କଣ ସବୁ ଆସିଛି କିଏ ସବୁ କଣ ଛାଡିଛନ୍ତି ଏଗୁଡା ଟିକେ ଦେଖିଦିଏ। ସେଇ ଯୋଉ ପେପର ମୋର ପଢା ଅଧା ଅଛି, ଦୁଇଟି ପେପର ପଢିଛି ଆଉ ଗୋଟେ ପଢିଲି। ବେଶୀ ପଢିଲା ବେଳକୁ ଆଖିଟା କଣ ହେଇଯାଉଛି, ରହି ରହିକିରି ପଢେ।
1: ଆଉ ସଣ୍ଡେରେ ଯୋଉ ସବୁ ରବିବାର ସ୍ପେଶାଲ ସପ୍ଲିମେଣ୍ଟ ପେପର ଗୁଡାକ ଆସେ ସେଗୁଡା ଭଲ
0: ଲାଗେ, ସେଇଟା ବଢିଆ ଲାଗେ। ଆଜି ଆସିଛି ରବିବାରରେ ଆସିଛି, ତା ଭିତରେ ମୋଟା ମୋଟା ଅଛି ସେଇଟା। ଟିକେ କେତେବେଳେ ଟିକେ ଟାଇମ ହେଲେ କାମ ଫାମ କରିଲେ ଟିକେ ବସିକିରି ପଢିବି, ସବିତା ଫବିତା ଥାଏ, ତାକୁ ବିଭିନ୍ନ ପ୍ରକାର ଆର୍ଟିକାଲ ଥାଏ, ସେଗୁଡା ପଢିବାକୁ ଭଲ ଲାଗେ।
1: ବହୁତ ବହୁତ ଧନ୍ୟବାଦ ଆପଣ କଲ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
0: ନମସ୍କାର।

0: ସାଥିରେ ବର୍ତ୍ତମାନ ଆମର ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ ଚାଲିଛି, ଆଉ ଗୋଟେ କଲ୍ ବି ଆସିଗଲାଣି ମୋର ଜଣେ ବନ୍ଧୁଙ୍କର, କଥା ହେଇଯିବା ତାଙ୍କ ସାଙ୍ଗରେ। ହ୍ୟାଲୋ ହ୍ୟାଲୋ
1: କଟକ
0: ହ୍ୟାଲୋ
1: ଅଶୋକ ମୁଣ୍ଡା କଟକ
0: କେମିତି ଅଛନ୍ତି?
1: ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବଢିଆ ଅଛି। ତାହେଲେ କଣ କହିବେ ଆଜି ଆପଣଙ୍କୁ? ନ୍ୟୁଜ ପେପରରେ ନ୍ୟୁଜ ପଢିବାକୁ ଭଲ ଲାଗେ ନା ଟିଭିରେ ଦେଖିବାକୁ ଭଲ ଲାଗେ ନା ରେଡିଓରେ ଶୁଣିବାକୁ ଭଲ ଲାଗେ?
1: 20 ବର୍ଷ ହେଲାଣି ଜଣେ ହକର ମତେ ନ୍ୟୁଜ ପେପର ଦଉଛି।
0: ତାମାନେ ଆପଣ ନ୍ୟୁଜ ପେପର ହିଁ ପଢନ୍ତି କେବଳ?
1: ମୁଁ ନ୍ୟୁଜ ପେପର ପଢେ, ଆଉ ଏଫଏମ୍ ରେନବୋରେ ସବୁବେଳେ ନ୍ୟୁଜ ଶୁଣେ।
0: ବହୁତ ବଢିଆ କଥା, ବଢିଆ କଥା।
1: ଆଉ ସକାଳ 6ଟାରୁ ମୋର ଏଫଏମ୍ ରେନବୋ ଲାଗେ, ପୁରା ନନଷ୍ଟପ ବାଜୁଥିବ।
0: ଆଚ୍ଛା ଆଚ୍ଛା, ମତେ ଗୋଟେ କଥା କହିଲେ, ନ୍ୟୁଜ ପେପର ତ ଆପଣ ପଢୁଛନ୍ତି, ପେପରର କୋଉ ଗୋଟେ କଲମ ଥିବ ଯୋଉଟା ଆପଣଙ୍କୁ ଭଲ ଲାଗେ? ନା ସବୁ ହେଡଲାଇନ୍ସ ପଢିବାକୁ ଭଲ ଲାଗେ, ନା କବିତା ଗଳ୍ପ ଏସବୁ ବି ବାହାରେ ସେଥିରେ ତାକୁ ପଢିବାକୁ ଭଲ ଲାଗେ, କଣ ଭଲ ଲାଗେ ନ୍ୟୁଜ ପେପରରେ
1: ବେଶୀ? ରବିବାରରେ ସ୍ପେଶାଲ ଯୋଉଟା ବାହାରେ, ରବିବାରର ସ୍ପେଶାଲ 4 ପେଜ୍ ବାହାରେ, ସେଥିରେ ବିଭିନ୍ନ ପ୍ରକାର କବିତା ଗପ ଆଉ ବିଭିନ୍ନ ପ୍ରକାର ପର୍ଯ୍ୟଟନ ସ୍ଥଳୀର ସ୍ଥାନ ବିଷୟରେ ଆଉ ବିଭିନ୍ନ ବିଷୟରେ ଦେଇଥାଏ, ସେଇଟା ପଢିବାକୁ ବହୁତ ଭଲ ଲାଗେ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆଜ୍ଞା, କୁହନ୍ତୁ।
1: ନ୍ୟୁଜ ପେପରରେ ସମାଜ ମୁଁ ମଗାଏ, ସମାଜରେ ଗୋଟେ ଚିନ୍ତା ଗଳ୍ପ ଦେଇଥାଏ, କିଛି ଗୋଟେ ଉପଦେଶ ସଦ୍ବାଣୀ ଦେଇଥାଏ, ସେଇଟା ପଢିବାକୁ ଭଲ ଲାଗେ।
0: ଆଚ୍ଛା,
1: ମୋର ରେଡିଓ ହଉଛି ଜୀବନ ସାଥୀ, ମାନେ ପୁରା ରେଡିଓ ସବୁବେଳେ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର କଥା କହିଲେ, ଆପଣ ଫୋନ କଲେ, ମୋ ସହିତ ଆପଣଙ୍କ ମନର କଥା ସେୟାର କଲେ, ସେଥିପାଇଁ ବହୁତ ଧନ୍ୟବାଦ।
1: କଲ୍ ଲାଗିଥିଲା,
0: ତାପରେ କଣ ହେଲା? ହଉ, ଏବେ ତ କଥା ହେଇଗଲେ, ଆଉ କାହିଁକି ଚିନ୍ତା କରୁଛନ୍ତି? ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ, ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ ମତେ କଲ୍ କରିପାରିବେ 0671230315 ନମ୍ବରରେ। ହ୍ୟାଲୋ
2: ହ୍ୟାଲୋ କୋଏଲ ମ୍ୟାଡମ, ଭେରି ଗୁଡ୍ ମର୍ଣ୍ଣିଙ୍ଗ, ମୁଁ ବସନ୍ତ କର୍ମପାତ୍ର, ଜଗତସିଂହପୁର ଯଶବନ୍ତପୁର କହୁଛି।
0: ଭେରି ଗୁଡ୍ ମର୍ଣ୍ଣିଙ୍ଗ, ନମସ୍କାର, କେମିତି ଅଛନ୍ତି?
2: ବଢିଆ ଅଛି, ଆପଣଙ୍କ ଟପିକଟା ମତେ ବଢିଆ ଲାଗିଲା, ଶୁଣିଥିଲି ପ୍ରଥମ ବସି, ମୁଁ ପେପର ପଢୁଥିଲି ବର୍ତ୍ତମାନ, ଆପଣ ଟପିକଟା ଲାଗିଲା ତ
0: ଆଜି? ତାହେଲେ ପେପର ର ହେଡଲାଇନ୍ସ କଣ ଅଛି କହିଲେ? ତାହେଲେ ଆଜି ପେପର ର ହେଡଲାଇନ୍ସ କଣ ଅଛି କୁହନ୍ତୁ ମତେ, ତାହେଲେ ଶୁଣନ୍ତୁ।
2: ହେଡଲାଇନ୍ ବର୍ତ୍ତମାନ ପେପର ରେ ଖାଲି, ଏଇ ଯୋଉ ଆଜି ରବିବାର ଯେହେତୁ ଛୁଟି ଦିନ ଗୁଡାକ ଆସେ, ଭଲ ଭଲ ତାହେଲେ କୁଇଜ ଫୁଇଜ କୋଶ୍ଚିନ୍ ଥାଏ, ଆଉ ତାପରେ ଯୋଉ ଏଇ ଯୋଉ ପାସ୍ ଫେଲ୍ କଥା, ଆମର ମାଟ୍ରିକ ପରୀକ୍ଷା ହେଇଥିଲା 100% ପାସ୍।
0: ଆଚ୍ଛା, ସେଇଟା ବାହାରିଛି ଆଜି?
2: ତାପରେ ମୁଁ ଟିକେ ପେପର ରୁ ମ୍ୟାଡାମ, ଏଇ ଯୋଉ 3ଟି ଗଣମାଧ୍ୟମ ଆପଣ କହୁଛନ୍ତି, ଟିଭି, ପେପର ଏବଂ ରେଡିଓ, ଆମେ ଯଦି ଦେଖନ୍ତୁ ଟିଭିରେ ଯାହା ଘଟଣା ଘଟିନଥିବ ତା ଚାହିଁ ଅଧିକ ଘଟଣା କଣ ଅଛି
0: ଆପଣଙ୍କୁ କୋଉଟା ଭଲ ଲାଗେ କହିଲେ?
2: ଆଉ ଦେଖନ୍ତୁ ପେପରରେ ଆପଣ ଦେଖନ୍ତୁ, ଆମ ନନା ଆମର 5ଟି ପେପର ମଗାଉଥିଲେ, ତା ସହିତ 2ଟା ଇଂଲିଶ ପେପର, କିନ୍ତୁ ବର୍ତ୍ତମାନ ଆମେ କମେଇ କମେଇ 3ଟି ପେପର ମଗାଉଛୁ। ମୁଁ ପ୍ରଥମେ ସକାଳ ଦାନ୍ତଗତ ଘଟିକି ଜଳଖିଆ ଖାଇ ପେପର ନ ପଡିଲେ ମାଦାମ ମୋର ମୁଣ୍ଡ ବି ଯାଏ, ଆଉ ପେପର ମୁଁ ବେଶୀ ପଢେ, କଣ ପେପରରେ ଭଲ ମନ୍ଦ ଗୁଡାଏ ଥାଏ, ତେଣୁ 3ଟି କି 4ଟି ପେପର ନ ପଡିଲେ ଆପଣ ଅଥେଣ୍ଟିକ ନ୍ୟୁଜ ପାଇବେନି, ଏଇଟା ପେପର। ଆଉ ଆପଣ ଯୋଉ ଟିଭି, ଟିଭିରେ ତ ମୁଁ କହିଲି ଏକ୍ସାଜରେସନ ରେ ବହୁତ ହଉଛି, ଆବଶ୍ୟକତା ଅଧିକ ଜିନିଷ କୁହନ୍ତି, ଯୋଉଟା ଘଟିଲେ ତ ସେ କଥା ହଉଛି, ସବୁ ଅଥେଣ୍ଟିକ ଏବଂ ପରଫେକ୍ଟ ନ୍ୟୁଜ ହଉଛି ରେଡିଓ। ରେଡିଓରେ କେବେ ଭୁଲ ଜିନିଷ ଦିଏ ନାହିଁ, ଅବାନ୍ତ କଥା ଦିଏ ନାହିଁ।
0: ବହୁତ ବହୁତ ଧନ୍ୟବାଦ, ବଢିଆ କଥା କହିଲେ। ଆଚ୍ଛା, ଟିଭିରେ ସବୁ ଯୋଉ ସେଲିବ୍ରିଟି ମାନଙ୍କର ଇଣ୍ଟରଭ୍ୟୁ ଆସେ, ଆପଣ ଲାଇଭ ଦେଖିପାରନ୍ତି, ସେମାନଙ୍କୁ ଶୁଣି ବି ପାରନ୍ତି, ଭଲ ଲାଗେନି ସେଗୁଡା?
2: ନାଇଁ ମ୍ୟାଡାମ, ଟିକେ କ୍ଷମା କରିବେ, ମୁଁ ସେଲିବ୍ରିଟି ଦେଖିବାକୁ ଭଲ ଲାଗେନି ମତେ, ଟିକେ କୁଇଜ ଟାଇପ୍ ର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କିମ୍ବା ଏଇ ଯୋଉ ଗୀତ ପୀତ ପ୍ରୋଗ୍ରାମ ଦଉଛି ବର୍ତ୍ତମାନ, ଦେବଦାସ ଉପଦାସ ପ୍ରାର୍ଥନା ଚ୍ୟାନେଲ ଦଉଛି, ମୁଁ ବିଶେଷ ପ୍ରାର୍ଥନା ଏବଂ ସିଦ୍ଧାର୍ଥ ଆପଣ ଦେଖିବାକୁ ଭଲ ପାଏ,
0: କାରଣ
2: ନ୍ୟୁଜ ଚ୍ୟାନେଲରେ ବହୁତ ଅବାନ୍ତର କଥା ଯେ ଶୁଣିବାକୁ ଇଚ୍ଛା ଲାଗେ, ଦେଖିବାକୁ ଭଲ ଲାଗେନି।
0: ବହୁତ ବଢିଆ କଥା, ତେବେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ଆପଣଙ୍କ ମନର କଥା ସେୟାର କଲେ, ରହିଲି, ନମସ୍କାର।
2: ନମସ୍କାର।

0: हेलो हेलो, କଲ୍ ଟି କଟିଯାଇଛି, କିଛି କଥା ନାହିଁ। ଆପଣମାନଙ୍କର କଲ୍ ନିହାତି ବହୁତ ମାତ୍ରାରେ ଆସୁଛି, ତ ଆଉ ଜଣେ ବନ୍ଧୁ ବର୍ତ୍ତମାନ କନେକ୍ଟ ହେଇଯାଇଛନ୍ତି, କଥା ହେଇଯିବା। ହ୍ୟାଲୋ,
1: ନମସ୍କାର ଆଜ୍ଞା। ଜୟ ଜଗନ୍ନାଥ।
0: ନମସ୍କାର, କିଏ କହୁଥିଲେ?
1: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗାପାଣି କଟକ।
0: ବହୁତ ଦିନ ପରେ କଲ୍ କଲେ। ସମୀର ଭାଇ କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା। ଗତ ସପ୍ତାହଟା ଚାଲିଗଲା ଠାକୁରଙ୍କ ଯଜ୍ଞରେ, ସେଥିପାଇଁ ଆଉ ଯୋଗାଯୋଗ।
0: ଆପଣଙ୍କ ଗାଁରେ ବହୁତ ଯଜ୍ଞ ହଉଛି ମତେ ଲାଗୁଛି, ଯେବେ କଲ୍ କରୁଛନ୍ତି ସେଇଦିନ ଯଜ୍ଞ ହେଇଥାଉଛି।
1: ନିହାତି ରାମନବମୀରେ ହେଇଥିଲା, ବୈଶାଖ ପୂର୍ଣ୍ଣମୀରେ ମଧ୍ୟ ହେଇଛି।
0: ତାହେଲେ କୋଉଟା ଭଲ ଲାଗେ ଆପଣଙ୍କୁ?
1: ନିହାତି ଆଜ୍ଞା, ଆମକୁ ଖବର ପାଇବାର ଅଛି। ମତେ ପ୍ରତ୍ୟେକ ମିଡିଆ ଭଲ ଲାଗେ। ଆଜି ଆପଣ ଯେତେବେଳେ କହିଲେ, ଆଜି ହଉଛି ପ୍ରେସ ସ୍ଵାଧୀନତା ଦିବସ, ଏବଂ ଭାରି ଭଲ ଲାଗିଲା। ଗୋଟେ ଗଣତନ୍ତ୍ର, ଗଣତନ୍ତ୍ରରେ ଗଣମାଧ୍ୟମ ଅଛି ବୋଲି ଆମେ କିଛି ଖବର ପାଉଛେ। ଏଇ ଯେମିତି 2-3 ଦିନ ତଳେ ଜବଲପୁରର ସେ ଯୋଉ ଜଳପ୍ରପାତ ବୁଲିବା ପାଇଁ ଯାଉଥିଲେ, ମାଟି ଶେଷ ନିଶ୍ୱାସ ନେବା ପର୍ଯ୍ୟନ୍ତ ନିଜ ଛୁଆକୁ ଜାବୁଡିକି ଧରିଛନ୍ତି, ଏବଂ ଉଭୟଙ୍କର ପ୍ରାଣବାୟୁ ଚାଲିଯାଇଛି। ସମସ୍ତେ ଦେଖିଛନ୍ତି କେତେ ବିଚଳିତ କରିଛି ସେ ଦୃଶ୍ୟ। ଏହା କେବଳ ଆମେ କେମିତି ଜାଣିଲେ ଖବର, ନା ଗଣମାଧ୍ୟମ ଅଛି ବୋଲି? ତ ମତେ ପ୍ରତ୍ୟେକ ମିଡିଆ ହାଉସରୁ ଖବର ନେବା ପାଇଁ, ଖବର ଶୁଣିବା ପାଇଁ ଭଲ ଲାଗେ। ଏବଂ ନ୍ୟୁଜ ପେପର ତ ମୁଁ ତନ୍ନ ତନ୍ନ କରି ପଢେ, ତା ଭିତରେ ସମ୍ପାଦକୀୟ ପୃଷ୍ଠା ମୁଁ ପ୍ରତ୍ୟେକ ଦିନ ପଢେ, ଏବଂ ବିଭିନ୍ନ ବଡ ବଡ ଲେଖକ ମାନେ ଯୋଉ ସ୍ତମ୍ଭ ଲେଖିଥାନ୍ତି, ସେ ଧର୍ମର ଧାର୍ମିକ ବିଚାରର ସ୍ତମ୍ଭ ହଉ ବା କରେଣ୍ଟ ଆଫେୟାର ଉପରେ ହଉ, ମୁଁ ସେସବୁକୁ ମଧ୍ୟ ଶୁଣେ, ପଢେ ଭଲ ଭାବରେ। ଏବଂ ଟିଭିରେ ଯୋଉ ଡିବେଟ୍ ହୁଏ, ଡିବେଟ୍ ରୁ ବହୁତ ବଢିଆ ବଢିଆ ଜାଣିବା କଥା ମିଳିବାକୁ ମିଳେ, ସେ ହିନ୍ଦୀ ଚ୍ୟାନେଲ ହଉ ବା ଓଡିଆ ଚ୍ୟାନେଲ ହଉ, ଟିଭିର ଡିବେଟ୍ ଗୁଡାକ ଏବଂ ରେଡିଓରୁ ନ୍ୟୁଜରୁ। ତ ରେଡିଓ ତ ଆମକୁ ନ୍ୟୁଜ କଣ ପ୍ରଥମେ ଶିଖେଇଛି, ଆକାଶବାଣୀ ଖବର ପଢୁଛନ୍ତି, ଯୋଉ ପୁରୁଣା ସବୁ ଯୋଉମାନେ ଥିଲେ ଯୋଉ ସୁନ୍ଦର ଭାବରେ ଗୁରୁ ଗମ୍ଭୀର ସ୍ୱରରେ ସମ୍ବାଦ ପରିବେଷଣ କରନ୍ତି, ତେଣୁ ଆମକୁ ଖବର ଜାଣିବାର ଅଛି। କିନ୍ତୁ ମୁଁ ପ୍ରତ୍ୟେକ ମାଧ୍ୟମରେ ଖବର ଜାଣିବାକୁ ଚେଷ୍ଟା କରେ।
0: ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର ସୁନ୍ଦର ଆଉ ଶିକ୍ଷଣୀୟ କଥା କହିଲେ ଆପଣ। ଆପଣଙ୍କୁ ଧନ୍ୟବାଦ ଏତେ ଦିନ ପରେ କଲ୍ କଲେ, ମଝିରେ ମଝିରେ କଲ୍ କରୁଥାନ୍ତୁ ଟାଇମ୍ ବାହାର କରିକି। ରହିଲି, ନମସ୍କାର।
1: ଟିକେ ଗୋଟେ ପଦେ କଥା କହିବି, ଆଜି ଯେହେତୁ ପ୍ରେସ ସ୍ୱାଧୀନତା ଦିବସ,
0: ଆଜ୍ଞା କୁହନ୍ତୁ,
1: ଆପଣ ଅନୁମତି ଦେଲେ ମୁଁ କହୁଛି, ସୁସ୍ଥ ଗଣତନ୍ତ୍ରରେ ଏଠି ରୋଗୀଣାତ ଗଣମାଧ୍ୟମ, ସୁସ୍ଥ ଗଣତନ୍ତ୍ରରେ ରୋଗୀଣାତ ଗଣମାଧ୍ୟମ, ଭୁଲି ମୂଳ ମନ୍ତ୍ର ସାଜି ଦଳତନ୍ତ୍ର, ହରାଇଛି ତାର ସୁନାମ, ସଭିଏ ତ ଏଠି ଗୋଲାମ, ଆମେ ନିରପେକ୍ଷ ଆମେ ଦାୟିତ୍ୱବାନ, ବଜାନ୍ତି ମିଛେ ଡିଣ୍ଡିମ। ତେଣୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ଯେଉଁମାନେ ବି କାମ କରୁଛନ୍ତି, ସତ୍ୟ ନିରପେକ୍ଷ ଏବଂ ସଠିକ ଖବର ପରିବେଷଣ କରିବା ସେମାନଙ୍କର ଗୁରୁ ଦାୟିତ୍ୱ ହେବା ଉଚିତ। ଏହା ହିଁ ପ୍ରେସ ସ୍ୱାଧୀନତା ଦିବସର ମୂଳ ମନ୍ତ୍ର ହେବା ଉଚିତ। ରହୁଛି ଆଜ୍ଞା, ନମସ୍କାର।
0: ନମସ୍କାର, ନମସ୍କାର। ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରନ୍ତୁ ମୋତେ 0671230-3153 ନମ୍ବରଟି ରେ। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଥିଲେ? ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
2: ଭଲ ଅଛି ଆଉ।
0: ବହୁତ ଦିନ ପରେ କଲ୍ କଲେ
2: ଆଜ୍ଞା। ଟ୍ରାଫିକ ତ ଜାମ ରହୁଛି, ଭିଡ ରହୁଛି।
0: ଟ୍ରାଫିକ ଫୋନ ର ପୁରା ଟ୍ରାଫିକ ଜାମ ରହୁଛି ନା? ଆଚ୍ଛା, କୋଉଟା ଆପଣଙ୍କୁ ଭଲ ଲାଗେ କହିଲେ?
2: ମତେ ମୋବାଇଲ ରେ ଟିକେ ନ୍ୟୁଜ ଦେଖିବାକୁ ଭଲ ଲାଗେ, ତାପରେ
0: ତାପରେ
2: ତାପରେ ଇଏ ପେପର ଆଗରୁ ଦେଖୁଥିଲି।
0: ପେପର ପେପର ପଢନ୍ତି ଆପଣ? ଠିକ ଅଛି, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ରହିଲେ, ନମସ୍କାର।

ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 10:00 ଏବଂ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡେକ୍ ଦିଲ୍ ସେ ଦିଲ୍ ତକ୍। ଶ୍ରୋତାବନ୍ଧୁ, ଗପସପ୍ ତ ସରିଲା, ବର୍ତ୍ତମାନ ଡାଇଲେଲ୍ ଲାଇଭ୍ ପ୍ରୋଗ୍ରାମ୍ ଶେଷ ହୋଇଗଲା, କିନ୍ତୁ ବର୍ତ୍ତମାନ ଆପଣଙ୍କ ପସନ୍ଦର ଗୀତ ମୁଁ ପ୍ଲେ କରିବି ଆପଣଙ୍କ ପାଇଁ। ଆଉ ଆଜି ରବିବାର ଅଛି, ତ ଆପଣ ନିଜ ମନ ପସନ୍ଦର ଗୀତ ଶୁଣିକି ନିହାତି ଏନ୍ଜୟ କରିବେ। ସୋ ଫଟାଫଟ ମୋ ପାଖକୁ ମେସେଜ୍ କରନ୍ତୁ, ନିଜ ମୋବାଇଲ୍ର ମେସେଜ୍ ବକ୍ସକୁ ଯାଇ କ୍ୟାପିଟାଲ୍ ଲେଟର୍ରେ ଲେଖନ୍ତୁ FMRC, ସ୍ପେସ୍ ଦେଇ ଲେଖନ୍ତୁ ଫିଲ୍ମ ବା ଆଲବମ୍ର ନାଁ, ସ୍ପେସ୍ ଦେଇ ଲେଖନ୍ତୁ ଗୀତର ନାଁ, ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09499563210 ନମ୍ବରକୁ। ଜଲ୍ଦି ଜଲ୍ଦି ମେସେଜ୍ କରନ୍ତୁ, ମୁଁ ଆଉ ତା ଭିତରେ ଆପଣଙ୍କ ପାଇଁ ଗୋଟେ ବଢ଼ିଆ ଗୀତ ପ୍ଲେ କରିଦେଉଛି।

ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପ୍ରଥମ ମେସେଜ୍ଟି ବର୍ତ୍ତମାନ ମୋ ପାଖରେ ଆସି ପହଞ୍ଚି ସାରିଛି। ରୋହିତ ମେହର ବୁଦାପାଲି ବିଜେପୁର ବରଗଡ଼ରୁ ଲେଖିଛନ୍ତି, ମଣିଷ ସମୟର ଦାସର ଏହି ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପରଶୁରାମରୁ।

ଆଜିର ପରବର୍ତ୍ତୀ ମେସେଜ୍ଟି ଆସିଛି ମୋ ପାଖକୁ। ହେମନ୍ତ କୁମାର ମହାରଣାଙ୍କର ସୁଭଦ୍ରାପୁର ଉତ୍ତମପୁର କାଠକରୁ ଲେଖିଛନ୍ତି, ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ହୀରା ମୋତି ମାଣିକରୁ ଏହି ଗୀତଟି।

ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ଟି ମୋ ପାଖରେ ବର୍ତ୍ତମାନ ଅଛି। ତେରେ ଇସ୍କ ମେ ନାଚେଙ୍ଗେ ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ ଏହି ଗୀତଟିକୁ ଶୁଣିବା ପାଇଁ ମେସେଜ୍ କରିଛନ୍ତି ମୋ ପାଖକୁ। ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ବିମଲ ଶ୍ରୀବାସ୍ତବ, ଅଲିଶା ଅପା, ତମନ୍ନା ରେଡ୍ଡି ଏବଂ ଏ ସମସ୍ତେ ଏଇ ଗୀତଟିକୁ ତ ଶୁଣିବା ପାଇଁ ଚାହିଁଛନ୍ତି। ତା ସହିତ ଲେଖୁଛନ୍ତି, ଆଜି ଆମ ତପୁ ଅପାଙ୍କର ଜନ୍ମଦିନ, ତେଣୁ ବହୁତ ବହୁତ ଶୁଭକାମନା ତାଙ୍କୁ ଆମ ତରଫରୁ। ସୋ ତପୁ ଅପା ଆପଣଙ୍କ ପାଇଁ ଆଉ ଆପଣ ସମସ୍ତଙ୍କ ପାଇଁ ଯେଉଁମାନେ ମିଶିକି ଏଇ ମେସେଜ୍ଟିକୁ ଲେଖିଛନ୍ତି, ଏଇ ଗୀତଟି ମୁଁ ପ୍ଲେ କରିଦେଉଛି। ତପୁ ଅପା ଆପଣଙ୍କୁ ମୋ ତରଫରୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ହାପି ବର୍ଥଡେ ଟୁ ୟୁ।

ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ଆଜିର ପରବର୍ତ୍ତୀ ମେସେଜ୍ଟିକୁ ଲେଖୁଛନ୍ତି ଦିଲୀପ ସୁତାର, ଧୂସୁରୀ ଭଦ୍ରକରୁ ଶୁଣିବା ପାଇଁ ଚାହିଁଛନ୍ତି ସ୍ମୃତି ଏକ ରୂପା ଜହ୍ନ, ଆପଣଙ୍କ ପାଇଁ ଏହି ଗୀତଟିକୁ ମୁଁ ପ୍ଲେ କରିଦେଉଛି, ଡେଡିକେଟ୍ କରିଛନ୍ତି ଅଲ୍ ଲିସ୍ନର ଏବଂ ସବୁ ଆର୍ଜେମାନଙ୍କ ପାଇଁ, ଥ୍ୟାଙ୍କ ୟୁ ସୋ ମଚ୍।

ଦିଲ ତକ୍ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି। କୋୟଲ ଅଛି ଆପଣମାନଙ୍କ ସାଥିରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆଜିର ପରବର୍ତ୍ତୀ ମେସେଜ୍ ସୁକାନ୍ତ ମାଢ଼ୀ ଗୋତ୍ରା ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି। ଶୁଣିବା ପାଇଁ ଚାହିଁଛନ୍ତି, କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ। ଏହି ସୁନ୍ଦର ଓଡ଼ିଆ ଗୀତଟି ଆପଣମାନଙ୍କ ପାଇଁ ପ୍ଲେ କରୁଛି, ଏଞ୍ଜୟ କରନ୍ତୁ।

ଏବଂ ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଜିନିକେ ବାହାନେ ଲାଖୋ ହେ ଖୁନ୍ ଭରି ମାଙ୍ଗ ଚଳଚ୍ଚିତ୍ରରୁ ଏହି ଗୀତଟିକୁ ମୁଁ ନିଶ୍ଚୟ ପ୍ଲେ କରିଦେବି। ଆଜିର ପରବର୍ତ୍ତୀ ମେସେଜଟି ମୋ ପାଖରେ ଅଛି। ଏହି ମେସେଜଟିକୁ ଲେଖିଛନ୍ତି ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ଅସରଳା ପିଚକୁଳି ଖୋର୍ଦ୍ଧାରୁ। ଶୁଣିବା ପାଇଁ ଚାହିଁଛନ୍ତି ଧର୍ମାତ୍ମା ଚଳଚ୍ଚିତ୍ରରୁ ତୁମନେ କଭି କିସି ସେ ପ୍ୟାର କିଆ ହେ। ତେବେ ଏଇ ଦୁଇଟି ସୁନ୍ଦର ସୁନ୍ଦର ଗୀତ ସହିତ ଆଜି ପାଇଁ ଆପଣଙ୍କ କୋୟାଲ ଏଇଠି ବିଦାୟ ନେଉଛି। ପୁଣି ବହୁତ ଜଲ୍ଦି ଆପଣଙ୍କ ସହିତ ଦେଖା ହେବ। ବେଶ ଗୋଟିଏ ଅନୁରୋଧ ମୋର, ପୁରା ଦିନ ସାରା ଆଜି ରବିବାର ଅଛି ତ ଟାଇମ୍ ନିହାତି ଆପଣଙ୍କ ପାଖରେ ଥିବ। ପୁରା ଦିନ ସାରା ସଞ୍ଜ ସାରା ଶୁଣନ୍ତୁ ଏଫ୍ଏମ୍ ରେନ୍ବୋ, ଆପଣଙ୍କର ଦିନ ଏକଦମ ସୁରିଲା ସୁରିଲା ହୋଇଯିବ। ତେବେ ମୋ ପରେ ପରେ ଆଉ ଜଣେ ଆର୍ଜେ ଆସିଯାଉଛନ୍ତି ଯିଏ ଆପଣଙ୍କ ସହିତ ପୁରା ଦିନ କାଟିବେ, ତାଙ୍କର ମିଠା ମିଠା କଥା ଆପଣଙ୍କ ସହିତ ସେୟାର କରିବେ। ମୋର ଗୋଟିଏ ଅନୁରୋଧ, ସବୁବେଳେ ହସୁଥାନ୍ତୁ, ସବୁବେଳେ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଆଜି ପାଇଁ ରହିଲି, ନମସ୍କାର।

ଜିଏସ୍ଟି କାଉନସିଲ୍ କମର୍ସିଆଲ୍ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ଷ୍ଟୁଡିଓ ଗୋଟେ ସମୟ ମଧ୍ୟାହ୍ନ 12 ବାଜି 2 ମିନିଟ୍ ହେବାକୁ ଯାଉଛି। ଆରମ୍ଭ କରିବା ପ୍ରୋଗ୍ରାମ କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ଖରା ବଢ଼ିଲେ ଧରା ତାଥେ ତ୍ରାହି ତ୍ରାହି ଡାକେ ଆମର ଏଇ ଜୀବଜଗତ। ଛାଇ ଟିକେ ପାଇଁ ବ୍ୟାକୁଳ ହୁଏ ମନ, ଖରାବେଳ କାଟିବାକୁ କେହି କି ମସିଣା ଧରି ଦାନ୍ତି ଆମର ଆମ୍ବ ତୋଟାକୁ, ତ ଆଉ କେହି କି ପଶାପାଲି ମେଲି ଦେଇଥାନ୍ତି ସେଇ ଗଛ ଛାଇରେ। ବାଟି ଖେଳଠୁ ବାଗୁଡ଼ି ଖେଳ ଯାଏ ଆମମାନଙ୍କ ମଧ୍ୟରେ ଯେଉଁ କିଶୋର କୈଶୋର ସମୟରେ ଅନେକ ସୁଖଦ ମୁହୂର୍ତ୍ତ କଟିଛି ଏଇ ଖରା ଛାଇ ଯାଏ। ସ୍ପେଶାଲି ମୁଁ କହୁଛି ଯେଉଁ ଗାଁ କଥା ଆମର କହୁଛି, ଯେଉଁଠି ବି ହଉ ପଥିକଟେ ଯେତେବେଳେ ରାସ୍ତାରେ ଯାଉଛି, ପଥିକ ଛାଇ ଲୋଡ଼େ, ଶ୍ରମିକଟେ ଛାଇ ଲୋଡ଼େ, ସମସ୍ତଙ୍କ ପାଇଁ ଛାଇ ନିହାତି ଭାବରେ ଆବଶ୍ୟକ। ଅଥଚ ବିଭିନ୍ନ କାରଣରୁ ଆଜି ଆମର ମୁଣ୍ଡ ଉପରୁ ଏଇ ଛାଇ ହଟି ଯାଉଛି। ତ କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ଆମର ଏଇ ଗ୍ରୀଷ୍ମ ଗଛ ଆଉ ତାର ଛାଇର ମୂଲ୍ୟ ସେ ସମ୍ପର୍କରେ। ବଟ୍ ତା ପୂର୍ବରୁ ଶୁଣି ନେବା ଏଇ ବ୍ୟୁଟିଫୁଲ ଟ୍ରାକ୍ଟି। ଷ୍ଟେ ଟ୍ୟୁନ୍ଡ।

ଉପଭୋଗ କରିବାକୁ ଚେଷ୍ଟା କରୁଛେ, କିନ୍ତୁ ପ୍ରକୃତିକୁ ଯେତେବେଳେ ଆମକୁ ପ୍ରକୃତି ଆମକୁ କିଛି କହୁଛି କି ମତେ କିଛି ଦରକାର, ସେ ବିଷୟରେ ଆମେ କ'ଣ ଚିନ୍ତା କରୁଛେ? ନା, କେବେ ନୁହେଁ। ତେବେ ଏଇଠି ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଜୀବନ କାଳ ମଧ୍ୟରେ ନିହାତି ଭାବରେ ଗୋଟିଏ ଗଛ ନିହାତି ଲଗାନ୍ତୁ, ଆଉ ତାକୁ ପାଳନ କରନ୍ତୁ, ଛୋଟରୁ ବଡ଼ କରନ୍ତୁ, ଦେଖିବେ ଆପଣଙ୍କୁ କେତେ ସୁକୁନ ମିଳିବ।

ଟ୍ୟୁନ୍ ମ୍ୟୁଜିକାଲି ଓ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଶରେ ତକରେ ରେଡିଓ ହେମସଭାରେ ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗୋଟିରେ ସମୟ ଦିନ ଗୋଟାଏ ବାଜି 11 ମିନିଟ୍ ହେବାକୁ ଯାଉଛି। ଆରମ୍ଭ କରିବା ପ୍ରୋଗ୍ରାମ ଆଜି ଚର୍ଚ୍ଚାରେ। ଫ୍ରେଣ୍ଡସ୍, ରିଜଲ୍ଟ ସେସନ୍ ବର୍ତ୍ତମାନ ଆମେ ଯଦି ଦେଖିବା ଚାଲିଛି, କାହାର ହ୍ୱାଟ୍ସଆପ୍ ଷ୍ଟାଟସ୍ ହେଉ କିମ୍ବା ଫେସବୁକ୍, ସବୁଥିରେ ଆପଣମାନେ ଦେଖିବେ କି କିଏ କେତେ ପରସେଣ୍ଟେଜ୍ ରଖିଛନ୍ତି। କାହାର ଘରେ ମିଠା ବଣ୍ଟା ଚାଲିଛି, ମିଠା ଖିଆ ଚାଲିଛି, ଆଉ କାହାର ମନରେ ଗୋଟିଏ କ୍ୱେଶ୍ଚିନ୍, ମୋ ଫ୍ୟୁଚର୍ କେମିତି ହେବ। ହଁ ଫ୍ରେଣ୍ଡସ୍, ଛୋଟବେଳୁ ଆମେ ଗୋଟେ କଥା ଶୁଣିଛେ, ଗୋଟେ କଥା ଆମକୁ ଆମର ଯିଏ ରିଲେଟିଭ୍ ଥାନ୍ତୁ, ଗାର୍ଡିଆନ୍ ଥାନ୍ତୁ, ସମସ୍ତେ ଆମକୁ କୁହନ୍ତି କି ଭଲ ମାର୍କ ଆଣ୍ଡ ଲାଇଫ୍ ସେଟ୍ ହେଇଯିବ। କିନ୍ତୁ ସତରେ କ'ଣ କେବଳ ମାର୍କସ୍ ହିଁ ସକ୍ସେସ୍ ଡିସାଇଡ୍ କରେ? ଜମାରୁ ବି ନୁହେଁ। କାହିଁକି ନା ଆଜିର ଦୁନିଆରେ ନଲେଜ୍ ସହ ସ୍କିଲ୍ ମଧ୍ୟ ନିହାତି ଭାବରେ ଇକ୍ୱାଲ୍ ଇମ୍ପୋର୍ଟାନ୍ସ ରଖେ। ତ ଫ୍ରେଣ୍ଡସ୍, ଆଜିର ଚର୍ଚ୍ଚାର ବିଷୟ ହେଉଛି କି ଆପଣମାନେ ମାର୍କସ୍କୁ ଇମ୍ପୋର୍ଟାଣ୍ଟ ଭାବୁଛନ୍ତି ନା ସ୍କିଲ୍କୁ? କୋଶ୍ଚିନ୍ଟି ଆଉ ଥରେ କହିଦେଖୁଛି ଆପଣମାନଙ୍କ ପାଇଁ, ମାର୍କସ୍ ଇମ୍ପୋର୍ଟାଣ୍ଟ ନା ସ୍କିଲ୍? ଆପଣ ଯଦି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିବାକୁ ଚାହୁଁଛନ୍ତି, ଲେଖନ୍ତୁ ଏଥିପାଇଁ ମାର୍କସ୍ ଗୋଟେ ସ୍ପେସ୍ ଦିଅନ୍ତୁ। କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ। 9

4959632100 କୁ ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ। ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉ ଥରେ କହି ରଖୁଛି, ଆପଣଙ୍କ ପାଇଁ ମାର୍କସ୍ ଇମ୍ପୋର୍ଟାଣ୍ଟ ନା ସ୍କିଲ୍? ଷ୍ଟେ ଟ୍ୟୁନ୍ଡ।

వెల్కమ్ బ్యాక్ ట్యూన్ కొచ్చింది మ్యూజికల్ యూర్ 100.4 ఆకాశవాణి FM రెయిన్బో కటక్ దర్శనల్ తగ్గర రేడియో హంసబర్ సాగర్ వచ్చి అప్పటి సహిత సో చల్చి ఆది చర్చరే ଆଜି ଚର୍ଚ୍ଚାରେ ଆପଣଙ୍କ ପାଇଁ ଗୋଟେ ବ୍ୟୁଟିଫୁଲ କ୍ୱେଶ୍ଚିନ୍ ମୁଁ ଆପଣଙ୍କ ପାଇଁ ରଖିଥିଲି କି ମାର୍କସ୍ ଆପଣଙ୍କ ପାଇଁ ଇମ୍ପୋର୍ଟାଣ୍ଟ କି ସ୍କିଲ୍ ମୋ ପାଖରେ ପ୍ରଥମ ମେସେଜଟି ଆସି ପହଞ୍ଚିଯାଇଛି ମେସେଜ କରିଛନ୍ତି ରାଜେଶ ମହାନ୍ତି ଅଡସ୍ପୁରରୁ ସେ ଲେଖିଛନ୍ତି କି ଭାଇ ଜୟ ଜଗନ୍ନାଥ ଗୁଡ୍ ଆଫ୍ଟରନୁନ୍ ଆପଣଙ୍କ ପ୍ରୋଗ୍ରାମ ବହୁତ ଭଲ ଲାଗୁଛି ବହୁତ ବହୁତ ଧନ୍ୟବାଦ ରାଜେଶ ବାବୁ ସେ ଟପିକ୍ ବିଷୟରେ ଏହା ଲେଖିଛନ୍ତି କି ସ୍କିଲ୍ ଆମମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ମାର୍କ ଶୁଣେ କାହିଁକିନା ତାଙ୍କ ମତରେ ଏକ୍ଜାମ୍ ଇଜ୍ ନଥିଙ୍ଗ ବଟ୍ ଏ ଚାନ୍ସ ନିହାତି ଭାବରେ ଏକ୍ଜାମ୍ ତାଙ୍କ ପାଇଁ ଗୋଟେ ଚାନ୍ସ ହିସାବରେ ସେ ନିଅନ୍ତି କିନ୍ତୁ ଯଦି ଆପଣମାନଙ୍କ ପାଖରେ ସ୍କିଲ୍ ଅଛି ତେବେ ଆପଣମାନେ ନିହାତି ଭାବରେ ଆଗକୁ ବଢ଼ିପାରିବେ ବହୁତ ବହୁତ ଧନ୍ୟବାଦ ରାଜେଶ ବାବୁ ଆପଣଙ୍କର ଏଇ ବ୍ୟୁଟିଫୁଲ୍ ମେସେଜ୍ ପାଇଁ ତ ଫ୍ରେଣ୍ଡସ୍ ମୁଁ ଏଇଠି କହି ରଖିବାକୁ ଚାହିଁବି କି କମ୍ୟୁନିକେସନ୍ ସ୍କିଲ୍ ଯେଉଁ ଆମର ସବୁ ଲିଡରସିପ୍ ହଉ କ୍ରିଏଟିଭିଟି ହଉ ପ୍ରୋବ୍ଲେମ୍ ସଲ୍ଭିଙ୍ଗ ହଉ ଏସବୁ ମଧ୍ୟ ଲାଇଫରେ ବହୁତ ମ୍ୟାଟର କରେ କାରଣ ଇଣ୍ଟରଭ୍ୟୁ ରୁମ୍ରେ କେହି ପରସେଣ୍ଟେଜ୍ ପୂର୍ବରୁ ଆପଣଙ୍କର କନ୍ଫିଡେନ୍ସ ଲେବୁଲ୍ ଦେଖନ୍ତି ଆଉ ରିଏଲ୍ ଲାଇଫରେ କେବଳ ବୁକ୍ ଆନ୍ସର୍ ନୁହେଁ ସ୍ମାର୍ଟ ଥିଙ୍କିଙ୍ଗ୍ ମଧ୍ୟ ଆପଣମାନଙ୍କର ନିହାତି ଭାବରେ ରହିବା ଦରକାର ତ ଫ୍ରେଣ୍ଡସ୍ ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିପାରିବେ ଲେଖନ୍ତୁ FM RC କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210 କୁ ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200 କ୍ୱେଶ୍ଚିନ୍ଟି ଆଉ ଥରେ କହି ରଖୁଛି ମାର୍କସ୍ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ କି ସ୍କିଲ୍ ଷ୍ଟେ ଟ୍ୟୁନ୍ଡ

କର୍ମ ଆଉ ଶିକ୍ଷା ଉପରେ ଗୁରୁତ୍ୱ ଦେଲେ ସମାଜରେ ପ୍ରଶଂସାର ପାତ୍ର ଆଉ ସମ୍ମାନର ପାତ୍ର ଆମେ ନିହାତି ଭାବରେ ହୋଇପାରିବା। ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନନା ଆପଣଙ୍କର ଏଇ ବ୍ୟୁଟିଫୁଲ ମେସେଜ ପାଇଁ। ପରବର୍ତ୍ତୀ ମେସେଜଟି କରିଛନ୍ତି ଆବାସ ସେନ ରାଜକୁମାର ଭରଦ୍ୱାଜ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ସେ ଲେଖିଛନ୍ତି କି ସାଗର ଭାଇ ଗୁଡ୍ ଆଫ୍ଟରନୁନ୍, ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଆପଣଙ୍କୁ ମଧ୍ୟ ବହୁତ ବହୁତ ନମସ୍କାର। ସେ ଲେଖିଛନ୍ତି କି ଆମେ ସ୍କିଲ୍କୁ ଦେଖିବା ଉଚିତ, କାରଣ ମୋ ମତରେ ଦକ୍ଷତା ଅନୁସାରେ ପିଲାର ଭବିଷ୍ୟତ ଗଢ଼ା ହୋଇଥାଏ। ଆମେ ତ ନନ୍ ଓଡ଼ିଆ ଲୋକ, ଠିକ୍ରେ ଲେଖିପାରୁନୁ, ଠିକ୍ରେ ପଢ଼ିପାରୁନୁ, କିଏ କହିଲା ଭାଇ? ଆପଣ ତ ବଢ଼ିଆ ଆଗେ ସୁନ୍ଦର ଭାବେ ଲେଖିଛନ୍ତି। ତାପରେ ସେ ଆହୁରି ମଧ୍ୟ ଲେଖିଛନ୍ତି କି ଦକ୍ଷତା ଉପରେ ଯଦି ଆମେ ଗୁରୁତ୍ୱ ଦେବା ତେବେ ଆଗକୁ ଆଗକୁ ନିହାତି ବଢ଼ିପାରିବା। ଯେମିତିକି ଆମର ଏଜୁକେସନ୍ର ଯେଉଁ କ୍ୱାଲିଫିକେସନ୍ ଆମର ଦରକାର, ଯେମିତିକି ସେ ଲେଖିଛନ୍ତି ପ୍ଲସ୍ ଟୁ ହଉ ପ୍ଲସ୍ ଥ୍ରୀ ହଉ, ମାର୍କ ଏମିତି ଆଗକୁ ଆଗକୁ ହଉ କି ଟେକ୍ନିକାଲ ସ୍କିଲ୍ ଯାହା ବି ହଉ, ଯଦି ଆମର ଥାଏ, ଯଦି ଆମର ଦକ୍ଷତା ଥାଏ, ତେବେ ନିହାତି ଭାବରେ ଆମେ ଆଗକୁ ବଢ଼ିପାରିବା। ବହୁତ ବହୁତ ଧନ୍ୟବାଦ ଆଭା ସେନ ରାଜକୁମାର ଭରଦ୍ୱାଜ ଆପଣଙ୍କର ଏଇ ବ୍ୟୁଟିଫୁଲ ମେସେଜ ପାଇଁ। ତ ଫ୍ରେଣ୍ଡସ୍, ମାର୍କସ ଇମ୍ପୋର୍ଟାଣ୍ଟ ଯୋଉ ଆପଣ କହୁଛନ୍ତି କି ମାର୍କସ ଆମର ହାର୍ଡୱାର୍କକୁ ଶୋ କରେ, କିନ୍ତୁ ଡିସିପ୍ଲିନ୍କୁ ବି ରିଫ୍ଲେକ୍ଟ ନିହାତି ଭାବରେ କରିଥାଏ। କିନ୍ତୁ ଫ୍ରେଣ୍ଡସ୍, ଗୋଟେ ରିପୋର୍ଟ କାର୍ଡ କେବେ ମଧ୍ୟ ଜଣେ ଲୋକର ଫୁଲ୍ ଟ୍ୟାଲେଣ୍ଟ ଡିସାଇଡ୍ କରିପାରେନି, କାରଣ ଡିସିସନ୍ ମେକିଂ ଏସବୁ ହେଉଛି ଗୋଟେ ରିଏଲ୍ ଲାଇଫ୍ର ସ୍କିଲ୍। ଆପଣମାନେ ମାର୍କସ୍ ବି ସିକ୍ୟୁର କରିବାକୁ ପଡ଼ିବ, ଆଉ ଆପଣଙ୍କର ଯେଉଁ ସ୍କିଲ୍ ଅଛି, ଯେଉଁ ଦକ୍ଷତା ଅଛି, ତାକୁ ମଧ୍ୟ ନିହାତି ଭାବରେ ବଢ଼ାଇବାକୁ ପଡ଼ିବ। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରନ୍ତୁ। ଲେଖନ୍ତୁ ଏଫ୍ଏମ୍ ମାର୍ସି କ'ଣ ଲେଖିବାକୁ ଚାହୁଁଛନ୍ତି, ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210କୁ। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। କୋଶ୍ଚିନ୍ଟି ଆଉ ଥରେ କହି ରଖୁଛି, ମାର୍କସ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ କି ସ୍କିଲ୍? ଷ୍ଟେ ଟ୍ୟୁନ୍ଡ।

ଫ୍ରେଣ୍ଡସ୍, ସମୟ ସରିସରି ଆସୁଛି ଆଜି ଚର୍ଚ୍ଚାର। ଆମେ ଶେଷ ମେସେଜ୍ଟି ପଢ଼ିବା। ଲେଖିଛନ୍ତି କିଏ ଲେଖିଛନ୍ତି, କୋଉଠି ଲେଖିଛନ୍ତି ଦେଖିବା, କ'ଣ ଲେଖିଛନ୍ତି। ଲେଖିଛନ୍ତି ରାହାସ କୁମାର ବେହେରା ଭାପୁର ଢେଙ୍କାନାଳରୁ। ସେ ଲେଖିଛନ୍ତି ଭାଇ ପ୍ରଣାମ, ଶୁଭ ଅପରାହ୍ନ, ରାଧେ ରାଧେ। ଟପିକ୍ ବିଷୟରେ ସେ ଏହା ଲେଖିଛନ୍ତି କି ଆମ ପାଇଁ ଉଭୟ ମାର୍କସ୍ ଆଣ୍ଡ ସ୍କିଲ୍ ଗୁରୁତ୍ୱପୂର୍ଣ୍ଣ। ମାର୍କ ଆପଣଙ୍କୁ ସୁଯୋଗ ଆଣିଦିଏ, କିନ୍ତୁ ସ୍କିଲ୍ ସେହି ସୁଯୋଗକୁ ସଫଳତାରେ ପରିଣତ କରେ। ନିହାତି ଭାବରେ ଯଦି ଆପଣଙ୍କ ପାଖରେ ଭଲ ମାର୍କ ଅଛି କିନ୍ତୁ ସ୍କିଲ୍ ନାହିଁ, ତେବେ ବାସ୍ତବ ଦୁନିଆରେ ତିଷ୍ଠି ରହିବା କଷ୍ଟକର। ଅନ୍ୟପଟେ ଯଦି ସ୍କିଲ୍ ଅଛି କିନ୍ତୁ ମାର୍କ କମ୍, ତେବେ ହୁଏତ ସଫଳତା ପାଇବା ପାଇଁ ଟିକେ ଅଧିକ ସଂଘର୍ଷ କରିବାକୁ ପଡ଼ିପାରେ, କିନ୍ତୁ ସଫଳତା ନିଶ୍ଚୟ ମିଳିବ। ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ ରାହାସ କୁମାର ବେହେରା ଭାପୁର ଢେଙ୍କାନାଳରୁ ମେସେଜ୍ କରିଥିଲେ। ତ ଫ୍ରେଣ୍ଡସ୍, ଅନେକ ସକ୍ସେସଫୁଲ ଲୋକ ଅଛନ୍ତି ଏ ଦୁନିଆରେ ଯେଉଁମାନେ ଟପର୍ ନଥିଲେ, କିନ୍ତୁ ପ୍ୟାସନ୍, ହାର୍ଡୱାର୍କ ଏବଂ ସ୍କିଲ୍ ତାଙ୍କୁ ସ୍ପେଶିଆଲ କରିଦେଲା। ଆଉ ମଧ୍ୟ ଏଇଟା ସତ କି ଭଲ ମାର୍କସ୍ ଆମକୁ ନିହାତି ଭାବରେ କନଫିଡେନ୍ସ ଦେଇଥାଏ। ତେଣୁ ମାର୍କସ୍ ଆପଣମାନଙ୍କ ପାଇଁ ମଧ୍ୟ ଇମ୍ପୋର୍ଟାଣ୍ଟ, କିନ୍ତୁ ଓନ୍ଲି ମାର୍କସ୍ ଏଭ୍ରିଥିଙ୍ଗ ନୁହେଁ। ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ମୁଁ ଏଠି ଗୋଟେ ଛୋଟ ମେସେଜ୍ ଦେବି କି ପିଲାମାନଙ୍କୁ କେବଳ ମାର୍କସ୍ରେ କେବେ ହେଲେ ବି ଜଜ୍ କରନ୍ତୁନି, କାରଣ କେବେ କେବେ ରିପୋର୍ଟ କାର୍ଡ ଠାରୁ ଅଧିକ ଟ୍ୟାଲେଣ୍ଟ ସେମାନଙ୍କ ଭିତରେ ମଧ୍ୟ ଲୁଚି ରହିଥାଏ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ FM ରେନ୍ବୋ କାଟକ ଦିଲ୍ ସେ କଲ୍ ତକ୍।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଡେଲ୍ସେ ଡେଲ୍ତାକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି କହିଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ଆଉ ଅଳ୍ପ ସମୟ ମଧ୍ୟରେ ହେବ ଆରମ୍ଭ। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ଯୁଦ୍ଧ ସମାପ୍ତିକୁ ଦୃଷ୍ଟିରେ ରଖି ଇରାନ୍ ପକ୍ଷରୁ ଆମେରିକାକୁ ଏକ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରାଯାଇଛି। ଯୁଦ୍ଧ ବିରତି ସମୟସୀମାକୁ ବୃଦ୍ଧି କରିବା ପରିବର୍ତ୍ତେ ଯୁଦ୍ଧ ସମାପ୍ତିକୁ କୂଟନୈତିକ ପ୍ରୟାସ ମାଧ୍ୟମରେ ଆଗକୁ ନେବାକୁ ଏଥିରେ ପ୍ରାଥମିକତା ପ୍ରଦାନ କରାଯାଇଛି। ଲେବାନନ ସମେତ ଇସ୍ରାଏଲ୍ ଏବଂ ଆମେରିକା ସହ ଯୁଦ୍ଧ ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷକୁ ସମାପ୍ତ କରିବା ନେଇ ଏଥିରେ ପ୍ରସ୍ତାବ ରହିଛି। 30 ଦିନ ମଧ୍ୟରେ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ନେଇ ଇରାନ୍ ଦାବି ଉପସ୍ଥାପନ କରିଛି। ଆମେରିକା ପକ୍ଷରୁ ସାମରିକ ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବା ଏବଂ ଇରାନ୍ ଚତୁଃପାର୍ଶ୍ୱ ଅଞ୍ଚଳରୁ ଆମେରିକୀୟ ବାହିନୀକୁ ପ୍ରତ୍ୟାହାର କରିବା ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଏଥିସହିତ ଜବତ ଇରାନ୍ ସମ୍ପତ୍ତିର ମୁକ୍ତି, ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବା ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସଂକ୍ରାନ୍ତ ସର୍ତ୍ତ ଏହି ପ୍ରସ୍ତାବରେ ରହିଛି। ଇରାନ୍ର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘରିବାବାଦୀ କହିଛନ୍ତି ସଂଘର୍ଷର ସ୍ଥାୟୀ ଅନ୍ତକୁ ଦୃଷ୍ଟିରେ ରଖି ଇରାନ୍ ପକ୍ଷରୁ ଏହି 14 ସୂତ୍ରୀ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ତେବେ ପ୍ରସ୍ତାବରେ ଆମେରିକାର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ଘରିବାବାଦୀ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଏହି ପ୍ରସ୍ତାବ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି। ସାମରିକ ଅଭିଯାନର ଅନ୍ୟାନ୍ୟ ବିକଳ୍ପ ଉପରେ ଆମେରିକା ଚିନ୍ତା କରୁଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଇତିମଧ୍ୟରେ ଇରାନ୍ ସହିତ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ କୂଟନୈତିକ ଦଳର ପରାମର୍ଶଦାତା ଭାବେ ନିକ୍ ଷ୍ଟୁଆର୍ଟଙ୍କୁ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ୍

ଉନ୍ନତି ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିସହ ଅନ୍ୟ କେତୋଟି ରାଜ୍ୟରେ ହୋଇଥିବା ଉପନିର୍ବାଚନର ମଧ୍ୟ ଭୋଟ୍ ଗଣତି ଆସନ୍ତାକାଲି କରାଯିବ। ଆସାମର ସମସ୍ତ 126 ଆସନ, କେରଳର 140, ପୁଡୁଚେରୀର 30 ଆସନ ପାଇଁ ଗତ ମାସ 9 ମତଗ୍ରହଣ କରାଯାଇଥିଲା। ତାମିଲନାଡୁର 234 ଯାକ ବିଧାନସଭା ଆସନ ପାଇଁ ଏକକ ପର୍ଯ୍ୟାୟରେ ଗତ 23 ଏବଂ ପଶ୍ଚିମବଙ୍ଗର 294 ବିଧାନସଭା ଆସନ ପାଇଁ 2 ପର୍ଯ୍ୟାୟରେ 23 ଓ 29 ତାରିଖରେ ମତଗ୍ରହଣ କରାଯାଇଥିଲା। ତେବେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗ୍ରହଣକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାରୁ ଆସନ୍ତାକାଲି 293 ଆସନର ଭୋଟ୍ ଗଣତି ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲା ଅନ୍ତର୍ଗତ 15 ବୁଥ୍ରେ ଗତକାଲି ପୁନଃ ମତଦାନ ପ୍ରକ୍ରିୟା ହୋଇଥିଲା। ଭୋଟ୍ ଗଣତି ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ଭୋଟ୍ ଗଣତି ପାଇଁ 77 କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗଣନାରେ ସ୍ୱଚ୍ଛତା ଓ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ ଏବଂ ପରେ ଇଭିଏମ୍ ମେସିନ୍ ଭୋଟ୍ ଗଣନା କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ନ ସୁଦ୍ଧା କେତେକ ଆସନରେ ଫଳାଫଳ ସ୍ୱଷ୍ଟ ହେବାର ସମ୍ଭାବନା ରହିଛି। ତାମିଲନାଡୁରେ ଆସନ୍ତାକାଲି ସକାଳ 8 ନିର୍ଦ୍ଧାରିତ 62 କେନ୍ଦ୍ରରେ ଭୋଟ୍ ଗଣତି ଆରମ୍ଭ ହେବ। ଏଥିପାଇଁ 10,545 ଜଣ ଗଣନାକାରୀ ନିୟୋଜିତ ହେବେ। କେରଳମ୍ରେ ଆସନ୍ତାକାଲି ଭୋଟ୍ ଗଣତି ପାଇଁ 140 କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ସକାଳ 6 ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଗଣନା କେନ୍ଦ୍ରରେ ପହଞ୍ଚବାକୁ କୁହାଯାଇଛି। ସକାଳ 7 ଭୋଟ୍ ଗଣତି ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରିଟର୍ଣ୍ଣିଂ ଅଧିକାରୀଙ୍କ ସମେତ ଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପାଇଁ ନୂତନ ଭାବେ ପ୍ରଚଳିତ କ୍ୟୁଆର୍ କୋଡ୍ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସାମର 126 ଯାକ ବିଧାନସଭା ମଣ୍ଡଳୀର ଭୋଟ୍ ଗଣତି ପାଇଁ 35 ଜିଲ୍ଲାରେ 40 କେନ୍ଦ୍ର ସ୍ଥାପନ କରାଯାଇଛି। 69 ଜଣ ମହିଳା ପ୍ରାର୍ଥୀଙ୍କ ସମେତ 722 ଜଣଙ୍କର ରାଜନୈତିକ ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରିତ ହେବ। ପୁଡୁଚେରୀର 3 କେନ୍ଦ୍ରରେ ଆସନ୍ତାକାଲି 30 ଯାକ ବିଧାନସଭା ମଣ୍ଡଳୀ ପାଇଁ ଭୋଟ୍ ଗଣତି କରାଯିବ। କରେକାଲ, ୟାନମ୍ ଏବଂ ମାହେଠାରେ ଏହି 3 ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସ୍ୱଚ୍ଛ ତଥା ଅବାଧ ଗଣନାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ଆଉ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ। ଅପରାହ୍ନ 2-5 ପର୍ଯ୍ୟନ୍ତ ଏହି ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ଆରମ୍ଭ କରିସାରିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷାକୁ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁବାଇ ଏବଂ ସାର୍ଜାହଠାରେ ମଧ୍ୟ ଏହି ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଦୁବାଇରେ ଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ପରୀକ୍ଷା ପରିଚାଳନା ନେଇ ତଦାରଖ କାର୍ଯ୍ୟ କରୁଛନ୍ତି। ବିଶାଖାପଟ୍ଟନମ୍ ବନ୍ଦରଠାରେ ଆସନ୍ତା 13 ଏଟି ସର୍ବଶକ୍ତି ନାମକ ଏକ ପଣ୍ୟବାହୀ ଜାହାଜ ଆସି ପହଞ୍ଚବାର ସମ୍ଭାବନା ରହିଛି। ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ 18 ଭାରତୀୟଙ୍କ ସମେତ 20 କ୍ରୁ ସଦସ୍ୟଙ୍କୁ ଧରି ଏହି ଜାହାଜଟି ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜାହାଜରେ 46,313 ଏଲ୍ପିଜି ଆସୁଛି। ମନ୍ତ୍ରଣାଳୟ କହିଛି ଉପସାଗରୀୟ ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଭାରତୀୟ ପତାକାଯୁକ୍ତ ଜାହାଜ ସହିତ କୌଣସି ଅଘଟଣ ଘଟିବାର ଖବର ହସ୍ତଗତ ହୋଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ତଥା ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଉପସାଗରୀୟ ଏବଂ ପଶ୍ଚିମ ଏସିଆ କ୍ଷେତ୍ର ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। 1991 ୟୁନେସ୍କୋର 26 ସାଧାରଣ ଅଧିବେଶନରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 1993 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ଭାବେ ଭବିଷ୍ୟତର ଗଠନ, ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ଏକ ଦୃଢ଼ ସୂଚନା ଇକୋସିଷ୍ଟମ୍ ପ୍ରସ୍ତୁତ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ।
ପଞ୍ଚାୟତ ସ୍ତରରେ ବିକାଶ ଯୋଜନାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏକ ଦୁଇଦିନିଆ ଜାତୀୟ କର୍ମଶାଳା ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ପଞ୍ଚାୟତ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ରୂପରେଖ ପ୍ରସ୍ତୁତ କରାଯିବ। ମନ୍ତ୍ରଣାଳୟ କହିଛି ଷୋଡ଼ଶ ଅର୍ଥ କମିଶନଙ୍କ ସତ୍ତା

0: ଆଧାରିତ ତୃଣମୂଳ ସ୍ତରରେ ତଥ୍ୟ ପରିଚାଳନା ମାଧ୍ୟମରେ ସୁବ୍ୟବସ୍ଥିତ ଢଙ୍ଗରେ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ଆସନ୍ତାକାଲି କର୍ମଶାଳାକୁ ଉଦ୍ଘାଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରଣ ରିଜିଜୁ ଅଭିଯୋଗ କରିଛନ୍ତି, ବିରୋଧୀ ଦଳ, ସରକାରୀ ସଂସ୍ଥା, ନିର୍ବାଚନ ଆୟୋଗ, ଇଭିଏମ୍ ପରେ ଏବେ ନ୍ୟାୟପାଳିକାକୁ ନେଇ ଆରୋପ ଲଗାଇଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଦଳଗୁଡ଼ିକ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି କଂଗ୍ରେସ ଦଳ ଶାସନରେ ଥିବା ସମୟରେ 1975 ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା। ସେ କହିଛନ୍ତି କଂଗ୍ରେସ ସରକାର ସମୟରେ ସାମ୍ବିଧାନିକ ଦାୟିତ୍ୱରେ ଥିବା ଏଜେନ୍ସି ବରିଷ୍ଠ ପଦଗୁଡ଼ିକୁ ସିଧାସଳଖ ସରକାର ନିଯୁକ୍ତି ଦେଉଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକୁ କମିଟି ମାଧ୍ୟମରେ ନିଯୁକ୍ତି ଦିଆଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆଜିର ଦ୍ୱିତୀୟ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଉତ୍ତର ପୂର୍ବ ଭାରତ, କେରଳମ୍, ମାହେ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକିମ୍, ତାମିଲନାଡୁ ଏବଂ ପୁଡୁଚେରୀର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଓଡ଼ିଶା ସମେତ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ବିହାର, କେରଳମ୍, ପଞ୍ଜାବ ଏବଂ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ପୂର୍ବ ଭଳି ପାଗ ବଳବତ୍ତର ରହିବ ବୋଲି ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି କହିଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ଆଉ ଅଳ୍ପ ସମୟ ମଧ୍ୟରେ ହେବ ଆରମ୍ଭ। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. Stage is set for counting of votes for 4 state assemblies and 1 union territory tomorrow. All arrangement in place. Election Commission orders re-polling in all 285 polling stations of Falta Assembly constituency in West Bengal. Polling to take place on the 21st of this month. A massive fire claims 9 lives in Vivek Vihar area of Delhi. OPEC Plus countries agree in principle to raise oil output targets next month amid ongoing West Asia conflict. World Press Freedom Day been observed today. And in IPL cricket, Sunrisers Hyderabad to take on Kolkata Knight Riders today. Counting of votes for the assembly elections held in West Bengal, Keralam, Tamil Nadu, Assam and the Union Territory of Puducherry will be taken up tomorrow morning. In Assam, all arrangements have been put in place for counting of votes for assembly elections. Counting for all 126 seats will be held at 40 counting centres across all 35 districts amid tight security. The fate of 722 candidates, including 59 women, will be decided tomorrow. Polling in Assam was held on April 9th with 85.96% voter turnout. In West Bengal, election officials said that all arrangements are in place at 77 counting centres across the state with multi-layered security in place to ensure transparency. We have more from a correspondent.
2: Out of 294 seats, counting for 293 assembly constituencies in West Bengal will be held tomorrow. 3-layer security arrangements for each counting center have been made with the deployment of district police, state police and central forces. Total 200 companies of central forces have been deployed for the counting venues. The whole process will be under the control of returning officers and assistant returning officers. There will be observers and police observers also. This is the first time the police observers have been assigned for the counting process, who will be a senior IPS officer. The counting process will be managed by a team of supervisor, counting assistant and a micro observer. Kollan Laha, reporting from Kolkata.
1: In Tamil Nadu, a total of 10,545 counting personnel will be deployed for counting duty, supported by 4,620.

0: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।
1: जीएसटी काउंसिल कमर्शियल बिजनेस रे टैक्स को आहुरी सरल कर दिया जाए छी। बस ट्रक एवं आंबुलांस गुड़ी को उपरे एबे एक प्रकार 18% टैक्स कर दिया जाए छी, जहां पूर्वरु 28% थिला। एचएस कोड क्लासिफिकेशन को खातिर न करी ऑटो पार्ट्स उपरे एबे केवल गोटिए टैक्स माने 18% टैक्स कर दिया गला। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିଶ୍ୱ ଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ଆଉ କିଛି ସମୟ ପରେ ସମ୍ବୋଧନ କରିବେ ରାଜ୍ୟପାଳ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହେଉଛି। ଚଳିତ ବର୍ଷର ବାର୍ତ୍ତା

0: ଚାଲିଛି ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ମସିହାରେ ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ସ୍ୱାଧୀନ, ସଶକ୍ତ ଏବଂ ଉତ୍ତରଦାୟୀ ଗଣତନ୍ତ୍ର ଅପରିହାର୍ଯ୍ୟ। ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗଣମାଧ୍ୟମର ସ୍ୱାଧୀନତା ପାଇଁ ସାମୁହିକ ପ୍ରୟାସ ଆବଶ୍ୟକତା ରହିଛି। ଏ ନେଇ ଆଜି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣମାଧ୍ୟମ ସମୁଦାୟକୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏକ ମୁକ୍ତ ଏବଂ ଦାୟିତ୍ୱପୂର୍ଣ୍ଣ ପ୍ରେସ୍ ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରେସ୍ ସ୍ୱାଧୀନତାକୁ ବଜାୟ ରଖିବା ଏବଂ ସତ୍ୟପୂର୍ଣ୍ଣ ନିର୍ଭୀକ ସାମ୍ବାଦିକତାକୁ ସମର୍ଥନ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଆକାଶବାଣୀକୁ କହିଛନ୍ତି,
1: ସୂଚନା ହିଁ ଆମେ ସଶକ୍ତ ବନାତି ହେ, ଜାନକାରିଆ ହିଁ ଆମେ ସଶକ୍ତ ବନାତି ହେ, ଆମେ ତୟାର କରତି ହେ କିସି ଭି ଖତରେ ସେ ନିପଟନେ କେ ଲିଏ ଔର କିସି ଭି ଜୋ ଅପରଚୁନିଟିଜ ହେ ଉନକା ଇସ୍ତେମାଲ କରନେ କେ ଲିଏ। ଏକ ମଜବୁତ ଲୋକତନ୍ତ୍ର କେ ଲିଏ ସ୍ୱତନ୍ତ୍ର ପ୍ରେସ ଅନିବାର୍ଯ୍ୟ ହେ ଔର ଇସିଲିଏ ଦୁନିଆ ଭର ମେ ଆଜ ପ୍ରେସ କି ସ୍ୱତନ୍ତ୍ରତା କି ସେଲିବ୍ରେଟ କିଆ ଜା ରହା ହେ, ଉସକା ଏକ ସମ୍ମାନ କିଆ ଜା ରହା ହେ ଔର ହମେ ଭାରତ ଜୈସେ ଲୋକତାନ୍ତ୍ରିକ ଔର ବିକାଶଶୀଲ ଦେଶ ମେ ଭି ପ୍ରେସ କି ସ୍ୱତନ୍ତ୍ରତା କୋ ମଜବୁତ କରନେ କେ ଲିଏ କାମ।
0: ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗଦେବେ। ଉଦ୍ଯାପନୀ ସମାରୋହ ଆଉ କିଛି ସମୟ ପରେ ଆରମ୍ଭ ହେବ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଜାତୀୟ ଶିକ୍ଷାନୀତି କର୍ମଶାଳାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠି ଦେଶର ଶ୍ରେଷ୍ଠ ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ଭବିଷ୍ୟତ ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ କରୁଛନ୍ତି। ଡାକ୍ତରୀ ସ୍ନାତକ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଦେଶ ତଥା ଦେଶ ବାହାରେ 5000ରୁ ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ 22 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଉଥିବା ଏହି ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା 5ଟାରେ ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ଆଜିଠାରୁ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇଛି। ନିର୍ଦ୍ଧାରିତ ମୂଲ୍ୟଠାରୁ ପ୍ରତି ଲିଟର ପିଛା କ୍ଷୀର ଦର 4 ଟଙ୍କା ବୃଦ୍ଧି ପାଇଛି। ଓମ୍ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଧିତ ଦରସୂଚୀ ଅନୁସାରେ ଟୋନ୍ର ଦୁଗ୍ଧ ପ୍ରତି ଲିଟର 50ରୁ 54 ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ପ୍ରିମିୟମ୍ କ୍ଷୀର 54ରୁ 58 ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଗୋଲ୍ଡ ପ୍ରିମିୟମ୍ କ୍ଷୀର 56ରୁ 60 ଟଙ୍କା ଏବଂ ପ୍ରିମିୟମ୍ ପ୍ଲସ୍ କ୍ଷୀର 60ରୁ 64 ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏ ନେଇ ଓମ୍ଫେଡ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କ୍ଷୀର ଦର ବୃଦ୍ଧି ପାଇବା ଦ୍ୱାରା ଦୁଗ୍ଧ ଚାଷୀମାନେ ଉପକୃତ ହେବେ ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଅନେକ ଦିନ ହେବ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମରେ ସରକାର କ୍ଷୀର କ୍ରୟ କରିବେ। ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ କ୍ଷୀର ଦର ବୃଦ୍ଧି ଆବଶ୍ୟକ ହୋଇପଡ଼ିଥିଲା ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
2: ଏବେ ବର୍ତ୍ତମାନ ମାର୍କେଟରେ ଚାଷୀଙ୍କର ହିତ ପାଇଁ ଚାଷୀଙ୍କ ମଧ୍ୟ ଆମେ ପରଚେସ ମଧ୍ୟ ଅଧିକା ରେଟ୍ରେ କରିବୁ। ବର୍ତ୍ତମାନ ଅଲଗା ଟ୍ରାନ୍ସପୋର୍ଟେସନ ତାର ପ୍ରୋସେସିଂ ଏସବୁର ମଧ୍ୟ ଏବେ କଷ୍ଟ ବଢ଼ିଛି। ସେଥିପାଇଁ ଆମେ ଗୋଟିଏ ଲିଟର ପିଛା ବା ପ୍ୟାକେଟ ପିଛା 2 ଟଙ୍କା, ଲିଟର ପିଛା ଆମେ 4 ଟଙ୍କା ବୃଦ୍ଧି କରିଛୁ। ଯେଉଁଟା ଅଛି ଗୋଲ୍ଡ ପ୍ରିମିୟମ ଆପଣଙ୍କର 56 ଟଙ୍କା ଥିଲା, ବର୍ତ୍ତମାନ ସେଟା ବୃଦ୍ଧି ପାଇଛି 60 ଟଙ୍କା ଲିଟର। ଟୋନ୍ ମିଲ୍କ ଥିଲା 50 ଟଙ୍କା ଥିଲା, ବର୍ତ୍ତମାନ 54 ଟଙ୍କା
0: ହୋଇଛି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ମାର୍ଚ୍ଚ ମାସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଏଥିପାଇଁ ଆସନ୍ତା 15

ଅଠେଇଶ ତାରିଖ ଯାଏ ଆବେଦନ କରିପାରିବେ। ଚଳିତ ମାସ ଏକତିରିଶ ତାରିଖରେ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବ ଜୀଉ ମନ୍ଦିରର ବାଇଶି ପାହାଚ ଉପରେ ଶ୍ରୀରାମ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ସମ୍ମୁଖରେ ଶ୍ରୀରାମ ନବମୀଠାରୁ ମାସାଧିକ କାଳ ଅନୁଷ୍ଠିତ ହେଉଥିବା ଶ୍ରୀରାମଲୀଳା ଅଭିନୟ ସମାପ୍ତି ପରେ ପରମ୍ପରା ଅନୁଯାୟୀ ମନ୍ଦିର ମଧ୍ୟରେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଶ୍ରୀରାମଙ୍କ ଅଭିଷେକ ଉତ୍ସବ ଦୀର୍ଘ ବର୍ଷ ହେଲା ପାଳନ କରାଯାଇ ଆସୁଛି। ନିଶାମୁକ୍ତ ଓଡ଼ିଶା ଅଭିଯାନରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ପୁଲିସ ଖାନତଲାସୀ କରି ଏକ ଗଞ୍ଜେଇ ତେଲ ତିଆରି କାରଖାନାକୁ ଠାବ କରିବା ସହ ବିପୁଳ ପରିମାଣର ମାଦକ ସାମଗ୍ରୀ ଓ ଯନ୍ତ୍ରପାତି ଜବତ କରିଛି। ଏହି ଅଭିଯାନରେ 800 ଲିଟର ରାସାୟନିକ ସାମଗ୍ରୀ ସହିତ 50 କିଲୋଗ୍ରାମ ଗଞ୍ଜେଇ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 100 କୋଟି ଟଙ୍କା ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆସନ୍ତା ଶିବ ପାର୍ବତୀ ବିବାହ ପାଇଁ ବୈଦିକ ରୀତିନୀତି ଲୋକାଚାର ଅନୁଯାୟୀ ଲଗ୍ନ ଚିଟାଉ ଥାଳି କାର୍ଯ୍ୟ ଅନୁଷ୍ଠିତ ହୋଇଛି। ବାବାମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସରିବା ପରେ ବାବାଙ୍କ ପାଖରୁ ଆଜ୍ଞାମାଳ ଆସି ସୁସଜିତ ବିମାନରେ ସେବାୟତଙ୍କ ଦ୍ୱାରା ଲଗ୍ନ ଚିଟାଉ ଶୋଭାଯାତ୍ରାରେ ନଗର ପରିକ୍ରମା କରି କନ୍ୟାଘର ମାତା ପାର୍ବତୀଙ୍କ ଘରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଆମ୍ବପୁଆଠାରେ ଥିବା ହେଲେନ୍ କେଲର ରେଡ୍କ୍ରସ୍ ଅନ୍ଧମୁକ ବଧିର ବିଦ୍ୟାଳୟ ଦଶମ ବୋର୍ଡ ପରୀକ୍ଷାରେ 100% ସଫଳତା ହାସଲ କରିଛି। ଏହି ବିଦ୍ୟାଳୟରେ ଦୀର୍ଘ 30 ବର୍ଷ ଧରି ଛାତ୍ରଛାତ୍ରୀମାନେ 100% ସଫଳତା ହାସଲ କରିଆସୁଛନ୍ତି। ସ୍କୁଲ୍ର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୃଷି ଉତ୍ପାଦ କମ୍ପାନୀ ଓ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରତିନିଧିମାନଙ୍କୁ ରପ୍ତାନୀ କରିବାର ସରକାରୀ ନୀତି, ଜ୍ଞାନ ଓ ବିଭିନ୍ନ ଦ୍ରବ୍ୟ ବିଷୟରେ ତାଲିମ ଦିଆଯାଇଛି। ଓଡ଼ିଶା ଜିମ୍ନାଷ୍ଟିକ୍ସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜୁନିୟର ଓ ସିନିୟର ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026-27ର ଉଦ୍ଯାପନୀ ସମାରୋହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଛି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରୁଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏକ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ, ହେଲେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବର୍ତ୍ତମାନ ସୁଦ୍ଧା ବାତ୍ୟାର କୌଣସି ସମ୍ଭାବନା ନାହିଁ, ତେଣୁ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ। ଅନ୍ୟପକ୍ଷରେ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଆଇଏମ୍ଡି ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ, ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସତର୍କ ଓ ସଜାଗ ରହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପାଣିପାଗ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବୋଚ୍ଚ ତାପମାତ୍ରା 41.6°C ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ବିଶ୍ୱ ଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ଆଉ କିଛି ସମୟ ପରେ ସମ୍ବୋଧନ କରିବା ରାଜ୍ୟପାଳ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଟିମ୍ କୋଚିନ୍ ମ୍ୟୁଜିକାଲ ୟୁର୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଶାଦେଲ ତକରେ ରେଡିଓ ଭୂମିସଭାର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗୋଟିରେ ସମୟ 2:45 ସମୟ ହେଉଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି କନ୍ୟାଦାନ ଚଳଚ୍ଚିତ୍ରରୁ ସୁରେଶ ୱାତକରଙ୍କ କଣ୍ଠରେ

ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7:00।

Welcome back to Unkuchin Musical News 100.4 Agaswani FM Rainbow Kadak Dead Sadil Takri Radio Am Super Sagar Ujjapan Suita Su Chalchi Modesa Friends Bharat Ko Ame Kemiti De Kuche Kute Mapri Kute Deso Na Tataru Odiko Kichi Mopai Bharat Kabul Kute Deso Nui Ehuchi Bhaichara ଏହା ହେଉଛି ମାନବତା ଏଠାରେ ଲୋକମାନେ ଭିନ୍ନ ଭିନ୍ନ ଭାଷା କହନ୍ତି ଭିନ୍ନ ଧର୍ମ ପାଳନ କରନ୍ତି ଭିନ୍ନ ପରମ୍ପରାରେ ରହନ୍ତି କିନ୍ତୁ ଦୁଃଖ ଆସିଲେ ସମସ୍ତେ ଏକାଠି ହୋଇଯାଆନ୍ତି ଫ୍ରେଣ୍ଡସ୍ ଏହା ହେଉଛି ମୋ ଭାରତର ସବୁଠାରୁ ବଡ଼ ଶକ୍ତି ଏଠାରେ ପର୍ବପର୍ବାଣୀ କେବଳ ନିଜ ପାଇଁ ନୁହେଁ ସମସ୍ତଙ୍କ ସହିତ ପାଳନ ହୋଇଥାଏ ଏଠାରେ ମନ୍ଦିରର ଘଣ୍ଟି ମସଜିଦ୍ ରାଜାନ୍ ଗୁରୁଦ୍ୱାରର ଶବ୍ଦ ସମସ୍ତ ମିଟି ଗୋଟିଏ ସୁନ୍ଦର ସମ୍ବନ୍ଧ ନିହାତି ଭାବରେ ତିଆରି କରନ୍ତି

ଫ୍ରେଣ୍ଡସ୍, ଆଜିର ଭାରତ ସ୍ୱପ୍ନ ଦେଖୁଛି, ଆଗକୁ ବଢ଼ୁଛି, ନୂଆ ଇତିହାସ ଲେଖୁଛି, ଆଉ ସେହି ଭାରତକୁ ଆଗକୁ ନେବାର ଦାୟିତ୍ୱ ଆମ ସମସ୍ତଙ୍କର। ତେଣୁ ଫ୍ରେଣ୍ଡସ୍, ଆସନ୍ତୁ ଗୋଟେ ପ୍ରମିସ୍ କରିବା, ଧର୍ମର ଆଗରେ ମାନବତା, ଭିନ୍ନତାର ଆଗରେ ଏକତା, ଆଉ ନିଜରଠାରୁ ଆଗରେ ଦେଶକୁ ରଖିବା, କାରଣ ମୋ ଦେଶ ମୋ ଗର୍ବ ଆଉ ମୋ ପରିଚୟ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ। ମୋ ପରେ ପରେ ଯୋଡ଼ି ହୋଇଯାଇଛନ୍ତି ଆର୍ଜେ ସୋବି, ଯେ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସରିଲା। ଟିଲ୍ ଦେନ୍ ଟେକ୍ କେୟାର, ହାଭ୍ ଏ ନାଇସ୍ ଡେ। ସାଗରିଜ ସାଇନିଂ ଅଫ୍। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋଗାଟାକ୍ ଦିଲ୍ ସେ ତେଲ୍ ତାକ୍।

ହସି ଇମୋସନଟା ହଉଛି ହସ। ସୋ ଫ୍ରେଣ୍ଡସ, ହସିବା ଆମ ଡେ ଟୁ ଡେ ଲାଇଫର ଗୋଟିଏ ପାର୍ଟ, ଆଉ ଏଇ ହସିବା କେବଳ ଆମ ମନର ଖୁସି ନୁହେଁ, ବରଂ ଏକ ଏକ୍ସରସାଇଜ ବି। ଯେତେବେଳେ ଆମେ ଖୋଲା ହୃଦୟରେ ହସିଥାଉ, ଆମ ଶରୀର ଭିତରେ ଗୋଟିଏ ଅଜବ ଏନର୍ଜି କ୍ରିଏଟ ହୋଇଥାଏ। ସେଥିପାଇଁ ହସିବାକୁ ସାଇଣ୍ଟିଷ୍ଟ ମାନେ ନାଁ ଦେଇଛନ୍ତି ଇଣ୍ଟରନାଲ ଜଗିଂ। ସୋ ଫ୍ରେଣ୍ଡସ, ହସିବା ଏମିତି ଗୋଟେ ଏକ୍ସରସାଇଜ ଯାହାକୁ ଆପଣ ଡେଲି ପ୍ରାକ୍ଟିସ କଲେ ବିନା ଦୌଡ଼ିକି ବି, ବିନା ଜଗିଂରେ, ବାସ୍ ଇଣ୍ଟରନାଲ ଜଗିଂ କରିକି ନିଜ ଶରୀରକୁ ଏନର୍ଜେଟିକ ରଖିପାରିବେ, ରିଫ୍ରେଶ କରିପାରିବେ। ଡେର କିସ୍ ବାତ୍ କି, ସବୁବେଳେ ଏମିତି ହସୁଥାନ୍ତୁ, ମୁସ୍କୁରାଉଥାନ୍ତୁ, ଆଉ ଆମ ସହିତ ଯୋଡ଼ି ହେଇଥାନ୍ତୁ ଗୋଟେ ଫନ୍ ଲଡେଡ୍ ମ୍ୟୁଜିକାଲ ଜର୍ଣ୍ଣି ପାଇଁ। ସୋ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ। ଷ୍ଟେ ଟ୍ୟୁନ୍ଡ।

வெல்கம் பேக் ஃப்ரெண்ட்ஸ். சோச்சி அரிச்சி சுரில் ஆஃப்டர்நூன் மூச்சி அப்பனங்க மியூசிக்கல் ஹோஸ்ட் அண்ட் தோஸ்த் சூவி அப்பனங்க சைதா. ஃப்ரெண்ட்ஸ், ஈ ஹசிபா சமயரே அமர ஹார்ட் பீட் டிக்கே படி ஜாய் தாய். ସୋ ଏ ହାର୍ଟ ବିଟ୍ ବଢିବା ଦ୍ୱାରା ଆମର ବ୍ଲଡ୍ ସର୍କୁଲେସନ୍ ଆଗ ଅପେକ୍ଷା ଟିକେ ଜୋରେ ହେବାକୁ ଲାଗିଥାଏ, ଯାହାଫଳରେ କି ଆମ ଶରୀରରେ ଅକ୍ସିଜେନ୍ର ମାତ୍ରା ବଢିଯାଏ ଆଉ ଆମେ ଅଧିକ ଏନର୍ଜେଟିକ୍ ଫିଲ୍ କରିଥାଉ। ସୋ ଫ୍ରେଣ୍ଡ୍ସ, ଏମିତି ଏନର୍ଜେଟିକ୍ ଆମେ ସେତେବେଳେ ଫିଲ୍ କରିଥାଉ ଯେତେବେଳେ ଆମେ ଦୌଡ଼ିଥାଉ ବା କିଛି କାର୍ଡିଓ କରିଥାଉ ବା କିଛି ବ୍ୟାୟାମ କରିଥାଉ। ସୋ ଫ୍ରେଣ୍ଡସ୍, ହୃଦୟକୁ ସୁସ୍ଥ ରଖିବା ପାଇଁ ମାନେ ଆମ ହାର୍ଟକୁ ହେଲ୍ଦି ରଖିବା ପାଇଁ ସ୍ମାଇଲ୍ କରିବା, ହସିବା, ଟିକେ ଲାଫ୍ଟର କରିବା ହେଉଛି ସବୁଠାରୁ ଇଜିଏଷ୍ଟ ୱେ। ସୋ ଫ୍ରେଣ୍ଡସ୍, ଆଜି ହେଉଛି ୱାର୍ଲ୍ଡ ଲାଫ୍ଟର ଡେ। ଯେତେବେଳେ ଆମେ ସେଲିବ୍ରେଟ୍ କରୁଛେ ତ ନିଜ ହାର୍ଟକୁ ସୁସ୍ଥ ରଖନ୍ତୁ, ଦିଲ୍ସେ ମୁସ୍କୁରାନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଢେର ସାରା ଜୋକ୍ ଶୁଣାନ୍ତୁ, ଅନ୍ୟମାନଙ୍କୁ ବି ଢେର ସାରା ହସାନ୍ତୁ। ସୋ ଫ୍ରେଣ୍ଡସ୍, ଏସେ ହି ହସ୍ତେ ରହିବେ ଓର ମୁସ୍କୁରାତେ ରହିବେ ଓର ସୁନତେ ରହିବେ ଆପକା ଫେଭରେଟ ଏଫଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫଏମ୍ ରିଙ୍ଗ ବୁକ ଦିଲ ସେ ଦିଲ ତକ।

வச்சிருந்தி 100.4 ஆகாஷ் பாணி எஃப்எம் ரெயின்போ கட்டக் தில் சே தில் தக் சோ சாலி சி சுரிலா ஆஃப்டர்நூன். ଫ୍ରିନ୍ସ ହସ ହେଉଛି ଗୋଟିଏ ନ୍ୟାଚୁରାଲ ପେନ୍ କିଲର ବା ଯାହାକୁ ଆମେ କହୁ ଯନ୍ତ୍ରଣା ନିବାରକ। ହସିବା ସମୟରେ ଆମ ବଡିରୁ ଏଣ୍ଡୋରଫିନ୍ ନାମକ ଗୋଟିଏ ହରମୋନ୍ ସିକ୍ରେଟ୍ ହୋଇଥାଏ ଆଉ ଏଇଟା ଆମ ଶରୀରର ଯନ୍ତ୍ରଣା ସହିବାର କ୍ଷମତାକୁ ବହୁତ ଗୁଣ ବଢ଼ାଇ ଦେଇଥାଏ। ସୋ ଫ୍ରେଣ୍ଡସ୍, ଏଇ କାରଣରୁ ଯେତେବେଳେ ଆମେ ହସୁଥାଉ ଆମକୁ ସେତେବେଳେ ପେନ୍ ଫିଲ୍ ହୋଇନଥାଏ ବା ହସୁଥିବା ଲୋକଙ୍କୁ ପେନ୍ ଟିକେ କମ୍ ଫିଲ୍ ହୋଇଥାଏ। ସେଇଟା କୌଣସି ମିରାକେଲ୍ ଠୁ କମ୍ ଲାଗେନି। ସୋ କଷ୍ଟ ସମୟରେ ବି ହସିବାକୁ ଜମା ବି ଭୁଲନ୍ତୁନି। ସେ ଲାଇଫ୍ରେ ଯେତେ ବି କଷ୍ଟ ଆସୁ, ଯେତେ ବାଧାବିଘ୍ନ ଆସୁ, ସବୁବେଳେ ଉଠରେ ସ୍ମାଇଲ୍ ବରକରାର ରଖନ୍ତୁ, ସୁସ୍ଥ ଜୀବନଯାପନ କରନ୍ତୁ, ଖୁସିରେ ରୁହନ୍ତୁ ଆଉ ମଜା ମସ୍ତିରେ ଏଞ୍ଜୟ କରୁଥାନ୍ତୁ ଆଜିର ସନ୍ଡେକୁ ଆମ ସହିତ, ମାନେ ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସହିତ।

ସବୁବେଳେ ବନିଚ ଥିବୁ ଆପଣଙ୍କର ସ୍ମାଇଲିଂ ପାର୍ଟନର। ସୋ ଆମ ସହିତ ମଧ୍ୟ ଯୋଡ଼ି ହେଇଥାନ୍ତୁ ଓନ୍ଲି ଆଣ୍ଡ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ଷ୍ଟେ ଟ୍ୟୁନ୍, କିପ୍ ସ୍ମାଇଲିଂ ଆଣ୍ଡ କିପ୍ ଏଞ୍ଜୟିଙ୍ଗ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି, କହିଲା ଆମେରିକାର ରାଷ୍ଟ୍ରପତି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି। ବିଶାଖାପାଟଣା ବନ୍ଦରଠାରେ ଆସନ୍ତା 13 ତାରିଖରେ ଏମ୍ଟି ସର୍ବଶକ୍ତି ନାମକ ଏକ ପଣ୍ୟବାହୀ ଜାହାଜ ଆସି ପହଞ୍ଚିବ। 18 ଜଣ ଭାରତୀୟଙ୍କ ସମେତ 20 ଜଣ କ୍ରୁ ସଦସ୍ୟଙ୍କୁ ଏହି ଜାହାଜ ଧରି ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିବା ସୂଚନା ଦେଲା ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ। ବିଶ୍ୱଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଡାକ୍ତରୀ ସ୍ନାତକ ଶିକ୍ଷାରେ ପ୍ରବେଶ ପାଇଁ ଆଜି 5000 ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ 22 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ସମ୍ବୋଧନ କଲେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି। ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଆଗଲା ନିଷ୍ପତ୍ତି। ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ଅଗ୍ରଗତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ। 2026-27 ପାଇଁ ସୁଜଳ ଯୋଜନାରେ 1500 କୋଟି ଟଙ୍କାର ବ୍ୟୟବରାଦ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କଳାବୈଶାଖର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ସଫଳତା କାହାକୁ ହାତ ମୁଠାରେ ମିଳିଯାଏ ତ କାହାକୁ ଝାଳ ନାଳ ହିଁ ଆ ପଛରେ ଗୋଡ଼େଇବାକୁ ପଡ଼େ। ସୋ କ'ଣ ରହିଛି ଆପଣଙ୍କର ଷ୍ଟୋରି, କେଉଁ ବିଫଳତା ଆପଣଙ୍କୁ ଦେଖାଇଛି ସଫଳତାର ପଥ? ସୋ ଫ୍ରେଣ୍ଡସ୍, ଆମ ସହିତ ଶେୟାର କରନ୍ତୁ, କଲ୍ ଯୋଗେ ଡାଏଲ କରନ୍ତୁ ନମ୍ବର 06712303153। ଆଉ ଥରେ କହି ରଖୁଛି ନମ୍ବର 06712303153। ଆଉ ଶେୟାର କରନ୍ତୁ ମୋ ସହିତ ସେଇ ବିଫଳତାକୁ ଯାହା ଆପଣଙ୍କୁ କଢ଼େଇ ନେଇଛି ଆପଣଙ୍କ ଜୀବନର ସଫଳତାର ପଥରେ।

0: ସୋ ଫ୍ରେଣ୍ଡସ୍, ଏବେ ଟାଇମ୍ ହେଇଛି, ଚାଲନ୍ତୁ ଦେଖିନେବା କି କହୁଛନ୍ତି ଆମକୁ ତାଙ୍କ ବିଫଳତାର ଷ୍ଟୋରି। ହ୍ୟାଲୋ, ହାଇ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କ ପରିଚୟ ଟିକେ ଦେଇଦିଅନ୍ତୁ, ତାପରେ ଗପସପ ହବା। ଆବାସ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କେମିତି ଅଛନ୍ତି, କଣ ଚାଲିଛି?
1: ଆଜି ତ ସନ୍ଡେ ଅଛି, ଛୁଟି ଅଛି, ପୁରା ଦିନ ସାରା ରୁମ୍ରେ ମଜା ମସ୍ତି କରୁଛୁ।
0: ସୋ ରେନ୍ବୋ ବି ଚାଲିଛି ସାଙ୍ଗରେ ନା ନାହିଁ?
1: ପୁରା ଦିନ ସାରା ରାତି 11ଟା ହେଲେ
0: ମୋର
1: ଜୀବନରେ ପ୍ରଥମ ଥର ହେଇଥିଲା ଯେତେ ମୁଁ ପକେଇଥିଲି ରେଡିଓ ଜବ୍। ପକେଇଥିଲି ରେଡିଓ ଜବ୍, ମୋର ଆସିଥିଲା ପାଞ୍ଚଟା ଆସିଥିଲା, କିନ୍ତୁ ମୋର ସେଇଟା ମୁଁ ଘରେ କିନ୍ତୁ ମତେ କେହି କହିଲେନି ମୋର ଜଏନିଂ ଆଟେଣ୍ଡ ଲିଷ୍ଟ ଆସିଥିଲା।
0: କଥା ହଉ ହଉ ଆଭାସ ଭାଇଙ୍କ ସହିତ କଲ୍ଟି କଟିଯାଇଛି କୌଣସି କାରଣରୁ, କିନ୍ତୁ ଯେମିତି ଆଭାସ ଭାଇ ଆମ ସହିତ ସେୟାର କଲେ କି ସେ ଯିବାକୁ ଚାହୁଁଥିଲେ ଅନ୍ୟ ଦିଗରେ, କିନ୍ତୁ ଗଲେ ଅନ୍ୟ ଦିଗରେ, ହେଲେ ବି ସେଠି ତାଙ୍କୁ ମିଳିଛି ସଫଳତା। ପ୍ରଥମ ବିଫଳତା ତାଙ୍କୁ ଅନ୍ୟ ଏକ ବାଟ ଦେଖାଇଛି ସଫଳତାର। ସୋ କ'ଣ ରହିଛି ଆପଣଙ୍କ ଷ୍ଟୋରି, ଆପଣ ମଧ୍ୟ

0: ସୋ ଫ୍ରେଣ୍ଡସ୍ ଆମ ସହିତ ଯୋଡ଼ି ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଦେଖିନେବା କିଏ ଅଛନ୍ତି ଆମ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ ଅଛନ୍ତି ଆମ ସହିତ ଆଉ କୋଉଠୁ ଅଛନ୍ତି?
1: ଦିଦି ନମସ୍କାର, ମୁଁ ସାଇ କହୁଛି ବେଲପଡ଼ାରୁ।
0: ସାଇ କେମିତି ଅଛ?
1: ପୁରା ବବାଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବଢିଆ ଅଛି। ଆଜି କଣ ଚାଲିଛି ସନ୍ଡେ ସ୍ପେଶାଲ?
1: ଆଜି ତ ଆମର ତ ସେମିତି କହିବାକୁ ଗଲେ ଛୁଟି ନାହିଁ, ଆମର ସବୁଦିନ ସମାନ। ତ ଆଜି ସନ୍ଡେ ଅଛି, ତ ଏବେ ତ ଘରେ ଅଛି, ଆଉ ଟିକେ ପରେ ମାର୍କେଟ କୁ ଯିବି। ଆମ ଦୋକାନ ତ ଖୋଲା ସରିଲାଣି, ହେଲେ ମୁଁ ଟିକେ ଲେଟ୍ରେ ଯାଏ।
0: ଆଚ୍ଛା, ତ କଣ କହିବ, ଏମିତି କିଛି ଫେଲିୟର ତମ ଲାଇଫ ର ଯୋଉଟା କି ତମକୁ ଆହୁରି ସକ୍ସେସ ହବାକୁ ଇନସ୍ପାୟାର କରିଛି?
1: ସେମିତି ତ ମାନେ ଯେତେବେଳେ ମୁଁ ଫାର୍ଷ୍ଟ ଆମ ଦୋକାନକୁ ଯାଇଥିଲି, ମାନେ କାମ ତ ମତେ କିଛି ଜଣା ନଥିଲା, ମାନେ କେମିତି କଣ ବିଜନେସ ୱାପଲ କରୁଥିଲେ ସେ ବିଷୟରେ ମୋର କିଛି ବି ମାନେ ଧାରଣା ନଥିଲା। ହେଲେ ମୁଁ ଯେତେବେଳେ ମାନେ ଫାର୍ଷ୍ଟ ଯାଇଥିଲି, ସେତେବେଳେ ମାନେ ଲସ୍ ବି କରିଦେଇଥିଲି, ମାନେ କାହାକୁ ବାକି ଦବା କଥା ନୁହେଁ, ଏଇଟା ବାପା କୁହନ୍ତି। ହେଲେ ମୁଁ କଣ କରେ, ସମସ୍ତଙ୍କୁ ବିଶ୍ୱାସରେ ଦେଇଦିଏ, ତାପରେ ଲସ୍ ହେଇଗଲା ଯେମିତି, ତାପରେ ବାପା ମତେ ବହୁତ ଗାଳି ବି କରିଥିଲେ। ତାପରେ ଠାରୁ ମାନେ ମୁଁ ବାପା କଣ କରୁଛନ୍ତି ସେଇଟା ଦେଖିବି, ତାପରେ ସେଇ କାମ କଲି, ଏବେ ପୁରା ଠିକ ଠାକ ଚାଲିଛି, ଆଉ ଗାଳି ଶୁଣିବାର ଚାନ୍ସ ବି ଦଉନି।
0: ଯା ହଉ, ବହୁତ ବଢିଆ। ଏମିତି ହିଁ ତୁମ ବିଜନେସ, ତୁମ ଲାଇଫ, ସବୁ କିଛି ଆଗକୁ ବହୁତ ସକ୍ସେସଫୁଲି, ସ୍ମୁଥଲି ଆଗକୁ ଚାଲିଥାଉ, ଆଉ ସବୁବେଳେ ଏମିତି ହସୁଥାଉ, ଆଉ ଆମ ସହିତ ଯୋଡ଼ି ହେଇକି ରହିଥାଉ। ବହୁତ ବହୁତ ଧନ୍ୟବାଦ ସାଇ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ଏଥିରେ ସାଇ କେତେ ବଢିଆ କୁଲି ତାଙ୍କ ଷ୍ଟୋରି ସେୟାର କରିଦେଲେ ଆମ ସହିତ। ପ୍ରଥମେ ପ୍ରଥମେ କିଛି ଲସ୍ ହେଇଥିଲେ ବି, ତାପରେ ଗୋଟେ ଭଲ ପ୍ରଫିଟେବଲ ବିଜନେସ ଲିଡ୍ କରିପାରିଛନ୍ତି ସାଇ। ସତରେ ଫ୍ରେଣ୍ଡସ୍, ଏମିତି କିଛି ବିଫଳତା ଥାଏ, ଆମକୁ କିଛି କଷ୍ଟ ଦେଇଥାଏ ସତ, କିନ୍ତୁ ତା ପରର କନ୍ସିକ୍ୱେନ୍ସ, ତା ପରର ସଫଳତା ଆମ ପାଇଁ ଗୋଟେ ବଡ଼ ସ୍ମାଇଲ୍ ଆଣିଦେଇଥାଏ। ସୋ ଫ୍ରେଣ୍ଡସ୍, ସତରେ କୁହାହୁଏ, କୁଛ ପାନି କେ ଲିଏ କୁଛ ଖୋନା ତୋ ପଡ଼ତା ହେ। ତୋ ଆପଣ କ୍ୟା ଖୋୟା ଔର କ୍ୟା ପାୟା ହମାରେ ସାଥ ବି ଶେୟାର କରି ଦିଜିଏ। ସୋ ଡାଇଲ କିଜିଏ ନମ୍ବର 0671233015। ସୋ ଜାଣନ୍ତୁ ଶୁଣ ନେବା କିଏ ଅଛନ୍ତି ଆମ ସହିତ ନେକ୍ସଟ କଲର। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି,
2: କୋଉଠୁ କହୁଛନ୍ତି?
0: ହ୍ୟାଲୋ
2: ହ୍ୟାଲୋ,
0: ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବି, ଆପଣ ଯେଉଁ ବି ମାଧ୍ୟମରେ ଆମକୁ ଶୁଣୁଛନ୍ତି ତାର ଭଲ୍ୟୁମ୍ ଲୋ କରିଦିଅନ୍ତୁ, ସୋ ଆମେ ଆପଣଙ୍କ ସହିତ କ୍ଲିୟରଲି କଥା ହେଇପାରିବା, କାହିଁକି ନା ମତେ ମୋର ଆୱାଜ ଶୁଣାଯାଉଛି, ଯାହାଦ୍ୱାରା ଆପଣଙ୍କ କଥା କ୍ଲିୟରଲି ଶୁଣାଯାଉନି। ଏବେ ଶୁଣାଗଲା, କୁହନ୍ତୁ କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ ଆଜ୍ଞା ମ୍ୟାଡାମ ରାଜେନ୍ଦ୍ର ନନା କହୁଛନ୍ତି, ନୂଆଗାଁ କଟକ।
0: ରାଜେନ୍ଦ୍ର ନନା କେମିତି ଅଛନ୍ତି?
2: କଣ ମୋର ଏଇ ଟାଇମ ମୁଁ କଲ କରିପାରିବି, ମୋର ଆସିଗଲି, ମୋର ମନ୍ଦିରରେ ବସିବି, ଆଉ ଦେଖିଲେ ମୋର ପୂଜା ପାଠ ଆରମ୍ଭ କରିବି, ଆଉ କଣ ଆପଣଙ୍କୁ ଟିକେ କଲ କରିଦେଲି ଆଉ।
0: ଆଚ୍ଛା, ତାହେଲେ କଣ କହିବେ ଆଜିର ଟପିକ ବିଷୟରେ? ଏମିତି କିଛି
2: କ୍ୱେଶ୍ଚିନ ପଚାରିଛନ୍ତି।
0: ଆଜ୍ଞା,
2: ମଣିଷ ଜୀବନର
0: ଆଜ୍ଞା
2: ଗୋଟା ଅନୁଭବ ଜିନିଷ,
0: ଆଜ୍ଞା,
2: ସିଏ କଣ ଏଇ ଜିନିଷକୁ ସେଟା ଅନୁଭବ କରୁଛନ୍ତି, ସେ ଗୋଟା ପ୍ରକାଶ କରିବି।
0: ଆଜ୍ଞା,
2: ମୁଁ ସେମାନେ ଗୋଟେ ଅନୁଭବ ଜିନିଷ ପ୍ରକାଶ କରୁଛି, ଏଇଟା ହଉଛି 2004 ମସିହା କଥା।
0: ଆଜ୍ଞା,
2: ମୁଁ ରହୁଛି ନନା ଲୋକ।
0: ଆଜ୍ଞା,
2: ମୁଁ ଚାକିରି ବି କରିଥିଲି ଆଗରୁ।
0: ଆଜ୍ଞା,
2: ମନ୍ଦିରକୁ ମୋ ପାଖକୁ ବହୁତ ଲୋକ ଆସନ୍ତି, ଧନୀ ଲୋକ ବି ଆସନ୍ତି, ଗରିବ ଲୋକ ବି ଆସନ୍ତି।
0: ଆଜ୍ଞା,
2: କିନ୍ତୁ ଗରିବ ଲୋକ ଭାବରେ କନଫର୍ମ ଯେ ନନା ପାଖରେ ପଇସା ଅଛି, ନନା ତାର ପୂଜା କାମ କରୁଛି, ଚାକିରି କରୁଛି, ତା ପାଖରେ ପଇସା ଅଛି। ତେଣୁ ଜଣେ ଗରିବ ଲୋକର ଲେଡିଜ ଲୋକକୁ ତାଲିମ, ସେ ଫଟୋଟା କହିଛି, ସିଏ ତା ସ୍ୱାମୀ ହଉଛି ତା ଡ୍ରାଇଭର ତା ସ୍ୱାମୀ, ତେଣୁ ସେ ଯୋଉଠି ଗାଡି ଚଲିଲା ତାର କଣ ଚୋରି କରି କଣ ତାକୁ ସବୁ ବାହାର କଲେ।
0: ଆଚ୍ଛା,
2: ତେଣୁ ସେ ସ୍ତ୍ରୀ ଲୋକକୁ ସେ ତା ସ୍ୱାମୀ ଶିଖେଇଲା କି କିଏ ଶିଖେଇଲା, ସିଏ ଆସି ମୋ ଗୋଡ଼ ହାତ ଧରି ପଡିଲା, କହିଲା ନନା ଆଉ ତମକୁ ତା ଗାଡି କିଣିକି ରଖି ଦିଅ, ଆଉ ସିଏ ତମକୁ ମାସକୁ 5,000 ଟଙ୍କା 3,000 ଟଙ୍କା ଦବ, ଆଉ ତା ସବୁ କଥା ଖୋଜିବ। ତେଣୁ ବାରମ୍ବାର ବାରମ୍ବାର ମତେ କହିଲା, ଆଉ ମୁଁ ଯାହା ଛୁଆ ଫୁଆ ଦେଖେଇଲା, ଆଉ କେମିତି ମୁଁ ଖାଇପିଇ ବଞ୍ଚିବି, କଣ କରିବି, ମୋ ତୁମେ ବ୍ୟବସ୍ଥା କର। ତ ଲେଡିଜ ଲୋକର ଏ ସମସ୍ୟା ମୁଁ ବାରମ୍ବାର ଦେଖିବା ପରେ ତାକୁ ମୁଁ ବ୍ୟାଙ୍କ

0: ସାର୍ କଥାବାର୍ତ୍ତା କରିବି, ଲକ୍ଷେ ଟଙ୍କା ଦେଇକି କଥା ଗାଡିଆ ତାକୁ ଦେଲି
1: ଆଜ୍ଞା,
0: ତୁ ଯାଇ ଚଲେଇବୁ ଆଉ ମତେ ତୁ ଯାହା କହୁଛୁ ଦବୁ, ଆଉ ତୋର ସବୁ ବ୍ୟାଙ୍କ ପଇସା ଦବୁ, ଆଉ ତୁ ତୋର ଯାହା ଦରମାନରୁ ଖାଇବୁ ଆଉ। ଆଜ୍ଞା, ସେ ଗାଡି ଠିକ ଚାଲିଲା, ମତେ କଣ 3000 ନା 4000 ଟଙ୍କା ନା ଦେଲା। ତାପରେ ମଝିରେ ଆଉ କାହାର ଦେଖା ନାହିଁ କି ଦର୍ଶନ ନାହିଁ, କୁଆଡେ ପଳେଇଲା। ବ୍ୟାଙ୍କ ବାଲା ମତେ ଫୋନ କରେ, ସେତେବେଳକୁ 40,000 ଟଙ୍କା ବ୍ୟାଙ୍କ ପଇସା ଦଉନି ଆଉ। ଫୋନ କଲେ ମୁଁ ତାକୁ ଖୋଜିଲି, ଆଉ ଖୋଜିଲା ବେଳକୁ ତା ସ୍ତ୍ରୀକି ପଚାରିଲି, ସେଠି ପାଇଲି ତୁ ବ୍ୟାଙ୍କ ବାଲା କଣ ପଇସା ଦଉନୁ, ନିଜେ କଣ କରୁଛୁ ପଇସା, ନା ଆଉ ହଉନି ପଇସା ହଉନି, ସେଟା ପାଖ ମତେ କହୁନୁ, ମୁଁ ଏସା କରିଥାନ୍ତି, ଆଉ ତୁ ହଉନି କଣ ଉଚ୍ଚ ଚଳଣ ଭଳିଆ। ତାପରେ ମୁଁ କହିଲା ଠିକ ଅଛି, ଗାତ ଗାଡି ଏଠିକି ନେବା, ନୂଆ ଗାଡି ପୁରା। ତାପରେ ଗାଡି ନେଇ ଆସିବା, ମୋ ଗାଡି ମୋ ମନ ନା ନେଇ ଚାଲିଲା, କିନ୍ତୁ ବାନ୍ଧିଲା ଗୋଟା ଘାସ ଖାଇ କଦାର କହିଛି। ମୁଁ କଟକ ମାଟିରେ ଜନ୍ମ ହେବା ପୁଅ, ସବୁ ଜିନିଷ ମୁଁ ଜାଣିଛି, ପାସ୍ କରିଛି।
1: ଏଥିରେ ମାନେ କଣ ବିଫଳତା ଥିଲା?

0: ଭୋଗାଡ଼ି ମୋ ମନ ନା ଆଉ ନେଇ ଜାଳେଇଲା କିନ୍ତୁ ବାନ୍ଧିଲା ଗୋଟା ଘାସ ଖାଇ କଦାର କହିଛି ମୁଁ କଟକ ମାଟିରେ ଜନ୍ମ ହେବା ତୁ ସବୁ ଜିନିଷ ମୁଁ ଜାଣିଛି ପାସ୍ କରିଛି
1: ଭଲ
0: ପଇସା ଅଛି ଆଉ କଣ କହୁଛି ନାଇଁ ଭଲ ପଇସା ଅଛି ସେ ନିଜେ ତାର ଖାଇପି କରୁଛି ଏମିତି ଠକୁଛି ଆଉ ତାପରେ ଆଉ ଗୋଟେ ଲୋକଟାକୁ ଦେଲି ଦେଇକି ତା ବ୍ୟାଙ୍କ ବାଲା ପଇସା କମ୍ପ୍ରମାଇଜ କଲି
2: ବିଫଳତା ଆମକୁ ସଫଳତା ଦେଇଥାଏ ଧନ୍ୟବାଦ ନନା ଆଜ୍ଞା ଠିକ ଅଛି ନାନା ଆପଣଙ୍କର ଏତେ ସୁନ୍ଦର କଥା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଶୋଇଥିଲେ ରାଜେନ୍ଦ୍ର ନାନା ତ ସେୟାର କଲେ ଆମ ସହିତ ଗୋଟେ ଷ୍ଟୋରି କେମିତି ବେଳେବେଳେ ଆମେ ଭୁଲ ରାସ୍ତାରେ ଚାଲିଯାଇଥାଉ ଭୁଲ ବାଟରେ ଜାଣିପାରିନଥାଉ କୌଣସି ରାସ୍ତାରେ ଆମ ଦ୍ୱାରା କୌଣସି ଦୁର୍ଘଟଣା ଘଟିଯାଇଥାଏ କିନ୍ତୁ ଏହି ଦୁର୍ଘଟଣା ଆମକୁ ବହୁତ କିଛି ଶିଖାଇଥାଏ ଯାହା ଆମକୁ ଆମ ପରବର୍ତ୍ତୀ ଜୀବନରେ ଢେର ସାରା ହେଲ୍ପ କରିଥାଏ ସୋ ଏମିତି କିଛି କାହାଣୀ ଯଦି ରହିଛି ଆପଣଙ୍କର ସେୟାର କରିଦିଅନ୍ତୁ ରେନ୍ବୋ ମାଧ୍ୟମରେ ମୋ ସହିତ ମାନେ ଆପଣଙ୍କର ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ସହିତ ଅନ୍ ଦ ନମ୍ବର 0671230353 ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ ଦୋସ୍ତ ଆମ ସହିତ ଯୋଡି ହେଇଯାଇଛନ୍ତି ଆଉ ଜଣେ ଫ୍ରେଣ୍ଡ ଦେଖିନବା କିଏ ଅଛନ୍ତି ଆମ ସହିତ ହେଲୋ
3: ନମସ୍କାର
2: ନମସ୍କାର କିଏ କହୁଛନ୍ତି କୋଉଠି କହୁଛନ୍ତି
3: ମୁଁ ବୁଲୁ ପଟ୍ଟନାୟକ ଖସିପୁରା ଆନନ୍ଦପୁର କେନ୍ଦୁଝରରୁ କହୁଥିଲି
2: ବୁଲୁ ଭାଇ ଆମର ପୁରୁଣା ଶ୍ରୋତା କେମିତି ଅଛନ୍ତି
3: ମୁଁ ଭଲରେ ନାହିଁ ପ୍ରକୃତରେ 2 ମାସ ତଳେ ମୁଁ ଅଣ୍ଟା ଅପରେସନ ହେଇଥିଲି ଆଉ ବର୍ତ୍ତମାନ ଟିକେ ଭଲ ରୂପେ ଚାଲି ପାରୁନାହିଁ ଛୋଟେଇ ଛୋଟେଇ ଚାଲୁଛି
2: ଯାହା ହଉ ଭଗବାନ ଆପଣଙ୍କୁ ଜଲ୍ଦି ସୁସ୍ଥ କରିଦିଅନ୍ତୁ ଜମା ବି ମନୋବଳ ହାରନ୍ତୁ ନାହିଁ ନିହାତି ଭାବରେ ଆପଣ ସୁସ୍ଥ ହେଇଯିବେ ଆମର ଏହା ହିଁ ପ୍ରାର୍ଥନା ଭଗବାନଙ୍କ ପାଖରେ ତାହେଲେ ବୁଲୁ ଭାଇ ଆଜିର ଟପିକ ବିଷୟରେ କଣ କହିବେ
3: ଆଜିର ଟପିକ ମ୍ୟାଡାମ କଣ ଅଛି
2: ଆପଣଙ୍କୁ ଆପଣ ଆମ ସହିତ ଶୁଣୁଛନ୍ତି ନା ନାହିଁ
3: ହଁ ମୁଁ ପ୍ରାୟ ଅଧିକାଂଶ ସମୟରେ ଶୁଣେ ଆଜି ଶୁଣିପାରୁନଥିଲି
2: ତାହେଲେ ଆମର ଟପିକ ଟି ରହିଛି ଯେ ଲାଇଫରେ ଆମେ ବିଭିନ୍ନ ସମୟରେ କିଛି ବିଫଳତା ପାଇଥାଉ କିନ୍ତୁ ଏହି ବିଫଳତାର ସ୍ୱାଦ ଯେତିକି ପିତା ତାପରେ ଯୋଉ ସଫଳତା ମିଳେ ସେଇଟା ସେତିକି ମିଠା ତ ଏମିତି କିଛି ଆପଣଙ୍କ ଲାଇଫର ବିଫଳତା ଯୋଉଟା ଆପଣଙ୍କୁ ସଫଳ କରିଛି
3: ହଁ ମୋ ଲାଇଫରେ ବିଫଳତା ରହିଛି ସଫଳତା ରହିଛି ଆଉ ବିଫଳତା ରହିଲେ ସଫଳତା ଆସିବ ତେଣୁ ମୁଁ ବିଫଳତା ଆସିଲେ ମୁଁ କେବେ ମନ ଦୁଃଖ କରେ ନାହିଁ ଆଉ କାର୍ଯ୍ୟ କରି ଚାଲେ ମୋ ଲାଇଫରେ ବହୁତ ବିଫଳତା ଆସିଛି ତାପରେ ମଧ୍ୟ ମୁଁ ସଫଳତା ପାଇଛି ଆଉ ଏମିତି ଉଦାହରଣ ବହୁତ ରହିଛି ତେଣୁ ମୁଁ ସଫଳତା ଆଉ ବିଫଳତାକୁ ସମାନ ଦୃଷ୍ଟିରେ ଦେଖେ ଗୋଟେ ମୁଦ୍ରାର 2 ପାର୍ଶ୍ୱ ସଫଳତା ବିଫଳତା ତେଣୁ ସେଥିରେ ମନ ଦୁଃଖ କରିବା ଉଚିତ ନୁହଁ ଆଉ ସବୁବେଳେ ସକାରାତ୍ମକ ମନୋଭାବ ନେଇ କାମ କରିବା ଉଚିତ
2: ଠିକ ସୋ ବହୁତ ବଢିଆ କଥା କହିଲେ ବୁଲି ଭାଇ ଯେ ସବୁବେଳେ ପଜିଟିଭିଟିକୁ ନେଇକିନା ହିଁ ଆଗକୁ ବଢିବା ଦରକାର ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଆପଣଙ୍କର ଏତେ ମିଠା ମିଠା ମତାମତ ପାଇଁ
3: ଧନ୍ୟବାଦ ନମସ୍କାର
2: ନମସ୍କାର ଏଥିଲେ ବୁଲୁ ଭାଇ ସତରେ ସଫଳତା ଆଉ ବିଫଳତା ବସ୍ ଆମ ଜୀବନର 2 ପାର୍ଟ ସଫଳତାରେ ବେଶୀ ଖୁସି ହେବା କଥା ନୁହେଁ କି ବିଫଳତାକୁ ନେଇ ବେଶୀ ମନ ଦୁଃଖ କରିବା କଥା ନୁହେଁ ସବୁକିଛିକୁ ସାଙ୍ଗରେ ନେଇ ଆଗକୁ ବଢିବା ହିଁ ଜୀବନର ଅନ୍ୟ ନା ସୋ ଯଦି ଆପଣଙ୍କ ପାଖରେ ରହିଛି ଏମିତି କିଛି ଷ୍ଟୋରି ଆମ ସହିତ ସେୟାର କରିଦିଅନ୍ତୁ ନମ୍ବରଟି ହେଉଛି 0671230353 ସୋ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ର ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

0: ଦେଇଦିଅନ୍ତୁ ଆପଣଙ୍କ ପରିଚୟ ଆଉ ତାପରେ କଥା ହେବା ଟପିକ ବିଷୟରେ।
1: ମୁନା ପଣ୍ଡା କୁଟିଲା ସନାପୁର ଜଗତସିଂହପୁର କହୁଥିଲି।
0: ମୁନା ଭାଇ ନମସ୍କାର, କେମିତି ଚାଲିଛି ସନ୍ଡେ?
1: ସନ୍ଡେ କଣ, ମୋ ପାଇଁ ସବୁଦିନ ସମାନ, ଦିନ ରାତି ମୋ ପାଇଁ ସମାନ। ଆଉ ମୁଁ ସବୁବେଳେ ଭଲ ଥାଏ ଆଶାବତୀ ମା ଶାରଳାଙ୍କ ଆଶୀର୍ବାଦରୁ। ଆପଣ ସବୁବେଳେ ଭଲ ଥାଆନ୍ତୁ, ଖୁସି ଥାଆନ୍ତୁ, ସୁସ୍ଥ ଥାଆନ୍ତୁ, ମା ଶାରଳା ଘଣ୍ଟ ଗୋଟେ ରଖିଥାନ୍ତୁ ଏବଂ ସଫଳତାର ପାହାଚ ସବୁବେଳେ ଚଢି ଚାଲନ୍ତୁ, ଏଥି ମାଙ୍କ ଆଗେ ପ୍ରାର୍ଥନା କରି। ଆଉ ମ୍ୟାଡମ ଗୋଟେ ଶୁଭେଚ୍ଛା ଦେବା ଚାହୁଁଛି, ମୋର ବନ୍ଧୁ ଆବାସ ସେନଙ୍କ ଝିଅ ସମୀକ୍ଷା ସେନ ସେ ମାଟି ପାଖ ଫାଷ୍ଟ ପାସ୍ କରୁଛି, ମାଙ୍କ ଆଗେ ପ୍ରାର୍ଥନା କରୁଛି ସେ ସେମିତି ସବୁଥିରେ ସଫଳତା ପାଉ, ନିଜ ନାଁ ସେଟା ବାପା ମାଙ୍କ ନାଁ ରଖୁ, ଏଥି ମାଙ୍କ ଆଗେ ପ୍ରାର୍ଥନା କରୁଛି।
0: ତାଙ୍କୁ ଢେର ସାରା କଂଗ୍ରାଚୁଲେସନ ରେନବୋ ଫ୍ୟାମିଲି ତରଫରୁ ବି। ତ କଣ କହିବେ, ଏଇ ଫେଲିୟର କେମିତି ଆମକୁ ସକ୍ସେସ କରାଇଥାଏ ସେମିତି କିଛି ଷ୍ଟୋରି ଆପଣଙ୍କ ପାଖରେ ଅଛି କି? ଆପଣଙ୍କର କଣ ଥଟ ରହିଛି?
1: ମ୍ୟାଡାମ ଫେଲିୟର ତ ସମସ୍ତେ କହନ୍ତି, ସଫଳତା ବିଫଳତା, ମୋ ଜୀବନରେ ବିଫଳତା କେବେ ଦେଖିନି, କାହିଁକି ନା ମୁଁ ଲକ୍ଷ୍ୟ ମୁଁ ଗୋଟେ ସ୍ଥିର କରିଦିଏ, ଏଇ ସ୍ଥାନରେ ମୁଁ ପହଞ୍ଚିବି। ସେଥିପାଇଁ ବାଟ ଅନେକ ଅଛି, ବିଭିନ୍ନ ବାଟ ଅଛି, ସେ ବାଟକୁ ଆମେ ଚିହ୍ନିବାକୁ ପଡେ। ଆମେ ସିଡ଼ିରେ ଯିବା ନା ଲିଫ୍ଟରେ ଯିବା, ସିଡ଼ିରେ ଗଲେ ନିଶ୍ଚିନ୍ତ କଷ୍ଟ କରିବାକୁ ପଡେ। ଯଦି ଆପଣ ଠିକ ବାଟେ ଯାଇକି ସତ୍କର୍ମ କରିକି ଯାଇଛନ୍ତି ତାହେଲେ ସିଡ଼ିରେ ଯିବେ, ନିଶ୍ଚିନ୍ତ ସଫଳତା ପାଖରେ ପହଞ୍ଚିବେ। ଆମେ ପ୍ରଥମେ ଆମେ ଲକ୍ଷ୍ୟ ସ୍ଥିର କରି ଆମେ ଯୋଉ କର୍ମଟା କରୁଛେ ତାକୁ ଆମେ ଅଗ୍ରାଧିକାର ଦେଖା, ସେ କର୍ମ ଆମେ କେତେ ମନୋନିବେଶ କରୁଛି, ଆଉ ସେଠି ଆପଣ ନିଜ ଉପରେ ବିଶ୍ୱାସ ଅଛି ନା ନାହିଁ। ନିଜ ଉପରେ ବିଶ୍ୱାସ ରଖ, ମନୋବଳ ଦୃଢ ରଖ ଏବଂ ଧୈର୍ଯ୍ୟ ଶକ୍ତି ରଖ, ଆଜି ନହେଲେ କାଲି ନିଶ୍ଚିନ୍ତ ସଫଳତା ପାଇବା। ତା ମାନେ ନୁହଁ ଯେ ମୁଁ ରାତାରାତି ପାଇଯିବି, ଯେମିତି ନଈ ଦେଖନ୍ତୁ ସମୁଦ୍ର ମିଶିବା କଲେ ତାକୁ ବହୁତ ବାଧା ବିଘ୍ନ ଆସୁଛି, ସେ କେବେ ହାର ମାନେନି, ବହୁତ ବାଧା ବିଘ୍ନ ପାସ୍ କଲା ବାଦେ ସେ ଯାଇକି ନଈରେ ମିଶିଛି, ସମୁଦ୍ରରେ ମିଶିଛି। ସେଇଭଳି ମୋ ଜୀବନ ବହୁତ ସଫଳତା ମୁଁ ପାଇବି। ଆଉ ବିଶେଷ କରି 1997 ରେ ମୋତେ ଆଖି ଗୋଟେ ଦୁର୍ଘଟଣା ହରେଇଲି, କେବେ ଭାଙ୍ଗି ପଡୁନଥିଲି, ମୁଁ କହିଲି ଗୋଟେ ବାଟ ବନ୍ଦ ହେଇଥିବି। ମୋର ଲକ୍ଷ୍ୟ ରହିଲା ମୁଁ ସମାଜରେ 5 ଜଣ ଯାକ ଠିଆ ଅଛି, ଯାହା ହଉ ଠାକୁରଙ୍କ ଦୟାରୁ ମୋ ନିଜ ସତ୍କର୍ମରୁ ଆଉ ନିଜ ଚେଷ୍ଟା ସାଧନା ଜାରି ରଖି ଆଜି ନିଜ ଗୋଡ଼େ ନିଜେ ଠିଆ ହେଇପାରିଛି। ସେଥିପାଇଁ ମୁଁ ନିଜକୁ ବେଶୀ ବିଶ୍ୱାସ କରେ, ନିଜ କର୍ମକୁ ବେଶୀ ପ୍ରାଧାନ୍ୟ ଦେଇଛି, ଭଗବାନ ଉପରେ ସେଠି ବିଶ୍ୱାସ ଅଛି। ମୁଁ ଯାହା ମୁଁ ଆଜି ମୋ ସଫଳତା ସହିତ ଆପଣ ପଦେ କଥା କହିପାରୁଛି, ଯାହାକି ନିଜ ଗୋଡେ ଥାଏ ନିଜ ପେଟ ପୋଷି ପାରୁଛି।
0: ବାହ ବାହ, ବହୁତ ହି ବଢିଆ ଇନ୍ସପିରେସନାଲ ଷ୍ଟୋରି ଆପଣ କହିଲେ। ତ ଏମିତି ହିଁ ସବୁବେଳେ ମାଇଣ୍ଡ କୁ ଆମେ ପଜିଟିଭ ରଖିବା, ଆପଣ ମଧ୍ୟ ଏମିତି
1: ଦେଖନ୍ତୁ ମ୍ୟାଡମ ସବୁବେଳେ ପଜିଟିଭ ରଖିବା ଜୀବନରେ ଗୋଟେ ଲକ୍ଷ୍ୟ ଯଦି ଆମେ ସ୍ଥିର କରିବା, କଣ କରୁଛେ ଲକ୍ଷ୍ୟ ଅନେକ ବାଟ ଗୋଟାଏ ରଖୁଛୁ, ଆମେ ଲକ୍ଷ୍ୟ ସହ ପହଞ୍ଚା ହେଲେ ଗୋଟିଏ ଲକ୍ଷ୍ୟ ରଖନ୍ତୁ ଏବଂ ବାଟ ଅନେକ ପଡିବ, ଗୋଟେ ବାଟ ବନ୍ଦ ହେଲେ ଆଉ ଗୋଟେ ବାଟ ଶିଖିବ। ଯଦି ଆପଣଙ୍କର ସେତିକି ସାଧନା ଚେଷ୍ଟା ଜାରି ରଖିବା ନିଶ୍ଚିନ୍ତ ସଫଳତା ପାଇବା, ବିଫଳତା ଜୀବନରେ ପାଇବାନି। ଆମେ ବିଫଳତା ଏଇଠି ପାଇବା ଯେ ଆମେ କର୍ମକୁ ସେତିକି ଭଲ ପାଉନେ, ଆମେ ଯଦି ଯୋଉ କର୍ମଟା ଆମେ କରିବା ଆମେ ସେ କର୍ମରେ କେତେ ମନ ଦଉଛେ, ଯଦି ଆପଣ ମନ ନ ଲାଗିବ ଆପଣ କିଛି କରିପାରିବେନି। ତେଣୁ ପ୍ରଥମେ ଲକ୍ଷ୍ୟ ସ୍ଥିର କର, ଆଉ ଯୋଉ କାମଟା ଆମେ କରିବାକୁ ବାହାରେ ସେଥିରେ ଆମ ମନ କେତେ ରହିବ, ଯଦି ମନ ନ ରହ ଆପଣ ସଫଳତା ପାଇବେ। ଆଉ ଗୋଟେ କଥା, ସବୁବେଳେ କର୍ମକୁ ପ୍ରାଧାନ୍ୟ ଦେବ, ସଫଳତା ପାଇବା ନ ପାଇବା ସେଟା ସମୟ ଉପରେ ଛାଡିଦିଅ, ଆମେ ଯଦି ସଫଳତା ପଛରେ ଗୋଟେ ତମେ ସଫଳତା ପାଇବାନି, ଏଭଳି କର୍ମ କରିବା ସଫଳତା ଆମ ପଛରେ ଗୋଡେଇବ।
0: ଧନ୍ୟବାଦ ଭାଇ ଏତେ ସୁନ୍ଦର ମତାମତ ପାଇଁ, ନିହାତି ଆମ ଶ୍ରୋତାମାନଙ୍କୁ ବି ଆପଣଙ୍କ ମତାମତ ବହୁତ ପସନ୍ଦ ଆସିଥିବ। ସୋ ଥ୍ୟାଙ୍କ ୟୁ ଆଣ୍ଡ ଧନ୍ୟବାଦ ଆପଣଙ୍କୁ।
1: ଆଉ ଥରେ ସମୀକ୍ଷା ପାଇଁ ମୁଁ ଆଉ ଥରେ ଶୁଭେଚ୍ଛା ଶୁଭକାମନା ଦଉଛି, ସବୁବେଳେ ସଫଳତା ପାଇ ନିଜ ନାଁ ସେଟା ତା ବାପା ମା ନାଁ ରଖୁ, ଏଠି ମାଆ ପ୍ରାର୍ଥନା କରି ରହୁଛି। ନମସ୍କାର
0: ନମସ୍କାର। ସୋ ବହୁତ ସୁନ୍ଦର କଥା କହିଲେ ମୁନା ଭାଇ, ଯେମିତି କି ଆମେ ମାନେ ଜୀବନରେ ସବୁବେଳେ କର୍ମ କରିବା ଦରକାର, ଆଉ ଏହି ସଫଳତା ବିଫଳତା ଆମ ଜୀବନରେ ଲାଗି ରହିଥିବ, କିନ୍ତୁ କର୍ମକୁ ଆମେ ସବୁବେଳେ ଗୁରୁତ୍ୱ ଦେବା ଦରକାର। ସୋ ଚାଲିଛି ଡାଇଲ ଇନ୍ ଲାଇଫ ଚିଟ୍ ଚାଟ୍, ଏବଂ ଆପଣମାନେ କଥା ହେଉଛନ୍ତି ମୋ ସହିତ କଲ୍ ଯୋଗେ। ସୋ ଆପଣମାନେ ବି ଚାହିଁଲେ ସେୟାର କରିପାରିବେ ଆପଣଙ୍କ ଥଟ୍ କି ଏହି ବିଫଳତା ଆପଣଙ୍କୁ କେତେ ସଫଳ କରିଛି, କ'ଣ ରହିଛି ଏମିତି କିଛି କାହାଣୀ ଆପଣଙ୍କର ଏହି ସଫଳତା ବିଫଳତାକୁ ନେଇ ସେୟାର କରିଦିଅନ୍ତୁ ଆମ ସହିତ। ନମ୍ବରଟି ହେଉଛି 06712303153। ଫ୍ରେଣ୍ଡସ୍ ଆମେ ପାଇଯାଇଛି।

0: ଦେଖିନେବା ଆମ ସହିତ କିଏ ଅଛନ୍ତି ତାଙ୍କ ଷ୍ଟୋରି ସେୟାର କରିବା ପାଇଁ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ, ଶୁଭ ସନ୍ଧ୍ୟା। ଶୁଭ ମ୍ୟାଡମ୍, ନମସ୍କାର।
0: ନମସ୍କାର।

0: ଆମର ନେକ୍ସଟ କଲର ସୋ ଦେଖିନବା କିଏ ଅଛନ୍ତି ଆମ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ।
1: ନମସ୍କାର
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କହୁଥିଲି ଭଉଣୀ ଆପଣଙ୍କର ଭୂତପୂର୍ବ ସତା ରାଜେଶ ନାୟକ ଫ୍ରମ ଚର୍ଚ୍ଚିକା ବଜାର ଜଗତସିଂହପୁର।
0: ରାଜେଶ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କେମିତି ଚାଲିଛି ଆଜି ସନ୍ଡେ?
1: ସେମିତି କିଛି ମାନେ ସେମିତି କିଛି ନାହିଁ, କାରଣ ଆମର ହଉଛି ପ୍ରାଇଭେଟ ବିଜନେସ, ସେଲ୍ଫ ବିଜନେସ। ଆମ ଗୋଟେ କଥାରେ ନାହିଁ, ସନ୍ଡେ ହୋଇଆ ମନ୍ଡେ ରୋଜ ଖାଉ ଆଣ୍ଡେ, ତେଣୁ ମୁଁ ତ ପିଓର ଭେଜିଟେରିଆନ, ମୁଁ ତ ଆଣ୍ଡେ ଖାଇନି, ଯିଏ ଆଣ୍ଡେ ଖାଇଲା ଲୋକ ଖାଇବେ ଆଉ।
0: ତାହେଲେ କଣ କହିବେ ଆଜିର ଟପିକ ବିଷୟରେ?
1: ବହୁତ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି।
0: ଆଜ୍ଞା,
1: ଆଉ ଏ ଟପିକ ଉପରେ ଭଉଣୀ କହିବି, ଆମର ଗୋଟେ କଥା ଅଛି, ଆପଣ ଆଉ ଟିକେ ଟପିକଟା ଟିକେ ରିଭିଲ କରନ୍ତୁ ମୋତେ ଏପଟ ଗୋଟେ ହେଲେ।
0: ତ ଆମ ଲାଇଫରେ ଏମିତି ସକ୍ସେସ ବି ଥାଏ ଆଉ ଫେଲିୟର ବି ଥାଏ, ତ କିଛି କିଛି ଫେଲିୟର ଥାଏ।
1: ଦିଲ୍ଲୀ ଧନ୍ୟବାଦ ଦେବି, ଆଉ ଏ ଟପିକ ଉପରେ କହିବି।
0: ଆଜ୍ଞା,
1: ଆମର ଗୋଟେ କଥାରେ ଅଛି, ଫେଲିୟର ଇଜ୍ ଦ ପିଲର ଅଫ ସକ୍ସେସ, ବିଫଳତା ହିଁ ସକ୍ସେସ ମାନେ ସଫଳତାର ମୂଳ ମନ୍ତ୍ର।
0: ଆଜ୍ଞା,
1: କିନ୍ତୁ ଲୋକମାନଙ୍କ ଏମ୍ ରହିବା ଦରକାର। ଆପଣଙ୍କର ଗୋଲ୍ ପୋଷ୍ଟ, ଯେମିତି ଆପଣଙ୍କର ଫୁଟବଲ ଖେଳାଳି, ହକି ଖେଳାଳି ଯେମିତି ଗୋଲ୍ କୁ ମାରୁଛନ୍ତି, ବିଭିନ୍ନ ଖେଳାଳି ସବୁ ଅଛନ୍ତି ପାସ୍ ଦେଇକି ମାରୁଛନ୍ତି, ସେଇଠି ଠିକ ଗୋଲ୍ ପୋଷ୍ଟରେ ବାଜିବା ଦରକାର। ଆଉ ଗୋଟେ ଗୋଟେ ସୁଇସାଇଡ୍ ଗୋଲ୍ ହେଇଯାଏ, ମାନେ ନିଜ ଖେଳାଳି ନିଜ ଗୋଲ୍ ପୋଷ୍ଟକୁ ମାରିଦିଅନ୍ତି, ତେଣୁ ଆପଣ ଯେତେବେଳେ ଦେଖିବେ ଏ ଯୋଉ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆପଣ ଯୋଉ କଥା କହୁଛନ୍ତି, ବହୁତ ଜାଗାରେ ଶକୁନି ମନ୍ଥର ଚାଣକ୍ୟ ନୀତି ବି ପଶିଯାଏ, କ୍ରିକେଟ ପଲିସ ପଶିଯାଏ, ଆପଣ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେନି। ଅଗ ଭଙ୍ଗା ନଥାନ୍ତି, ଘର ଭଙ୍ଗା ନଥାନ୍ତି, ଯେମିତି ଘର ଭାଙ୍ଗିଦେବେ ଆଜ୍ଞା, କୌଣସି କାମ କରେଇଦେବେ, ନିଜେ
0: ଖାଇଦେବେ,
1: ତେଣୁ ଏଇ ଟାଇପ୍ ର ନେଚର ବହୁତ ଲୋକଙ୍କର ଅଛି କଳିଯୁଗରେ। ତେଣୁ ମୋ ମତରେ ଯେକୌଣସି କାର୍ଯ୍ୟ କରନ୍ତୁ, ଯଦି ବାରମ୍ବାର ଫେଲିଅର ହଉଛନ୍ତି, ଯେମିତିକି ଆଜ ଏକ୍ସାମ୍ପଲ ଧରିନିଅନ୍ତୁ, ମୁଁ ଗୋଟେ ବିଜନେସ କରୁଛି, ବେପାର କରୁଛି, ଆଉ ମୋର ଲସ୍ ରହିଲି, ମାନେ ତା ବୋଲି କହିଲା ଘର ଦିଅ ଜମିବାଡି ବିକିକି ଆଣି ମୁଁ ବାକି ଦେଇକିରି ବେପାର କରିବି କି? ତେଣୁ ସେ ଡାଇରେକ୍ସନ ଚେଞ୍ଜ କରିଦିଅନ୍ତୁ, ଅଲଗା ବିଜନେସ ରେ ମୁଣ୍ଡ ଖେଳାନ୍ତୁ, ଯଦି ଫେଲିଅର ହଉଛନ୍ତି ତାକୁ ସାଇଡ୍ କରିକି ଅଲଗା ଦେଖନ୍ତୁ, ନହେଲେ ଆଜ୍ଞା କୁଟୁମ୍ବ ଆଜ୍ଞା ଗରିବ ଗରିବେ ଖାଇବାକୁ ଦି ଓଳି ଦି ମୁଠା ପାଇବେ ନାହିଁ ଆଉ।
0: ଠିକ କହିଲି, ତ ଯେମିତି ଯଦି ଆମେ ଫେଲିୟର ପାଉଛେ ତାପରେ ବେଶୀ ଭାଙ୍ଗି ନ ପଡି ବା ବେଶୀ କଣ କହିଲେ ଏକ୍ସାଇଟେଡ୍ ନ ହୋଇ ଆମେ ଆମ ମାଇଣ୍ଡକୁ ଖର୍ଚ୍ଚ କରିବା ଦରକାର, କିଛି ବୁଦ୍ଧି ଉପଯୋଗ କରିବା ଦରକାର, ତାପରେ ଆଗକୁ ବଢିବା ଦରକାର।
1: ମାଇଣ୍ଡକୁ ବଣି କଥା କରିବେ ମାନେ ଖର୍ଚ୍ଚ କରିବେ ଠିକ, କିନ୍ତୁ ଆପଣ ଯୋଉମାନେ ବୁଜୁର୍ଗ ଲୋକ ରହିଲେ, ଯୋଉଟା ମୁରବୀ ଲୋକ ରହିଲେ, ସେମାନଙ୍କ ପରାମର୍ଶ ନେବା ଦରକାର, ଏଭଳିଆ ପରିସ୍ଥିତି ଆସିଛି ମୁଁ କଣ କରିବି, ସେମାନେ ନିଶ୍ଚିନ୍ତ ଆପଣଙ୍କୁ ଗୋଟେ ଭଲ ସଜେସନ ଦେବେ, ନହେଲେ ଆଜ୍ଞା ଯଦି ଆପଣ ଏ ଶକୁନି ମାନଙ୍କ ପରାମର୍ଶ ନେବେ ଆଜ୍ଞା, ଖାଲିରେ ଆହୁରି ବୁଡେଇ ଦେବେ ଆଉ।
0: ଆଜ୍ଞା, ତ ଠିକ ଅଛି ଭାଇ, ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଦିଲ ସେ ଧନ୍ୟବାଦ। ଜୟ ଜଗନ୍ନାଥ। ତ ସତରେ ଯେତେବେଳେ ଆମେ କୌଣସି ଫେଲିୟର ପାଇଥାଉ, ଆମେ ହଠାତ୍ ବହୁତ ହି ଇମୋସନାଲ ହେଇଯାଇଥାଉ, ଆଉ ଆଗକୁ ବଢିବା ପାଇଁ ଟିକେ ସ୍ପୃହା ବି କମିଯାଇଥାଏ, କିନ୍ତୁ ଦୋସ୍ତ ସେମିତି ଜମା ବି କରିବା କଥା ନୁହେଁ, କାହିଁକି ନା ଲାଇଫ ଅଛି, ତ ଫେଲିୟର ବି ଅଛି ଆଉ ସକ୍ସେସ ବି ଅଛି। ସୋ ଅନ୍ୟମାନଙ୍କର ଏକ୍ସପିରିଏନ୍ସ, ଲୋକମାନଙ୍କର ସଜେସନ ନିଅନ୍ତୁ, ନିଜର ନିୟରର ଆଣ୍ଡ ଡିୟରଙ୍କ ସହିତ ଆପଣଙ୍କ ଫେଲିୟରକୁ ବେଝିଝକ୍ ସେୟାର କରନ୍ତୁ ଏବଂ ଆଗକୁ ବଢି ଚାଲନ୍ତୁ ୱିଥ୍ ଅ ଗ୍ରେଟ୍ ସ୍ମାଇଲ। ସୋ ଏମିତି ହିଁ ଆମ ସହିତ ଯୋଡି ହେଇଥାନ୍ତୁ ଅନ୍ ଦ ସୋ ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ ଆଣ୍ଡ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କାଟକ ଦିଲ ସେ ଦିଲ ତକ।

ସୋ ଆମ ସହିତ ଯୋଡ଼ି ହେଇଯାଇଛନ୍ତି ଆମର ନେକ୍ସଟ କଲର୍ ଦେଖି ଚାଲନ୍ତୁ ଶୁଣି ନେବା ତାଙ୍କୁ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ ଅଛନ୍ତି ଆମ ସହିତ ଆଉ କୋଉଠୁ ଅଛନ୍ତି? ହ୍ୟାଲୋ, ସୋ କଲ୍ଟି କଟିଯାଇଛି। ସୋ ଆପଣ ଶୁଣୁଛନ୍ତି, ସୋ ଚାଲିଛି ଡେଲି ଲାଇଫ ଚିଟ୍ଚାଟ୍ର ଏଣ୍ଡ ଆପଣଙ୍କ ପାଖରେ ପହଞ୍ଚି ଦେଉଛି। ଏମିତି ଚିଟ୍ଚାଟ୍ ତ ଚାଲିଥିବ, ବଟ୍ ଆଉ ଗୋଟେ ବହୁତ ହି ଖାସ ବ୍ୟୁଟିଫୁଲ୍ ମ୍ୟୁଜିକାଲ ଟ୍ରାକ୍। ସୋ ଷ୍ଟେ ଟ୍ୟୁନ୍ଡ ଟୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ଫ୍ରେଣ୍ଡ ସେଇ ଜୀବନ ହସ ଲୁହ ବରା ଦୁଇ ଦିନ ସୋ ଏଇ ବିଫଳତା ସଫଳତା ଭିତରେ ତ ଲାଇଫ ଆଗକୁ ବଢି ଚାଲିଥିବ ସୋ ଆମ ସହିତ ଡାଇଲିନ ଲାଇଫ ଚିଟଚାଟରେ ଯୋଡି ହେଇଯାଇଛନ୍ତି ଆମର ନେକ୍ସଟ କଲର ସୋ ଦେଖିନବା କିଏ ଅଛନ୍ତି ଆମ ସହିତ ହ୍ୟାଲୋ ଗୁଡ ଆଫ୍ଟରନୁନ୍ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ପୁରୀକୁ ମୁଁ ଚିଠି ଲେଖିଛି ମନିଆ।

ଏଇଥିଲେ ଶାରଦା ଭାଇ କେତେ ସୁନ୍ଦର ଭାବରେ ସେୟାର କଲେ ଆମ ସହିତ। ଏତେ ସବୁ ସଂଘର୍ଷ, ଏତେ ସବୁ ବାଧାବିଘ୍ନ ପରେ ମଧ୍ୟ ସେ ବଞ୍ଚିବା ଛାଡ଼ି ନାହାନ୍ତି, ହସିବା ଛାଡ଼ି ନାହାନ୍ତି। ତାହେଲେ ଆପଣ ଭାବନ୍ତୁ ତ ଏଇସବୁ ଦୁଃଖ ଆଗରେ କ'ଣ ଆମ ଦୁଃଖ ଏତେ ବଡ଼। ସୋ ହଁ ଫ୍ରେଣ୍ଡସ୍, ଏମିତି ହିଁ ଲାଇଫ ଚାଲିଥିବ, ସଫଳତା ବି ଆସୁଥିବ ଆଉ ବିଫଳତା ବି ଆସୁଥିବ, କିନ୍ତୁ ଟିକେ ସେୟାର କରିଦେଲେ ମନ ବି ହାଲକା ହେଇଯିବ। ସୋ ଆପଣ ବି ସେୟାର କରନ୍ତୁ ଆପଣଙ୍କ ବିଫଳତାର କାହାଣୀ ଯାହା ଆପଣଙ୍କୁ ସଫଳତାର ପଥରେ ଆଗକୁ ନେଇଛି। ଏମିତି ହିଁ ଶୁଣିଥାନ୍ତୁ ଆମକୁ 100.4 ଆକାଶବାଣୀ FM ରେନ୍ବୋ କଟକରେ, ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ। ଡାଏଲ କରିଦିଅନ୍ତୁ ନମ୍ବର 0671-230-3153, ଆଉ ଥରେ କହି ରଖୁଛି ନମ୍ବରଟି 0671-230-3153।

0: ସମାଜରେ ବେଙ୍ଗମାନଙ୍କ ଭିତରେ ଗୋଟିଏ ପୋଲ ବା ଦଣ୍ଡ ଉପରେ ଚଢ଼ିବାର କମ୍ପିଟିସନ ହେଲା। ଦୁଇଟି ବେଙ୍ଗ ଏମିତି ଚଢ଼ି ଚଢ଼ି ଚାଲିଲେ ଏବଂ ବାରମ୍ବାର ସମସ୍ତେ କହିଲେ ଯେ ପୋଲଟି ଏତେ ମସୃଣ ଅଛି, ଏତେ ଚିକ୍କଣ ଅଛି, କୌଣସି ବେଙ୍ଗ ତା ଉପରେ ଚଢ଼ିପାରିବେ ନାହିଁ। ଜଣେ ବେଙ୍ଗ ଟିକେ ଚଢ଼ୁଥାଏ ଆଉ ଟିକେ ଗଳି ପଡ଼ୁଥାଏ, ଆଉ ଜଣେ ବେଙ୍ଗ ଚଢ଼ି ଚଢ଼ି ଚାଲିଥାଏ। ଯେତେବେଳେ ଅନ୍ୟ ବେଙ୍ଗଟି ହାର ମାନିନିଏ ଆଉ ତଳକୁ ଗଳି ପଡ଼େ, ସେ ଅନ୍ୟ ବେଙ୍ଗଟିକୁ ପଚାରେ ଯେ ସମସ୍ତେ ଯେତେବେଳେ କହୁଥିଲେ ଯେ ଏଇ ଦଣ୍ଡ ଉପରେ ଆଗକୁ ଚଢ଼ିହେବ ନାହିଁ ଚଢ଼ିହେବ ନାହିଁ, ତୁମେ କେମିତି ଆଗକୁ ଚଢ଼ିଗଲ ଏତେ ଜଲ୍ଦି ଜଲ୍ଦି? ତ ସେତେବେଳେ ସେ କୁହେ କି ମୁଁ ନିଜର କାନ ବନ୍ଦ କରିନେଲି, ଅନ୍ୟମାନଙ୍କର କଥା ଶୁଣିବା ବନ୍ଦ କରିଦେଲି ଆଉ ନିଜଙ୍କର ଉପରେ ଭରସାକୁ ଦ୍ୱିଗୁଣିତ କରିଦେଲି ଏବଂ ନିଜେ ମନେ ମନେ କହିପାରିଲି ଯେ ହଁ ମୁଁ ପାରିବି, ଆଗକୁ ବଢ଼ିପାରିବି ଆଉ ଏଇ ଦଣ୍ଡ ଉପରେ ଚଢ଼ିପାରିବି। ବାସ୍ ଏମିତି ହିଁ କିଛି ଥିଲା ଏଇ କାହାଣୀ। ଆଉ ଏଇ କାହାଣୀରୁ ଏତିକି ଶିକ୍ଷା ମିଳେ ଯେ ଯେତେବେଳେ ଆମେ କୌଣସି କାମ ଆରମ୍ଭ କରୁ, ଆମ ସଫଳତାର ରାସ୍ତାରେ ଚାଲିବା ଆରମ୍ଭ କରୁ, ଯେତିକି ଗୋଲାପ ମିଳେ ସେତିକି କଣ୍ଟା ବି ମିଳେ, କିନ୍ତୁ କଣ୍ଟାକୁ କାଢ଼ି ପାଦରୁ ଆଗକୁ ବଢ଼ିବାକୁ ପଡ଼େ। ସୋ ଯଦି କିଛି ଏମିତି କାହାଣୀ ଅଛି ଆପଣଙ୍କ ପାଖରେ ତାହେଲେ ଶେୟାର କରିଦିଅନ୍ତୁ ସୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ, କାରଣ ଆଉ ବହୁତ ହି କମ୍ ସମୟ ଅଛି। ଆଉ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ଆମ ସହିତ ଯୋଡ଼ି ହେଇଯାଇଛନ୍ତି ଆମର ନେକ୍ସଟ କଲର, ଶୁଣି ନେବା ତାଙ୍କୁ।
1: ହ୍ୟାଲୋ
0: ମାଧ୍ୟମକୁ ଟିକେ କମ୍ କରି ନିଅନ୍ତୁ। ହ୍ୟାଲୋ, ଆରେ ବାପରେ, ସେ ଏପର୍ଯ୍ୟନ୍ତ ବି ବାସ୍ ଆମକୁ ଶୁଣିବାରେ ହିଁ ବ୍ୟସ୍ତ ଅଛନ୍ତି ଆଉ ଆମ ସହିତ କଥା ହେବାରେ ନୁହେଁ। ତ ଯେଉଁ କଲର ମାନେ ଆମ ସହିତ ଯୋଡ଼ି ହେଉଛନ୍ତି, ମୁଁ ସମସ୍ତଙ୍କୁ କାଇଣ୍ଡଲି ରିକ୍ୱେଷ୍ଟ କରିବି କି ଆପଣ ଯଦି ଆମକୁ ଶୁଣୁଛନ୍ତି ସେତିକି ବେଳେ ଆପଣ ଆମ ସହିତ କଥା ହେଲା ବେଳେ ଭଲ୍ୟୁମ୍କୁ ଟିକେ ଲୋ କରିଦିଅନ୍ତୁ, ସୋ ଦ୍ୟାଟ୍ ଆମେ ଆପଣଙ୍କ ସହିତ ବହୁତ ହି କ୍ଲିୟରଲି ଗପସପ୍ କରିପାରିବା ଆଉ ମିଠା ମିଠା ଗପସପ୍ ହେଇପାରିବା। ସୋ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ஷந்தி 100.4 ஆகாஷ்வாணி எஃப்எம் ரெயின்போ கடக்கில் செய் தில் தக் அப்படிங்க சித்த மூச்சி அப்படிங்க மியூசிக்கல் ஹோஸ்ட் அண்ட் தோஸ்த் சுவி. சோ சோ சாலிச்சி டயல் இன் லைவ் சிட் சாட் ரோ. ସୋ ଫ୍ରେଣ୍ଡସ୍, ଆଜି ଡାଲି ଲାଇଭ୍ ଚିଟ୍ ଚାଟ୍ରେ ଆପଣମାନେ ସେୟାର କରୁଥିଲେ ମୋ ସହିତ ସେଇ ସଫଳତା ଓ ବିଫଳତାକୁ ନେଇ କିଛି କାହାଣୀ। ସୋ ଫ୍ରେଣ୍ଡସ୍, ସେଇ ଯଦି ବିଫଳତା ନଥାନ୍ତା ସଫଳତାର ସ୍ୱାଦ କେବେ ବି ଏତେ ମିଠା ହେଇପାରିନଥାନ୍ତା। ସବୁବେଳେ ମିଠା ଖାଇଲେ ଯେମିତି ସ୍ୱାଦ ଟିକେ ଫିକା ପଡ଼ିଯାଏ, ତାପରେ ଆମେ ଅନ୍ୟ କୌଣସି ସ୍ୱାଦ ଚାଖି ପୁଣି ସେଇ ମିଠାକୁ ଚାଖିଲେ ବେଶୀ ମିଠା ଲାଗିଥାଏ। ଠିକ୍ ସେମିତି ଏଇ ବିଫଳତା ଯଦି ଜୀବନରେ ନଥାନ୍ତା ତାହେଲେ ସଫଳତାର ରାସ୍ତା ସେତିକି ମଜା ଆସିନଥାନ୍ତା। ସବୁବେଳେ ଯେତେବେଳେ ବି ଜୀବନରେ ବିଫଳତା ଆସୁଛି, ଏଇ ବିଫଳତାରେ ଭାଙ୍ଗି ପଡ଼ନ୍ତୁ ନାହିଁ, ବିଫଳତାକୁ ଏଞ୍ଜୟ କରନ୍ତୁ, ଦେଖିବେ ସଫଳତା ଆବେ ଆସି ଆପଣଙ୍କ ପାଖରେ ପହଞ୍ଚିଯିବ।

0: ଚିଟ୍ଚାଟ୍ରେ ସମୟ ସରି ସରି ଆସିଛି, ତେବେ ନେଇଯାଉଛି ଆଜି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ର ଲାଷ୍ଟ କଲ୍। ସୋ ଦେଖିନେବା କିଏ ଅଛନ୍ତି ଆମ ସହିତ, କୋଉଠୁ ଅଛନ୍ତି। ହ୍ୟାଲୋ ଭାଇ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭେରି ଗୁଡ୍ ଆଫ୍ଟରନୁନ୍, ମୁଁ ବବ୍ଲୁ କହୁଛି କଟକରୁ।
0: ବବ୍ଲୁ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କେମିତି ଚାଲିଛି ଆଜିର ସଣ୍ଡେ?
1: ଯେମିତି ସବୁଦିନ ସଣ୍ଡେ ଚାଲେ, ଦୁଇ ଦିନିଆ ସେମିତି ଚାଲେ, ଆଉ ଆଜି ବି ସେମିତି ମାନେ ଘରେ ରହିକି ସେମିତି ଘର ଲୋକଙ୍କ ସହିତ ମାନେ ଖାଇବା ପିଇବା କାଇଁ ପ୍ରାୟ ତ ଆମେ ବାହାରେ ଥାଉ, ଖାଇ ହୁଏନି। ଆଜି ଗୋଟେ ଫ୍ୟାମିଲି ସହିତ ପୁରା ବସିକି ଖାଇକି ଯୋଉ ଗୋଟେ ମଜା ଥାଏ,
0: ଯେହେତୁ
1: ମାମା ଘର ରହନ୍ତିନି, ମୁଁ ବି ଘର ରହିନି, ବାବା ରହନ୍ତିନି, ଆମେ ସମସ୍ତେ ସଣ୍ଡେରେ ସମସ୍ତେ ମିଶିକି ରହୁ, ଖାଉ, ମଜା ମସ୍ତି।
0: ଆଉ ସେଇଟା ହିଁ ସବୁଠୁ ବେଶୀ ଖୁସି ଟାଇମ, ଯେତେବେଳେ ଏତେ ସବୁ କାମ ଭିତରୁ ବାହାରିକି ଫ୍ୟାମିଲି ସହିତ ଟାଇମ ସ୍ପେଣ୍ଡ କରିବାକୁ ମିଳେ। ସୋ ଲାଷ୍ଟ ମିନିଟ୍ କଣ କହିବେ ଆଜିର ଟପିକ ବିଷୟରେ, ଯେ ଏମିତି କିଛି ଫେଲିୟର ଆପଣଙ୍କ ଲାଇଫରେ ଯୋଉଟା ଆପଣଙ୍କୁ ବାଦ ମେ ସକ୍ସେସ ଦେଇଛି?
1: ବିଲକୁଲ, ଯେତେବେଳେ କି ମୁଁ ଏବେ ମୁଁ ଫାର୍ମ ଯେତେବେଳେ ଚାଲୁଥିଲା ତାକୁ ବନ୍ଦ କରାଯାଇଥିଲା ତାକୁ, ତାପରେ ବାବା କହିଲେ କି ପୁଣି ଆରମ୍ଭ କର। ମୁଁ କହିଲି ଆ ବିଷୟରେ କି ଜଣା ନାହିଁ, କେମିତି କଣ କରିବି ନାଇଁ, ପିଲା ଯୋଉ ପିଲା ଅଛନ୍ତି ସେ କାମ କରିଦେବେ, ଯେ ଆଗରୁ ପୁରୁଣା ପିଲା ଆମର କାମ କରୁଥିଲେ ସେ କରିବେ, ତୁ ଆରାମସେ ଖାଲି ହ୍ୟାଣ୍ଡେଲ କର। ତ ପ୍ରଥମ ଯେହେତୁ ସେ ଫାର୍ମ ବିଷୟରେ କି ଜଣା ନଥିଲା, ପ୍ରଥମେ ବହୁତ ଲସ୍ ଖାଇଲି, ତାପରେ ଭାବିଲି କି ନାଇଁ ନାଇଁ, ମୁଁ ବାବାଙ୍କୁ କହିଲି ନାଇଁ ମୁଁ ଚଲେଇ ପାରିବିନି, ସେଟା ମୋ ଦ୍ୱାରା ହେଇପାରୁନି, ତାରି ଏଇଟା ସିନା ଫେଲୋର ହେଲା, ତୁ ନେକ୍ସଟ ଡେ ଦେଖିବୁ, ନେକ୍ସଟ ବ୍ୟାଚରେ ତୁ ଆରାମସେ ଠିକଠାକ ହବ, ତୋର ନିଶ୍ଚିନ୍ତ କିଛି ମାନେ ଜାଣିପାରିଥିବୁ କିଛି। ତାଙ୍କ କଥା ଶୁଣିକି ମୁଁ ପୁଣି ଥରେ ଆରମ୍ଭ କଲି, ଯାହାକି ଯାଉ ଏପର୍ଯ୍ୟନ୍ତ ଚାଲିଛି, ବହୁତ ସାରା ଫାର୍ମରେ ମୋର ବ୍ୟାଚ ପଡିଗଲାଣି, ସେଥିନେଇକି ମୁଁ ଯଦି କହନ୍ତିନି କି ଭାବି ଯଦି ସେଠି ବସି ପଡିଥାନ୍ତି କି ନାଇଁ ଆଗକୁ କରିବିନି, ଏଟା ବନ୍ଦ କରିଥାନ୍ତି, ଆଉ ବୋଧେ ସେ ଫାର୍ମଟା ବନ୍ଦ ହେଇଥାନ୍ତା। ଆଉ ବଡ ମାନଙ୍କ କଥା ମାନିବାର ଅଛି, ତାଙ୍କ କଥା ମାନିଲି, ତ ଏବେ ବର୍ତ୍ତମାନ ଫାର୍ମ ଆଗକୁ ଚାଲିଛି।
0: ଶେଷ କଲ୍ ହେଲେ ବି ଆପଣଙ୍କର ଏଇ ଦ୍ୱିପଦ କଥା ବହୁତ ହି ବଢିଆ ଥିଲା, ତ ଏମିତି ହିଁ ସବୁବେଳେ ଅନ୍ୟମାନଙ୍କର ସଜେସନ ନବା ଦରକାର ଆଉ ଆଗକୁ ବଢିବା ଦରକାର ନ ଭାଙ୍ଗିକି। ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କର ଏଇ ଭାଲ୍ୟୁବଲ ଥଟ୍ ଆମ ସହିତ ସେୟାର କରିଥିବାରୁ। ସୋ ଏଇଥିଲେ ବବ୍ଲୁ ଭାଇ ସେୟାର କଲେ, ସେ ଭାଙ୍ଗି ପଡିଥିଲେ ବି ତାଙ୍କ ବାବା ତାଙ୍କୁ

ପ୍ରେରଣା ଦେଇଥିଲେ ସେଥିପାଇଁ ସେ ଆଗକୁ ବଢି ପାରିଛନ୍ତି। ସୋ ଏଇଠି ହିଁ ଶେଷ କରୁଛୁ ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ କୁ। ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ନମସ୍କାର। ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି, କହିଲା ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି। ଡାକ୍ତରୀ ସ୍ନାତକ ଶିକ୍ଷାରେ ପ୍ରବେଶ ପାଇଁ ଆଜି 5,000ରୁ ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ 22 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ସମ୍ବୋଧନ କଲେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି। ବିଶ୍ୱଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ଅଗ୍ରଗତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ। 2026-27 ପାଇଁ ସୁଜଳ ଯୋଜନାରେ 1500 କୋଟି ଟଙ୍କାର ବ୍ୟବରାଦ। ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଆଗଲା ନିଷ୍ପତ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ମାର୍ଚ୍ଚ ମାସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନର ସମୟସୀମା ବୃଦ୍ଧି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତା 15 ତାରିଖ ଯାଏଁ ଆବେଦନ କରିପାରିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜୁନିୟର ଓ ସିନିୟର ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026-27 ଉଦ୍ଯାପିତ ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।

ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% GST ଲାଗିବ। ଏହା ସହିତ ବାଲି ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12% ହ୍ରାସ କରି 5% କରିଦିଆଯାଇଛି।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ସପ୍ତମ ଅଧ୍ୟାୟ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ରହିଛି ସନ୍ଧ୍ୟା 6:30। ସନ୍ଧ୍ୟା 7:25 କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ରାତି 8:02 ଶୁଣିବେ ଗୀତରେ ମିତରେ। ଅଭୁଲା ସ୍ମୃତି ଶୁଣିପାରିବେ ରାତି 9:15 ଏବଂ ରାତି 10:00 ନିଜର ମନପସନ୍ଦର ଗୀତ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ଜରିଆରେ ରିକ୍ୱେଷ୍ଟ କରି ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା।

0: ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ବାଜିବାକୁ ଯାଉଛି ସନ୍ଧ୍ୟା 6:10। କିଛି କ୍ଷଣ ମଧ୍ୟରେ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଷଷ୍ଠ ଅଧ୍ୟାୟ ଏବଂ ପରେ ପରେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ଏପିସୋଡ୍ ନମ୍ବର 6।

ଜୀବନ ଥିଲେ ଜଞ୍ଜାଳ ବି ଅଛି, ଆଉ ଏହି ଜଞ୍ଜାଳ ଭିତରେ ପ୍ରଭୁ ନାମ ହିଁ ଶରଣ। ସେହି ପ୍ରଭୁଙ୍କ ନାମ ନେଲେ ଜୀବନ ଜଞ୍ଜାଳରୁ ମଣିଷ ପାଇଥାଏ ମୁକ୍ତି। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

ଭଗବାନଙ୍କ ଭିତରେ ନିଆରା ଏକ ସମ୍ପର୍କ। ଭକ୍ତଟି ଭଗବାନଙ୍କୁ ଭାବି ନେଇ ନିଜର ଆଉ କରିଦିଏ, ନିଜ ଅଭିମାନକୁ ତାଙ୍କ ଉପରେ ଢାଳିଦିଏ। ସେ ଲୁହ କେଇ ବୁନ୍ଦାର ଭକ୍ତି ଝରିପଡ଼େ ଭକତର ଆଖିରୁ। ଭକତ ପାଖରେ ଭକ୍ତି ପାଖରେ ନଥାଏ ଧନୀ କି ଗରିବ। ସେହି ମହାପ୍ରଭୁଙ୍କ ନିକଟରେ ସମର୍ପିତ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ପଶ୍ଚିମବଙ୍ଗ ସମେତ ଚାରୋଟି ରାଜ୍ୟ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି ହୋଇ ପ୍ରକାଶ ପାଇବ ଫଳାଫଳ। ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ନୂତନ ଜାତୀୟ ଶିକ୍ଷାନୀତି 2020 ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ସମୃଦ୍ଧ ଓଡ଼ିଶାର ମୂଳଦୁଆ ସାଜିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନରେ ନୂତନ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତାକୁ ନେଇ ଆୟୋଜିତ ପ୍ରଜ୍ଞା ପ୍ରେରଣା କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି। ମୌଳିକ ଶିକ୍ଷାଠାରୁ ଆରମ୍ଭ କରି ଗୁଣାତ୍ମକ ଏବଂ ବୃତ୍ତିଗତ ଶିକ୍ଷାକୁ ଏଥିରେ ସାମିଲ କରାଯାଇଛି। ଶିକ୍ଷାର ଲକ୍ଷ୍ୟ କେବଳ ଜ୍ଞାନ ଆହରଣ କରିବା ନୁହେଁ, ବରଂ ସମାଜର ପଥ ପ୍ରଦର୍ଶିତ କରିବା ବୋଲି ଶ୍ରୀ କମ୍ଭମ୍ପାଟି କହିଛନ୍ତି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଚାରୋଟି ସ୍ତମ୍ଭ ପାଠ୍ୟକ୍ରମ, ଶିକ୍ଷକମାନଙ୍କ ପ୍ରଶିକ୍ଷଣ, ଭିଭିଭୂମିର ବିକାଶ ଏବଂ ଲର୍ଣ୍ଣିଂ ଆଉଟ୍କମ୍ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶିକ୍ଷାକୁ ଲକ୍ଷ୍ୟ ଭାବେ ଗ୍ରହଣ କରି ଶିକ୍ଷାର ବିକାଶ ପାଇଁ ସମସ୍ତଙ୍କୁ ନେତୃତ୍ୱ ନେବାକୁ ହେବ। ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ହେଲେ ଶିକ୍ଷା କ୍ଷେତ୍ରକୁ ଆଗେଇ ନେବା ପାଇଁ ସମସ୍ତେ ପ୍ରତିଶ୍ରତିବଦ୍ଧ ହେବା ଆବଶ୍ୟକ ବୋଲି ଶ୍ରୀ ସୁରଜ କହିଛନ୍ତି।
1: ଆମକୁ ବିଶ୍ୱବିଦ୍ୟାଳୟ ସ୍ତରକୁ ନେଇକି ବିଶ୍ୱବିଦ୍ୟାଳୟ ସ୍ତରରେ ଯେଉଁ କନଷ୍ଟିଚୁଏଣ୍ଟ କଲେଜେସ୍ ମାନେ ଅଛନ୍ତି ବା ହାୟର ଏଜୁକେସନ ଇନଷ୍ଟିଚ୍ୟୁସନ୍ସ ମାନେ ଅଛନ୍ତି, ସେମାନଙ୍କ ପ୍ରତିନିଧିମାନଙ୍କୁ ସେଠାକୁ ଅପେକ୍ଷିତ କରାଯାଇ ସେମାନଙ୍କୁ ସେଠାରେ ମଧ୍ୟ ମାର୍ଗଦର୍ଶନ ଦେବାକୁ। ଏ ଆଜି ରାଜଧାନୀରୁ ଆରମ୍ଭ ହୋଇଛି, ଏହାକୁ ସୁଦୂର ଓଡ଼ିଶାର କୋଣ ଅନୁକୋଣରେ ଥିବା ଉଚ୍ଚଶିକ୍ଷା ବିଭାଗର ଅନୁଷ୍ଠାନ ପାଖକୁ ପହଞ୍ଚାଇବାକୁ ପଡ଼ିବ।
0: ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଆସନ୍ତାକାଲି ସହାୟତା ରାଶି ପ୍ରଦାନ କରାଯିବ। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଅଧୀନରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 1,23,849 ଜଣ ହିତାଧିକାରୀଙ୍କୁ ସହାୟତା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ 24 ଘଣ୍ଟିଆ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁଜଳ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁଜଳ କାର୍ଯ୍ୟକ୍ରମ ଅଧୀନରେ ମୋଟ 544 ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ସେଥିରୁ 298 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏ ସମ୍ପର୍କରେ ଶ୍ରୀମତୀ ପାଢ଼ୀ କହିଛନ୍ତି, 2026-27 ଆର୍ଥିକ ବର୍ଷରେ 102 ନୂତନ ପ୍ରକଳ୍ପ ସମେତ ମୋଟ 391 ପ୍ରକଳ୍ପ ପାଇଁ ସରକାର 1,500 କୋଟି ଟଙ୍କା ବ୍ୟୟ କରିବେ। 2027-28 ଆର୍ଥିକ ବର୍ଷରେ 92 ନୂତନ ପ୍ରକଳ୍ପ ପାଇଁ 978 କୋଟି ଟଙ୍କା ବିନିଯୋଗ କରାଯିବାର ଲକ୍ଷ୍ୟ ରହିଛି। ସୁଜଳ କାର୍ଯ୍ୟକ୍ରମରେ ପୂର୍ବରୁ ଅନୁମୋଦନ ମିଳିଥିବା 544 ପ୍ରକଳ୍ପ ମଧ୍ୟରୁ 298 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆଜିଠାରୁ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇଛି। ନିର୍ଦ୍ଧାରିତ ମୂଲ୍ୟଠାରୁ ପ୍ରତି ଲିଟର ପିଛା କ୍ଷୀର ଦର 4 ଟଙ୍କା ବୃଦ୍ଧି ପାଇଛି। ଓମ୍ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଧିତ ଦର ସୂଚୀ ଅନୁସାରେ ଟୋଣ୍ଡ ଦୁଗ୍ଧ ପ୍ରତି ଲିଟର 50-54 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ପ୍ରିମିୟମ୍ କ୍ଷୀର 54-58 ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଗୋଲ୍ଡ ପ୍ରିମିୟମ୍ କ୍ଷୀର 56-60 ଟଙ୍କା ଏବଂ ପ୍ରିମିୟମ୍ ପ୍ଲସ୍ କ୍ଷୀର 60-64 ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏନେଇ ଓମ୍ଫେଡ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କ୍ଷୀର ଦର ବୃଦ୍ଧି ପାଇବା ଦ୍ୱାରା ଦୁଗ୍ଧ ଚାଷୀମାନେ ଉପକୃତ ହେବେ ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଅନେକ ଦିନ ହେବ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମରେ ସରକାର କ୍ଷୀର କ୍ରୟ କରିବେ। ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ କ୍ଷୀର ଦର ବୃଦ୍ଧି ଆବଶ୍ୟକ ହୋଇପଡ଼ିଥିଲା ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହୋଇ ଫଳାଫଳ ପ୍ରକାଶ ପାଇବ। ପଶ୍ଚିମବଙ୍ଗରେ ଭୋଟ୍ ଗଣତି ସମୟରେ ପାରଦର୍ଶୀ

ସୁରକ୍ଷିତା ସୁନିଶ୍ଚିତ କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ରାଜ୍ୟବ୍ୟାପୀ 77ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗର 294ଟି ବିଧାନସଭା ଆସନ ପାଇଁ 2ଟି ପର୍ଯ୍ୟାୟରେ 23 ଓ 29 ତାରିଖରେ ମତଗ୍ରହଣ କରାଯାଇଥିଲା। ତେବେ 24 ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ହୋଇଥିବା ମତଦାନ ପ୍ରକ୍ରିୟାକୁ ନିର୍ବାଚନ ଆୟୋଗ ଅସିଦ୍ଧ ଘୋଷଣା କରିବା ପରେ ଆସନ୍ତାକାଲି 293ଟି ଆସନର ଭୋଟ୍ ଗଣତି ହେବ। ଆସାମର ସମସ୍ତ 126ଟି ଆସନ ପାଇଁ ଭୋଟ୍ ଗଣତି 35 ଜିଲ୍ଲାର 40 ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କରାଯିବ। ତାମିଲନାଡୁରେ ମଧ୍ୟ ଭୋଟ୍ ଗଣନା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 234 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ 10,545 ଗଣନା କର୍ମଚାରୀଙ୍କୁ ଭୋଟ୍ ଗଣତି କାର୍ଯ୍ୟରେ ନିୟୋଜିତ କରାଯିବ। ଶିକ୍ଷା ବିନା ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ ବୋଲି ବିଧାନସଭା ବାଚସ୍କତି ସୁରମା ପାଢ଼ୀ କହିଛନ୍ତି। ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଏକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ଶିଶୁର ଚାରିତ୍ରିକ ଶୃଙ୍ଖଳା ଶୈକ୍ଷିକ ବିକାଶର ଚାବିକାଠି ହେଉଛି ଶିକ୍ଷା। ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ହେଲେ ଶିଶୁର ସାମଗ୍ରିକ ବିକାଶର ଆବଶ୍ୟକତା ରହିଛି। ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡାକ୍ତରୀ ସ୍ନାତକ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଦେଶ ତଥା ଦେଶ ବାହାରେ 5,000 ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ 2,200 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରାଜ୍ୟରୁ 27 ପରୀକ୍ଷା କେନ୍ଦ୍ରରେ 50,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଏହି ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋହାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ମସିହାରେ ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ସ୍ୱାଧୀନ, ସଶକ୍ତ ଏବଂ ଉତ୍ତରଦାୟୀ ଗଣତନ୍ତ୍ର ଅପରିହାର୍ଯ୍ୟ। ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗଣମାଧ୍ୟମର ସ୍ୱାଧୀନତା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ଏନେଇ ଆଜି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କଳାହାଣ୍ଡି ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ଭବାନୀପାଟଣାଠାରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କ ସମେତ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର କାର୍ଯ୍ୟକ୍ରମରେ ଯୋଗଦେଇ ଦେଶ ନିର୍ମାଣରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସମ୍ଭାଦ ପରିବେଷଣ ପାଇଁ ଯୁବ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୁଆଁରିଆ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଦୁଇଜଣଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ 16 କମ୍ ଆନ୍ତଃଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧାକୁ ପରାସ୍ତ କରି ଭୁବନେଶ୍ୱର ଏ ବିଜୟୀ ହୋଇଛି। କଟକ ଓ ଭୁବନେଶ୍ୱରର ବିଭିନ୍ନ ପଡ଼ିଆରେ ଖେଳାଯାଇଥିବା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ 37 ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ମୋଟ 103 ମ୍ୟାଚ୍ ଖେଳାଯାଇଥିଲା। ପାଣିପାଗ, ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ଜନିତ ବର୍ଷା ଏବଂ କାନ୍ଥ ଭୁଶୁଡ଼ିବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ 6 ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ପଶ୍ଚିମବଙ୍ଗ ସମେତ 4 ରାଜ୍ୟ ଏବଂ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି ହୋଇ ପ୍ରକାଶ ପାଇବ ଫଳାଫଳ ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ମୋର ପ୍ରାୟୋଜକ ହେଉଛନ୍ତି ଭାରତ ମସଲା।
1: ଗୃହିଣୀଙ୍କ ପ୍ରଥମ ପସନ୍ଦ ଭାରତ ମସଲା, ସେ ପୁରୁଣା ଶିଳବଟା ମସଲାର ମଜା ନିଅନ୍ତୁ, ଯାହା ଦେଶର ସର୍ବବୃହତ କ୍ରାଇଜେନିକ୍ ସ୍ପାଇସେସ୍ ଗ୍ରାଇଣ୍ଡିଂ ପ୍ଲାଣ୍ଟ -196 ଡିଗ୍ରୀ ସେଲସିୟସରେ ପ୍ରସ୍ତୁତ ହୁଏ। ଭାରତ ମସଲା,
0: ଆଜ୍ଞା ନମସ୍କାର, ମୁଁ ଆର୍ଜେ ନଳିନୀ। କଥାରେ କଥାରେ ଗୀତରେ ଗୀତରେ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ବନ୍ଧୁ, ଆମ ଜୀବନର ଆରମ୍ଭ ଆଉ ଶେଷର ବ୍ୟବଧାନ ଭିତରେ ଗୋଟିଏ ଲମ୍ବା ରାସ୍ତା, କେବେ ସୁଖ କେବେ ଦୁଃଖର ଜୀବନ ଭିତରେ ଏ ଦେହରେ ଯୋଡ଼ି ହୋଇଯାଏ। ଯେତେ ଯେତେ ବୟସ କମି କମି ଆସେ ସେତେ ସେତେ ଆୟୁଷ, ତଥାପି ମନ ଏଠି ସ୍ୱପ୍ନ ଦେଖେ, ଆଶା ବାନ୍ଧେ, ନିଜ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସବୁବେଳେ ଚେଷ୍ଟା କରିବା ଭିତରେ ହାରି ହାରି ଜିତିବା ହିଁ ତ ତା ପାଇଁ ପ୍ରକୃତ ସଫଳତା। ତେଣୁ କହିପାରନ୍ତି ଆପଣ, ସବୁ ସୁଖର କାରଣ ଆମେ, ସବୁ ଦୁଃଖର କାରଣ ଆମେ। ଏ ଦୁନିଆରେ ଈଶ୍ୱର ଆମକୁ ସବୁ କଥା ଦେଇଛନ୍ତି, ମାଟି ପାଣି ପବନ ତାରା ଆକାଶ ଜହ୍ନ ଇନ୍ଦ୍ରଧନୁର ସେହି ସାତରଙ୍ଗ ଭିତରେ ଅଗନା ଅଗ୍ନି ବରସ୍ତ ପାହାଡ଼ ପର୍ବତ ନଦ ନଦୀ ଝରଣା। ଶ୍ରୋତବନ୍ଧୁ, ଆମେ ଚାହିଁଲେ ଆଜିର ସମୟରେ ଚାକିରି ପଛରେ ନ ଧାଇଁ ଏ ମାଟିରେ ସୁନା ଫଳେଇ ପାରିବା, ନିଜର ବୁଦ୍ଧି ଜ୍ଞାନ ବଳରେ ଆଜିର ପ୍ରଯୁକ୍ତି ବିଦ୍ୟାକୁ ସାଥି କରି ଆଗକୁ ବଢ଼ିପାରିବା। ସେମିତି ମନକୁ ଭାଙ୍ଗି ନ ଦେଇ ସଫଳତାର ଶୀର୍ଷରେ ପହଞ୍ଚିବାର କିଛି ଉପାଦେୟ କଥା ଆମକୁ କହୁଛନ୍ତି ଭାରତ ମସଲାର କ୍ୟାପ୍ଟେନ୍ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା ମହୋଦୟ।
2: ଶୁଭ ସନ୍ଧ୍ୟା। ଆଜିର ଅଧ୍ୟାୟରେ ସମସ୍ତ ଶ୍ରୋତାମାନଙ୍କୁ ତଥା ଏହି କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପରିଚାଳନା କରୁଥିବା ଆମର ନଳିନୀ ବାବୁଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଶୁଭେଚ୍ଛା। କାହିଁକି ଏହି କାର୍ଯ୍ୟକ୍ରମ ଆଜି ବହୁତ ଭଲ ଭାବରେ ଆଦୃତ ହୋଇପାରୁଛି। ଆପଣମାନେ ଧନ୍ୟବାଦ ଦେବି ଶ୍ରୋତା ମଣ୍ଡଳୀକୁ, ଆପଣମାନେ ଶୁଣିବାରୁ ଏ କାର୍ଯ୍ୟକ୍ରମ ଆହୁରି ଦିନକୁ ଦିନ ଭଲ ହେବାର ଲାଗିଛି। ତେଣୁ ଆଜିର କଥା ହେଲା ଯେ ମୁଁ ବାରମ୍ବାର କହିଛି ଯେ ଆପଣମାନେ ନିଯୁକ୍ତି ପଛରେ ଗୋଡ଼ାନ୍ତୁନି, ନିଯୁକ୍ତି ନିଜେ ତିଆରି କରନ୍ତୁ। ଦେଖନ୍ତୁ ଯେ ଭାଷଣ ବାଜି ତ ସମାପ୍ତ କରିଦିଅନ୍ତୁ, କିନ୍ତୁ ପ୍ରକୃତ ହେଉଛି କେମିତି, ମୁଁ ସେ ରିଏଲିଟି ଉପରେ ଆପଣମାନଙ୍କୁ ଦୁଇପଦ କହିବାକୁ ଚାହୁଁଛି। ମୋର ଶ୍ରୋତା ବନ୍ଧୁକୁ, ମୋର ଯୋଉ ଏଗ୍ରିକଲଚର ପରିବାର ବର୍ତ୍ତମାନ ଶୁଣୁଛନ୍ତି ତାଙ୍କୁ, ତଥା ଯୋଉମାନେ କି ଆଜିକା ଡେଟ୍ରେ ଭାବୁଛନ୍ତି ଆମେ ବେକାରୀ, ଆମ ପାଖରେ କାର୍ଯ୍ୟ ନାହିଁ, ସେମାନଙ୍କୁ ଏ ବିଷୟରେ ମୁଁ ଦୁଇପଦ କହିବାକୁ ଚାହୁଁଛି ଯେ ଇଣ୍ଡଷ୍ଟ୍ରି ମାନେ କ'ଣ, ଇଣ୍ଡଷ୍ଟ୍ରି ବା ଏଣ୍ଟରପ୍ରେନର ଆମେ କେମିତି ବନେ। ଆମେ ଯଦି ଅନ୍ୟକୁ ନିଯୁକ୍ତି ଦେବା ତା ଯଦି ଗୋଟେ ଏଣ୍ଟରପ୍ରେନର, ଆମେ କହିବା ଆମ ପାଖରେ ପଇସା ନାହିଁ, ଖାଲି ଥଣ୍ଡା ହୁଏ ଆସୁଛନ୍ତି ପ୍ରତି ରବିବାର ଦୁଇପଦ କହିଦେଉଛନ୍ତି, କିନ୍ତୁ ସେଭଳି କିଛି ସଫଳତାର ମାର୍ଗ କ'ଣ। ଦେଖନ୍ତୁ ଆପଣ ଜଣେ ଚାଷୀ, ମୁଁ ଆଗରୁ କହିଥିଲି ଯେକୌଣସି ଜିନିଷ ତିଆରି କରୁଛନ୍ତି ତାର ଆପଣଙ୍କୁ ମାର୍କେଟ ଦରକାର। ସପୋଜ ମୁଁ ଗୋଟା କଥା କହିବି, ଆପଣ ଅଦା କରୁଛନ୍ତି ହେଲେ ଆପଣ ସେ ଅଦାକୁ ଭଲ ଲାଗେ ଧୋଇ ତାକୁ ଟିକେ ପିସ୍ ପିସ୍ କାଟି ତାକୁ ଯଦି ଖରା ଦେଇଦେବେ, ଆପଣ 10 ଟଙ୍କା ହେଇଥିଲେ 10 କିଲୋ ଅଦା ଯଦି ଆପଣ ଶୁଖେଇବେ 1 କିଲୋ ଅଦା ହବ, ଆପଣଙ୍କ 10 ଟଙ୍କା ଯଦି ବିକିଥାନ୍ତେ 100 ଟଙ୍କା ହେଇଥାନ୍ତା। କିନ୍ତୁ ଭାରତ ମସଲା ଆପଣଙ୍କୁ, ଆପଣଙ୍କ ମସଲା ଯୋଉ ଭାରତ ମସଲା ତାକୁ ଆପଣଙ୍କୁ 200-250 ଟଙ୍କା ଦେବାକୁ ରେଡି ଅଛି, କିନ୍ତୁ ଆମକୁ ଟିକେ ହାଇଜେନିକ ୱେର ଦରକାର। ତେଣୁ ସେ ଯଦି ଆପଣ ଏ ଅଦା କାମଟା କଲା, ଗୋଟେ କମ୍ପାନୀ ଭାରତ ମସଲା ବର୍ଷକୁ କମ୍ ସେ କମ୍ 1000 ଟନ୍ ଅଦା, ଶୁଖିଲା ଅଦା ଯୋଉଟା କହୁଛି ଡ୍ରାଏ ଜିଞ୍ଜର ୟୁଜ୍ କରୁଛି, ତା ଦେହରେ 10,000 ଟନ୍ ହେଇଗଲା ଆପଣଙ୍କର କ'ଣ ଅଦା। ତେଣୁ ଆପଣ ଏଇଟାକୁ ଯଦି କରିପାରିଲେ, ପ୍ରୋସେସିଂ କରିପାରିଲେ, ଆପଣ ଅଧିକରୁ ଅଧିକା ଜାଣିବାକୁ ଚାହାନ୍ତି, ତା ଦେହରେ ଆପଣ ମଧ୍ୟ ଆୱାର କରିବୁ କେମିତି କରିବେ କ'ଣ କରିବେ ଏ ବିଷୟରେ ମଧ୍ୟ ଆମେ ଆପଣଙ୍କୁ ଶିଖେଇବୁ। ନଳିନୀ ବାବୁଙ୍କ ନମ୍ବର ଆପଣ ଜାଣିଛନ୍ତି, ଗ୍ରୁପରେ ମଧ୍ୟ ଆମେ ଜଣେଇବୁ ଯେ ଆପଣ କେମିତି କ'ଣ କରିବେ। ବାମରା, ସମ୍ବଲପୁର, କୁଚିଣ୍ଡା, ଦେବଗଡ଼, ଗଞ୍ଜାମ, ବରହମପୁର ସବୁ ଜାଗାରେ ଲଙ୍କା ମାତ୍ର ବର୍ଷକୁ ଯୋଉ ଜାଗାରେ କି 30 ଟନ୍ ଲଙ୍କା ହେଉନଥିଲା, ଆଜିକା ଡେଟ୍ରେ ଆମେ 3,000 ଟନ୍ରେ ପହଞ୍ଚି ପାରୁଛୁ। ତେଣୁ ଆପଣ ଏଇ ଚାଷ ଯଦି ବଢ଼େଇଲେ, ସେଠି ଆପଣଙ୍କର ଗୋଟେ 1 ଏକର ଜମି ଅଛି, ଆପଣ ଚାଷ କଲେ ଲଙ୍କା କଲେ, ଲଙ୍କାଟାକୁ ସିଓର ମାର୍କେଟ ଭାରତ ମସଲା ନେଇଯିବ। ଏବେ ଆମର କୁଚିଣ୍ଡାରୁ ଆଉ ବାମରାରୁ ସବୁ ଲଙ୍କା ଆସିବା ଆରମ୍ଭ ହେଲାଣି। ଟମାଟୋ ଆପଣ ଯଦି ବିକି ପାରୁନାହାନ୍ତି, ଆପଣ ଆମ ପାଖକୁ ସପ୍ଲାଏ ନ ଦେଇପାରୁଛନ୍ତି, ତାକୁ କାଟି ଦିଅନ୍ତୁ, ଟମାଟୋ ସିଜିନ୍ ଚାଲିଗଲା, ଫିର୍ ବି ତାକୁ ବି ଆମକୁ ଯଦି ଶୁଖିଲା କରି ଦେଇଦେବେ ଆମେ ତାକୁ ନେଇଯିବୁ। ପୋଦିନା ପତ୍ର ହଉ, ପଣସ ମଧ୍ୟ ଯଦି ଆପଣ ଆମକୁ ଦେବେ ଆମେ ପଣସ ବି ନେଇଯିବୁ, ବହୁତ ଜିନିଷ ଆମେ ନେଇପାରୁଛୁ। ଦେଖନ୍ତୁ ପ୍ରତି ଜାଗାରେ ଆମର କୃଷି ଅଧିକାରୀମାନେ ଅଛନ୍ତି, ଆପଣଙ୍କ କଥା ତାଙ୍କ ପାଖରେ ପହଞ୍ଚାନ୍ତୁ, ଆଉ ଓଡ଼ମାସର ମାର୍କେଟିଂ ଟିମ୍ ଅଛନ୍ତି, ତା ପାଇଁ ତ ଗ୍ୟାରେଣ୍ଟେଡ୍ ଆପଣଙ୍କଠୁ ଆମେ ପରଚେଜ କରିବୁ। ଆପଣ କହିବେ ନାଇଁ, ଧରନ୍ତୁ ଭାବୁଥିବେ ଯେ ଭାରତ ମସଲା କହିଦେଉଛି ନବାକୁ ନବ କି ନାହିଁ, ଆମେ ନେଇଯିବୁ। କାହିଁକିନା ଦେଖନ୍ତୁ ଆପଣ ଯେଉଁ ପ୍ରଡକ୍ଟଟି ତିଆରି କରୁଛନ୍ତି, ଆପଣ ଲଙ୍କା କଲେ, ଲଙ୍କାଟା କ'ଣ ହେଉଛି ନା ଲଙ୍କାଟା ଯାଉଛି ଆପଣଙ୍କ ପାଖରୁ ଗୋଟେ ବେପାରୀ ପାଖକୁ, ବେପାରୀ ତା ଦେହରେ କ'ଣ କରୁଛି ନା କିଛି ମାର୍ଜିନ୍ ଆଡ୍ କରୁଛି, ତାକୁ ପୁଣି ସେ ଟ୍ରାନ୍ସପୋର୍ଟେସନ୍ ନେଲା, ତାକୁ ଆଡ୍ କରୁଛି, ପୁଣି ସେଠୁ ଆମ ପାଖକୁ ପହଞ୍ଚେଇଲା। ଏଇ ଯେଉଁ ପ୍ରୋବ୍ଲେମ୍ରେ ଗୋଟେ ତିନିଟା ପ୍ରୋସେସ୍ ହେଇଯାଉ। ତେଣୁ ଏଠି କ'ଣ ଡେଟ୍ଟା ଧରନ୍ତୁ, ଆପଣଙ୍କୁ ମୁଁ ଡାଇରେକ୍ଟ 200 ଟଙ୍କାର ଜିନିଷ ଦେଉଛି, ଯଦି ଗୋଟେ ବେପାରୀଠୁ ମୁଁ କିଣିବି ଯଦି ଆପଣଙ୍କୁ ସେ ନେବ 150 ଟଙ୍କାରେ, କାହିଁକିନା 50

0: ତାଙ୍କ ମୁନାଫା କମେଇବ। ତେଣୁ ଆପଣଙ୍କଠୁ ମୁଁ ଏକ ନମ୍ବର ଜିନିଷ 200 ଟଙ୍କା ନେଇଗଲି, ଆପଣ ଉପକୃତ ହେବେ। କେବଳ ଆମ ପାଖରେ ଆୱାରନେସ୍ ଅଭାବ, ଆଉ ଯେଉଁମାନେ ନୂତନ ଭାରତର ତିଆରିର ସମର୍ଥ ବର୍ତ୍ତମାନ ଆପଣଙ୍କୁ ଆମେ ସହଯୋଗ କରିବୁ, ପୁରା ଭାରତ ମସଲା ଟିମ୍ ଆପଣଙ୍କ ପାଖରେ ସହଯୋଗ କରିବେ। ତେଣୁ ମୋ ମତରେ ଆପଣ ଭାଙ୍ଗି ପଡ଼ନ୍ତୁନି, ନିଜର ଉଦ୍ୟମ ଜାରି ରଖନ୍ତୁ, କେହି ନିଜକୁ ଭାବନ୍ତୁନି ବେକାରୀ, କାହିଁକିନା ବେକାରୀ ନୁହେଁ ଆମେ, ଆମ ମନକୁ ମନ ଆମେ କହିଦଉଛେ ବେକାରୀ, କାହିଁ ଆମ ମାନସିକତା ସବଳ ରହିଛି ଆମକୁ ଗୋଟିଏ କେମିତି ଭଲ ଚାକିରିଟିଏ ମିଳିଯିବ। ଆରେ ସମସ୍ତେ ଯଦି ଚାକିରି କରିବେ ତେବେ ଇଣ୍ଡଷ୍ଟ୍ରି କିଏ କରିବ? ଆପଣ ଆଜି ବିସ୍କୁଟ ଖାଉଛନ୍ତି, ମସଲା ଖାଉଛନ୍ତି, ସାମ୍ପୋ ଲଗାଉଛନ୍ତି, ଏଗୁଡ଼ା କିଏ କରିବ? ଆପଣ ଏଭଳି ମାନେ କାମ କରନ୍ତୁ ଯେଉଁଥିରେ ଆପଣ ଚଳନ୍ତୁ, ଆପଣ 5 ଜଣ ଚଳେଇବେ, ଆପଣଙ୍କ ପାଖରେ ୱିଲ୍ ପାୱାର ଅଛି, କିନ୍ତୁ ଆପଣଙ୍କ ସେ ୱିଲ୍ ପାୱାରକୁ ଆଗକୁ ଆଣିବାକୁ ଆପଣ ଦରକାର ଆୱାର। ଆମେ ଏମ୍ପ୍ଲୟମେଣ୍ଟ କ୍ରିଏଟ୍ କରିବା, ଏଇଟା ହେଉଛି ଆମର ପ୍ରତିବଦ୍ଧତା ରଖିବା ଉଚିତ।
1: ଧନ୍ୟବାଦ ସାର୍, ଆଶା କରୁଛୁ ଆଜିର ଅଧ୍ୟାୟରେ ଆପଣଙ୍କର ଏହି ଗଠନମୂଳକ କଥା ଆମ ଶ୍ରୋତାବନ୍ଧୁମାନଙ୍କ ମନକୁ ନିଶ୍ଚିତ ଛୁଇଁଥିବ। ଶ୍ରୋତାବନ୍ଧୁ, ସବୁପରେ ବି ଏ ମନ କେବେ ବୁଝେ କେବେ ବୁଝେ ନା, କିନ୍ତୁ ଆଜିର ଦୁନିଆରେ ନିଜ ସୀମାରେଖାରୁ ବାହାରକୁ ବାହାରି ଗଲେ ଆମକୁ କେବେ ନା କେବେ ବିପଦକୁ ସାମ୍ନା କରିବାକୁ ପଡ଼ିବ। ତେଣୁ ଭଲ ହେବ ବାସ୍ତବତା ଭିତରେ ନିଜକୁ ଜାବୁଳି ଧରି ରଖିବାରେ। ଏମିତି ଭାବନାରେ ଆସନ୍ତୁ ଆଉ ଦୁଇ ପାଦ ଆଗକୁ ଯିବା। ସେହି ଭାରତ ମସଲା ବଗିଚାର ମାଳି ସ୍ୱୟଂ ସିଧା ନନ୍ଦିତା ପଣ୍ଡା ଆଜି ଅଧ୍ୟାୟରେ କେମିତି କଥା ଆମ ଲାଗି ରଖିଛନ୍ତି, ଆସନ୍ତୁ ଶୁଣିବା।
2: ପ୍ରଥମେ ଆଜିର ଏହି କାର୍ଯ୍ୟକ୍ରମକୁ ଶ୍ରୋତା ବନ୍ଧୁ ମାନଙ୍କୁ ମୋର ନମସ୍କାର, ସାନ ମାନଙ୍କୁ ମୋର ଶୁଭେଚ୍ଛା। ଆପଣମାନେ ସମସ୍ତେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ସବୁ ମଣିଷ ସ୍ୱପ୍ନ ଦେଖନ୍ତି, କିନ୍ତୁ କିଛି ସ୍ୱପ୍ନ ଆମର ରାତି ପାଇଲା ବେଳକୁ ମନେ ରହିଯାଏ, ଆଉ କିଛି ସ୍ୱପ୍ନ ଥାଏ ଆମେ ଭୁଲି ଯାଉ। ଏ ସ୍ୱପ୍ନଟାକ ଆମକୁ ବାସ୍ତବ କରିବାକୁ ହେଲେ ସ୍ୱପ୍ନ ତ କେବେ ସତ ନୁହେଁ, ଇଏ ଗୋଟିଏ ମନର ମାନେ ଆମ ପ୍ରଚ୍ଛଦ ପଟରେ କିଛିଟା ଥାଏ, ଯୋଉ କଥା କି ଶୋଇବା ଅବସ୍ଥାରେ ଆମେ ଦିନରେ ଯୋଉ କଥାଟା ଭାବି ଦେଇଥାଉ ଓ ରାତିରେ ତାକୁ ସ୍ୱପ୍ନ ଆକାରରେ ଦେଖୁ। ସେଇ ସ୍ୱପ୍ନ ସତ କରିବାକୁ ହେଲେ ଆମକୁ ପ୍ରଥମେ ଆମ କର୍ମ କରିବାକୁ ପଡିବ, ଆଉ ତ ଆମେ ଖାଲି ଶୋଇକିନି ସ୍ୱପ୍ନ ଦେଖିଲେ ସ୍ୱପ୍ନ ସତ ହେଇଯିବନି। ତେଣୁ କରି ଆମକୁ ସ୍ୱପ୍ନକୁ ସତ କରିବାକୁ ହେଲେ ଆମକୁ ସେତିକି ଶ୍ରମ କରିବାକୁ ପଡିବ, କର୍ମ କରିବାକୁ ପଡିବ, ତାହେଲେ ଯାଇକି ସ୍ୱପ୍ନ କିଛି ମାତ୍ରାରେ ସତ ହବ। ମୁଁ ମିଛ କହିବିନି, ସମ୍ପୂର୍ଣ୍ଣ ସତ ହବନି। ଆମେ ଯଦି ଚାହିଁବା ଆମେ ପୁରା ଆକାଶରେ ଉଡିବା, ସେଇଟା କଣ ସମସ୍ତଙ୍କ ପାଇଁ ସମ୍ଭବ କି? ସମ୍ଭବ ନୁହଁ। 4 ପାହାଚ ଯଦି ଅଛି ଆମେ 2 ପାହାଚ ତ ଉଠିପାରିବା, ସେତିକି ତ ଆମେ କରିପାରିବା। ତାରା ପାଖକୁ ଯିବାକୁ ହେଲେ ଆମେ କିଛିଟା ହାତ ତ ବଢେଇ ପାରିବା, ସ୍ୱପ୍ନ ଦେଖିବାକୁ ପଡିବ। ଆଉ ସ୍ୱପ୍ନ ନ ଦେଖିଲେ ତ, ଯୋଉ ଗୋଟେ ଉଦାହରଣ ଦଉଛି, ଗୋଟେ ଛୋଟ ପିଲାଟେ କିଛି ଯଦି ତାର ସ୍ୱପ୍ନ ନ ଦେଖେ ଭବିଷ୍ୟତରେ ସେ କଣ ହବ, କିଛି ଯଦି ଆଶା ନ କରେ, କିଛି ଯଦି ସ୍ୱପ୍ନ ନ ଦେଖେ, ତାହେଲେ ସେ ଉଠିବ କେମିତି? ତା ବାପା ମା ତାକୁ ସବୁବେଳେ ସ୍ୱପ୍ନ ଦେଖାନ୍ତି, ସ୍ୱପ୍ନ ଦେଖାନ୍ତି ବୋଇଲେ କଣ, ତାକୁ ସବୁବେଳେ କହୁଥାନ୍ତି, ପ୍ରେରଣା ଦଉଥାନ୍ତି ଯେ ତୁ ମାନେ କିଛି କର, ଆଗକୁ ବଢ଼। ଆମକୁ ବଢିବାକୁ ହେଲେ, କିଛି କରିବାକୁ ହେଲେ ସ୍ୱପ୍ନ ଦେଖିବାକୁ ପଡିବ। ଆମେ କର୍ମ କଲେ ସୁଖ ପାଇବା, ମୋ କହିବା କଥା ଯେ ଆମେ ସୁଖରେ ଅଧୀର ହେଇଯିବା କଥା ନୁହଁ କି ଦୁଃଖରେ ଭାଙ୍ଗି ପଡିବା କଥା ନୁହଁ। ଯେମିତି ଦିନ ଆଉ ରାତି ଦିଟା ମାନେ ଦିନ ପରେ ରାତି ଆସିବ, ଖାଲି ତ ଦିନ ରହିଲେ ଆମକୁ ଭଲ ଲାଗିବନି, ନା ଖାଲି ରାତି ରହିଲେ ବି ଭଲ ଲାଗିବନି। ତେଣୁକରି ଗୋଟେ ମୁଦ୍ରାର 2 ପାର୍ଶ୍ୱ ପରିକା ସୁଖ ଦୁଃଖ, ତେଣୁକରି ଆମେ ଆକୁ ନେଇକି ଆଗକୁ ବଢିବାକୁ ପଡିବ। ଆମେ କର୍ମ କରିବା, ଭାଗ୍ୟ ଆମ ହାତରେ ନାହିଁ, ସେଇଟା ଭଗବାନଙ୍କ ହାତରେ। ଭଗବାନ କହିଛନ୍ତି, କରି କରାଉ ଥାଏ ମୁଁ, ମୋ ବି ନୁ ଅନ୍ୟ ଗତି ନାହିଁ। ଆମେ କର୍ମ କରିବା, ଫଳରେ ଆଶା ରଖିବା ନାହିଁ। ଆଜି ସନ୍ଧ୍ୟାରେ ମୁଁ ମୋର ଶ୍ରୋତା ବନ୍ଧୁ ମାନଙ୍କୁ କହୁଛି ଯେ ସେମାନେ ତ ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତାଙ୍କ ଆମ କଥା କେତେ ଦୂର ଭଲ ଲାଗୁଛି ନ ଲାଗୁଛି ମୁଁ ତ କହିପାରିବିନି, କିନ୍ତୁ ଆଶା ରଖୁଛି ଯେ ସେମାନେ ଭାଙ୍ଗି ପଡନ୍ତୁ ନାହିଁ, କେବେ ବି ଜୀବନରେ ଭାଙ୍ଗି ପଡନ୍ତୁ ନାହିଁ, ସବୁବେଳେ ଅଣ୍ଟା ତଳକି ଛିଡା ହୁଅନ୍ତୁ। ଯେମିତି ସଜନା ଗଛଟେ କେବେ ଦେଖିଛନ୍ତି ମାନେ ନଈ ପଡେ କି? ଯେ ପଛେ ପୁରା ଟୋଟାଲ ଶୋଇଯାଏ, କେବେ ନଈ ପଡେ ନାହିଁ। ସେମିତି ଆପଣମାନେ କେବେ ନଈ ଯାଆନ୍ତୁ ନାହିଁ, ପୁରା ସିଧା ହେଇ ଛିଡା ହୁଅନ୍ତୁ, ଆଉ ଜୀବନକୁ ସବୁବେଳେ ସୁଖ ଆନନ୍ଦର ସହିତ ଗ୍ରହଣ କରନ୍ତୁ, କର୍ମ କରନ୍ତୁ, ଭଗବାନଙ୍କ ଉପରେ ଭରସା ରଖନ୍ତୁ, ନିଶ୍ଚିନ୍ତ ଫଳ ପାଇବେ।
1: ଧନ୍ୟବାଦ ମ୍ୟାଡମ, ଅତି ସୁନ୍ଦର ଉପାଦେୟ କଥା ଆମ ଶ୍ରୋତାବନ୍ଧୁମାନଙ୍କୁ କହିଥିବାରୁ। ତେବେ ଶ୍ରୋତାବନ୍ଧୁ, ସ୍ୱୟଂ ସିଧା ନନ୍ଦିତା ପଣ୍ଡାଙ୍କ କଥା ଶୁଣିବା ପରେ ବାକି କଥା ଆପଣଙ୍କ ଲାଗି ଇନ୍ସପେକ୍ଟର ରାକେଶ କୁମାର ଆଇଆଇସି ମହୋଦୟଙ୍କ ମୁହଁରୁ।
3: ଯେଉଁମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି, ଆସ୍ଥା ଭାଜନ କରନ୍ତି, ତ ସେପରି ଲୋକମାନେ ନିଶ୍ଚିତ ଭାବରେ ଶାନ୍ତ ଶିଷ୍ଟ ମିଷ୍ଟଭାଷୀ ହେଇଥିବେ ବୋଲି ମୋର ବିଶ୍ୱାସ। ଈଶ୍ୱର ସର୍ବ ବିଦ୍ୟମାନ, ଈଶ୍ୱରଙ୍କ ଉପରେ ଆମର ବିଶ୍ୱାସ ଆମକୁ ଆଗକୁ ବାଟ

0: ଏଇଟା ମୋର ବ୍ୟକ୍ତିଗତ ମତ। ଈଶ୍ୱରଙ୍କୁ ବିଶ୍ୱାସ କରିବା ସହିତ ନିଜର କର୍ତ୍ତବ୍ୟକୁ ସୁଚାରୁ ଢଙ୍ଗରେ ସମ୍ପାଦନ କଲେ ଈଶ୍ୱର ସନ୍ତୁଷ୍ଟ ହୋଇ ଆମର ଇଚ୍ଛା ପୂରଣ କରିଥାନ୍ତି ବୋଲି ମୋର ବିଶ୍ୱାସ। ଆମର ଇତସ୍ଥ ମନକୁ ଏକାଠି ରଖିବା ପାଇଁ, ଏକାଗ୍ରତା ଆଣିବା ପାଇଁ ମନ୍ଦିରର ସୃଷ୍ଟି, ମଣିଷଙ୍କୁ ଭଗବାନ ଆମର ସାଧ୍ୟ ଅନୁଯାୟୀ ଆମକୁ କର୍ମ ଦେଇଥାନ୍ତି। ତ ମଣିଷ ସବୁବେଳେ ଅଧିକ ଆଶା କରିଥାଏ, ଅଧିକ ଲୋଭ କରିଥାଏ। ଆମେ ଯାହା ପାରିବା ଆମକୁ ଭଗବାନ ସେଇଭଳି କର୍ମ ଦେଇଥାନ୍ତି, ଯେକୌଣସି କର୍ମରେ ଆମେ ପ୍ରାପ୍ତ ହୋଇଥାନ୍ତି, ସରକାରୀ ଚାକିରି ହଉ ବେସରକାରୀ ଚାକିରି ହଉ, ସେଇଥିରେ ଆମକୁ କାମ କରିବା ପାଇଁ ପଡିବ, ସନ୍ତୁଷ୍ଟ ହେବା ପାଇଁ ପଡିବ ଏବଂ ଆଗକୁ ବଢିବା ପାଇଁ ମଧ୍ୟ ସାହସ ରଖିବା ପାଇଁ ପଡିବ। ସୁନା ରୂପା ପ୍ରାଚୁର୍ଯ୍ୟ ଟଙ୍କା ଗାଡି କୋଠା ଦେଖିକି ଆମକୁ ଲୋଭ କଲେ ଆମେ ନିଜେ ହିଁ ଆପେ ଆପେ ଦୁଃଖୀ ହେଇଯିବା। ତ ସେସବୁ ଲୋଭ ମୋହ ମାୟା ଭିତରକୁ ନ ପଶି ସୁଚାରୁ ଢଙ୍ଗରେ ସତ୍ ପଥରେ ଯିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରି ଲୋକମାନଙ୍କର ସେବା କରିବାର ପ୍ରବୃତ୍ତି ଆମକୁ ଆଗକୁ ବଢେଇ ନେଇଥାଏ ବୋଲି ମୋର ବିଶ୍ୱାସ। ଆମର ବିନା ଦୋଷରେ ଅନ୍ୟମାନେ ଆମକୁ ଦୁଃଖ କଷ୍ଟ ଦେଇଥାନ୍ତି, ଏମିତି ବେଳେବେଳେ ହେଇଥାଏ, କିନ୍ତୁ ଅଧିକାଂଶ ଦୁଃଖ ଆଉ ସୁଖ ଆମ ଦ୍ୱାରା ହିଁ ସୃଷ୍ଟ ହେଇଥାଏ। ଯେମିତିକି କହିଲି, ଅନ୍ୟର ପ୍ରାଚୁର୍ଯ୍ୟତା ଦେଖି ଆମେ ଯଦି ଆଶା କରିବା ଆଉ ନ ପାଇବା ତ ଆମେ ଦୁଃଖ କରିବା, ତାର କାରଣ ଆମେ ନିଜେ ହିଁ। ଜନ୍ମଠାରୁ ମୃତ୍ୟୁ ମଣିଷ ଯୋଉ ସମୟ ବିତେଇଥାଏ ତାକୁ ଜୀବନ କୁହାଯାଏ। ତ ଜୀବନକୁ କିଏ କୋଉ ପ୍ରକାର ଗ୍ରହଣ କରିବ ସେଇଟା ତାଙ୍କ ଉପରେ ନିର୍ଭର ହୋଇଥାଏ। ଆମେ ଯଦି ନିଜ ଭାଗ୍ୟକୁ ନିନ୍ଦା କରିବା, ଆମ ଭାଗ୍ୟରେ ଏହା ଥିଲା, ଆମ ଭାଗ୍ୟରେ ନାହିଁ, ସେଇଟା ହେଇପାରିବ ନାହିଁ, ଭୁଲ କଥା। ମୁଁ ଜାଣିବାରେ ମଣିଷ ଯଦି ଜିଦି କରେ, ଜିଦି ଏ ଅର୍ଥରେ କହୁଛି ଯଦି ଗୋଟେ ଜିନିଷ ପାଇବା ପାଇଁ ସେ ଆଗକୁ ବଢିଥାଏ, ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାଏ ଠିକ ଭାବରେ, ନିଶ୍ଚିତ ସେଥିରେ ସଫଳ ହବ, ଏଥିରେ ଦ୍ୱିମତ ହବାର ନାହିଁ। ମୁଁ ନିଜେ ମଧ୍ୟ ଅନୁଭବ କରିଛି, ଗୋଟେ ଜିଦି, ମଣିଷର ଜିଦି ମାନେ ପଜିଟିଭ ଜିଦି, ନେଗେଟିଭ ନୁହଁ। ଯେକୌଣସି ଆମେ କାମ କରିବା, ଯାହା ଭାବିବା, ପ୍ରଥମେ ଜୀବନ ଗୋଟେ ଏମିତି ଜିନିଷ, ଖାଇବା ପିଇବା ବଞ୍ଚିବା ଶୋଇବା ଏ ତ ସମସ୍ତଙ୍କର ଅଛି, ସମସ୍ତ ପ୍ରାଣୀଙ୍କର ଏଇଟା ଅଛି ଏ ପ୍ରବୃତ୍ତି, କିନ୍ତୁ ତା ଭିତରେ କିଛି ଅଲଗା କରି ଦେଖେଇବା। ମୁଁ ଗୋଟେ କଥା କହିବି, ଜଣଙ୍କୁ କଷ୍ଟ ଲାଗିବ, ତା ଆତ୍ମାକୁ ବାଧିବ, ସେ ମତେ ଅଭିଶାପ ଦେବ, ଆଉ ମୁଁ ଗୋଟେ କାମ କରିବି, ଗୋଟେ କଥା କହିବି, ତାକୁ ଆର୍ଥିକ ସାହାଯ୍ୟ କରିନପାରେ, ତାକୁ ଶାରୀରିକ ସାହାଯ୍ୟ କରିନପାରେ, କିନ୍ତୁ ତାର ମନକୁ ଗୋଟେ ମିଠା କଥା କହି ସାନ୍ତ୍ୱନା ଦେଲେ, ସେ ଯୋଉ ଖୁସି ହବ, ସେ ଯୋଉ କଲ୍ୟାଣ କରିବ, ସେ ଯୋଉ ଆଶୀର୍ବାଦ କରିବ, ତାଠୁ ବଡ଼ ପୁଣ୍ୟ ଏ ଜଗତରେ ନାହିଁ। ଏହା ହିଁ ଜୀବନ। ମୋର ଓଡ଼ିଶାର ସମସ୍ତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମୁଁ ନମସ୍କାର ଜଣାଉଛି, ସାଧୁବାଦ ଜଣାଉଛି। ସେମାନେ ମୋତେ ଏତେ ଭଲ ପାଇବା ଦେଇଛନ୍ତି ଏତେ କମ୍ ଦିନ ମଧ୍ୟରେ, ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିବି, ସମସ୍ତେ ଭଲରେ ରୁହନ୍ତୁ, ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, ଆଗକୁ ଆଗକୁ ବଢ଼ନ୍ତୁ। ଆମ ଓଡ଼ିଶା, ଆମେ ଏଥିରେ ଜନ୍ମ ହୋଇଛନ୍ତି, ଏଇ ମାଟିରେ ଆମ ଜନ୍ମ, କେତେ ମିଠା ତାର ନା ଓଡ଼ିଶା ଉତ୍କଳ ଆମର ମା, ଆମ ଓଡ଼ିଶାକୁ କି ବିପଦ ମୁହଁକୁ ଠେଲି ଦବ, ଏହା ଆମେ ଆଦୌ ସହ୍ୟ କରିବା ଉଚିତ ନୁହେଁ। ଆମେ ଯାହା କରିବା ଆମ ଓଡ଼ିଶାର ଭଲ ପାଇଁ କରିବା, ଗୋଟେ ସୁନାର ଓଡ଼ିଶା ଗଢିବା ପାଇଁ ଆମେ ଆଗେଇ ଯିବା। ଆସନ୍ତୁ ଆମେ ଆଜି ଶପଥ ନେବା, ଏହା ହିଁ ମୋର ଆଜିର ଅନୁରୋଧ ସମସ୍ତଙ୍କ ପାଇଁ।
1: ଧନ୍ୟବାଦ ସାର୍।

ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଗାଲାକ୍ସି ଆଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବା ସହିତ ଫଳାଫଳ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ।

ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ। ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ଗାଲାକ୍ସାଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାରେ ଏକ ପ୍ରମୁଖ ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ପ୍ରଥମ ଅପ୍ଟୋସାର୍ ସାଟେଲାଇଟ୍ ଏବଂ ଭାରତରୁ ସର୍ବବୃହତ୍ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ ଯୁବପିଢ଼ିଙ୍କ ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଆଗ୍ରହର ବଳିଷ୍ଠ ପ୍ରମାଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗାଲାକ୍ସାଇର ପ୍ରତିଷ୍ଠାତା ଏବଂ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଗାଲାକ୍ସାଇ ପକ୍ଷରୁ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ବିଶ୍ୱର ପ୍ରଥମ ସେନ୍ସରଯୁକ୍ତ ରାଡାର ପ୍ରଯୁକ୍ତିବିଦ୍ୟା ଆଧାରିତ ସାଟେଲାଇଟ୍ ଉତ୍କ୍ଷେପଣ ହୋଇଛି। ଏହା ଅତି ସ୍ୱଷ୍ଟ ଏବଂ ରଙ୍ଗୀନ ଚିତ୍ର ପ୍ରଦାନ କରିବା ସହ ପ୍ରତିକୂଳ ପାଗରେ ମଧ୍ୟ ପୃଥିବୀର ସଠିକ୍ ଚିତ୍ର ଉତ୍ତୋଳନ କରିବାରେ ସମର୍ଥ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ନିର୍ବାଚନ ଅଧିକାରୀମାନେ କହିଛନ୍ତି, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ରାଜ୍ୟବ୍ୟାପୀ 77ଟି ଗଣନା କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ପଶ୍ଚିମବଙ୍ଗର 294 ବିଧାନସଭା ଆସନ ପାଇଁ 2 ପର୍ଯ୍ୟାୟରେ 23 ଓ 29 ତାରିଖରେ ମତଗ୍ରହଣ କରାଯାଇଥିଲା। ତେବେ 24 ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ହୋଇଥିବା ମତଦାନ ପ୍ରକ୍ରିୟାକୁ ନିର୍ବାଚନ ଆୟୋଗ ଅସିଦ୍ଧ ଘୋଷଣା କରିବା ପରେ ଆସନ୍ତାକାଲି 293 ଆସନର ଭୋଟ୍ ଗଣତି ହେବ। ଆସାମର ସମସ୍ତ 126 ଆସନ ପାଇଁ ଭୋଟ୍ ଗଣତି 35 ଜିଲ୍ଲାର 40 ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କରାଯିବ। ତାମିଲନାଡୁରେ ସୁଗମ ଗଣନା ସୁନିଶ୍ଚିତ କରିବା ପାଇଁ ଷ୍ଟ୍ରଙ୍ଗରୁମ୍ ଚତୁଃପାର୍ଶ୍ୱ ଏବଂ ଗଣନା କେନ୍ଦ୍ରରେ ତଥା ସାର୍ବଜନୀନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଣନା ପ୍ରକ୍ରିୟା ପ୍ରସ୍ତୁତି ପାଇଁ ସମସ୍ତ ଦଳ ନିଜ ନିଜ ପୁଲିଂ ଏଜେଣ୍ଟମାନଙ୍କ ସହ ଏକ ବୈଠକ ଡାକିଛନ୍ତି। ଡିଏମ୍କେ ଏବଂ ଟିଭିକେ ଦଳଗୁଡ଼ିକ ବିଶୃଙ୍ଖଳା ଅଭିଯୋଗ କରି ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖିବା ସହ ଆସନ୍ତାକାଲି ଭୋଟ୍ ଗଣତି ହେବାକୁ ଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। 234 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 234 ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ ସେମାନଙ୍କୁ ସହାୟତା ପାଇଁ 4,624 ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ମଧ୍ୟ ନିୟୋଜିତ ରହିବ ବୋଲି ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ତାମିଲନାଡୁରେ ମୋଟ 10,545 ଗଣନା କର୍ମଚାରୀଙ୍କୁ ଭୋଟ୍ ଗଣତି କାର୍ଯ୍ୟରେ ନିୟୋଜିତ କରାଯିବ। ପୁଡୁଚେରୀରେ ବ୍ୟାପକ ସୁରକ୍ଷା ଓ ତଦାରଖ ବ୍ୟବସ୍ଥା ସହିତ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପୁଡୁଚେରୀ ମୁଖ୍ୟ ନିର୍ବାଚନ ଅଧିକାରୀ ପି ଜବାହର ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି, ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛ ଭାବେ ପରିଚାଳିତ ହେବ। ଅନ୍ୟପକ୍ଷରେ କେରଳମ୍ରେ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ସେଠାରେ 140 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ 5 ଭୋଟ୍ ଗଣତି ହେବାକୁ ଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର 43 ସ୍ଥାନରେ 32,000 ଉର୍ଦ୍ଧ୍ୱ ପୁଲିସ୍ କର୍ମୀଙ୍କୁ ନିୟୋଜିତ କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ପଶ୍ଚିମ ଏସିଆ ସଙ୍କଟ ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ଭାରତୀୟ ନାଗରିକଙ୍କୁ ସହାୟତା ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ଏଲ୍ପିଜି ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲିଠାରୁ ସମଗ୍ର ଦେଶରେ 1200ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 99% ବୃଦ୍ଧି ପାଇଛି। 47,40,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବାବେଳେ 47,00,000 ଏଲ୍ପିଜି ସିଲିଣ୍ଡର ବିତରଣ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ପ୍ରାୟ 6,04,000 ପିଏନ୍ଜି ସଂଯୋଗକୁ ଗ୍ୟାସ୍ ଯୋଗାଣ କରାଯାଇଛି ଏବଂ ଅତିରିକ୍ତ 2,68,000 ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ଏପ୍ରିଲ ମାସ 3 ପରଠାରୁ 1,75,000 5 କିଲୋଗ୍ରାମ ବିଶିଷ୍ଟ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ବିକ୍ରି ହୋଇଛି। ମାର୍ଶାଲ ଦ୍ୱୀପପୁଞ୍ଜ ଧ୍ୱଜାଧାରୀ ଏଲ୍ପିଜି ବୋଝେଇ ଜାହାଜ ଏମ୍ଟି ସର୍ବଶକ୍ତି ଗତକାଲି 46,313 ମେଟ୍ରିକ୍ ଟନ୍ ଏଲ୍ପିଜି ନେଇ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଆସନ୍ତା 13 ବିଶାଖାପାଟଣାରେ ପହଞ୍ଚବାର ଆଶା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଗତକାଲି ସେଠାକାର ବାୟୁ ସୀମା ମଧ୍ୟରେ

ସାଧାରଣ ବିମାନ ଚଳାଚଳକୁ ପୁନଃ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଭାରତୀୟ ଏବଂ ୟୁଏଇର ବିମାନ କମ୍ପାନୀଗୁଡ଼ିକ ପକ୍ଷରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛି। ତେହେରାନରେ ଥିବା ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ 2500ରୁ ଅଧିକ ଭାରତୀୟ ନାଗରିକଙ୍କୁ ସ୍ଥଳ ସୀମା ମାର୍ଗ ଦେଇ ଇରାନରୁ ବାହାରକୁ ଯିବାକୁ ସୁବିଧା ଯୋଗାଇ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାମାଇକା, ସୁରିନାମ ଏବଂ ତ୍ରିନିଦଦ ଟୋବାଗୋକୁ ଗସ୍ତରେ ଯାଇ ଆଜି ଜାମାଇକାର କିଙ୍ଗଷ୍ଟନ୍ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଜାମାଇକା ପ୍ରତିପକ୍ଷ କାମିନା ଜେ ସ୍ମିଥ୍ଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଆଗାମୀ ଦୁଇଦିନ ମଧ୍ୟରେ ଜାମାଇକାର ଶୀର୍ଷ ନେତୃତ୍ୱ, ବ୍ୟବସାୟ ସମ୍ପ୍ରଦାୟ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବାକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଚଳିତ ମାସ 10 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତିନୋଟି ଦେଶର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ତାଙ୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ମତ ରଖିବେ। ଡକ୍ଟର ଜୟଶଙ୍କରଙ୍କ ଏହି ଗସ୍ତ ଜାମାଇକା, ସୁରିନାମ ଏବଂ ତ୍ରିନିଦାଦ ଓ ଟୋବାଗ ସହିତ ଭାରତର ରାଜନୈତିକ ସମ୍ପର୍କକୁ ବୃଦ୍ଧି କରିବା ସହ ଦକ୍ଷିଣ ଦକ୍ଷିଣ ସହଯୋଗ ଏବଂ ବିକାଶ ପ୍ରତି ପାରସ୍କରିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ମିଳିତ ଭାବେ ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରିବ। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଆସନ୍ତାକାଲି ଅଗ୍ନି ନିରାପତ୍ତା ସପ୍ତାହର ଉଦ୍ଘାଟନ କରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ଶ୍ରୀ ଶ୍ରୀବାସ୍ତବ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଆଧାର କାର୍ଡ଼ର ଡିଜାଇନ୍ରେ ପରିବର୍ତ୍ତନ ହେବା ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଖଣ୍ଡନ କରିଛି। ସ୍ୱଷ୍ଟୀକରଣରେ କୁହାଯାଇଛି ଏପରି କୌଣସି ପରିବର୍ତ୍ତନ ପାଇଁ ଯୋଜନା ନାହିଁ। ଏହି ଖବର ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଜନସାଧାରଣଙ୍କୁ ଏପରି ରିପୋର୍ଟ ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ଅଣଦେଖା କରିବା ସହ ୟୁଆଇଡିଏଆଇର ସରକାରୀ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏବଂ ପିଆଇବି ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଇରାନ ସହିତ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ପାଇଁ କାର୍ଯ୍ୟ କରୁଥିବା କୂଟନୈତିକ ପରାମର୍ଶଦାତା ଭାବେ ନିକ୍ ଷ୍ଟିୱାର୍ଟଙ୍କୁ ନିଯୁକ୍ତ କରାଯାଇଥିବା ନେଇ ହ୍ୱାଇଟ୍ ହାଉସ୍ ସ୍ୱଷ୍ଟ କରିଛି। ଏକ ବିବୃତ୍ତିରେ ମୁଖପାତ୍ର ଅଲିଭିଆ ଷ୍ଟିୱାର୍ଟଙ୍କୁ ଜଣେ ଅଭିଜ୍ଞ ନୀତି ବିଶାରଦ ଭାବେ ବର୍ଣ୍ଣନା କରିଛନ୍ତି। ସେ ଷ୍ଟିଭ୍ ୱିଟକମ୍ଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀକୁ ସହାୟତା କରିବେ। ପୂର୍ବରୁ ଷ୍ଟିୱାର୍ଟ ଟ୍ରମ୍ପଙ୍କ ପ୍ରଥମ ପ୍ରଶାସନ ସମୟରେ ଷ୍ଟେଟ୍ ଡିପାର୍ଟମେଣ୍ଟରେ ଇରାନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ କାର୍ଯ୍ୟ କରିଥିଲେ। ଆମେରିକା ସମର୍ଥିତ 9 ସୂତ୍ରୀ ଶାନ୍ତି ଯୋଜନାର ପ୍ରତିବଦଳରେ ଇରାନ 14 ସୂତ୍ରୀ ଶାନ୍ତି ପ୍ରସ୍ତାବ ଦେବା ପରେ ଆମେରିକା ନିକ୍ ଷ୍ଟିୱାର୍ଟଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 7 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 166 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 18.2 ଓଭରରେ 3 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ ଗାଲାକ୍ସ ଆଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବା ସହିତ ଫଳାଫଳ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ଚାଲିଛି ସନ୍ଧ୍ୟା ଆସର, ଆଉ ସନ୍ଧ୍ୟା ଆସରରେ ଆମ ପାଖରେ ପହଞ୍ଚି ଯାଇଛି ଆପଣଙ୍କର ଆଉ ଗୋଟିଏ ମେସେଜ କରିଛନ୍ତି। ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖିଛନ୍ତି ଉମା ଶରଣ ଏବଂ ଶୁଭ ସନ୍ଧ୍ୟା ଶୁଭି ଭଉଣୀ, ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ମା ସାରଳା ଆପଣ ଓ ଆପଣଙ୍କ ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି। ଆପଣ ମଧ୍ୟ ଏବଂ ଆପଣଙ୍କ ପରିବାର ମଧ୍ୟ ସବୁବେଳେ ଖୁସିରେ ରୁହନ୍ତୁ, ଏହା ମଧ୍ୟ ରେନ୍ବୋ ପରିବାର ତରଫରୁ ପ୍ରାର୍ଥନା। ଲେଖିଛନ୍ତି ଭଉଣୀ, ଆଜି ହସ ଦିବସ, ଯେତେ ହସିପାରିବେ ସେତେ ଦେହ ଭଲ ରହିବ, ସମସ୍ତେ ସବୁବେଳେ ହସିବା ପାଇଁ ଚେଷ୍ଟା କରନ୍ତୁ, ନିଜେ ହସନ୍ତୁ ଏବଂ ଅନ୍ୟମାନଙ୍କୁ ହସାନ୍ତୁ। ଠିକ କଥା, ହସ ହିଁ ଆମ ଜୀବନର ସାର କଥା। ଠିକ, ଏହି ରଙ୍ଗହୀନ ଜୀବନକୁ ରଙ୍ଗୀନ କରେ ଆମର ସେଇ ଦରଟି ହସ। ଠିକ, ନିଜେ ହସନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ହସିବାକୁ ଚେଷ୍ଟା କରନ୍ତୁ, ଆଟଲିଷ୍ଟ ଅନ୍ୟକୁ କଷ୍ଟ ଦେବାକୁ ଜମା ବି ଚେଷ୍ଟା କରନ୍ତୁନି।

ସଜରେ ଛି ସନ୍ଧ୍ୟା ଆସର ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ ଆମ ପାଖରେ ପହଞ୍ଚିଯାଇଛି ଆଉ ଗୋଟିଏ ସୁନ୍ଦର ମେସେଜ ମେସେଜ ଟି କରିଛନ୍ତି ଆଭାସ ସେନ ଏବଂ କିଏ କିଏ କରିଛନ୍ତି ଦେଖିନେବା ମେସେଜ ଟି ଆଭାସ ସେନ ରାଜକୁମାର ଭରଦ୍ୱାଜ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି ସୁଭିଅପା ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ଆଉ ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଆପଣ ସବୁ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚି ଯାଇଛି ଆପଣଙ୍କ ପ୍ୟାର ଭରା ନମସ୍କାର ଲେଖିଛନ୍ତି ଅପାହମ ଝିଅ ସମୀକ୍ଷା ସେନ ମାଟ୍ରିକରେ 558 ମାର୍କ ରଖି ଗ୍ରେଡ୍ A1 ପାସ୍ କରିଛି ସମୀକ୍ଷାଙ୍କୁ ରେନ୍ବୋ ପରିବାର ତରଫରୁ ଢେର ସାରା କଂଗ୍ରାଚୁଲେସନ୍ ତୁମର ଆଗାମୀ ଜୀବନ ସେମିତି ସୁଖମୟ ହେଉ ଏବଂ ବହୁତ ସାରା ସକ୍ସେସ ପାଅ ଲାଇଫ୍ରେ ସେ ଲେଖିଛନ୍ତି ତାପରେ ଅପା ଦୁନିଆ ପାଇଁ ପଦେ ଜରୁରୀ ହେ ତେରି ମେରି ବାତ ହୋନା ଜରୁରୀ ହେ ଜୈସେ ଦିନ କେ ବାଦ ରାତ ହୋନା ଜରୁରୀ ହେ ଦୋସ୍ତ କେ ଲିଏ ଏକ ବାର ବାତ ହୋନା ପର ମହବତ କେ ଲିଏ ଏକ ମୁଲାକାତ ହୋନା ଜରୁରୀ ହେ ତୁ ମେରେ ପାସ ହୋ ନା ହୋ ଇତନା ଜରୁରୀ ନହିଁ ପର ତେରି ଏକ ତସ୍ବୀର ତୋ ମେରେ ପାସ ହୋନା ଜରୁରୀ ହେ ବା ବା ବହୁତ ହି ଖାସ କବିତା ଲେଖିଛନ୍ତି ଅପା ସବୁ ଆର୍ଜି ମାନଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଅପା ଆଜି ଆମର ଅଫିସ ଷ୍ଟାଫ ତପୁ ଅପାଙ୍କ ହାପି ବାଲା ବର୍ଥଡେ ତ ସେଥିପାଇଁ ବହୁତ ବହୁତ ଶୁଭକାମନା ଜଣେଇଦେବେ ତପୁ ଅପାଙ୍କୁ ରେନ୍ବୋ ପରିବାର ତରଫରୁ ଢେର ସାରା ଶୁଭକାମନା ତାଙ୍କ ହାପି ବାଲା ବର୍ଥଡେର ଏମିତି ସୁସ୍ଥ ରୁହନ୍ତୁ ହସୁଥାନ୍ତୁ ଏବଂ ଆମକୁ ମଧ୍ୟ ଶୁଣୁଥାନ୍ତୁ ସେ ଲେଖିଛନ୍ତି କି ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ ଟୁନା ଭାଇ ରମେଶ ଭାଇ ଉର୍ମିଳା ଅପାଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଜଣେଇଦେବେ ସେ ସମସ୍ତଙ୍କ ପାଖରେ ପହଞ୍ଚି ଯାଇଛି ଆପଣଙ୍କର ୱିଶ୍ ୱାନ୍ସ ଏଗେନ୍ ଆପଣଙ୍କ ଝିଅ ସମୀକ୍ଷାକୁ କଂଗ୍ରାଚୁଲେସନ୍ ଆଣ୍ଡ ତପୁ ଅପାଙ୍କୁ ହାପି ୱାଲା ବର୍ଥଡେ

ସୋ ଫ୍ରେଣ୍ଡ ସମୟ ସରିଯାଇଛି, ଏଇଠି ଶେଷ କରିବାକୁ ପଡିବ କାର୍ଯ୍ୟକ୍ରମ ସନ୍ଧ୍ୟା ଆସରକୁ। ସନ୍ଧ୍ୟା ଆସରରେ ଆପଣମାନଙ୍କର ମିଠା ମିଠା ମିସେଜ ଆସର ଜମି ଦେଇଥିବାରୁ ସମସ୍ତଙ୍କୁ ରେନ୍ବୋ ପରିବାର ତରଫରୁ, ଆପଣଙ୍କ ହୋଷ୍ଟ ଏଣ୍ଡ ସୁଭି ତରଫରୁ ଢେର ସାରା ଧନ୍ୟବାଦ, ଦିଲ ସେ ଧନ୍ୟବାଦ। ଏମିତି ହିଁ ଆଗକୁ ରହିଛି ଆପଣଙ୍କ ସହିତ ଆହୁରି ଢେର ସାରା ଗପସପ, ସୋ ଯୋଡ଼ି ହେଇଥାନ୍ତୁ ଓନ୍ଲି ଆଣ୍ଡ ଓନ୍ଲି ୱିଥ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ ସେ ଦିଲ ତକ।

ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବ ସହିତ ଫଳାଫଳ ପ୍ରକାଶ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ। ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି। ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଞ୍ଜାବ କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳ ଜାରି। ପଞ୍ଜାବ କିଙ୍ଗ୍ସ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 4.5 ଓଭରରେ 2 ୱିକେଟ୍ ହରାଇ କରିଛି 31 ରନ୍। ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍। ସୋଚାଲିଛି ଗୀତରେ ଭିତରେ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ। ସୋ ଫ୍ରେଣ୍ଡସ୍, ଆମେ ଲାଇଫ୍ରେ ଆମର ସ୍ୱାସ୍ଥ୍ୟକୁ ଧ୍ୟାନ ଦେବା ନିହାତି ଜରୁରୀ। ଆଉ ଏଇ ସ୍ୱାସ୍ଥ୍ୟକୁ ଧ୍ୟାନ ଦେବା ପାଇଁ ଆମେ ବିଭିନ୍ନ ପ୍ରକାର ଥେରାପି ବ୍ୟବହାର କରିଥାଉ। ଲାଇଫ୍ରେ ଆମେ ବିଭିନ୍ନ ପ୍ରକାର ଶବ୍ଦ ବି ଶୁଣିଥାଉ। କିଛି ଶବ୍ଦ ଆମକୁ ଆନନ୍ଦ ଦେଇଥାଏ ତ ଆଉ କିଛି ଶବ୍ଦ ଆମକୁ କର୍କଶ ଲାଗିଥାଏ। ସୋ ଫ୍ରେଣ୍ଡସ୍, ଏଇ ଶବ୍ଦ ଆମ ଜୀବନର ଗୋଟେ ଅଙ୍ଗ। ଶବ୍ଦ ବିନା ଆମ ଜୀବନରେ କିଛି ବି ନଥାନ୍ତା। ଏଇ ଶବ୍ଦ ହିଁ ଆମକୁ ସବୁକିଛି କରିବା ଶିଖାଇଥାଏ, ଆମକୁ ସବୁକିଛି ଏକ୍ସପ୍ରେସ୍ କରିବା ଶିଖାଇଥାଏ। କ'ଣ ଆପଣ ଜାଣନ୍ତି, ଏହି ଶବ୍ଦ ମଧ୍ୟ ଆମ ମାନସିକ ସନ୍ତୁଳନ ପାଇଁ ଗୋଟିଏ ଥେରାପି। ସୋ ଏହି ସାଉଣ୍ଡ ଥେରାପିରେ ବ୍ୟବହୃତ ହେଉଥିବା ବିଭିନ୍ନ ସ୍ୱର ଆମର ଜୈବିକ ସଂରଚନାକୁ ପ୍ରଭାବିତ କରିଥାଏ। ଆଉ ଏହି ସାଉଣ୍ଡ ଥେରାପି ପଦାର୍ଥ ବିଜ୍ଞାନ ମାନେ ଫିଜିକ୍ସର ଯେଉଁ ଆମେ ପଢ଼ିଥାଉ କମ୍ପନ ବା ଫ୍ରିକ୍ୱେନ୍ସି ରୁଲ୍, ତା ଉପରେ ହିଁ ଆଧାରିତ। ୱାର୍ଲଡର ସବୁକିଛି ବସ୍ତୁ ଏମିତିକି ଆମ ଶରୀରର କୋଷଗୁଡ଼ିକ ବି ଗୋଟିଏ ନିର୍ଦ୍ଦିଷ୍ଟ ଗତିରେ ସବୁବେଳେ କମ୍ପିତ ହେଉଥାନ୍ତି। ଯେତେବେଳେ ଆମେ କୌଣସି ବାହାର ସାଉଣ୍ଡ ସଂସ୍ପର୍ଶରେ ଆସୁ ତେବେ ସେହି ସାଉଣ୍ଡର ଯେଉଁ ୱେଭ୍ ରହିଛି ଆମ ଶରୀରର ଆଭ୍ୟନ୍ତରୀଣ କମ୍ପନ ସହ ସମନ୍ୱୟ ରକ୍ଷା କରେ। ସୋ ଯେହେତୁ ଆମେ ସମସ୍ତେ ଜାଣିଛେ କି ଆମ ଶରୀରର 70% ଜଳ, ଏହି ଜଳ ଯୋଗୁଁ ହିଁ ଶବ୍ଦର ୱେଭ୍ ଗୁଡ଼ିକ ଅତି ସହଜରେ ଆମ ଶରୀର ଭିତରେ ପହଞ୍ଚିପାରେ। ଆଉ ଏହି ପ୍ରକ୍ରିୟା ଆମ ଶରୀରର ଅସନ୍ତୁଳିତ କୋଷଗୁଡ଼ିକୁ ପୁଣି ସେମାନଙ୍କର ପ୍ରାକୃତିକ ଛନ୍ଦକୁ ଫେରାଇ ଆଣିବାରେ ସାହାଯ୍ୟ କରିଥାଏ। ସୋ ଏହି ସାଉଣ୍ଡ ଥେରାପି ଗୋଟିଏ ଧାରଣା ନୁହେଁ, ବରଂ ଏକ ପ୍ରାମାଣିକ ଭୌତିକ ପ୍ରକ୍ରିୟା।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଗୀତରେ ମିତରେ ଫ୍ରେଣ୍ଡସ୍ ସାଇଣ୍ଟିଫିକ

ଖାଲି ସାଉଣ୍ଡ ଆମର ବ୍ରେନ୍ର ୱେଭ୍ ବା ୱେଭ୍କୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଥାଏ। ସେ କ'ଣ ଆପଣ ଜାଣନ୍ତି କି, ଆମେ ଯେତେବେଳେ ବହୁ ଚିନ୍ତାରେ ଥାଉ ସେତେବେଳେ ଆମର ବ୍ରେନ୍ ବିଟା ୱେଭ୍ରେ ଥାଏ, ଯାହା ଆମ ଶରୀରକୁ କ୍ଲାନ୍ତ କରିଦିଏ। ଆଉ ଏହି ସାଉଣ୍ଡ ଥେରାପି ମାଧ୍ୟମରେ ଆମ ବ୍ରେନ୍କୁ ଆଲଫା କିମ୍ବା ଥିଟା କଣ୍ଡିସନକୁ ଅଣାଯାଇଥାଏ, ଯେଉଁଟାକି ଆମେ ଯେତେବେଳେ ଡିପ୍ ସ୍ଲିପ୍ରେ ଥାଉ ବା କେବେ ଧ୍ୟାନ କରୁଥାଉ ସେ ସମୟରେ।

ଅଣାଯାଇ ଥାଏ, ଯେଉଁଟାକି ଆମେ ଯେତେବେଳେ ଡିପ୍ ସ୍ଲିପ୍ରେ ଥାଉ ବା କେବେ ଧ୍ୟାନ କରୁଥାଉ ସେ ସମୟରେ ଅନୁଭୂତ ହୋଇଥାଏ। ଗୁଡ୍ ସାଉଣ୍ଡ ଆମ ଶରୀରର ପାରାସିମ୍ପାଥେଟିକ୍ ନର୍ଭ ସିଷ୍ଟମକୁ ସକ୍ରିୟ କରିଦିଏ, ଯାହାଫଳରେ ଆମର ହୃତ୍ସ୍ପନ୍ଦନ ଆଉ ବ୍ଲଡ୍ ପ୍ରେସର ସନ୍ତୁଳିତ ହୋଇ ରହିଥାଏ। ଯେତେବେଳେ ଆମେ ଭଲ ଶବ୍ଦ କି କୌଣସି ଭଲ ମ୍ୟୁଜିକ୍, ଭଲ ଇନ୍ଷ୍ଟ୍ରୁମେଣ୍ଟ ଏସବୁ ଶୁଣିଥାଉ, ଏ ସମୟରେ ଆମ ବଡିରେ ଡୋପାମାଇନ୍ ଆଉ ସେରୋଟୋନିନ୍ ଭଳି ଖୁସି ପ୍ରଦାନକାରୀ ହରମୋନ୍ ନିର୍ଗତ ହୋଇଥାଏ, ଆଉ ଯାହାଫଳରେ ଆମର ମେଣ୍ଟାଲ ଷ୍ଟ୍ରେସ୍ କମିବା ସହିତ ଆମର ଇମ୍ୟୁନିଟି ପାୱାର ବି ବଢ଼ିଥାଏ।

ସାଉଣ୍ଡ ଥେରାପିରେ ୟୁଜ୍ ହେଉଥିବା ବିଭିନ୍ନ ସ୍ୱର ଆମ ଶରୀରର ଜୈବିକ ସଂରଚନାକୁ ପ୍ରଭାବିତ କରିଥାଏ। ସିମାଟିକ୍ ସାଇନ୍ସ ଅନୁସାରେ ଏହି ସାଉଣ୍ଡର ଯେଉଁ ଭାଇବ୍ରେସନ୍ ଯେକୌଣସି ପଦାର୍ଥ ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ଜିଓମେଟ୍ରିକ୍ ସେପ୍ ସୃଷ୍ଟି କରିବାର କ୍ଷମତା ରଖେ। ଯେତେବେଳେ ଆମେ ଠିକ୍ ହାରମୋନିକ୍ ଶୁଣୁ ତ ସେଇଟା ଆମ ଶରୀରର ଏନର୍ଜି ସେଣ୍ଟର ଗୁଡ଼ିକୁ ଗୋଟିଏ ଭଲ ସେପ୍ରେ ସଜେଇ ଦିଏ। ସୋ ଏଇ ପ୍ରକ୍ରିୟା ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରେ ଗୋଟିଏ ଉତ୍ତମ ସମନ୍ୱୟ ପ୍ରତିଷ୍ଠା କରିବାରେ ସାହାଯ୍ୟ କରେ। ଆଉ ଶବ୍ଦର ଏହି ସୂକ୍ଷ୍ମ ପ୍ରଭାବ ଯୋଗୁଁ ଆମ କୋଷଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହିତ ଆମ ଶରୀର ବହୁତ ଫ୍ରେଶ୍ ଅନୁଭବ କରେ। ଆଉ ଏଇଟା ପ୍ରମାଣିତ କରିଛି ଶବ୍ଦ କେବଳ ଶୁଣିବା ପାଇଁ ନୁହେଁ ବରଂ ଗୋଟିଏ ଶକ୍ତିଶାଳୀ ଫିଜିକାଲ ଉପାଦାନ ମଧ୍ୟ।

ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଗୀତରେ ମିତରେ ଆଉ ମୁଁ ଆପଣଙ୍କୁ କହୁଥିଲି ଏଇ ସାଉଣ୍ଡ ଥେରାପିର କିଛି ନୁସ୍କା ବିଷୟରେ ସାଇଣ୍ଟିଫିକାଲି ଦେଖିଲେ ଏଇ ଶବ୍ଦର ଲହରୀ ଗୁଡ଼ିକ ଆମ କୋଷରେ ଥିବା ବିଭିନ୍ନ ପ୍ରକାର ମେଟାବୋଲିକ ପ୍ରକ୍ରିୟାକୁ ଉଦ୍ଦୀପିତ କରିପାରେ ଆଉ ଆମ ଶରୀରର ସୂକ୍ଷ୍ମ ସ୍ତରରେ ଥିବା ସବୁକିଛି ବାଧାବିଘ୍ନକୁ ଦୂର କରିଦିଏ ସେଥିପାଇଁ ଆମର ବ୍ଲଡ୍ ସର୍କୁଲେସନ୍ ପ୍ରକ୍ରିୟା ସ୍ୱାଭାବିକ ହୋଇଯାଇଥାଏ ଆଉ ଏହି ନିର୍ଦ୍ଦିଷ୍ଟ ଧ୍ୱନି ପ୍ରୟୋଗ କଲେ ଶରୀରର ଯେଉଁ ଆମର ପ୍ରାକୃତିକ ସୁସ୍ଥତା ପ୍ରକ୍ରିୟା ଯାହାକୁ ଆମେ ହିଲିଂ ପ୍ରୋସେସ୍ ବୋଲି କହୁ ସେଇଟା ଶୀଘ୍ର ଆରମ୍ଭ ହୋଇଯାଏ ଏହି ପଦ୍ଧତିରେ ଆମ ମନରୁ ଯେତେକ ନେଗେଟିଭ୍ ଥଟ୍ ଦୂର ହେବା ସହିତ ଆମ ବ୍ରେନ୍ ଆଉ ଆମ ନର୍ଭ ଭିତରେ ବାଲାନ୍ସ କରାଯାଇପାରେ ଆଉ ଏବେକାର ଆଧୁନିକ ମେଡିକାଲ ସାଇନ୍ସରେ ବି କେତେକ କ୍ଷେତ୍ରରେ ଅଲ୍ଟ୍ରାସାଉଣ୍ଡ ଭଳି ସାଉଣ୍ଡ ୱେଭ୍କୁ ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି କାହିଁକି ନା ଏହି ସାଉଣ୍ଡ ଥେରାପି ଗୋଟେ ନ୍ୟାଚୁରାଲ ଭାଇବ୍ରେସନ୍ ଜରିଆରେ ଆମ ମଣିଷ ଶରୀରରେ ଏବଂ ଆମ ମାଇଣ୍ଡରେ ରୋଗମୁକ୍ତ କରିବାର ଉପାୟ

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ୍ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି ଗୀତରେ ମିତରେ। ମୁଁ ଅଛି ଆପଣଙ୍କ ସାଥୀ ସୁଫି ଆପଣଙ୍କ ସହିତ। ଆପଣଙ୍କୁ କିଛି ଗୀତ ଶୁଣ ଶୁଣ ଆଉ କଥା କହୁ କହୁ କେତେବେଳେ ସମୟ ବି ଇସାରା ଦେଲାଣି ଗୀତରେ ମିତରେ କାର୍ଯ୍ୟକ୍ରମକୁ ଏଣ୍ଡ କରିବାକୁ। କରିବା ପୂର୍ବରୁ କହି ରଖେ, ଏଇ ସାଉଣ୍ଡ ଥେରାପିରେ ଗୋଟିଏ ବହୁତ ହି ଇଫେକ୍ଟିଭ ସାଇଣ୍ଟିଫିକ୍ ଟେକ୍ନିକ୍ ଅଛି, ବାଇନ୍ୟୁରାଲ ବିଟ୍ସ। ଭିନ୍ନ ଫ୍ରିକ୍ୱେନ୍ସିର ସାଉଣ୍ଡକୁ ନେଇ ଏଇ ଥେରାପି ହେଇଥାଏ। ଯେତେବେଳେ ଆମର ଦୁଇ କାନରେ ଦୁଇଟି ସାମାନ୍ୟ ଭିନ୍ନ ଫ୍ରିକ୍ୱେନ୍ସିର ସାଉଣ୍ଡ ଶୁଣାଯାଏ, ବ୍ରେନ୍ ସେଇ ଦୁଇଟିର ଯେଉଁ ଡିଫରେନ୍ସକୁ ଆଉ ଏକ ତୃତୀୟ ଲହରୀ ବା ଗୋଟେ ଆଉ ଗୋଟିଏ ଭାଇବ୍ରେସନ୍ ହିସାବରେ ଗ୍ରହଣ କରିନିଏ। ସୋ ଏଇ ଯେଉଁ ପ୍ରୋସେସ୍ ରହିଛି ଏଇଟା ଆମ ବ୍ରେନ୍ର ବାଁ ଆଉ ଡାହାଣ ପଟ ଭିତରେ ଗୋଟେ ଭଲ ସମନ୍ୱୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା କି ଆମର କନ୍ସେନ୍ଟ୍ରେସନ୍ ବଢ଼ିଥାଏ ଆଉ ଆମେ ଭଲ ଭାବରେ ଶିଖିପାରିଥାଉ। ଆଉ ସାଇଣ୍ଟିଷ୍ଟମାନେ ଏଇଟାକୁ ମାନସିକ ସ୍ଥିରତା ଆଉ ଗଭୀର ଧ୍ୟାନ ପାଇଁ ଗୋଟେ ସଫଳ ୱେ ଭାବରେ ଗ୍ରହଣ କରିଛନ୍ତି। ଆଉ ଏଇ ଶବ୍ଦ କୌଶଳ ଆମ ବ୍ରେନ୍କୁ ନ୍ୟାଚୁରାଲି ଶାନ୍ତ ରଖିବା ପାଇଁ ଗୋଟେ ଶକ୍ତିଶାଳୀ ପ୍ରକ୍ରିୟା।

ଅଭିଳାଷ ସ୍ମୃତିରେ ଆଜି ଆମେ କଥା ହେବା ଏମିତି ଜଣେ ନାୟିକାଙ୍କ ବିଷୟରେ ଯିଏ ତାଙ୍କ ସମୟରେ ପାଲଟି ଯାଇଥିଲେ ଷ୍ଟାଇଲ ଆଇକନ୍, ଯିଏ ପିନ୍ଧୁଥିବା ପୋଷାକ ପାଲଟି ଯାଇଥିଲା ପରବର୍ତ୍ତୀ ଟ୍ରେଣ୍ଡିଂ କ୍ଲୋଥ୍ସ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି 70ର ଚୁଲବୁଲି ନାୟିକା ନର୍ଗିସ ଦତ୍ତା। ନର୍ଗିସ ଦତ୍ତା ମାତ୍ର 6 ବର୍ଷ ବୟସରେ ତଲାସେ ହକ୍ ଫିଲ୍ମରୁ ନିଜର କ୍ୟାରିୟର ଷ୍ଟାର୍ଟ କରିଥିଲେ ଆଉ ସେତେବେଳେ ତାଙ୍କୁ ସମସ୍ତେ ଡାକୁଥିଲେ ବେବି ନର୍ଗିସ। ତାଙ୍କ ମା ଜଦନ ବାଇ ଜଣେ ଫେମସ୍ ସିଙ୍ଗର ଆଉ ଡାଇରେକ୍ଟର ଥିବାରୁ ଅଭିନୟ

ଫିଲ୍ମରୁ ନିଜର କ୍ୟାରିୟର ଷ୍ଟାର୍ଟ କରିଥିଲେ ଆଉ ସେତେବେଳେ ତାଙ୍କୁ ସମସ୍ତେ ଡାକୁଥିଲେ ବେବି ନର୍ଗିସ୍। ତାଙ୍କ ମା ଜଦନ ବାଇ ଜଣେ ଫେମସ୍ ସିଙ୍ଗର ଆଉ ଡାଇରେକ୍ଟର ଥିବାରୁ ଅଭିନୟ ତାଙ୍କ ରକ୍ତରେ ଥିଲା। ସେଇ ଛୋଟ ଝିଅଟି ଯେ ଦିନେ ଭାରତୀୟ ସିନେମାର ସବୁଠୁ ବଡ଼ ଚେହେରା ପାଲଟିଯିବ ସେ କଥା ବୋଧହୁଏ ସେତେବେଳେ କେହି ବି କଳ୍ପନା କରିନଥିଲେ। ସତରେ ଜଣେ ଶିଶୁ କଳାକାରରୁ ସୁପରଷ୍ଟାର ହେବା ପର୍ଯ୍ୟନ୍ତ ନର୍ଗିସ୍ଙ୍କର ଏହି ଯାତ୍ରା ବହୁତ ସଂଘର୍ଷମୟ କିନ୍ତୁ ପ୍ରେରଣାଦାୟୀ ବି ଥିଲା।

चली अभिनय स्मृति आपने शुणी सहदस्मिक चारी आकाशवाणी एफएम रेनबो कटक दिल से दिल तक 1957 ମସିହାରେ ଆସିଥିବା ମଦର ଇଣ୍ଡିଆ ଫିଲ୍ମ ନର୍ଗିସ୍କୁ କେବଳ ଜଣେ ଅଭିନେତ୍ରୀ ଭାବେ ନୁହେଁ ବରଂ ଜଣେ କିମ୍ବଦନ୍ତୀ କଳାକାର ଭାବେ ପ୍ରତିଷ୍ଠିତ କରାଇଥିଲା। ସେଥିରେ ରାଧା ଚରିତ୍ରରେ ଅଭିନୟ କରି ସେ ଜଣେ ଭାରତୀୟ ନାରୀର ତ୍ୟାଗ ସାହସ ଏବଂ ସଂଘର୍ଷକୁ ପୁରା ଦୁନିଆ ଆଗରେ ଦେଖାଇ ପାରିଥିଲେ। ଏହି ଚଳଚ୍ଚିତ୍ରଟି ଓସ୍କାର ପାଇଁ ମନୋନୀତ ହୋଇଥିବା ପ୍ରଥମ ଭାରତୀୟ କଥାଚିତ୍ର ଥିଲା ଯାହା ସାରା ଦେଶ ପାଇଁ ଏକ ଗର୍ବର ବିଷୟ ଥିଲା। ଜଣେ ୟଙ୍ଗ ଲେଡି ହୋଇ ମଧ୍ୟ ସେ ଫିଲ୍ମରେ ଦୁଇଟି ବଡ଼ ପୁଅଙ୍କ ମା ଭୂମିକାକୁ ସେ ଯେଉଁଭଳି ଭାବେ ଲିଭେଇଥିଲେ ତାହା ଦେଖିଲେ ଲାଗେ ସେ ସେଇ ରୋଲ୍ ପାଇଁ ହିଁ ଜନ୍ମ ହୋଇଥିଲେ।

ଫ୍ରେଣ୍ଡସ୍, ନର୍ଗିସ୍ ଦତ୍ତା କେବଳ ପରଦାରେ ମଦର ଇଣ୍ଡିଆ ନଥିଲେ, ବରଂ ରିଅଲ ଲାଇଫ୍ରେ ବି ସେ ଅନେକ ଅସହାୟ ଲୋକଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇଥିଲେ। ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ, ଯାହା ତାଙ୍କର କଳା ଓ ସମାଜ ପ୍ରତି ଅବଦାନର ଗୋଟିଏ ବଡ଼ ପ୍ରୁଫ୍ ଥିଲା। ସ୍ପାଷ୍ଟିକ୍ ସୋସାଇଟି ଅଫ୍ ଇଣ୍ଡିଆ ସହିତ ଜଡ଼ିତ ହୋଇ ସେ ଶାରୀରିକ ଅକ୍ଷମ ପିଲାମାନଙ୍କ ପାଇଁ ଯେଉଁ କାମ କରିଛନ୍ତି, ସେଟା ଆଜି ବି

ଅନେକଙ୍କ ପାଇଁ ଗୋଟିଏ ଉଦାହରଣ। ସେ ସବୁବେଳେ ଚାହୁଁଥିଲେ ଯେ ସବୁ ସେଲିବ୍ରିଟିମାନେ ନିଜ ନାଁ ଆଉ ପ୍ରତିପତ୍ତିକୁ ସୋସାଇଟିର ଭଲ କାମରେ ଲଗାନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଅଭିଳା ସ୍ମୃତି। ବିବାହ ପରେ ନର୍ଗିସ୍ ଦତ୍ତା ସିନେମା ଜଗତରୁ ଦୂରେଇ ଯାଇଥିଲେ ବି ନିଜ ପରିବାରକୁ ଗଢ଼ିବାରେ ପୁରା ଟାଇମ୍ ଦେଇଥିଲେ। ନିଜକୁ ଜଣେ ବହୁତ ଭଲ ପତ୍ନୀ ଆଉ ମା ବୋଲି ପ୍ରମାଣିତ କରିଥିଲେ। ତାଙ୍କର ତିନୋଟି ସନ୍ତାନ ସଞ୍ଜୟ, ନମ୍ରତା ଏବଂ ପ୍ରିୟାଙ୍କୁ ସେ ସବୁବେଳେ ଭଲ ସଂସ୍କାର ଦେବାକୁ ଚେଷ୍ଟା କରୁଥିଲେ। ସଞ୍ଜୟ ଦତ୍ତାଙ୍କୁ ସେ ପାଗଳ ପରି ଭଲ ପାଉଥିଲେ ଏବଂ ତାକୁ ଲାଇଟ କ୍ୟାମେରା ଆକ୍ସନର ଦୁନିଆ ପାଇଁ ପ୍ରସ୍ତୁତ କରୁଥିଲେ। ପାରିବାରିକ ଜୀବନରେ ସେ ଯେଉଁ ଶାନ୍ତି ଏବଂ ସନ୍ତୋଷ ପାଇଥିଲେ ତାହା ହୁଏତ ତାଙ୍କୁ ସେହି ସମୟର କୌଣସି ବଡ଼ ଫିଲ୍ମ ଦେଇପାରିନଥାନ୍ତା।

ଚାଲିଛି ଅଭିଳା ସ୍ମୃତି ଏବଂ ଆମେ କଥା ହେଉଛେ ଅଦାକାରା ନର୍ଗିସ୍ ଦତ୍ତାଙ୍କ ବିଷୟରେ। ନର୍ଗିସ୍ଙ୍କ ଜୀବନର ସବୁଠୁ ଦୁଃଖଦ ସମୟ ସେତେବେଳେ ଆସିଲା ଯେତେବେଳେ ସେ ଜାଣିବାକୁ ପାଇଲେ ତାଙ୍କୁ ପାନ୍କ୍ରିଆଟିକ୍ କ୍ୟାନ୍ସର ହୋଇଛି। ସେ ଆମେରିକାରେ ଚିକିତ୍ସିତ ହେବା ପରେ ମଧ୍ୟ ହାର ମାନିନଥିଲେ ଏବଂ ନିଜ ପୁଅ ସଞ୍ଜୟ ଦତ୍ତଙ୍କର ପ୍ରଥମ ଫିଲ୍ମ ରକି ଦେଖିବାକୁ ବହୁତ ଆଗ୍ରହର ସହ ଅପେକ୍ଷା କରିଥିଲେ।

ହେଲେ ନିହାତିର ଖେଳ ବଡ଼ ବିଚିତ୍ର। ଫିଲ୍ମ ରିଲିଜ୍ ହେବାର ମାତ୍ର ତିନି ଦିନ ପୂର୍ବରୁ ଅର୍ଥାତ୍ 1981 ମେ 3 ତାରିଖରେ ଦୁନିଆକୁ ଅଲବିଦା କହିଦେଲେ। ରକିର ପ୍ରିମିୟର ବେଳେ ତାଙ୍କ ପାଇଁ ଗୋଟିଏ ସିଟ୍ ଖାଲି ରଖାଯାଇଥିଲା, ଯାହା ଦେଖିଲେ ସମସ୍ତଙ୍କୁ ଇମୋସନାଲ କରିଦେଇଥିଲା।

ନାର୍ଗିସ୍ ଦତ୍ତା ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କର ସେହି ସ୍ମାଇଲ୍ ଏବଂ ଅଭିନୟର ଯାଦୁ ଆଜି ବି ଭାରତୀୟ ସିନେମା ପ୍ରେମୀଙ୍କୁ ଉପରେ ଚାଲିଛି। ଜଣେ ଏମିତି ବ୍ୟକ୍ତିତ୍ୱ ଯିଏ ପରଦାରେ ଯେତିକି ଶକ୍ତିଶାଳୀ ଥିଲେ, ରିଏଲ୍ ଲାଇଫ୍ରେ ବି ସେତିକି ସରଳ ଆଉ ନିଷ୍ପାପରେ ଥିଲେ। ତାଙ୍କ ସ୍ମୃତିରେ ଆଜି ବି ଅନେକ ସୋସିଆଲ୍ ସଂସ୍ଥା ଚାଲିଛି ଏବଂ କ୍ୟାନ୍ସର ରୋଗୀଙ୍କ ପାଇଁ ସୁନୀଲ ଦତ୍ତା ନର୍ଗିସ୍ ଦତ୍ତା ଫାଉଣ୍ଡେସନ ଗଠନ କରି ତାଙ୍କ ନାମକୁ ଅମର କରିଦେଇଛନ୍ତି। ସେ ସବୁବେଳେ ବଲିଉଡ୍ର ପ୍ରଥମ ଲେଡି ସୁପରଷ୍ଟାର ଭାବେ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବେ। ଆଜି ଅଭୁଲା ସ୍ମୃତିରେ ନର୍ଗିସ୍ ଦତ୍ତାଙ୍କ କାହାଣୀ ସୋ ପହଞ୍ଚିଦେଉଛି ଆପଣଙ୍କ ପାଖରେ। ଶେଷରେ ଏହି ଅଭୁଲା ସ୍ମୃତି ସୋର ଶେଷରେ ନର୍ଗିସ୍ ଦତ୍ତାଙ୍କ ଅଭିନୀତ ଚଳଚ୍ଚିତ୍ରର କିଛି ଗୀତ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ଦିଲ୍ ସେ ଦିଲ୍ ତକ୍।

ରାତି 10ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଗ୍ୟାଲାକ୍ସି ଆଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ, କେରଳମ, ତାମିଲନାଡୁ ଓ ଆସାମ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ। ଆଇପିଏଲ୍ କ୍ରିକେଟ୍ର ଆଜିର ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 wicketରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ଏବଂ ଦ୍ୱିତୀୟ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ପଞ୍ଜାବ କିଙ୍ଗ୍ସ ଦଳ

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 163 ରନ୍ ସଂଗ୍ରହ କରିଥିବା ବେଳେ ଗୁଜରାଟ ଟାଇଟନ୍ସ ଦଳ 4.3 ଓଭରରେ 1 ୱିକେଟ୍ ହରାଇ 44 ରନ୍ ସଂଗ୍ରହ କରିଛି। ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି। ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

वेलकम बैक फ्रेंड्स, ट्यून करी छंदे 100.4 आकाशवाणी एफएम रेनबो काटक दिल से दिल तक। आपणक सतो मोछि आपणक म्यूजिकल होस्ट एंड दोस्त सुवी। सो स्टूडियो घड़ी रे टाइम वर्तमान राती 10:02:57 आरंभ करबा आपणक रे बंग मोर फेवरेट शो रेनबो एसएमएस। ଆପଣଙ୍କର ଢେର ସାରା ରିକ୍ୱେଷ୍ଟ ଅଲରେଡି ମୋ ପାଖରେ ଆସି ପହଞ୍ଚିଗଲାଣି। ତଥାପି କହି ରଖୁଛି, ଯେଉଁମାନେ ନ୍ୟୁ ଲିସନର ଆମ ସହିତ ଅଛନ୍ତି ଏବଂ ଆମକୁ ତାଙ୍କ ମନପସନ୍ଦର ଗୀତ ରିକ୍ୱେଷ୍ଟ କରିବାକୁ ଚାହୁଁଛନ୍ତି, ଆପଣ ଚାହିଁଲେ ଏସଏମଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଆପଣଙ୍କର ରିକ୍ୱେଷ୍ଟ କରିପାରିବେ। ସୋ ଏସଏମଏସ୍ କରିବା ପାଇଁ ନିଜର ଫୋନ୍ ଉଠାନ୍ତୁ, ଏସଏମଏସ୍ ବକ୍ସକୁ ଯାଆନ୍ତୁ, ଟାଇପ୍ କରିଦିଅନ୍ତୁ FMRC ସ୍ପେସ୍ ଦେଇ ଲେଖିଦିଅନ୍ତୁ ଆପଣ ଶୁଣିବାକୁ ଚାହୁଁଥିବା ଗୀତଟି, କେଉଁ ମୁଭି ବା କେଉଁ ଆଲବମ୍ରୁ ରହିଛି ଗୀତଟି ଲେଖି ଆପଣଙ୍କ ନାଁ ଓ ଠିକଣା ସହିତ ପଠାଇଦିଅନ୍ତୁ ନମ୍ବର 09495963210। ଆଉ ଥରେ କହି ରଖୁଛି ନମ୍ବରଟି 09495963210। ଆପଣ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ କରିପାରିବେ, ଆମର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200, 8895254200। ପାଖରେ ଅଲରେଡି ଢେର ସାରା ରିକ୍ୱେଷ୍ଟ ଆସି ପହଞ୍ଚିଗଲାଣି, ଦେଖିନେବା କିଏ କରିଛନ୍ତି ରିକ୍ୱେଷ୍ଟ। ଏହି ରିକ୍ୱେଷ୍ଟ ଆସିଛି ଭୁବନେଶ୍ୱରରୁ, କରିଛନ୍ତି ଦୀପ୍ସିତା ପଟ୍ଟନାୟକ ଏବଂ ଶୁଣିବାକୁ ଚାହିଁଛନ୍ତି ମଞ୍ଜିଲ କଥା ଚିତ୍ରରୁ ଗୋଟେ ଗୀତ ଏବଂ ମେସେଜ ଦେଇଛନ୍ତି, ଗୁଡ୍ ଇଭିନିଂ ମ୍ୟାମ୍, ହୋପ୍ ଭଲରେ ଥିବେ। ଭେରି ଗୁଡ୍ ଇଭିନିଂ ଦୀପ୍ସିତା ପଟ୍ଟନାୟକ, ମୁଁ ନିହାତି ଭଲରେ ଅଛି, ଆଇ ହୋପ୍ ଆପଣ ବି ଭଲରେ ଥିବେ।

ସନମ ବେୱଫା ମୁଭିର ଗୋଟେ ଗୀତ ଫରମାଇସ କରିଛନ୍ତି ଝାଡ଼ଖଣ୍ଡ ବଡ଼ା ବାମ୍ବୋ ସୁପାଇ ସାହି ଗାଁରୁ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା କୁମାରୀ ଦୀପାଲି କୁମାରୀ ଏବଂ ଦେବେନ୍ଜୀ ସୋ ବ୍ୟାକ୍ ଟୁ ବ୍ୟାକ୍ ପହଞ୍ଚେଇ ଦେଉଛି ଆପଣଙ୍କ ପାଖରେ ଦୁଇଟି ବ୍ୟୁଟିଫୁଲ ଖାସ ଆପଣଙ୍କ ଫରମାଇସରେ ଏହି ଗୀତ ଗୁଡ଼ିକ ଷ୍ଟେ ଟ୍ୟୁନ୍ ଦିଲ ସେ ଦିଲ ତକ୍

ଦତରେଙ୍ଗୀ ଭାଟାପାରା ଛତିଶଗଡ଼ରୁ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖିଲାଲ ବର୍ମା ଶୁଣିବାକୁ ଚାହିଁଛନ୍ତି ଫିଲ୍ମ ଗ୍ୟାଙ୍ଗଷ୍ଟାରରୁ କେକେଙ୍କ ଆୱାଜରେ ଗୋଟେ ବହୁତ ହି ଖାସ ଗୀତ ଏବଂ ପରେ ପରେ ରିକ୍ୱେଷ୍ଟ କରିଛନ୍ତି ଆମକୁ ମାନିନି କଥାଚିତ୍ରରୁ ମନ ମୋର ଏକ କାଗଜର ନାଁ ସନ୍ଥପୁରା କେନ୍ଦ୍ରାପଡ଼ାରୁ ସ୍ୱର୍ଣ୍ଣଲତା ରାଉତ ଏବଂ ନେକ୍ସଟ ରିକ୍ୱେଷ୍ଟ ରହିଛି ହିନ୍ଦୀ ଫିଲ୍ମ ମଜବୁରରୁ ଗୋଟିଏ ଗୀତ ଶୁଣିବା ପାଇଁ ରିକ୍ୱେଷ୍ଟ କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ ସବୁ ପହଞ୍ଚି ଦେଉଛି ଆପଣଙ୍କ ପାଖରେ ଆପଣଙ୍କ ମନପସନ୍ଦର ଗୀତ ଗୁଡ଼ିକ ଷ୍ଟେ ଟ୍ୟୁନ୍ ଦିଲ୍ ସେ ଦିଲ୍ ତକ୍

ସୋ ଫ୍ରେଣ୍ଡ ସମୟ ସରିଯାଇଛି ଆପଣଙ୍କ ସହିତ କଥା ହେଉ ହେଉ ଆପଣଙ୍କ ଗୀତ ଶୁଣ ଶୁଣ କେତେବେଳେ ସମୟ ସରିଗଲା ଜଣ ବି ପଡ଼ିଲାନି। ସୋ ଯେଉଁମାନେ ଆଜି ଆମ ସହିତ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଯୋଡ଼ି ହୋଇଥିଲେ ସମସ୍ତଙ୍କୁ ଦିଲ୍ସେ ଧନ୍ୟବାଦ, ଏବଂ ଯେଉଁମାନଙ୍କର ଗୀତ ସମୟ ପାବନ୍ଦୀ ଯୋଗୁଁ ଦେଇପାରିଲିନି ସମସ୍ତଙ୍କ ପାଖରେ କାନ୍ ପକଡ଼କେ ସରି। ଏବଂ ଏଇଠି ହିଁ ଆଜି ଆପଣଙ୍କ ସହିତ ମୋର ସିଲସିଲାକୁ ଦେବାକୁ ପଡ଼ିବ ବିରାମ। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

63 ରନ୍ ସଂଗ୍ରହ କରିଥିବା ବେଳେ ଗୁଜରାଟ ଟାଇଟନ୍ସ 17 ଓଭରରେ 5 ୱିକେଟ୍ ହରାଇ 140 ରନ୍ ସଂଗ୍ରହ କରିଛି। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା ପ୍ରଜ୍ଞା ପ୍ରେରଣାର ଉଦ୍ଯାପନୀ ସମାରୋହରେ ଯୋଗଦେଲେ ରାଜ୍ୟପାଳ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି। ବିଧାନସଭାର କମିଟି ସମ୍ପର୍କିତ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତା 5 ତାରିଖରେ ହେବ ଅନୁଷ୍ଠିତ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

ସୁଫ୍ରେଣ୍ଡ ସେଇଠି ହିଁ ଶେଷ କରୁଛୁ ଆଜିର ଅଧିବେଶନ ଏବଂ ଆପଣଙ୍କ ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭିକୁ ଦିଅନ୍ତୁ ବିଦାୟ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ଗୁଡ୍ ନାଇଟ୍।

ଆର୍ବିଆଇ କହେ କ୍ୟୁଆର୍ କୋଡ୍ ସ୍କାନ୍ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା

0: अब टेलीलॉ के माध्यम से न सिर्फ घर बैठे मुफ्त कानूनी सलाह ले सकते हैं बल्कि अनुभवी वकीलों से कोर्ट में कानूनी सहायता भी पा सकते हैं।
1: तो डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉगिन करें www.tele-law.in या अपने नजदीकी CSE सेंटर से संपर्क करें। न्याय विभाग भारत सरकार द्वारा जनहित में जारी।
2: ଗଳାର ସାମ୍ନାରେ ଥାଇରଏଡ୍ ନାମକ ଏକ ଅନ୍ତଃସ୍ରାବୀ ଗ୍ରନ୍ଥି ରହିଛି। ଏହି ଗ୍ରନ୍ଥିରୁ ବାହାରୁଥିବା ଦୁଇଟି ରସ ବା ହରମୋନ୍ ଥାଇରକ୍ସିନ୍ T4 ଓ ଟ୍ରାଇ ଆୟୋଡୋ ଥାଇରୋନିନ୍ T3 ନାମରେ ପରିଚିତ। ଆୟୋଡିନ୍ରୁ ଏହି ହରମୋନ୍ ଦୁଇଟି ତିଆରି ହୁଏ। ଏହି ହରମୋନ୍ ଦୁଇଟି ଆମ ଶରୀରର ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଜରୁରୀ। ଏହି ଥାଇରଏଡ୍ ଗ୍ଲାଣ୍ଡରେ ଅନେକ ପ୍ରକାର ରୋଗ ହୋଇଥାଏ, ତନ୍ମଧ୍ୟରୁ ନୁଡୁଲାର ଗଏଟର ବା ଗଣ୍ଠି ରୋଗ ଅନ୍ୟତମ। ଦିନକୁ ଦିନ ଏହି ରୋଗ ବଢ଼ି ଚାଲିଛି ଏବଂ ବହୁତ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗ ପୁରୁଷମାନଙ୍କ ତୁଳନାରେ ସ୍ତ୍ରୀ ଲୋକମାନଙ୍କଠାରେ ଅଧିକ ଦେଖାଯାଏ। ଆସନ୍ତୁ ଆମେ ଏହି ରୋଗ ବିଷୟରେ ଆଲୋଚନା କରିବା। ଥାଇରଏଡ୍ ନୋଡ୍ୟୁଲ୍ କ'ଣ? ଥାଇରଏଡ୍ ଗ୍ରନ୍ଥିରେ ଗୋଟିଏ ଜାଗାରେ ଏକ ଫୁଲା ବାହାରକୁ ଦେଖାଯାଏ ଏବଂ ଛେପ ଢୋକିଲା ବେଳେ ତାହା ଉପରକୁ ଉଠିଯାଏ, ତେଣୁ ଆମେ ଜାଣିପାରୁ ଯେ ଏହା ଥାଇରଏଡ୍ ଗ୍ରନ୍ଥିରୁ ବାହାରିଛି। ଏହା ଗୋଟେ ପଟ ଥାଇରଏଡ୍ରେ କିମ୍ବା ଦୁଇପଟ ଥାଇରଏଡ୍ ଗ୍ରନ୍ଥିରେ ହୋଇପାରେ। ଗୋଟେ ପଟ ଥାଇରଏଡ୍ରେ ହେଲେ ତାହାକୁ ସଲିଟାରୀ ଥାଇରଏଡ୍ ନୋଡ୍ୟୁଲ୍ କୁହାଯାଏ ଏବଂ ଦୁଇପଟରେ ହେଲେ ତାହାକୁ ମଲ୍ଟିନୋଡୁଲାର ଗଏଟର କୁହାଯାଏ। ଏହା ସାଧାରଣତଃ ଧୀରେ ଧୀରେ ବଢ଼େ ଏବଂ ବଡ଼ ହେବା ପାଇଁ ବେଶୀ ଦିନ ଲାଗେ। ବିଶେଷ କିଛି କଷ୍ଟ ବା ବିନ୍ଧା ଛିଟିକା ହୁଏ ନାହିଁ। ଆମେ ଏହି ରୋଗ ବିଷୟରେ ଚର୍ଚ୍ଚା କରିବାର ମୂଳ ଉଦ୍ଦେଶ୍ୟ ହେଲା ଯେ ବେଳେବେଳେ ଏହି ସଲିଟାରୀ ନୋଡ୍ୟୁଲ୍ ଭିତରେ କ୍ୟାନ୍ସର ରୋଗ ରହିଥାଏ। ଯେହେତୁ କଷ୍ଟ କିମ୍ବା ବିନ୍ଧା ବହୁତ କମ୍ ବା ଆଦୌ ନଥାଏ, ସେଥିପାଇଁ ରୋଗୀ ପ୍ରଥମ ଅବସ୍ଥାରେ ପରାମର୍ଶ ନିଏ ନାହିଁ। ରୋଗ ଭିତରେ ବଢ଼ି ପାଖରେ ଥିବା ଅନ୍ୟ ଅଂଶକୁ ମାଡ଼ିଗଲା ପରେ ପରାମର୍ଶ ନେବା ପାଇଁ ଆସେ, ସେତେବେଳକୁ ଅପରେସନ୍ କରି ପୁରା ଭଲ କରିବା ଅସମ୍ଭବ ହୋଇପଡ଼େ। ତେଣୁ ପ୍ରାଥମିକ ଅବସ୍ଥାରେ ଥାଇରଏଡ୍ ନୋଡ୍ୟୁଲ୍ର କ୍ୟାନ୍ସର ରୋଗକୁ ଚିହ୍ନଟ କରି ଚିକିତ୍ସା କରିବା ନିହାତି ଦରକାର। ଆମେ ଯେଉଁ ଦୁଇ ପ୍ରକାର ନୋଡ୍ୟୁଲାର ବା ଗଣ୍ଠି ରୋଗ ବିଷୟରେ କହିଲେ, ତନ୍ମଧ୍ୟରୁ ଏକକ ଗଣ୍ଠି ବା ସଲିଟାରୀ ନୋଡ୍ୟୁଲ୍ରେ କ୍ୟାନ୍ସର ରୋଗ ହେବା ସମ୍ଭାବନା ଅଧିକ। ଗଣ୍ଠିର କେଉଁ କେଉଁ ଲକ୍ଷଣରୁ ଆମେ କ୍ୟାନ୍ସର ସନ୍ଦେହ କରିବା? ଜୋର୍ରେ ବଢ଼ିବା, ହାଡ଼ ପରି ଅତି ଟାଣ ଲାଗିବା, ବେକର ଆଖପାଖ ଅଂଶକୁ ଲାଗିଯିବା ଯେଉଁଥିପାଇଁ ସହଜରେ ହଲେ ନାହିଁ, କଣ୍ଠସ୍ୱର ମୋଟା ହୋଇଯିବା ବା କଣ୍ଠ ବସିଯିବା, ଏହିସବୁ ଲକ୍ଷଣଗୁଡ଼ିକ ଦେଖାଗଲେ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଏପରି ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ। ପ୍ରାଥମିକ ଅବସ୍ଥାରେ ଚିକିତ୍ସା କଲେ ରୋଗୀ ପୂରାପୂରି ଭଲ ହୋଇପାରେ। ରୋଗ ଚିହ୍ନଟ ପାଇଁ କେଉଁ କେଉଁ ପରୀକ୍ଷା ସବୁ ଦରକାର? FNAC ବା ଛୁଞ୍ଚି ପରୀକ୍ଷା। ଏହି ପରୀକ୍ଷା ଆଉଟଡୋର୍ରେ ହୁଏ। ଏଥିରେ ଏକ ସରୁ ଛୁଞ୍ଚିରେ ଗଣ୍ଠିର ରସକୁ ପରୀକ୍ଷା କରି ଏକ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିଥାଏ। କ୍ୟାନ୍ସର ଜାଣିବାର ଏହା ଏକ ଶସ୍ତା, ସହଜ, ସରଳ ଓ ସଠିକ୍ ଉପାୟ। ଅଲ୍ଟ୍ରାସାଉଣ୍ଡ ପରୀକ୍ଷା, ଏଥିରୁ କେତୋଟି ଗଣ୍ଠି ଅଛି, ଅନ୍ୟପଟରେ ଗଣ୍ଠି ଅଛି ନା ନାହିଁ, ତାର ଆକାର, ଓଜନ ଓ ପ୍ରକୃତି ସଲିଡ୍ ଅର୍ ସିଷ୍ଟିକ୍ ବିଷୟରେ ଜଣାପଡ଼େ ଏବଂ ଲିମ୍ଫ ନୋଡ୍ସ ବଢ଼ିଛନ୍ତି ନା ନାହିଁ ଜଣାପଡ଼େ। ରକ୍ତରେ ଥାଇରଏଡ୍ ହରମୋନ୍ର ପରିମାଣ T4, T3, TSH ମପାଯାଏ। ବେକ ଏବଂ ଛାତିରେ ଏକ୍ସରେ ମଧ୍ୟ ସମୟ ସମୟରେ ଦରକାର ପଡ଼େ। ବେଳେବେଳେ CT ସ୍କାନ୍ କିମ୍ବା MRI ସ୍କାନ୍ ମଧ୍ୟ କରିବାକୁ ଦରକାର ପଡ଼େ। ରୋଗର ଲକ୍ଷଣ, ଥାଇରଏଡ୍ ନୋଡ୍ୟୁଲ୍ର ପ୍ରକୃତି ଓ ପରୀକ୍ଷାଗୁଡ଼ିକର ରିପୋର୍ଟକୁ ମିଶାଯାଇ ଶଲ୍ୟ ଚିକିତ୍ସାର ଆବଶ୍ୟକତା ନିରୂପଣ କରାଯାଏ। ଥାଇରଏଡ୍ ଗ୍ଲାଣ୍ଡର ଗଣ୍ଠି ରୋଗ ବିଷୟରେ ଆମେ ଯାହା ଆଲୋଚନା କଲେ, ସେଥିରୁ 80-90% କ୍ୟାନ୍ସର ନଥାଏ, ଅର୍ଥାତ୍ କେବଳ 10-20% କ୍ୟାନ୍ସର ଥାଏ। ତେଣୁ ଆମକୁ ସେହି ରୋଗୀର ଅପରେସନ୍ କରିବା ଦରକାର ଯେଉଁମାନଙ୍କର କ୍ୟାନ୍ସର ଚିହ୍ନଟ ହୋଇଥାଏ ବା କ୍ୟାନ୍ସର ସନ୍ଦେହ କରାଯାଏ କିମ୍ବା ଅତ୍ୟନ୍ତ ବଡ଼ ଆକାରର ହୋଇ ଗଳାରେ ପ୍ରେସର ପକାଉଥାଏ। ସମୟ ସମୟରେ ଅସୁନ୍ଦରତା ହେତୁ ମଧ୍ୟ ଅପରେସନ୍ କରାଯାଇଥାଏ। ଯେଉଁ ନୋଡ୍ୟୁଲ୍ ବା ଗଣ୍ଠିରେ କ୍ୟାନ୍ସର ନଥାଏ ସେହି ନୋଡ୍ୟୁଲ୍କୁ ବାହାର କରିଦେଲେ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇଯାଏ, କିନ୍ତୁ କ୍ୟାନ୍ସର ଥିବା ଗଣ୍ଠିକୁ ଶଲ୍ୟ ଚିକିତ୍ସାରେ ପୂରାପୂରି ବାହାର ହେଲା ପରେ ରୋଗୀକୁ ବେଳେବେଳେ ରେଡିଓ ଆକ୍ଟିଭ୍ ଆୟୋଡିନ୍ ଦେବାକୁ ପଡ଼େ ଓ ଥାଇରକ୍ସିନ୍ ହରମୋନ୍ ଜୀବନସାରା ଖାଇବାକୁ ପଡ଼େ। ଏସବୁ ଚିକିତ୍ସା କଲେ ଆଉ କ୍ୟାନ୍ସର ହେବା ସମ୍ଭାବନା କମିଯାଏ। ଥାଇରଏଡ୍ ଶଲ୍ୟ ଚିକିତ୍ସା ଅଭିଜ୍ଞ ଡାକ୍ତରଙ୍କ ପାଖରେ କରିବା ଉଚିତ। କଟକର ଶ୍ରୀରାମଚନ୍ଦ୍ର ପଞ୍ଜ ମେଡିକାଲ କଲେଜରେ ଏହି ପ୍ରକାର ଶଲ୍ୟ ଚିକିତ୍ସା ହୋଇପାରୁଛି, ତେଣୁ ରୋଗୀମାନେ ଏହାର ସୁବିଧା ନେବା ଉଚିତ।
3: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ଆଜିର ବିଷୟବସ୍ତୁ ଥିଲା ଥାଇରଏଡ୍ ଗ୍ରନ୍ଥି ରୋଗର ଶଲ୍ୟ ଚିକିତ୍ସା।

ଫୁଲର ମହକ ଆଉ ପକ୍ଷୀଙ୍କ କାକଳିରେ ଆଜିର ଏହି ସୁନ୍ଦର ସକାଳ ଆପଣଙ୍କ ପାଇଁ ନେଇ ଆସୁ ଅସୁମାରି ଖୁସି। ସୂର୍ଯ୍ୟଙ୍କର ପ୍ରଥମ କିରଣ ଯେମିତି ଅନ୍ଧକାରକୁ ଦୂର କରିଦିଏ, ଆଶା କରୁଛି ଆଜିର ଏହି ଦିନ ଆପଣଙ୍କ ଜୀବନର ସବୁ ନିରାଶକୁ ଦୂର କରି ଗୋଟିଏ ନୂତନ ଆଶା ଆଉ ବିଶ୍ୱାସ ଭରିଦେବ। ଶ୍ରୋତବନ୍ଧୁ ସୁସ୍ୱାଗତ, ନମସ୍କାର, ଶୁଭ ସକାଳ, ଗୁଡ୍ ମର୍ଣ୍ଣିଂ। ଚାଇ କପ୍ର ଚୁସ୍କି ସହିତ ଆପଣମାନେ ପୁରା ତୟାର ହେଇସାରିବେଣି ଆଜିର ଏହି ସକାଳକୁ ଏନ୍ଜୟ କରିବା ପାଇଁ। ଫୁଲ୍ ଏନର୍ଜି ସହିତ ଆପଣ ଆଜିର ଏହି ସକାଳକୁ ସ୍ୱାଗତ କରନ୍ତୁ, କାହିଁକି ନା ଆଜିର ଏହି ନୂଆ ସକାଳ ଆପଣଙ୍କ ପାଇଁ ବହୁତ କିଛି ନୂଆ ନେଇକି ଆସିଛି। ନିଜ ଉପରେ ଭରସା ରଖନ୍ତୁ, କାରଣ ପ୍ରତିଟି ସକାଳ ଆମକୁ ଆଉ ଗୋଟିଏ ସୁଯୋଗ ଦିଏ ନିଜ ସ୍ୱପ୍ନକୁ ସତ କରିବା ପାଇଁ। ତେବେ ଚାଲନ୍ତୁ ଓଠରେ ଟିକେ ହସ ଆଉ ମନରେ ଟିକେ ସକାରାତ୍ମକ ଚିନ୍ତାଧାରା ନେଇ ଆରମ୍ଭ କରିବା ଆଜିର ଏହି ଯାତ୍ରା। ମୁଁ ଆପଣଙ୍କ କୟାଲ ଆପଣମାନଙ୍କ ସାଥିରେ ଅଛି। ଆଜିର ଏହି ନୂଆ ସକାଳରେ ଆରମ୍ଭ କରିବା ଏହି ଯାତ୍ରା ଗୋଟିଏ ସୁନ୍ଦର ମିଠା ଗୀତରୁ।

କି କିଛି ବି ନେଗେଟିଭ ଏନର୍ଜି ଯଦି ରାତିରେ ମୋ ପାଖକୁ ଆସିଯାଇଥାଏ, ଯାହା ବି ଥାଉ ନା କାହିଁକି, ସବୁ କିଛି ମୋର ଦୂରେଇ ଯାଏ ଯେତେବେଳେ ଗୋଟେ ନୂଆ ସକାଳ ଆସେ। କାହିଁକି ନା ସକାଳଟା ସେତିକି ସତେଜ, ଆଉ ସକାଳରେ ସେ ଯୋଉ ସତେଜତା ଅଛି ତାକୁ ଆମେ ଯଦି ଭଲରେ ବୁଝିପାରିଲେ, ତାକୁ ଯଦି ସ୍ୱାଗତ କରିପାରିଲେ, ପୁରା ଦିନ ଆମର ବହୁତ ବଢିଆରେ ବିତିବ। ସେମିତି ବି ଆଜି ଗୋଟେ ବହୁତ ଭଲ ଦିନ, ଆଜିର ଦିନଟିରେ ମହାବୀରଙ୍କର ଜୟନ୍ତୀ ଆମେ ପାଳନ କରୁଛେ। ତେବେ ଜୈନ ଧର୍ମର 24ତମ ତୀର୍ଥଙ୍କର ଭଗବାନ ମହାବୀରଙ୍କର ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ଆଉ ପୁରା ଭାରତ ବର୍ଷରେ ଧୁମ୍ଧାମ୍ରେ ଏଇ ଉତ୍ସବକୁ ପାଳନ କରାଯାଉଛି। ବହୁତ ହି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଆଜି ସବୁ ରହିଛି, ଏବଂ ଆଜିର ଏଇ ଖାସ ଦିନରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ସହିତ ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ପ୍ଲେ କରିଦେଉଛି। ଭାବୁଛି କି ଏଇ ଗୀତ ସହିତ ଆପଣଙ୍କ ମନଟା ଆଉ ଟିକେ ଫ୍ରେଶ ହେଇଯିବ।

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ
2: ଟ୍ୟୁନ୍ କରିଛନ୍ତି ଆପଣ ମାନେ ଭାବିବେ କି ରାତି ଯେମିତି ବି ବିତିଥାଉ ନା କାହିଁକି ମୁଁ ଠିକ୍ ସେ ଶୋଇଥାଏ ନ ଶୋଇଥାଏ।

ୱେଲକମ୍ ବ୍ୟାକ୍ ଦୋସ୍ତ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଜିର ବ୍ୟୁଟିଫୁଲ୍ ନ୍ୟୁ ଡେରେ। तेज श्रोता बंधु आज सुंदर दिन टी बहुत किसी खास कथा रही आजिकल बहुत डिजिटलाइज हो डिजिटल डाटा को सुरक्षित रखा बहुत जरूरी तेणु आम डिजिटल डाटा को सुरक्षित रखापी आज दिन टी पालन वर्ल्ड बैकअप डे भाव मानते आम पाखे जहां सब डाटा अच्छी धरतु मोबाइल किसी डाटा आप रखी धरतु आपंकर लैपटप आप कंप्यूटर में किसी डाटा रखी तो कमी सुरक्षित रखे से सचेत ଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନଟିକୁ ପାଳନ କରାଯାଉଛି। ତା ସହିତ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଭିଜିବିଲିଟି ଦିବସ ଯେଉଁଟାକି ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କର ସଫଳତାକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନଟିକୁ ପାଳନ କରାଯାଉଛି। ତା ସହିତ ଯଦି କିଛି ପ୍ରସିଦ୍ଧ ଲୋକମାନଙ୍କର ଜନ୍ମଦିନ ବିଷୟରେ କହିବି ତାହେଲେ ଜଣେ ବିଶିଷ୍ଟ ଫରାସୀ ଦାର୍ଶନିକ ଆଉ ଗଣିତଜ୍ଞ ଯାହାଙ୍କୁ ଆଧୁନିକ ଦର୍ଶନ ଶାସ୍ତ୍ରର ପିତା ବୋଲି କୁହାଯାଏ 1596 ଆଜିର ଦିନରେ ରେନେ ଦିକାର୍ତି ଜନ୍ମ ହୋଇଥିଲେ ଯାହାଙ୍କୁ କୁହାଯାଏ ଆଧୁନିକ ଦର୍ଶନ ଶାସ୍ତ୍ରର ପିତା। ତା ସହିତ ଜର୍ମାନୀର ପ୍ରସିଦ୍ଧ ସଙ୍ଗୀତ ରଚୟିତା ଏବଂ କଳାକାର ଜୋହାନ ସେବାଷ୍ଟିଆନ ବ୍ୟାକ୍ଙ୍କର ଆଜି ହେଉଛି ଜନ୍ମଦିନ। ଭାରତର ପ୍ରଥମ ମହିଳା ଡାକ୍ତର ମାନଙ୍କ ମଧ୍ୟରୁ ଜଣେ ଆନନ୍ଦୀ ଗୋପାଳ ଯୋଶୀ ତାଙ୍କର ଆଜି ଜନ୍ମଦିନ। ତା ସହିତ ଆମେରିକାର ପ୍ରସିଦ୍ଧ ଶ୍ରମିକ ନେତା ଏବଂ ମାନବ ଅଧିକାର କର୍ମୀ ସିଜାର ରାଭେଜଙ୍କର ଆଜି ହେଉଛି ଜନ୍ମଦିନ। ବହୁତ ଗୁଡ଼ିଏ ଖାସ କଥା ରହିଛି ଆଜିର ଏଇ ଦିନରେ ଆହୁରି ଅନେକ ଗୁଡ଼ିଏ କଥା ରହିଛି ଆପଣଙ୍କ ସହିତ ସେୟାର କରିବି ଏ ସୁନ୍ଦର ଲଭଲି ଟ୍ରାକ୍ ପରେ।

ଜଣେ ବୟସ୍କା ମହିଳା ଯାହାଙ୍କ କଣ୍ଠରେ ଥାଏ ସ୍ନେହ ଆଉ ଅଭିଜ୍ଞତା। ଆଜିକାଲିର ମୋବାଇଲ ଆଉ କମ୍ପ୍ୟୁଟର ଯୁଗରେ ଆମେ ହଜେଇ ଦେଇଛୁ ସେଇ ବୟସ୍କ ମହିଳାଙ୍କର ସେଇ ସ୍ନେହ ଆଉ ସେଇ ମିଠା ମିଠା କଥା, ତାଙ୍କର ଅଭିଜ୍ଞତା ଭରା କିଛି ମିଠା ମିଠା ଗପ। ଆମେ ହଜେଇ ଦେଇଛୁ ଆଜିର ଏଇ ଆଧୁନିକ ଯୁଗରେ ସେଇ ଜହ୍ନ ରାତିର ଗପ ଯାହା ଆମକୁ ଆମ ଜେଜେମା ମାନେ ଶୁଣାଉଥିଲେ। ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ପୁଣି ଥରେ ଆପଣମାନଙ୍କୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ କହିଲାଛି ଆପଣମାନଙ୍କ ସାଥିରେ ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମରେ। ଆଉ ମୁଁ ଏବେ ଏବେ ଯାହା କହିଲି ସେ ବିଷୟରେ ଆପଣ ବି ଚିନ୍ତା କରୁଥିବେ ମୁଁ ଏସବୁ କ'ଣ କହୁଛି। ଆଜି ମୋର ସକାଳୁ ସକାଳୁ ମନେ ପଡ଼ିଯାଇଛି ଜେଜେମାଙ୍କର ସେଇ ଗପ ପେଡ଼ି କଥା। ଆପଣଙ୍କର ବି ତ ମନେ ଥିବ ନା, ପିଲାଦିନେ ଜେଜେମା କେତେ ଗପ ଶୁଣାଉଥିଲେ ଆମକୁ, ଆଉ ଆଜିକାଲିର ଜେଜେମା ଟିକେ କମ୍ ଗପ ଶୁଣାଉଛନ୍ତି ଏମିତି ଲାଗୁଛି। ନା ନା, ଆଜିକାଲିର ଛୁଆମାନେ ଆକ୍ଚୁଆଲି ବେଶୀ ଏନ୍ଜୟ କରୁଛନ୍ତି ଆଧୁନିକ ଯୁଗରେ କମ୍ପ୍ୟୁଟର ଆଉ ମୋବାଇଲ ଫୋନ ଡିଜିଟାଲ ଦୁନିଆକୁ। ତେବେ ଜେଜେମାଙ୍କର ସେଇ ଗପ ପେଡ଼ି ବିଷୟରେ ଆଜି ଆମେ ମନେ ପକେଇବା, ସେଇ ସ୍ମୃତିରେ ହଜିବା ଜେଜେମାଙ୍କର ସେଇ ସ୍ନେହ ଭରା ମିଠା ମିଠା ଗପ, ତାକୁ ମନେ ପକେଇବା କିଛି ମିଠା ମିଠା ଗୀତ ସହିତ। ତାହେଲେ ଚାଲନ୍ତୁ ଆଜିର ଏଇ ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମକୁ ଆଗକୁ ବଢେଇବା ଏ ଲଭଲି ଟ୍ରାକ୍ ସହିତ।

श्रोता बंधु शुणी आपण माने 100.4 आकाशवाणी एफएम रेनबो कटक दिल सी दिल तक सो दिल से दिल तक रे मु कोयल आपण मानक साथ रे अछि आज रे लवली ब्यूटीफुल सकाळ रे आज आमे कथा होछि जे जे मा रो सेई गप पेड़ी विषय रे तबे गप पेड़ी को आमे समस्त मन पकांती काहे कि ना सेईटा गोटे बहुत ही सुंदर टाइम थिला हम समस्तक पाई ପିଲାଦିନର ସେଇ ମିଠା ମିଠା ସ୍ମୃତି ପିଲାଦିନର ସେଇ ଜେଜେମାଙ୍କ ସହିତ ବିତେଇଥିବା ସମୟ ଆଉ ତାଙ୍କଠାରୁ ଶୁଣିଥିବା ଗପ ତାଙ୍କଠାରୁ ଶିଖିଥିବା କେତେ ଶିକ୍ଷା ସେସବୁ ବହୁତ ସୁନ୍ଦର ଲାଗେ ଆଉ ତା ଛଡ଼ା ମାଙ୍କ କୋଳରେ ବସିକି ଜେଜେମାଙ୍କ କୋଳରେ ବସିକି ଯେତେବେଳେ ଆମେ ଗପ ଶୁଣୁ ଧୀରେ ଧୀରେ ଆମେ ଖାଦ୍ୟ ବି ଖାଇଦେଉଥିଲେ ତା ସହିତ ଆଖିକୁ ଆରାମସେ ନିଦ ଆସିଯାଉଥିଲା ବହୁତ ସୁନ୍ଦର ସମୟ ଥିଲା ଆମ ପିଲାଦିନଟା ଯେମିତି ଲାଗୁ କି ବହୁତ ସୁନ୍ଦର ଭାବରେ ବିତିଥିଲା ଜେଜେ ମାଙ୍କର ଗପ ପେଡ଼ି ଯେତେବେଳେ ଖୋଲେ ନା ସେତେବେଳେ ଚମତ୍କାର ସବୁ ହେଇଯାଏ ମାନେ ଚମତ୍କାରୀ ଗପ ସବୁ ସେଥିରୁ ବାହାରେ ଆଉ ସେଇ ସବୁ ଗପ ଶୁଣିଲା ପରେ ଆମକୁ ସେତେବେଳେ ଟାଇମରେ ଆଉ କିଛି ଦରକାର ହିଁ ହଉନଥିଲା ଆଜିକା ଟାଇମରେ ମଧ୍ୟ ସେମିତି ହଉଛି କିନ୍ତୁ ତାର ମାତ୍ରାଟା ଟିକେ କମିଗଲାଣି ଜେଜେ ମାଙ୍କର ଗପର ପେଡ଼ି ଖୋଲିଲେ ବହୁତ ଗୁଡ଼ିଏ ଗପ ଆଜି ବି ବାହାରୁଛି ଆଉ କୁନି କୁନି ପିଲାମାନଙ୍କୁ ରୋମାଞ୍ଚକର କାହାଣୀ ସବୁ ଶୁଣେଇ ଜେଜେମା ସେମାନଙ୍କୁ ଅନେକ ଶିକ୍ଷା ଦେବା ସହିତ ସେମାନଙ୍କୁ ବହୁତ କିଛି ସୁନ୍ଦର କଥା ଶିଖାନ୍ତି ତେବେ ଜେଜେମାଙ୍କର ଏଇ ମିଠା ମିଠା ଗପ ପିଢ଼ିରୁ ଆଉ କିଛି ସୁନ୍ଦର ସୁନ୍ଦର ଗୀତ ବି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଯାହା ଆପଣଙ୍କ ପାଇଁ ପ୍ଲେ କରିବି ତେବେ ବର୍ତ୍ତମାନ ଗୋଟେ ଲଭଲି ଗୀତ ଆପଣମାନଙ୍କ ପାଇଁ ଏନ୍ଜୟ କରନ୍ତୁ

ନଇଁଲି ଘର କୋଣରେ ମେଳା ହୁଏ ସେଇ ପୁରୁଣା ପେଢି ଜେଜେ ମାଙ୍କର କୋଳେ ବସି ରହିଲେ ସରିଯାଏ ସବୁ ଦୁଃଖ ଆୱାରି ସେଇ ପେଢି ଭିତରେ ଅଛି ରାଜା ରାଣୀ ଅଛି ସୁନା ପାଲିଙ୍କି ଆଉ ହାତୀ ସପନ ରାଇଜର କାହାଣୀ ଶୁଣି କଟିଯାଏ ଅନ୍ଧାରିଆ କାଳିଆ ରାତି ବୁଢ଼ୀ ଅସୁରଣୀର ଚେହେରା ଦିଶେ ପୁଣି ଆଉ ଚତୁର ଶିଆଳିର ମିଛ ହସ କୁନି କୁନି ପିଲାଙ୍କ ମନ ଭୁଲେଇ ସୃଷ୍ଟି କରେ ଏକ ଅଲଗା ବୟସ ସତରେ ଜେଜେମାଙ୍କର ଗପ ପିଢ଼ିରେ ସେ ଯାଦୁ ଥିଲା ଯୋଉ ଯାଦୁରେ ଏସବୁ ସୃଷ୍ଟି ହେଇପାରୁଥିଲା ଆଜି ସେ ସୁନ୍ଦର ସ୍ମୃତିକୁ ଆମେ ମନେ ପକେଇଲେ କିଛି ମିଠା ମିଠା ଗୀତ ସହିତ ଆଉ ଗୋଟିଏ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ

0: ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ତେବେ ଆଜି ଡାଇଲ୍ ଇନ୍ ଲାଇଭ୍ ଆରମ୍ଭ ହେଇସାରିଛି ପ୍ରୋଗ୍ରାମ। ଆଉ ନିଜ ପଶୁ ମାନେ ପକ୍ଷୀମାନଙ୍କ ପାଇଁ ଏଇ ଖରା ଦିନରେ ଆପଣଙ୍କ ଘର ବାହାରେ କିଛି ପାଣିର ବ୍ୟବସ୍ଥା କରିଛନ୍ତି କି ଏ ବିଷୟରେ ଆମେ କଥା ହବା। ଏ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା। ବର୍ତ୍ତମାନ ଗୋଟେ ଫୋନ୍ କଲ୍ ବି ଆସିଯାଇଛି, ଦେଖିଦେବା କିଏ କଲ୍ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ ପା ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡା, ପୁଷ୍ପଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଅପା।
0: ଆଚ୍ଛା, କେମିତି ଅଛନ୍ତି? ବହୁତ ଦିନ ପରେ କଲ୍ କଲେ।
1: ହଁ ପା, ଏଇ ଗଲା ଏଇ ଦି ତିନି ସପ୍ତାହ ହେଲା ଆମର ଟିକେ ବାତ୍ୟା ଝଡ ହେଲା, ନେଟୱାର୍କ ପାଉନଥିଲା, ସେଇଥିପାଇଁ କଲ୍ କରୁନଥିଲି।
0: ଆପଣ ମାନଙ୍କ ଘର ଦ୍ଵାର ସବୁ ଠିକ ଠାକ ଅଛି ତ?
1: ନାଇଁ, ଆମ ଘର ଦ୍ଵାର ଠିକ ଅଛି।
0: ଆଚ୍ଛା,
1: ସେଇ ଟିକେ ବାତ୍ୟା ପବନ।

0: ବହୁଛି ଆଉ ଏବେ ବର୍ତ୍ତମାନ ପାଗଟା ବି ଟିକେ ବଦଳିଆ ପାଗଟା ଅଛି।
1: ଆଚ୍ଛା ଆଚ୍ଛା, ତାମାନେ ଥଣ୍ଡା ବି ଟିକେ ଲାଗୁଥିବ।
0: ହଁ, ଥଣ୍ଡା ବି ଲାଗୁଛି।
1: ଓକେ, ଏପଟେ ତ ବହୁତ ଗରମ ବଢିଗଲାଣି କଟକ ଭୁବନେଶ୍ୱରରେ। ଆପଣ କଳାହାଣ୍ଡି ପଟେ ଅଛନ୍ତି ଆଉ ଟିକେ ପାଗଟା ଗରମ
0: ବଦଳିଆ ପାଗ ଯୋଗୁ ଆଜି ଝାଳ ବହୁନି, ନହେଲେ ଝାଳ
1: ନହେଲେ ଗରମ ବଢିଗଲାଣି। ଆଚ୍ଛା, ତ କଣ ପଶୁପକ୍ଷୀଙ୍କ ପାଇଁ କିଛି ପାଣି ବ୍ୟବସ୍ଥା କରିଛନ୍ତି ଖରା ଦିନରେ?
0: ହଁ, ଆମ ପାଖରେ ତ ଆମେ ଯୋଉ ଗୋଟାଏ ଆମର ହାଣ୍ଡି ଅଛି, ସେ ହାଣ୍ଡିରେ ବର୍ତ୍ତମାନ ଆମେ ସବୁଦିନ ପାଣି ବ୍ୟବହାର କରୁଛୁ। ତ ଅଧିକାଂଶ ଲୋକ କଣ କରନ୍ତି, ଏ ଯୋଉ ହାଣ୍ଡିରେ ପାଣି ଥିଲେ ସେ ପାଣିଟାକୁ ବର୍ତ୍ତମାନ ଅଲଗା ପାଣି ଦବା ପାଇଁ ବ୍ୟବସ୍ଥା କରନ୍ତିନି, ସେଇ ପାଣିଟା ସରିଲେ ଯାଏ ପାଣି ଦିଅନ୍ତି। କିନ୍ତୁ ଆମ ପକ୍ଷେ କେମିତି ହଉଛି, ଆମେ କାଲି ପାଣିଟା ଯେତେବେଳେ ବଲକି ଯିବ ସେ ପାଣିଟାକୁ ଆମେ ଫୋପାଡି ଦେଇକି ପୁଣି ନୂଆ ପାଣି ଆଣିକି ଆମେ ରଖୁଛୁ ଅପା। କାରଣ ଏଇ ପାଣିରେ ଯଦି ସେଇ ପାଣିଟାକୁ ରଖିଦବା ତାହେଲେ ମାଛି ଆସିବେ, ପୋକ ଆସିବେ, ଏଗୁଡାକ ସବୁ ଅପରିଷ୍କାର କରିଦେବେ। ଆଉ ଯଦି ସେ ପାଣିକୁ ଆମର ପଶୁ ପକ୍ଷୀ ମାନେ ପିଇବେ ତାହେଲେ ପୁନର୍ବାର ସେ ରୋଗୀ ହେଇଯିବେ। ସେଇଥିପାଇଁ ଆମେ ଏମିତି କରିକି ପାଣି ଆମେ ବ୍ୟବହାର କରୁଛୁ। ଆଉ
1: ତାହେଲେ ବଢିଆ କଥା ଗୋଟେ କହିଲେ ଆଉ, ମାନେ ପଶୁପକ୍ଷୀଙ୍କର ମାନେ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଆପଣ ଯତ୍ନବାନ ଅଛନ୍ତି, ଏତେ ବଢିଆ କାମ କରୁଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣ ଫୋନ କଲେ ଆଉ ସେୟାର କଲେ। ଥ୍ୟାଙ୍କ ୟୁ ସୋ ମଚ, ରହିଲି, ନମସ୍କାର।
0: ନମସ୍କାର ଅପା,
1: କେତେ ସୁନ୍ଦର କଥା କହିଲେ ନା, ମାନେ ପଶୁପକ୍ଷୀଙ୍କ ପାଣି ପାଇଁ ବି ସ୍ୱଚ୍ଛତା ନିହାତି ଦରକାର, ଏ ବିଷୟରେ ସେ କହିଲେ ଆମର ଶ୍ରୋତା ବନ୍ଧୁ ଜଣେ, ମୋ ଭଉଣୀ ଜଣେ। ତ ଆଉ ଗୋଟିଏ କଲ୍ ଆସିଯାଇଛି, ଦେଖିବା କଲ୍ରେ କିଏ ମାନେ କିଏ କଲ୍ କରିଛନ୍ତି। ହ୍ୟାଲୋ,
2: ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, କିଏ କହୁଥିଲେ?
2: ମୁଁ କହୁଥିଲି ବଳରାମ ବେହେରା କହୁଥିଲି, ଆମର ଗ୍ରାମ ପୋଷ୍ଟ ଚଢେଇ ମାନଙ୍କ ପାଇଁ କଣ ବ୍ୟବସ୍ଥା, ପାଣିର ବ୍ୟବସ୍ଥା କଣ, ଏସବୁ ପାଇଁ ଆପଣ ଚାଲିଛି। ମୁଁ କଣ କରେ, ଆମର ବାଇରେ କଦଳୀ ଗଛ ଅଛି, କଦଳୀ ବଗିଚା ଅଛି ଆଜ୍ଞା, ମୁଁ କଣ କରେ ସେସବୁ ପାଣି ସେ କୁଣ୍ଡା ଖିଆ ଚଢେଇ ସବୁ ଆସନ୍ତି, ଯୋଉ ଗଛ ମୂଳେ ସବୁ ପଡିଥାଏ, ଯାହା ବି ପଡିଥାଏ ସେମାନେ କୁଣ୍ଡା ଖିଆ ଚଢି ଆସି କଦଳୀ ଗଛ ମୂଳରେ ବୁଲନ୍ତି, ବୁଲାବୁଲି କରନ୍ତି, ତାଙ୍କର ଯାହା ପୋକ ଜୋକ ଖାଇବା କଥା ଖାଆନ୍ତି। ମୁଁ ସେଠୁ କଣ କରେ, ପୋଡୁଆରେ ଚାରି ପାଞ୍ଚଟା ପୋଡୁଆରେ ପାଣି ସବୁ ରଖିଦିଏ, ସେମାନେ ସେଥିରେ ପାଣି ଆସି ପାଣି ପିଇବେ, ପାଞ୍ଚ ଗାଧେଇବେ, ସେଥିରେ ଏମିତି ସବୁ ଖେଳନ୍ତି, ସେମାନେ ପାଣି ଦିଆ ଆସି ଖେଳିବେ, ଗାଧେଇବେ, ସବୁ କରିବେ।
1: ଆପଣଙ୍କୁ ଦେଖିବାକୁ ମଜା ଲାଗୁଥିବ ନା?
2: କୁଣ୍ଡା ଖିଆ ଚଢି, ଆଜ୍ଞା ଆଜ୍ଞା, ବହୁତ ବଢିଆ ଲାଗେ ଚଢି ମାନଙ୍କୁ ଦେଖିବାକୁ।
1: ତ କଣ କହିବେ ଆପଣ, ଖରା ଦିନରେ ଏମିତି ବ୍ୟବସ୍ଥା ସମସ୍ତଙ୍କୁ କରିବା ଉଚିତ ନା ନାଇଁ?
2: ନିଶ୍ଚିତ ନିଶ୍ଚିତ, ମାନେ ଆମକୁ ଯେତିକିଟା କଷ୍ଟ ହଉ ସେମାନେ ସେ କଷ୍ଟ ବି ଅନୁଭବ କରିପାରୁଛନ୍ତି, କିନ୍ତୁ ଜିନିଷଟା ହଉଛି କଣ, ଆମେ ମଣିଷ ଶରୀର ପାଇଛେ, ସେମାନେ ପଶୁ ଶରୀର ପାଇଁ, ସେମ୍ ଜିନିଷ, ତାଙ୍କ ଶରୀରରେ ଯୋଉ ଆତ୍ମା ଅଛି ଆମ ଶରୀରରେ ସେ ଆତ୍ମା ଅଛି, ସେମ୍ ଆତ୍ମା, ଏତିକି ଫରକ, ସିଏ ହେଲେ ପକ୍ଷୀ ଜନ୍ମ ପାଇଛନ୍ତି, ଆମେ ମଣିଷ ଜନ୍ମ ପାଇଛି, ପଶୁ ପକ୍ଷୀ ଜନ୍ମ ପାଇଛନ୍ତି, ଆମେ ମଣିଷ ଜନ୍ମ ପାଇଛି, ଫରକ ହେଲା ଏତିକି, ଆମକୁ ଯୋଉ କଷ୍ଟ ଲାଗୁଛି ତାଙ୍କୁ ବି ସେ କଷ୍ଟ ଲାଗୁଥିବ, ସେମ୍ ଜିନିଷ, ସେଟା ଆମେ ମାନେ ବୁଝିପାରୁନି କି ଆମେ ତାଙ୍କ ଉପରେ ଅତ୍ୟାଚାର କରୁଛେ, ଚଢି ପଶୁ ପକ୍ଷୀ ବାଡ଼େଇବା, ଇଏ କରିବା, ସେ କରିବା, ଘୋଡ଼େଇବା, ସବୁକିଛି ଆମେ ପଶୁପକ୍ଷୀଙ୍କ ଉପରେ ଆମେ ଅତ୍ୟାଚାର କରୁଛୁ, ସେଟା କରିବା ଉଚିତ ନୁହଁ। ଏମିତି ଗୋଟେ ରାସ୍ତାରେ ଗାଈ ଯାଉଛି, ବଳଦ ଯାଉଛି, ଯାଉଛି, ଲୋକମାନେ ଆସୁଛନ୍ତି, ଆଖି ବୁଝି ତାଙ୍କୁ ପିଟିବେ, ସେଟା ପିଟିବା କଥା ନୁହଁ ଆଜ୍ଞା, ପିଟିଲା ସେମାନେ ଅଭିଶାପ ଦେଇଦେବେ, ଯଦି କୌଣସି ପଶୁ ଜିନିଷକୁ ଆପଣ ଆଖି ବୁଝିକି ପିଟୁଛନ୍ତି ପାଟିରେ ରାଗିକି, କିନ୍ତୁ ସେଟା ସେମାନେ ଅଭିଶାପ ଦେଇଦେବେ, ଅଭିଶାପ ପରଜନ୍ମରେ ଆପଣଙ୍କର ସେଇଭଳିଆ ଅବସ୍ଥା ହବ, ଏଟା କିଏ ଜାଣନ୍ତିନି। କଳି ଯୁଗରେ ଆଜିକାଲି ଭଲ କଥା ଲୋକଙ୍କୁ କହିବେ, ସେ ଥଟା ମଜାରେ ଉଡେଇଦେବେ, କହିବେ ପାଗଳଟା ବୋଲି କହିବେ ଲୋକ, ସେଥିପାଇଁ ପଶୁ ପକ୍ଷୀ କି ଲୋକ ଏମିତି ଅଛନ୍ତି ଆଖି ବୁଝିକି ପିଟିବେ, କଣ ଗୋଟେ ପଶୁ ନଷ୍ଟ କରିଦେଲା, କଣ ଗୋଟେ କରିଦେଲା, ସେଟା ପିଟିବା ଉଚିତ ନୁହଁ। ସେଟା ଯେମିତି ଆମର ଇଏ ଅଛି, ମହାଭାରତରେ ଅଛି, ଭୀଷ୍ମ ଯେମିତି ସରସଜ୍ଜାରେ ଶୋଇଥିଲେ, ଭୀଷ୍ମ କାହିଁକି ସରସଜ୍ଜାରେ ଶୋଇଲେ, ଅଜାଣତରେ ହବ ଜାଣତରେ ହବ, ଆମେ ଯଦି ଗୋଟେ ପାପ କର୍ମ କରୁଛେ ଅଜାଣତରେ ପାପ କର୍ମ କରିବି ଆମକୁ ଭୋଗିବାକୁ ପଡିବ, ଜାଣିକି ପାପ କର୍ମ କଲେ ଆମେ ଭୋଗିବାକୁ ପଡିବ, ଭୀଷ୍ମ ଯେମିତି ଅଜାଣତରେ ସର ଇଏ କରି ମାନେ ସେ ଯୋଉ ସାପ ତାଙ୍କ ପଳେଇ ହେଲା, ତାଙ୍କ ରଥ ସାମ୍ନା ସାପଟା ଫୋପାଡ଼ିଦେଲ, ସେ ଜାଣିଥିଲେ ସାପ ଆଉ ସେ କଣ୍ଟାରେ ପଡ଼ିବନି, ଜାଣିନଥିଲେ ନା, କଣ୍ଟା ପଡ଼ିଗଲା, ଯାହାଦ୍ୱାରା କି ତାଙ୍କର ଅବସ୍ଥା ସେଇଭଳିଆ ହିଁ ହେଲା। ଜିନିଷ ହଉଛି ସେ ଆମ କଳିଯୁଗରେ ଭଲ ଲୋକ କଥା କହିଲେ ଲୋକମାନେ ଭାବିବେନି ନା ଶୁଣିବେନି,
1: ବହୁତ ବଢିଆ କଥା କହିଲେ। ଆମେ ତ ଶ୍ରେଷ୍ଠ ଜନ୍ମ ପାଇଛେ କହିବାକୁ ଗଲେ, ଆଉ ଏସବୁ ଛୋଟ ଛୋଟ ଦାୟିତ୍ୱ ଆମର ରହିଛି, ଆଉ ଏଇ ଦାୟିତ୍ୱକୁ ଆମକୁ ନିଭେଇବା ଉଚିତ। ବହୁତ ବହୁତ ଧନ୍ୟବାଦ ଆପଣ ଫୋନ କଲେ ଆଉ ଏତେ ଗୁଡିଏ ସୁନ୍ଦର ସୁନ୍ଦର କଥା ସେୟାର କଲେ, ରହିଲି, ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ।
1: बाइये चढ़ी।

ବସାଟିଏ ଦେଖିଲେ ଆମକୁ ବହୁତ ଭଲ ଲାଗେ ନା? ସେମିତି ବାୟା ଚଢେଇ ମାନଙ୍କୁ ଯଦି ଆମେ ଖରାଦିନେ ପାଣି ପିଆଇବା ନା, ଆମକୁ ଆହୁରି ଭଲ ଲାଗିବ। ଚାଲନ୍ତୁ ସେଇ ବାୟା ଚଢେଇର ବସା ଭିତରେ ସେଇ କୁନି କୁନି ଚଢେଇ ମାନଙ୍କୁ ଦେଖିବା, ଆଉ ଏଇ ଗୀତ ମାଧ୍ୟମରେ ତାଙ୍କୁ ଫିଲ୍ ବି କରିବା।

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ।

0: ଏହାଦ୍ୱାରା ଏମ୍ଡିଆର୍ ଏକ୍ସଡିଆର୍ ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
1: ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମୟରେ ନୂତନ ଭୋଟର ତାଲିକାରେ ନାମ ସୁନିଶ୍ଚିତ କରିବା ପାଇଁ ଆଜି ହିଁ ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ ନାମ ମ୍ୟାପିଂ କରାଇ ରଖନ୍ତୁ। ଏହି ମ୍ୟାପିଂ ପ୍ରକ୍ରିୟା ପାଇଁ କୌଣସି ପ୍ରକାର ଦସ୍ତାବିଜ କିମ୍ବା ପ୍ରମାଣପତ୍ର ଦେବାର ଆବଶ୍ୟକତା ନାହିଁ। କେବଳ voters.aci.gov.in କିମ୍ବା ceoodisha.nic.in ୱେବ୍ସାଇଟ୍ରେ ଉପଲବ୍ଧ 2002 ଭୋଟର ତାଲିକାରେ ନିଜର ଓ ପରିବାର ସଦସ୍ୟଙ୍କର ବିବରଣୀ ଚିହ୍ନଟ କରି ନିଜର ବିଏଲ୍ଓଙ୍କୁ ପ୍ରଦାନ କରନ୍ତୁ। ଯଦି ନିଜ ନାମ 2002 ଭୋଟର ତାଲିକା ନଥାଏ, ତେବେ ସେହି ଭୋଟର ତାଲିକାରେ ଥିବା ନିଜ ପିତା କିମ୍ବା ମାତାଙ୍କ ନାମ ଚିହ୍ନଟ କରି ନିଜର ବିଏଲ୍ଓଙ୍କୁ ଦିଅନ୍ତୁ। ଯଦି ପିତାମାତାଙ୍କ ତଥ୍ୟ 2002 ଭୋଟର ତାଲିକାରେ ଉପଲବ୍ଧ ନାହିଁ, ତେବେ ଜେଜେବାପା କିମ୍ବା ଜେଜେମାଙ୍କ ବିବରଣୀ 2002 ଭୋଟର ତାଲିକାରୁ ଖୋଜି ନିଜର ବିଏଲ୍ଓଙ୍କୁ ଦେଇ ମ୍ୟାପିଂ କରାଇପାରିବେ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ 1950କୁ ଯୋଗାଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି। ବର୍ତ୍ତମାନ ଆମେ ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ରେ ଅଛେ, ଆଉ ଚଢ଼େଇମାନଙ୍କ ପାଇଁ ଆପଣ ଏହି ଖରାଦିନରେ କିଛି ପାଣିର ବ୍ୟବସ୍ଥା କରିଛନ୍ତି କି ନାହିଁ ସେ ବିଷୟରେ ମୋ ସହିତ ସେୟାର କରିଛନ୍ତି। ବର୍ତ୍ତମାନ ଆଉ ଗୋଟିଏ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
5: ହ୍ୟାଲୋ, ଶୁଭ ସକାଳ କୋୟଲ ମ୍ୟାମ୍, ନମସ୍କାର।
4: ଶୁଭ ସକାଳ, ନମସ୍କାର, କିଏ କହୁଥିଲେ କୁହନ୍ତୁ।
5: ମୁନାବଣ୍ଡା କୋଟିଲା ସୋନାପୁର ଜଳସିଂହରୁ କହୁଥିଲି।
4: କେମିତି ଅଛନ୍ତି?
5: ମୁଁ ତ ମ୍ୟାଡାମ ସବୁବେଳେ ବିନ୍ଦାସର ଅଛି, ଆଜାଦୀ ମା ଶାଳାଙ୍କ ଆଶୀର୍ବାଦରୁ ଆପଣ ବିନ୍ଦାସରେ ଥାନ୍ତୁ, ଖୁସେଇ ଥାନ୍ତୁ, ସୁସ୍ଥ ଥାନ୍ତୁ, ମା ଶାଳା ଗଣ୍ଡ ଉଠେଇ ରଖିଥାନ୍ତୁ।
4: ବହୁତ ବହୁତ ଧନ୍ୟବାଦ, ଏତେ ଭଲ ପାଇବା ଆଉ ଏତେ ସୁନ୍ଦର ବିଶେଷ ମୋ ପାଇଁ କଲେ ବହୁତ।
5: ଆଉ ଏ ମାସରେ ଆପଣ ଏଥର ନେଇ ଛାତ୍ର ଆସିଗଲେ ଡାଇଲିଂ ପ୍ରୋଗ୍ରାମରେ ଆଉ।
4: କୁହନ୍ତୁ, ଆପଣ ମାନଙ୍କର ଭଲ ପାଇବା ହିଁ ମତେ ଟାଣି ଆଣୁଛି। ଆଜି ଯାହା ଟପିକ ଅଛି ଆପଣଙ୍କ ଘର ବାହାରେ କିଛି ଚଢେଇ କିଛି ପଶୁ ପକ୍ଷୀ ମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିଛନ୍ତି ଏ ଖରାଦିନେ?
5: ଦେଖନ୍ତୁ ମ୍ୟାଡାମ, ଆପଣଙ୍କ କଥା କହିଲେ ଏଇଟା ସମାଜର ସମାଧାନ ନୁହେଁ। ଦେଖନ୍ତୁ, ଆପଣ ପାଣି ବାଲ୍ଟିରେ କୁଣ୍ଡରେ ଥୋଇଦେବେ, ଅଧଘଣ୍ଟା ଦିଅନ୍ତୁ, ତାତି ଦିଅନ୍ତୁ, ତାକୁ ଯଦି ଚଢିଆ ଜିତିବେ ତାଙ୍କ ତଣ୍ଟି ଫୋଟକା ହେଇଯିବ। କିନ୍ତୁ ତାର ସମସ୍ୟା ସମାଧାନ ହେଉଛି କଣ, ଆମେ ଯେତେ ଗଛ ଲଗେଇବା ପୋଖରୀ ଖୋଳିବା ତାହେଲେ ଯାଇକି ତାଙ୍କ ସମସ୍ୟାର ସମାଧାନ। ଆମେ ଘଣ୍ଟାଏ ଥୋଇଦେବା ପାଣି ସେ ତାତି ଦିଅ, ତାକୁ ତ ଆମେ ନିଜେ ପିଇ ପାରିବାନି, ଚଢେଇ ମାନେ କେମିତି ପିଇବେ?
4: ଆମେ ଛାଇ ଜାଗାରେ ରଖିବା,
5: ଖରା ଉତ୍ତାପ ହଉଛି ସେ ତ ଆଣ୍ଡେ ସାଙ୍ଗେ ତାତି ଯାଉଛି। ହଁ, ଟିକେ ରଖିବା, ଯଦି ଅଧଘଣ୍ଟେ ପାଣି ବଦଳିବା ତାହେଲେ କିଛି ସମୟ ପାଇଁ ସେ ଥଣ୍ଡା ହେଇକି ରହିବ। ମୋ ମତରେ
4: ଯାହା ବି ହଉ, କିଛି ଟୋଟାଲ ନ ରଖିବା ଅପେକ୍ଷା ରଖିବା ହିଁ ବହୁତ ଭଲ କଥା
5: ରହୁଛି। ଦେଖନ୍ତୁ ମ୍ୟାଡାମ, ପାଣି ରଖୁଛୁ ଆମେ, କିନ୍ତୁ ତାର ସମସ୍ୟାର ସମାଧାନ ହେଉଛି ଆମେ ସଫିସିଏଣ୍ଟ ଗଛ ଲଗେଇବା
4: ନିହାତି।
5: ଆମେ କାଲି ପାଣି ଥୋଇଦେବା ଗଛ କାଟିବା, କିଛି ଦିନ ଗଲା ଆମ ପାଇଁ ବି ପାଣି ରଖିବା ପାଇଁ ପଶୁପକ୍ଷୀ ଅନୁରୋଧ କରିବାକୁ ପଡିବ।
4: ଅବସ୍ଥା
5: ହେଲାଣି, ଦେଖନ୍ତୁ ଆଗରୁ ଚାଳ ରଖିଲା, ଗଛଟିଆ ଆସି ଘରେ ରହୁଥିଲେ, ସମସ୍ତେ ତ କୋଠା ହାତ ଗଲେ, ଗଛଟିଆ ଆସ୍ତେ ଆସ୍ତେ ଲୋପ ପାଇଲାଣି। ଏମିତି ଗଛ ଲଙ୍ଗଲ କାଟି ସଫା କଲେ ବହୁତ ପଶୁପକ୍ଷୀ ଲୋପ ପାଇଗଲେ। ତାଙ୍କୁ ଯଦି ବଞ୍ଚାଇବାର ଆମେ ଗଛ ଲଗାଇବା, ବିଶେଷ କରି
4: ତାହେଲେ ଆପଣ କଣ କହୁଛନ୍ତି, ଆମେ କୋଠା ଘର କରିନଥାନ୍ତେ? ଚାଳ ଘର ଯେତେବେଳେ ବନ୍ୟା ବାତ୍ୟା ଆସୁଛି, ଚାଳ ଘର ଭାଙ୍ଗି ଯାଉଛି, କେତେ ଅସୁବିଧା ହଉଛି।
5: କୋଠାରେ କରିବା ତା ସାଙ୍ଗରେ ଆମେ ଯଦି ଚାଳ ଘର କରି ରଖିବାକୁ ପଡିବ, କାରଣ ସମସ୍ତେ ବଞ୍ଚିବାର ଅଧିକାର ଅଛି, ଖାଲି ମଣିଷ ବଞ୍ଚିବାର ଅଧିକାର ନୁହେଁ, ପଶୁପକ୍ଷୀ ସମସ୍ତେ ରହିବା
4: ନିହାତି ରହିବା। ଠିକ ଅଛି, ଆପଣଙ୍କର ଗୋଟେ ଅଲଗା ଦିଶାରେ ଆପଣ କଥା କହିଲେ, ଆଉ ଭଲ କଥା କହିଲେ, ଠିକ କଥା ବି କହିଲେ। ଏଇ ବିଷୟରେ ବି ଆମକୁ ଭାବିବା ଦରକାର ନା କଣ, ଆମେ ଗଛ ଯଦି ଲଗେଇବା ଚଢି ପଶୁ ପକ୍ଷୀ ନିହାତି ସୁରକ୍ଷିତ ରହିବେ, ସେମାନେ ବି ଘର କରିବା ପାଇଁ ଜାଗା ବି ପାଇବେ, ଆଉ ଗଛ ଛାଇରେ ଆମେ ପାଣି ବି ରଖିପାରିବା, ବହୁତ କିଛି ହେଇପାରିବ।
5: ଜଙ୍ଗଲ ସୃଷ୍ଟି ପକ୍ଷୀ ମାନଙ୍କର ବହୁତ ଭୂମିକା ରହିଥିଲା, ସେମାନେ ଫଳମୂଳ ଖାଇଥିଲେ, ବସିଥିଲେ, ମଞ୍ଜି ପଡିଥିଲା,
4: ମଞ୍ଜି ପଡିକି ଗଛ
5: ହେଉଥିଲେ, ସେଇମାନେ ଗଛ ଜଙ୍ଗଲ ସୃଷ୍ଟି କରିଥିଲେ, ତାଙ୍କ ବଂଶ ତ ଆମେ ଲୋକ କରିଥିଲେ, ଆମେ ନିଜ କୋଠାରେ କଲେ, କଳକାରଖାନା, ତାପରେ ଗାଡି ଘୋଡ଼ା ଚାଲିଲା, ପରିବେଶ ଦୂଷିତ ହେଲା, ଚିନ୍ତା
4: କରିବ। ଠିକ ଅଛି, ଆପଣ ବି ଗୋଟେ କଥା କହିଲେ, ଆପଣଙ୍କ ଦୃଷ୍ଟିକୋଣରୁ ଆପଣ ଠିକ କହୁଛନ୍ତି, ଆଉ କିଛି ବି ସତ କଥା ଅଛି ଆଧାରେ।

0: ଦୁନିଆଟା ତ ସାଇକେଲରେ ହିଁ ଚାଲୁଛି ନା, ତ ସେଇ ସାଇକେଲ ଭିତରେ ସବୁ କିଛି ଆସେ, ଯେମିତିକି ଆମେ ଯଦି ଗଛ ପତ୍ର କାଟିଲେ, ଜଙ୍ଗଲ କାଟିଲେ, ଆମେ କୋଠା ଘର ତିଆରି କଲେ, ତାହେଲେ ନିହାତି ଏମିତି କିଛି ଜାଗାରେ ଆମକୁ ଜଙ୍ଗଲ ସୃଷ୍ଟି କରିବାକୁ ପଡିବ ଯୋଉଠି ଖାଲି ଜାଗା ଅଛି। ତ ଏଇ ସାଇକେଲରେ ହିଁ ଦୁନିଆଟା ଚାଲିବ। ଯଦି ଗଛ କମି କମି ଯିବ ତାହେଲେ ନିହାତି ଆମେ ହିଁ ଅସୁବିଧାରେ ପଡିବା ଆସନ୍ତାକାଲି। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ ଆପଣଙ୍କର ମତାମତ। ରହିଲି, ନମସ୍କାର। ଶ୍ରୋତା ବନ୍ଧୁ ଆପଣମାନେ ବି କଲ୍ କରନ୍ତୁ ଆଉ ଆପଣଙ୍କର ମତ ମୋ ସହିତ ସେୟାର କରନ୍ତୁ। ଆପଣ ନିଜ ଘର ବାହାରେ ପଶୁ ପକ୍ଷୀଙ୍କ ପାଇଁ ଏଇ ଖରାଦିନରେ ପାଣିର କିଛି ବ୍ୟବସ୍ଥା କରିଛନ୍ତି କି ନାହିଁ ମୋ ସହିତ ସେୟାର କରିବା ପାଇଁ କଲ୍ କରିପାରିବେ 0671230315 ନମ୍ବରରେ। ଆଉ ଗୋଟେ କଲ୍ ବି ଆସିଛି, କଲ୍ଟି ନେଇଯିବା। ହ୍ୟାଲୋ
1: ହ୍ୟାଲୋ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, କିଏ କହୁଥିଲେ?
1: ମୁଁ ଗୀତାଞ୍ଜଳି ଦଳେଇ କହୁଥିଲି, ଭୁବନେଶ୍ୱର।
0: କେମିତି ଅଛନ୍ତି?
1: ପୁରା ଫାଷ୍ଟ କ୍ଲାସ ଅଛି ବିନ୍ଦାସ।
0: ଆଜି କିଛି କବିତା ଶୁଣେଇବେ?
1: ନିଶ୍ଚୟ ନିଶ୍ଚୟ କବିତା। ତ
0: କଣ ଗୋଟେ ପକ୍ଷୀଙ୍କ ଉପରେ ଗୋଟେ କବିତା ଶୁଣେଇ ଦେଲେ?
1: ପକ୍ଷୀ ପାଇଁ ତ ଲେଖିନି,
0: ଯାହା ଲେଖିଛନ୍ତି କୁହନ୍ତୁ।
1: ତେଣୁ ଯେମିତି ପକ୍ଷୀଙ୍କ ପାଇଁ କାହିଁକି କହୁଛି ତାପରେ ହେ କବିତା ଶୁଣେଇବି। ଏକ୍ଚୁଆଲି ଆମେ ଲାଇଫରେ ପକ୍ଷୀ ମାନଙ୍କୁ ଏତେ ଦୁଃଖ ଦଉଛେ, ମାନେ ପକ୍ଷୀ କାହାନ୍ତି ଯେ ଆମେ ତାଙ୍କ ପାଇଁ ମାନେ କିଛି
0: କରିଗଲେଣି।
1: ପୁରା ନା ଗଛ କାଟିକି ଆମେ ସଫା କରିଦଉଛେ, ତା ଯୋଗୁଁ କେତେ ମାନେ ଗ୍ଲୋବାଲ ୱାର୍ମିଂ କାରଣରୁ ହଉଛି ତ ପକ୍ଷୀ ମାନେ ଅଛନ୍ତି। ଏବେ ତ ଦେଖନ୍ତୁ ଏତେ ଲାଇଟ୍ ଜଳୁଛି, ଯୋଉ ହେଲେଜନ ପୁରା ଚାରିଆଡ଼ ଯୋଉ ଲାଇଟ୍ ଜଳୁଛି, ସେ ଲାଇଟ୍ ଜଳିବା କାରଣରୁ ବି ପକ୍ଷୀ ମାନଙ୍କର ହଉଛି ମାନେ ସଂଖ୍ୟା ବହୁତ କମିଯାଉଛି। ଯେମିତିକି ମୋବାଇଲ ଟାୱାର ଯୋଗୁଁ ବି ଏଇସବୁ କାରଣରୁ ଯେମିତି ପକ୍ଷୀ ମାନେ ଯେମିତି ଧ୍ୱଂସ ପାଇଯିବେ, ଦିନ ଆସିବ ସେମାନେ ପୁରା ଧ୍ୱଂସ ପାଇଯିବେ, ଏବଂ ସେଇଟା ବହୁତ ଦୁଃଖର କଥା। ତେଣୁ ଆମେ ସମସ୍ତେ ଟିକେ ଏଥିରେ ଆମେ ସତର୍କ ହେବା କଥା ଏବଂ ଆୱାରନେସ ହେଇକି ଦେଖିବେ କଣ ହଉଛି କରାଯାଇପାରିବ, ସମସ୍ତେ ଆମ ଟେପ କରିବା କଥା ନାଇଁ କଣ।
0: ସମସ୍ୟା ଅଛି ମାନେ ତାର ସମାଧାନ ନିଶ୍ଚୟ ଅଛି, କିନ୍ତୁ ସେ ସମାଧାନକୁ ଆମେ କେତେ କାମରେ ଲଗେଇବା ସେଟା ଆମ ଉପରେ ନିର୍ଭର କରେ, ଆଉ ସେ ଉପରେ ସଚେତନ ହବା ଦରକାର ଆମକୁ, ଆଉ ଆମକୁ କାମରେ ବି ଲଗେଇବା ଦରକାର। ବାକି ଆପଣ କଣ ପକ୍ଷୀମାନଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି କି ନାହିଁ କହିଲେ?
1: ମୋର ହଉଛି ମୋ ୱିଣ୍ଡୋ ପେନ୍ ଆଉ ବାଲକୋନିରେ ମୁଁ ପୁରା ରଖିଛି, ପୁରା ମାନେ ଖାଇବା ପାଇଁକା ଗୋଟେ, ଆଉ ଯୋଉ ମାନେ ପାଣିଟା ପୁରା ସବୁବେଳେ ରେଡି କରିକି ରଖିଛି। ଇଭେନ୍ ମୁଁ ହଉଛି ମୋର ଯେତେ ବି ସବୁ କୁଡୁଆ ଆସେ, ସେ କୁଡୁଆରେ ମୁଁ ସବୁ ଆଣିକିରି ପାଣି, ଆଉ ଇଏ ନେଇକି ମୁଁ ବାହାରେ ବି ସେଥିରେ ସବୁ କୁଡୁଆ ପାଣି, ଆଉ ସବୁଦିନ ଚାଉଳ କିଛି ନେଇ କିଛି ନେଇକିରି ସେଠି ହଉଛି ଦୁଇଟା ଜାଗା ମୁଁ ଆମର ସୋସାଇଟିର ସାମ୍ନାରେ ରଖିଛି, ଆଉ ଯୋଉଠି ଯୋଉଠି ବି ଏମିତି ବି ନର୍ମାଲି ମୋ ଯିବା ଆସିବା ରାସ୍ତାରେ ବି ଯୋଉଠି ଦେଖେ ତ ସେଠି ବି ନେଇକି ରଖିଦିଏ। ସେଟା ହଉଛି ଗଲାବେଳକୁ ମୁଁ ସବୁବେଳେ ବାଟରେ ଗଲାବେଳକୁ ମୁଁ ବଟଲରେ ପାଣି ନେଇଥାଏ ଆଉ ସେଠି ଦେଇକି ଯାଏ। ସେଇଟା ବି ସମସ୍ତେ ଆମେ ଚାହିଁଲେ ବି ଅଳ୍ପ ଅଳ୍ପ କିଛି କିଛି ତ ହଉଛି ନିହାତି କରିପାରିବା, ନିଶ୍ଚୟ ନିଶ୍ଚୟ। ସେଇଟା ତ ସେମାନଙ୍କ ପାଇଁକା କେବଳ ତ ଆମ ପାଇଁକା ହଉଛି ମାନେ ଏ ପୃଥିବୀଟା କେବଳ ଆମ ପାଇଁକା ନୁହଁ, ଏଥିରେ ହଉଛି ସମସ୍ତଙ୍କ ପାଇଁକା ହଉଛି ମାନେ ରହିଛି, ବଞ୍ଚିବାର ସମସ୍ତଙ୍କର ଅଧିକାର ଅଛି, ଆମେ ସମସ୍ତଙ୍କୁ ସେ ଅଧିକାରଟା ଦବା କଥା।
0: ବହୁତ ବହୁତ ସୁନ୍ଦର ସୁନ୍ଦର କଥା କହିଲେ, କିଛି କବିତା ଗୋଟେ କଣ ଶୁଣାନ୍ତୁ। କିଛି କବିତା ନାହିଁ, ଏମିତି କଣ ହେଇପାରିବ?
1: କାହିଁକି ନା ହଉଛି ମୁଁ ଟିକେ ଗୋଟେ ଅଲଗା କାମରେ ବିଜି ରହିଯାଇଥିଲି ସେଥିପାଇଁ।
0: ଠିକ ଅଛି, ଆପଣ ନେକ୍ସଟ ଟାଇମ୍ ଯେତେବେଳେ କଲ୍ କରିବେ ନିଶ୍ଚୟ କବିତା ଆମକୁ ଶୁଣେଇବେ।
1: ପଢେଇ ଦଉଛି ଗୋଟେ ଛୋଟ କବିତାଟେ ପଢେଇ ଦଉଛି, ଯେମିତି ହଉଛି ଅବିର ହଉଛି ହୋଲି ଗଲା। ଚାରିଆଡେ ରଙ୍ଗର ସମ୍ଭାର, ନାଲି ନେଳି ସବୁଜ ହଳଦିଆ ନାରଙ୍ଗୀ, ମୁଁ ଭାବବିଷ୍ଟ ହେଇଗଲି, ମୋ ତନୁ ମନରେ ଟହ ଟହ ତୃଷ୍ଣା, ମଉଳା ଅନ୍ଧାରର ମଗ୍ନ ବାସ୍ନା, ଅଳପ ହସ ନରମିଗଲା ମୋ ଅଗଭୀର ନିଦ ଜୁଆରରେ, ମୋ ଅନୁଡା ସ୍ୱପ୍ନରେ ନିମଜିତ ଖଣ୍ଡିତ ବକ୍ଷରେ, ଏତେ ପ୍ରୀତି ପୁହାଇବ କି ନିଷ୍କାମ ବେରଙ୍ଗ ଆୟୁଷକୁ, ପଦ୍ମପତ୍ରରେ ତୋଳିଧରି ମୋ ଅସ୍ତିତ୍ୱରେ ଅବସ୍ଥା ଦେଖି ବିଷାଦ ପାଣି ଚିଆ ପିଚକାର ସର୍ବସ୍ୱ, ମୁଁ ହସ୍ତ ପ୍ରସାରି ଆବରି ଧରିଲି ବାଲ୍ଟିବତି କପା ମୁଣ୍ଡ ପଠା ରଙ୍ଗ ଫୁଆର। କାହିଁକି ଜାଣିଛ, ସବୁଦିନ ସାୱାରେ ପ୍ରତିବନ୍ଧରେ ମୁଁ ଗୋଟାଇ ଚାଲିବି ସପ୍ତରଙ୍ଗର ଘୁମନ୍ତ ସୁଗନ୍ଧ, ଆତ୍ମୀୟତାର ସ୍ୱର୍ଗୀୟ ଆହରଣ।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି। ଟାଇଲାଣ୍ଡ ଲାଇଭ୍ ପ୍ରୋଗ୍ରାମ୍ ଚାଲିଛି ଆଉ ସୁନ୍ଦର ସୁନ୍ଦର ଚଢ଼େଇ ମାନେ ଯେତେବେଳେ କିଚିରି ମିଚିରି ହେଇକି ଗୁଣୁଗୁଣଉଥାନ୍ତି ସାଉଣ୍ଡ କରନ୍ତି ଯେତେବେଳେ ଡାକନ୍ତି ସେତେବେଳେ ବହୁତ ମିଠା ଲାଗେ ଶୁଣିବାକୁ। ଖାଲି ସେତିକି ସମୟ ଆପଣ ସେଇ ପରିବେଶ ସହିତ ବସିଯିବେ ନା ଆପଣଙ୍କ ମନ ହୃଦୟ ସବୁ ଖୁସି ହେଇଯିବ। ଆଉ ବିଶେଷ କରି ଏବେ ଯୋଉ ଋତୁ ଚାଲିଛି ନା ଏଇ ଋତୁଟା କୋଇଲିର, କୋଇଲି ଯେତେବେଳେ କୁହୁ କୁହୁ ତାନ ଦିଏ ନା ସେତେବେଳେ ମାନେ ମନ ମନ୍ତ୍ରମୁଗ୍ଧ ହେଇଯାଏ। ମତେ ତ ବହୁତ ଭଲ ଲାଗେ ଆଉ ସେଥିପାଇଁ ମୁଁ ଏତେ ଖୁସିର ସହିତ ଆପଣଙ୍କ ସହିତ ସେୟାର କରିଛି। ମୁଁ ଭାବୁଛି ଆପଣମାନେ ବି ଏମିତି ହିଁ ଅନୁଭୂତି ଆପଣମାନଙ୍କର ବି ଥିବ ଯେତେବେଳେ ଆପଣ କୋଇଲିର ଶବ୍ଦ ଶୁଣନ୍ତି। ତେଣୁ ଚଢ଼େଇ ମାନେ ଯେମିତି ଚଢ଼େଇ ମାନଙ୍କର ସଂଖ୍ୟା ଧୀରେ ଧୀରେ କମିଯାଉଛି ସେଟା ନ କମୁ, କେମିତି ବଢ଼ିବ ଆଉ ଚଢ଼େଇ ମାନଙ୍କୁ ଯେମିତି ଟିକେ ଖାଦ୍ୟ ପାନୀୟ ମିଳିବ ଏସବୁ ବିଷୟରେ ଆମ ସମସ୍ତଙ୍କୁ ଧ୍ୟାନ ଦେବା ଉଚିତ। ତେବେ ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟା ନେଇଯିବା। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର, କିଏ କହୁଥିଲେ?
1: ମ୍ୟାଡାମ ନମସ୍କାର, ଜୟ ଜଗନ୍ନାଥ, ମୁଁ ଚିତ୍ର ସଂସ୍ଥା କହୁଛି କଳାହାଣ୍ଡି ଜିଲ୍ଲା ଭବନେଶ୍ୱରଟା ଜଗନ୍ନାଥପୁରରୁ।
0: କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି। କଣ କେମିତି ଚାଲିଛି ସବୁ ଲାଇଫ ଆପଣଙ୍କର?

0: ସେପଟର ପାଣିପାଗ କଥା କୁହନ୍ତୁ।
1: ପାଣି ତ ଆଜି ତିନିଟାରୁ ହେଲା ନାନି।
0: ଆଚ୍ଛା
1: ହଁ ନାନି, ଏବେ ବି ନାଇଁ ପଡୁଛି ନାନି,
0: ବର୍ଷା ହଉଛି।
1: ହଁ ବର୍ଷା ହଉଛି।
0: ବହୁତ ସୁନ୍ଦର ପାଗ ହେଇଯାଇଛି। ନା ନା ଏପଟେ ତ ବହୁତ ଗରମ କଟକ ଭୁବନେଶ୍ୱରରେ।
1: ହଁ ନାନି
0: ଆପଣ ଏଞ୍ଜୟ କରନ୍ତୁ ତାହେଲେ।
1: ନାନି ବର୍ଷା ଟିକେ ଟିକେ ହଉଛି ଆଉ।
0: ତ ଚଢେଇ ମାନଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି ଆପଣ?
1: ହଁ ନାନି, ଚଢେଇ ମାନଙ୍କର ଲାଗି ତ ନାନି ଆମେ ଆମର ହୋଟେଲ ରୁ ଯୋଉ ଛୁଟିଆ ହେଇ ପୁରୀ ଯୋଉଟା ଛଣା ହଉଛି ସେନ ଯେତେ ହେଲେ ପାମ୍ପଡ଼ ଭଳିଆ ଯୋଉ ପଡୁଛି ସେଗୁଡାକୁ କାଢି କରି ନାନି ଆମେ ବାହାରେ ଫିଙ୍ଗି ଦେଲେ ନାନି ଯେତେ ଚଢେଇ ଆସନ୍ତି ସବୁ ଖାଆନ୍ତି ନାନି।
0: ଆଚ୍ଛା ଆଉ ପାଣି ପାଣି ପାଇଁ କିଛି ବ୍ୟବସ୍ଥା
1: ନାନି? ପୁରା ହଁ ପାଣି ବି ଅଛି ନାନି, ନଳକୁ ଅଛି, ଆମେ ପାଣି ବି ସେ ପାଖରେ ଦେଇଛୁ ନାନି।
0: ଆଚ୍ଛା
1: ଟାଇମ ହେଲା ବେଲେ ନାନି ଆସବେ ଆର ସେ ପାଖରେ ପୁରା ଚେର ଚେର ଚେର ଚେର କରି କାନ୍ଦିବେ ନାନି, ସେପାଖରେ ଫେଙ୍ଗି ଦେଲା ବେଲେ ଖାଇବେ ପଳାବେ ନାନି।
0: ଯା ହଉ, ବଢିଆ ବଢିଆ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆପଣ କଲ କଲେ ଆଉ ସେୟାର କଲେ ମୋ ସହିତ। ରହିଲି, ନମସ୍କାର।
1: ନମସ୍କାର, ଜୟ ଜଗନ୍ନାଥ।
0: ଶ୍ରୋତା ବନ୍ଧୁ, ଏମିତି ଆପଣମାନେ କିଏ କୋଉଠି ଅଛନ୍ତି ଓଡ଼ିଶାର କୋଉ କୋଉ ଜାଗାରେ, ଆଉ କଲ୍ କରିକି ଯେତେବେଳେ ଆପଣଙ୍କ କାହାଣୀ ମୋ ସହିତ ସେୟାର କରନ୍ତି ନା, ଆପଣଙ୍କ କଥା ମୋ ସହିତ ସେୟାର କରନ୍ତି ନା, ମୋତେ ବହୁତ ହି ଭଲ ଫିଲ୍ ହୁଏ। ମୋତେ ଲାଗେ ଯେମିତି ଷ୍ଟୁଡିଓରେ ବସିକି ବି ମୁଁ ସବୁ ଜାଗା ଦେଖିପାରୁଛି, ଜାଣିପାରୁଛି ସବୁକିଛି କଥା। ତ ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ଜୟ ଜଗନ୍ନାଥ। ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତ୍ତିକା ବଜାର ଜଗତସିଂହପୁର।
0: ଆଚ୍ଛା, କଣ ଆପଣ କଣ କହିବେ ଆଜିର ଟପିକ ଉପରେ, କିଛି ବ୍ୟବସ୍ଥା ହେଇଛି?
2: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏଇ ଟପିକ ଉପରେ କହିବି, ପୁଣି ଆମର ଗୋଟେ କଥାରେ ଅଛି ଓଧ ସାଙ୍ଗରେ ଭୁଆ ବିରାଡ଼ି ଭାଇ, ତେଣୁ ମାନେ କଣ ନିଜର ଜନ୍ମ କଲା ବାପା ମା ଯିଏକି ଦଶ ମାସ ଦଶ ଦିନ ଗର୍ଭରେ ଧରିକି ପାଳି ପୋଷି ବଡ କରିଛନ୍ତି, ସେମାନଙ୍କୁ ଦି ଓଳି ଦି ମୁଠା ଖାଇବାକୁ ଦଉନାହାନ୍ତି, ବାଡଉଛନ୍ତି, ଗୋଇଠା ମାରି ବାହାର କରିଦଉଛନ୍ତି, ବୃଦ୍ଧାଶ୍ରମ ଜରାଶ୍ରମ ଛାଡୁଛନ୍ତି, ଆଉ ଇଏ ଯିବେ ଦୟା ପଶୁ ପକ୍ଷୀଙ୍କି ଦୟା କଣ କରିବେ? ମୁଁ ତ ବହୁତ ଜାଗାରେ ଦେଖୁଛି, ମାନେ ଯୋଉ ଗରମ ପେଜ ପକେଇବା, ଗରମ ତେଲ ପକେଇବା, ଛଣ୍ଡୁକୁ ବାଡେଇବା, କୁକୁରକୁ ବାଡେଇବା, ଆଉ ଘରୁ ତ ତଡି ଦଉଛନ୍ତି, ଆଉ ବାଡେଇବେ ରଖିବେ କଣ? ବର୍ତ୍ତମାନ ଯୋଉ କହିଲେ ଆପଣ ପକ୍ଷୀକି, ଗଛ ବୃଛ ତ କୁଆଡେ ହଜିଗଲାଣି, ପକ୍ଷୀ ତ ଆଉ ସେ ଦେଖା ଦଉନାହାନ୍ତି, ଆପଣ ଦେଖିବେ ହଳଦୀ ବସନ ନାହାନ୍ତି, କୁମ୍ବାଟୁଆ ନାହାନ୍ତି, ଡାଉକ ନାହାନ୍ତି।
0: କହିବି, ମୁଁ ଯେବେ ବି ଗାଁକୁ ଯାଏ ନା, ମତେ ଏସବୁ ଚଢେଇ ସବୁ ଦେଖାଯାନ୍ତି, କେତେବେଳେ ହଳଦୀ ବସନ୍ତି।
2: ମୁଁ ବି ଗାଁରେ ଅଛି, ମୋ ଗାଁରେ ଅଛି, ରଖିଛୁ ଗଛ କ୍ୱଚିତ ଅଛି, ପ୍ରାୟ କାଟିଦେଲେଣି ଆପଣ ବାତ୍ୟା ପରଠାରୁ। ଆମର ତ ଏଠି NH-55 ହଉଛି ଜଗତସିଂହପୁର ଜିଲ୍ଲାରେ, ପ୍ରାୟ 20,000 ଗଛ କଟା ହେଇଯାଇଛି।
0: ନିହାତି, ମୁଁ ବି ସେଇଟା ବି ଦେଖିଛି।
2: ଆଉ ଗୋଟେ କଥା ହଉଛି, ଆପଣ ଦେଖନ୍ତୁ ମାନେ କଣ ନା, ନିଜର ଏଇ ଯୋଉ ଜିନିଷଟା ବହୁତ ଦୁଃଖ ଲାଗେ, ବହୁତ ଲୋକ ବାଡେଇକିରି ବାହାର କରିଦଉଛନ୍ତି, ଆଉ ପଶୁ ପକ୍ଷୀ କଣ ଦେବେ? ରଖୁନାହାନ୍ତି ଆପଣ, ଯେମିତି ଯେମିତି ନାଇଁ ମାନେ ଓଦ ସାଙ୍ଗରେ ଭୁଆ ବିରାଡ଼ି ଭାଇ, ସମସ୍ତେ କଣ ଛାତ ଘର ଅଛି ନା, ସମସ୍ତେ ପାଣି ରଖୁଛନ୍ତି, ତେଣୁ ବିରି ମାଡ ଦେଖି କୋଳସ ଚେପା, ତେଣୁ ସମସ୍ତେ କହିଦେଲେ ନା ଆମେ ପାଣି ରଖୁଛୁ, ଆମେ ଖାଇବାକୁ ଦଉଛୁ, ଆମେ ଇଏ କରୁଛୁ, ଆପଣଙ୍କ ଟପିକଟା ରଖିଛନ୍ତି ବୋଲି କହିଦଉଛନ୍ତି। ସେମିତି କ୍ୱଚିତ ଲୋକ, ହୃଦୟବାନ ଲୋକ ଅଛନ୍ତି 105%, ଯୋଉମାନେ କି ପଶୁ ପକ୍ଷୀ କି ଆଉ ଗୋରୁ ଗାଈ ଷଣ୍ଢ ଏମାନଙ୍କ ସେବା କରନ୍ତି, ଏମାନଙ୍କୁ ଦିଅନ୍ତି, ଆଉ ଦୁଷ୍ଟ ଲୋକ
0: କହିଲେ ଆପଣ କିଛି କରନ୍ତି?
2: ମୁଁ ଯେତିକି ସକ୍ଷମ ଦିଏ, କାରଣ ଆମ ଘରେ ମାତ୍ର 50-60 ଖଣ୍ଡ ପାରା ଅଛନ୍ତି, ତାଙ୍କ ପାଇଁ ଭାଡି ତିଆରି ହେଇଛି, ଆଉ ପାଣି ତ ସଫିସିଏଣ୍ଟ ଆମର ସେଠି 70 ଘରେ 60 ଟ୍ୟୁବୱେଲ, ଆଉ ତା ସହିତ ପାଣି ବି ଆମର ପୋଖରୀ ଗାଡିଆରେ ଅଛି, ତା ସହିତ ଟ୍ୟାପ ପାଣି ବି ଚାଲୁଛି, ତେଣୁ ପାଣି ରଖେ ନାହିଁ, ସିଏ ଆସି ପିଅନ୍ତି ଅଟୋମେଟିକ, ଆମର ତ ପୋଖରୀ ଗାଡିଆରେ ପାଣି ରହିଛି, ଗୋରୁ ଗାଈ ବି ପାଣି ପିଅନ୍ତି, ତେଣୁ ଏଠି ଜଳର ଅଭାବ ନାହିଁ। ଆମର ଯେ କଣ ନାଇଁ ଗଙ୍ଗା ମାନେ ଖୋଳିଲେ ଗଙ୍ଗା ଉପକୂଳ ଏରିଆ, ତେଣୁ ଏଠି
0: ଆମ ଆଡେ ଯେବେ ପାଣି ନ ମିଳିବ ଆମେ ଆପଣଙ୍କ ଆଡେ ଯିବୁ ଆଉ ପାଣି ଆଣିବାକୁ।
2: ପାଣି ସଫିସିଏଣ୍ଟ ଅଛି, ଭରା ଅଛି, ଯେତେ ପାଣି ନେଇ
0: ଆପଣ ଠିକ କଥା କହୁଛନ୍ତି ଯେ, ହେଲେ ଏଇଟା କଥା ନୁହେଁ କି ଯେତେ କଲର୍ସ ଆମର ଆଜି କଲ୍ କରିଥିଲେ ତାଙ୍କ ଭିତରେ ସମସ୍ତେ ମିଛ କହୁଛନ୍ତି, ସମସ୍ତେ କିଛି ନା କିଛି କରୁଛନ୍ତି ଆଉ ନିଜ କଥା ସେୟାର କରୁଛନ୍ତି।
2: କଣ କଲି ଭଉଣୀ, ଆପଣ ମାନେ 5% କି 10% ଲୋକ ପାଣି ରଖନ୍ତି,
0: ନିହାତି ନିହାତି ଆମେ ଦେଖନ୍ତୁ ଦେଖନ୍ତୁ ଅନ୍ୟମାନେ କଣ କରୁଛନ୍ତି ତା ଉପରେ ତ ଆମର କିଛି ନିୟନ୍ତ୍ରଣ ନାହିଁ ନା, ଆମେ କଣ କରିବା ତା ଉପରେ ଆମର ନିୟନ୍ତ୍ରଣ ଅଛି, ତ ଆମେ ଚେଷ୍ଟା କରିବା ଆମ ଏଣ୍ଡରୁ ଆମେ ଯଦି କିଛି କରିପାରିବା, କୋଉ ଚଢେଇ କିଛି ପଶୁପକ୍ଷୀ ମାନଙ୍କୁ ଖାଇବାକୁ ଦେଇପାରିଲେ କି ପାଣି ଦେଇପାରିଲେ ଆମେ ନିଶ୍ଚୟ ସେଟା ଚେଷ୍ଟା କରିବା। ଆମେ ଯଦି ଭାବୁଥିବା କି ଖାଲି ଅନ୍ୟମାନେ ଏଇଆ କରୁଛନ୍ତି ତାହେଲେ ତ ସରିଗଲା କଥା।
2: ମୁଁ କହୁଛି ଲାଷ୍ଟ କଥା, ଆପଣ ଦେଖନ୍ତୁ

0: ପଶୁପକ୍ଷୀ ଛାଡି ଦଉଛନ୍ତି ଗୋରୁ ଗାଈ ଷଣ୍ଡ ଏବେ ମୁଁ ଦେଖିଲି ଗୋଟେ ମାନେ ଗୋଟେ ହାଇୱା ବାଡେଇ ଦେଲା ଗୋଟେ ଷଣ୍ଡକୁ ସେ ଯୋଉ ଅବସ୍ଥା ହେଇ ପଡିଛି ଖଣ୍ଡିଆ ଖାବରା ହେଇକି ରୋଡ ମଝିରେ ତାକୁ କେହି ଅନଉନାହାନ୍ତି ଆମେ ଫୋନ କଲୁ ତାଙ୍କର ଭ୍ୟାନ ଆସିକି ତାକୁ ଉଠେଇକି ନେଲା ଟ୍ରିଟମେଣ୍ଟ କଲା ତେଣୁ ଏମିତି ତ ବହୁତ ଜାଗାରେ ହଉଛି ଜାଣିଶୁଣି ଛାଡି ଦଉଛନ୍ତି ରୋଡ ମଝିକି
1: କଣ କରିବା ଏସବୁ ତ ଚାଲିବ ତାକୁ ତ ଆମେ ଅଟକେଇ ପାରିବାନି ବଟ ଏତିକି କରିପାରିବା ଆମେ ଯାହା କରିପାରିବା ଆମ ଦ୍ଵାରା ଯାହା ହେଇପାରିବା ଆମେ ସେଟା କରିବା ଆମେ ନିଜକୁ ନିଜେ ବଦଳେଇଲେ ନିଜ ତରଫରୁ କିଛି ଚେଷ୍ଟା କଲେ ନିଶ୍ଚୟ ଧୀରେ ଧୀରେ ସବୁ ବଦଳିବ ପରିସ୍ଥିତି ବଦଳିବ ସମୟ ତ ବଦଳି ଚାଲିଛି ଆଉ ଦୁନିଆ ବି ବଦଳି ଚାଲିଛି ଆମେ କୌଣସି ଜିନିଷରେ ନିୟନ୍ତ୍ରଣ ରଖିପାରିବାନି ଆଉ ଏଇଟାକୁ ଆମକୁ ଆକ୍ସେପ୍ଟ ହିଁ କରିବାକୁ ପଡିବ
0: ତେଣୁ ଯାହା ହଉ ଆପଣ ଟିକେ ତାଜା କରିଦେଲେ ପଶୁପକ୍ଷୀଙ୍କ ବିଷୟରେ ଟିକେ ସୁନ୍ଦର ଟପିକ ଆଣିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ
1: ଆପଣଙ୍କୁ ବି ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
0: ଜୟ ଜଗନ୍ନାଥ

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

0: ରୁଟି ଚୁଡା ବିସ୍କେଟ ସବୁ ତାଙ୍କୁ ଦିଆଯାଏ ସେ ଖାଆନ୍ତି। ଆଉ କୁକୁରଙ୍କ ପାଇଁ ମଧ୍ୟ ତାଙ୍କ ପାଇଁକି ମାଟି ପାତ୍ରରେ ପାଣି ଖୁଆଇଛି, ସେ ଆସନ୍ତି ଖାଆନ୍ତି ପାଣି ପିଅନ୍ତି। ଗାଈ ଗୋରୁ ଯାଉଥିଲେ ତାଙ୍କ ପାଇଁକି ମଧ୍ୟ ଟ୍ୟୁବୱେଲ ସାଙ୍ଗେ ସାଙ୍ଗେ ଥଣ୍ଡା ପାଣି ମାରିକି ଦିଏ।
1: ଆଚ୍ଛା, ବହୁତ ବଢିଆ ବଢିଆ କଥା କହିଲେ କଲ କରିକି। ଥ୍ୟାଙ୍କ ୟୁ ସୋ ମଚ୍, ଆପଣଙ୍କୁ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
0: ନମସ୍କାର।

ୱାନ୍ସ ଏଗେନ୍ ସୁସ୍ୱାଗତମ୍ ଶ୍ରୋତା ବନ୍ଧୁ ଟ୍ୟୁନ୍ କରିଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କୋୟଲ ତ ଆପଣଙ୍କ ସାଥିରେ ଆଜି ଆଜି ସକାଳର ଏଇ ନୂଆ ସଫରରେ ତେବେ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ଦିନ 10:01 ହେଇସାରିଲାଣି ଆଉ ଏଇ ଟାଇମଟା ହଉଛି ରେନ୍ବୋ ଏସ୍ଏମ୍ଏସ୍ର ଟାଇମ୍ ଯୋଉଥିରେ ଆପଣମାନେ ଶୁଣିପାରିବେ ନିଜ ପସନ୍ଦର ଗୀତ ଆଉ ମୁଁ ଜାଣିଛି ଆପଣମାନେ ଏହି ସମୟକୁ ଅପେକ୍ଷା କରିଥିଲେ ଆପଣ ନିଜ ପସନ୍ଦର ଗୀତ ଶୁଣିକି ଟିକେ ଏନର୍ଜେଟିକ୍ ହେଇକି ବଢ଼ିଆସେ କାମ କରିବେ ବୋଲି ଅପେକ୍ଷା କରିଥିଲେ ତ ଚାଲନ୍ତୁ ଆଉ ଡେରି କରିବାନି ନିଜ ପସନ୍ଦର ଗୀତ ଶୁଣିବା ପାଇଁ ମୋତେ ହ୍ୱାଟ୍ସଆପ୍ରେ ମେସେଜ୍ କରିଦିଅନ୍ତୁ 8895254200 ନମ୍ବରରେ ଯଦି ମେସେଜ କରିବା ପାଇଁ ଚାହୁଁଛନ୍ତି ତାହେଲେ ନିଜ ମୋବାଇଲର ମେସେଜ ବକ୍ସକୁ ଯିବେ କ୍ୟାପିଟାଲ ଲେଟରରେ ଲେଖିବେ FMRC ସ୍ପେସ୍ ଦେଇ ଲେଖିବେ ଫିଲ୍ମ ବା ଆଲବମ୍ର ନାଁ ସ୍ପେସ୍ ଦେଇ ଲେଖିବେ ଗୀତର ନାଁ ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇଦେବେ ଆମ ନମ୍ବର 09495963210କୁ ଜଲ୍ଦି ଜଲ୍ଦି ମେସେଜ କରନ୍ତୁ ତା ଭିତରେ ଆପଣଙ୍କ ପାଇଁ ଏ ଲଭଲି ଗୀତଟି ମୋ ତରଫରୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତା କୟଲ ଆପଣମାନଙ୍କ ସାଥିରେ ଅଛି ଆଜିର ଏଇ ନୂଆ ସକାଳରେ ଆଉ ଆପଣମାନଙ୍କ ପାଇଁ ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ନେଇ ଆସିଛି ମୁଁ ଯୋଉଠି ଆପଣମାନେ ନିଜ ପସନ୍ଦର ଗୀତ ଶୁଣିପାରିବେ ଆଜିର ଫାର୍ଷ୍ଟ ମେସେଜଟି ମୋ ପାଖରେ ପହଞ୍ଚି ସାରିଛି ଏଇ ମେସେଜଟିକୁ ଲେଖିଛନ୍ତି ଶ୍ରୁତି ଭୁବନେଶ୍ୱରରୁ ଶୁଣିବା ପାଇଁ ଚାହିଁଛନ୍ତି ସାଜନ ଚଳଚ୍ଚିତ୍ରରୁ ତୁ ଶାୟର ହେ ଏଇ ଗୀତଟିକୁ ସେ ଡେଡିକେଟ୍ କରିଛନ୍ତି ତାଙ୍କ ସାଙ୍ଗ ତାଙ୍କ ମୋଟିଭେଟର ସମୀର ପଣ୍ଡା ତେଲେଙ୍ଗାପେଣ୍ଠ କଟକରେ ଯିଏ ରୁହନ୍ତି ସମୀର ଭାଇଙ୍କ ପାଇଁ ଡେଡିକେଟ୍ କରିଛନ୍ତି ଲେଖୁଛନ୍ତି ଯେ କାଲି ଆସନ୍ତାକାଲି 1 April ତାଙ୍କର ବର୍ଥଡେ ଅଛି ତ ତାଙ୍କୁ ଆଡଭାନ୍ସରେ ହାପି ବର୍ଥଡେ ୱିସ୍ ଜଣାଇବା ସହିତ ଏଇ ଗୀତଟି ମୋ ତରଫରୁ ତାଙ୍କ ପାଇଁ ଗୋଟେ ଗିଫ୍ଟ ଆଜ ଅ ଫ୍ରେଣ୍ଡ ମୋ ତରଫରେ ଏଇ ଗୀତଟି ତାଙ୍କ ପାଇଁ ପ୍ଲେ କରିଦିଅନ୍ତୁ ଆରେ ବା ସମୀର ଭାଇ ଆପଣଙ୍କର ଆସନ୍ତାକାଲି ଏତେ ଭଲ ଦିନରେ ଜନ୍ମଦିନ ଏ କଥାଟା ଜାଣିକି ମୋତେ ବହୁତ ଖୁସି ଲାଗିଲା ଏବଂ ଶ୍ରୁତି ଏଇ ଗୀତଟି ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିଦେବି ସମୀର ଭାଇଙ୍କ ପାଇଁ ପ୍ଲେ କରିଦେବି ଶୁଣୁଥାନ୍ତୁ ରେଡିଓ ଚକ୍ ଶୁଣୁଥାନ୍ତୁ ଆପଣମାନେ ମିଠା ମିଠା ଗୀତ ଏବଂ ଫିଲ୍ କରନ୍ତୁ ଆପଣମାନେ ବହୁତ ହି ଭଲ ଫିଲ୍ ହବ ଆପଣଙ୍କୁ ତା ସହିତ ଆଉ ଗୋଟିଏ ମେସେଜ ବର୍ତ୍ତମାନ ଅଛି ମୋ ପାଖରେ ଏଇ ମେସେଜଟିକୁ ଲେଖିଛନ୍ତି ମୁନା ପଣ୍ଡା କୋଟିଲୋ ଜଗତସିଂହପୁରରୁ ଡେଡିକେଟ୍ କରିଛନ୍ତି ସବୁ ଲିସନରଙ୍କ ପାଇଁ ସବୁ ଆର୍ଜିମାନଙ୍କ ପାଇଁ ଆକାଶବାଣୀ କଟକର ଆଉ ସ୍ପେଶିଆଲି ଡେଡିକେଟ୍ କରିଛନ୍ତି ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ ଆଉ ବାସନ୍ତୀ ଖଟୁଆ ଯିଏକି ଶହୀଦ ନଗରରେ ରୁହନ୍ତି ତାଙ୍କ ପାଇଁ ଗୀତଟି ଅଛି ଥମ୍ମା ଥମ୍ମା ଲୋଗେ ଫ୍ରମ୍ ଦ ଫିଲ୍ମ ଥାନେଦାର ତ ଆପଣମାନଙ୍କ ମନପସନ୍ଦର ଗୀତ ଏମିତି ହିଁ ପ୍ଲେ କରିବି ମୁଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକ୍

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR TB ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
0: ଆଜ୍ଞା, ଏଥର ସବୁ ମାନେ ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରିଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
2: श्रोता बंधु आपण शुणी 100.4 आकाशवाणी एफएम रेनबो कटेक दिल से दिल तक रेनबो एसएमएस कार्यक्रम कोयल आपण पसंद गीत शुणी आज परवर्त मेसेज टी लिखी लोरा महांती बापा बो समस्ते मिसी नियाली कटक रु जय मा मंगला गोटे भजन शुणापाई चाहते सुंदर गीत टी आप प्ले कर दौर आशा कैसे निश्चय भल लगे।

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ
1: ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
2: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ଆପଣଙ୍କ ମନପସନ୍ଦର ଗୀତ ବି ଶୁଣାଉଛି ମୁଁ ତେବେ ଶ୍ରୋତାବନ୍ଧୁ ବର୍ତ୍ତମାନ ଆଉ କିଛି ମେସେଜ୍ ଆପଣମାନଙ୍କର ଅଛି ଆଜିର ପରବର୍ତ୍ତୀ ମେସେଜ୍ଟି ସମୀର ସଙ୍ଗୀତା ପଣ୍ଡା ଲେଖିଛନ୍ତି ତେଲେଙ୍ଗା ପେଣ୍ଠ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ମୋହରା ଚଳଚ୍ଚିତ୍ରରୁ ଏଇ କାସ୍ କହିଁ ଏସା ହୋତା ଏ ଗୀତଟିକୁ ପ୍ଲେ କରିଦେବି ଆପଣଙ୍କ ପାଇଁ ପରିପରି ଆପଣମାନେ ଶୁଣିପାରିବେ ଆଉ ଗୋଟିଏ ସୁନ୍ଦର ଗୀତ ଫ୍ରମ୍ ଦ ଫିଲ୍ମ କୁରୁକ୍ଷେତ୍ର ଗୀତ ଅଛି ଇସ୍କ ଭି କ୍ୟା ଚିଜ୍ ହେ ଏ ଗୀତଟିକୁ ଝାଡ଼ଖଣ୍ଡ ସରିକେଲାରୁ ଲଲିଲ ପ୍ରଧାନ ସଙ୍ଗୀ ହେମ୍ବ୍ରମ ଉଗ୍ରସେନ ପ୍ରଧାନ ଆଉ ଦେବେନ୍ଦ୍ର ତନ୍ତି ଶୁଣିବା ପାଇଁ ଚାହିଁଛନ୍ତି ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଇଁ ଏନ୍ଜୟ କରନ୍ତୁ

0: ସାବଧାନ, ଅଂଶୁଘାତ ବିପଦଜନକ ହୋଇପାରେ।
1: ତେବେ ଦିନ 11ଟାରୁ 3ଟା ଖରାକୁ ନ ଯାଇ ଛାଇରେ ରହନ୍ତୁ।
0: ଓଦା ଗାମୁଛା, ଛତା, ପାଣି ବୋତଲ ସାଙ୍ଗରେ ନବା ସହିତ କଳା ଚଷମା ବ୍ୟବହାର କରନ୍ତୁ।
1: ପାଣି, ସର୍ବତ, ଘୋଳ ଦହି, ତୋରାଣି ଆଉ ORS ପଣା ନିହାତି ପିଅନ୍ତୁ।
0: କିନ୍ତୁ ଯଦି ପାଟି ଶୁଖି ଯାଉଛି, ବାନ୍ତି ଲାଗୁଛି, ମୁଣ୍ଡ ବୁଲେଇବା ସହ ଶରୀରର ଉତ୍ତାପ ବଢି ଯାଉଛି, ତାହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ।
1: କିନ୍ତୁ ହଁ, ଖରା ଦିନରେ ଖାଲି ପେଟରେ ରୁହନ୍ତୁନି କି ନିଶା ମାଦକ ଦ୍ରବ୍ୟ ନିଅନ୍ତୁନି।
0: ଏବଂ ଗର୍ଭବତୀ ମହିଳା, ଉଚ୍ଚ ରକ୍ତଚାପ ଆଉ ଡାଇବେଟିସ୍ ରୋଗୀ ଖରାକୁ ବାହାରନ୍ତୁନି।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଆଜିର ପରବର୍ତ୍ତୀ ମେସେଜଟି ଅଛି ବର୍ତ୍ତମାନ ମୋ ପାଖରେ। ଆଜିର ପରବର୍ତ୍ତୀ ମେସେଜଟିକୁ ଲେଖୁଛନ୍ତି ସେବାରାମ ମେହର, ଡେଡିକେଟ୍ କରୁଛନ୍ତି ତାଙ୍କ ସାଙ୍ଗମାନଙ୍କୁ ମୁରଲୀଧର, ଦେବରାଜ, ଶଙ୍କର, ଉପେନ୍ଦ୍ର, ସୁବଳ, ଚୈତନ୍ୟ, ପୁଷ୍ପାଞ୍ଜଳି, ପ୍ରଶାନ୍ତ, ଯଶୋବନ୍ତ, ନାରାୟଣ, ପଞ୍ଚାନନ, ଲକ୍ଷ୍ମୀ ନାରାୟଣ, ସମସ୍ତଙ୍କୁ ତାଙ୍କ ସାଙ୍ଗମାନଙ୍କୁ ସେ ଡେଡିକେଟ୍ କରିଦେଇଛନ୍ତି। ବିଜେପୁର ବରଗଡ଼ରୁ ଲେଖିଛନ୍ତି ଏହି ମେସେଜଟିକୁ ଶୁଣିବା ପାଇଁ ଚାହିଁଛନ୍ତି। ହିରୋ ଚଳଚ୍ଚିତ୍ରରୁ ସଙ୍କଟ ମୋଚନ ଗୀତ ପ୍ଲେ କରିଦେଉଛି, ଏନ୍ଜୟ କରନ୍ତୁ।

ସାଥି ଲାଇଫ୍ ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ, ବହୁତ କିଛି ସୁଖ ଆମ ପାଇଁ ରଖିଥାଏ, ବହୁତ କିଛି ଦୁଃଖ ମଧ୍ୟ ଆମକୁ ଦେଇଥାଏ। କିନ୍ତୁ ସେଇ ସୁଖ ଓ ଦୁଃଖ ସହିତ ଆମେ ମିକ୍ସ କରିକି ଆମେ ଲାଇଫ୍ଟାକୁ ବହୁତ ସୁନ୍ଦର ଭାବରେ ଏନ୍ଜୟ କରିଥାଉ। ଠିକ୍ ତାଙ୍କରି ସମୟରେ ତାଙ୍କରି କ୍ଷେତ୍ରରେ ମଧ୍ୟ ଠିକ୍ ଏଇଭଳି ଭାବରେ ହେଇଥିଲା। ଯେତେବେଳେ ତାଙ୍କୁ ମାତ୍ର 4 ବର୍ଷ ବୟସର ସେ ହୋଇଥାନ୍ତି, ସେତେବେଳେ ସେ ଫିଲ୍ମରେ

କାମ କରିବା ଆରମ୍ଭ କରିଥିଲେ ଚାଇଲ୍ଡ ଆର୍ଟିଷ୍ଟ ଭାବରେ, କାହିଁକି ନା ତାଙ୍କର ପରିବାରକୁ ସେ ଚାହୁଁଥିଲେ ଆର୍ଥିକ ସହାୟତା କରିବା ପାଇଁ, ନିଜ ବାପାଙ୍କୁ ହେଲ୍ପ କରିବାକୁ ଚାହୁଁଥିଲେ। ସେଇଥିପାଇଁ ସେ ମାତ୍ର 4 ବର୍ଷ ବୟସରେ ହିଁ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ସୋ ଲାଇଫଟା ସବୁବେଳେ ଆମକୁ ସାଥ ଦେଇଥାଏ ସବୁ କ୍ଷେତ୍ରରେ। ଠିକ ତାଙ୍କରି କ୍ଷେତ୍ରରେ ମଧ୍ୟ ସେୟା ହିଁ ହେଇଥିଲା ଯେ ତାଙ୍କୁ ସାଥ ଦେଇଥିଲା, ତା ସହିତ ମଧ୍ୟ ସେ ଲୋକମାନଙ୍କ ପାଖରୁ ବହୁତ ସାରା ଭଲ ପାଇବା ପାଇଥିଲେ। ଏବଂ ସେଥିରେ ଆଜିର କଳାକାର କାର୍ଯ୍ୟକ୍ରମରେ ଆମେ ଏଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ କଥା ହେବା ଯିଏକି ହେଉଛନ୍ତି ବଲିଉଡ୍ର ଟ୍ରାଜେଡି କୁଇନ୍। ହଁ, ତାଙ୍କ ନାଁ ହେଉଛି ମୀନା କୁମାରୀ।

0: ସେଠି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

ଆଦି ମୀନା କୁମାରୀଙ୍କର ଲାଇଫ୍ରେ ବହୁତ ଦୁଃଖ ରହିଥିଲା, ପାରିବାରିକ ସମସ୍ୟା ମଧ୍ୟ ଥିଲା, ସ୍ୱାସ୍ଥ୍ୟ ସମସ୍ୟାରେ ଭରପୁର ଥିଲା ତାଙ୍କର ଜୀବନ। କିନ୍ତୁ ତାଙ୍କର ରିଅଲ ଲାଇଫ୍ରେ ଯେତିକି ଦୁଃଖ ଥିଲା, ରିଅଲ ଲାଇଫ୍ରେ ମଧ୍ୟ ଆମେ ସେଇ ଝଲକ ହିଁ ଏକା ଦେଖିବାକୁ ପାଇଥିଲୁ ତାଙ୍କର ଅଭିନୟ କ୍ଷେତ୍ରରେ।

ଗୋଟିଏ କାର୍ ଆକ୍ସିଡେଣ୍ଟରେ ତାଙ୍କର ବାମ ହାତର କାଣି ଆଙ୍ଗୁଠିଟି ଆଘାତ ପାଇଥିଲା ଏବଂ ସେହି ଆଘାତକୁ ସେ ଲୁଚେଇବା ପାଇଁ ଯେତେବେଳେ ସେ ଫିଲ୍ମ ସୁଟିଂ କରନ୍ତି ନା ସେ ଫିଲ୍ମ ସୁଟିଂ ସମୟରେ ତାଙ୍କର ବାମ ହାତକୁ ଶାଢ଼ୀର ଦୁପଟା ହେଉ ଶାଢ଼ୀର କାନି ହେଉ କିମ୍ବା ତାଙ୍କର ଚୁନରିକୁ ଢାଙ୍କି କରିକି ସେ ରଖୁଥିଲେ ଘୋଡ଼େଇକି ସବୁବେଳେ ରଖୁଥିଲେ ଯାହାକି ରିଏଲ ଲାଇଫରେ ରିଏଲ ସ୍କ୍ରିନ୍ରେ କିଛି ଖରାପ ଦେଖା ନଯାଉ ବୋଲି ତେଣୁ ସାଥୀ ମୀନା କୁମାରୀ ଜଣେ ଅଭିନେତ୍ରୀ ନଥିଲେ ଜଣେ ସମ୍ବେଦନଶୀଳ କବୟିତ୍ରୀ ଥିଲେ ଜଣେ ଦୁଃଖୀ ଆତ୍ମା ମଧ୍ୟ ଥିଲେ ଯେତେ ମନରେ ଦୁଃଖ ଥିଲେ ମଧ୍ୟ ତାଙ୍କର ରିଏଲ ଲାଇଫରେ ଯେତିକି ଆମେ ଚଳଚ୍ଚିତ୍ର ସବୁ ଦେଖିଛୁ ସେ ଯେତିକି ଭଲ ପାଇବା ସାଉଁଟିଛନ୍ତି ତାଙ୍କ ଲାଇଫରେ ସେ ପ୍ରିୟର ପାତ୍ର ହୋଇପାରିଛନ୍ତି ସବୁ ଦର୍ଶକମାନଙ୍କ ପାଖରେ ଏମିତି ବହୁତ ସାରା ଚଳଚ୍ଚିତ୍ରରେ ଆମେ ତାଙ୍କୁ ଦେଖିଥିଲୁ ଲାଇକ୍ ବୈଜୁ ବାର୍ବ୍ରା ହେଉ ପରିଣୀତା ହେଉ ଆଜାଦ ସାହି ବିବି ଅର୍ ଗୁଲାମ ହେଉ ନା କାହିଁକି ଦିଲେକ ମନ୍ଦିର ହେଉ କାଜଲ ଚଳଚ୍ଚିତ୍ର ହେଉ ଏମିତି ବହୁତ ସାରା ଚଳଚ୍ଚିତ୍ରରେ ଆମେ ତାଙ୍କୁ ଦେଖିବାକୁ ପାଇଥିଲୁ।

0: ସାବଧାନ, ଅଂଶୁଘାତ ବିପଦଜନକ ହୋଇପାରେ।
1: ତେବେ ଦିନ 11ଟାରୁ 3ଟା ଖରାକୁ ନ ଯାଇ ଛାଇରେ ରୁହନ୍ତୁ।
0: ଓଦା ଗାମୁଛା, ଛତା, ପାଣି ବୋତଲ ସାଙ୍ଗରେ ନବା ସହିତ କଳା ଚଷମା ବ୍ୟବହାର କରନ୍ତୁ।

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
0: ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରିଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
2: ଶିଉଲି ଅଛି ଆପଣଙ୍କ ସହିତ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ ସେ ଦିଲ ତକ। ସାଥି ଆମ ପିଲାମାନଙ୍କର ପ୍ରଥମ ହସ, ଫ୍ୟାମିଲି ସହିତ ବୁଲିବାକୁ ଯାଇଥିବା ସେହି ସମୟର ଫଟୋ ହେଉ, ଆମ ଫ୍ରେଣ୍ଡସ୍ ମାନଙ୍କ ସହିତ ମଜାର ମୁହୂର୍ତ୍ତ ହେଉ ନା କାହିଁକି, ଆଉ ଯେକୌଣସି ମ୍ୟାରେଜ୍ ପାର୍ଟି ଫଙ୍କସନ୍ସର ଫଟୋ ହେଉ ନା କାହିଁକି, ଆମେ ସବୁ କିଛିକୁ ସେଭ୍ କରିକି ରଖିପାରୁଛୁ ଏଇ ଫୋନ୍ ଗ୍ୟାଲେରୀ ଭିତରେ। ଆଉ ବର୍ତ୍ତମାନ ଯଦି କହିବି ସତ୍ୟ ଘଟଣା ଉପରେ ଆଧାରିତ, ଯେମିତିକି ଆମର ପିଲାମାନେ ବର୍ତ୍ତମାନ ଅନଲାଇନ୍ କ୍ଲାସେସ୍ କରୁଛନ୍ତି, ଆମେ ମଧ୍ୟ ଅଫିସିଆଲି ଯେତେବେଳେ ଅନଲାଇନ୍ ମିଟିଂ ଆମେ କରୁଛୁ, କୌଣସି ବି କିଛି ଗୋଟେ ଦରକାରୀ କାଗଜପତ୍ର ହେଲା କିମ୍ବା ଅଫିସର କୌଣସି ଗୋଟେ ଦରକାରୀ କାଗଜପତ୍ର ହେଲା, ତାକୁ ସ୍କ୍ରିନ୍ସଟ୍ ମାରିକି ଆମେ ଆମର ଫୋନ୍ ଗ୍ୟାଲେରୀରେ ରଖିପାରୁଛୁ। ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ହେଉଛି ପିଲାମାନଙ୍କର ଯାହା ବି କିଛି ପାଠ ଆସୁଛି, ଆମର ସ୍କୁଲ ଗ୍ରୁପ୍ ହେଉ, କୌଣସି ଟ୍ୟୁସନ୍ ଗ୍ରୁପ୍ ହେଉ, କିମ୍ବା ଆମର ପ୍ୟାରେଣ୍ଟସ୍ ମାନଙ୍କର ଗ୍ରୁପ୍ ହେଉ ନା କାହିଁକି, ସେହିସବୁ ପାଠଗୁଡ଼ିକୁ ମଧ୍ୟ ଆମେ ସେଭ୍ କରିକି ଆମର ଫୋନ୍ ଗ୍ୟାଲେରୀରେ ସୁରକ୍ଷିତ ଭାବରେ ରଖିପାରୁଛୁ। ଆଉ ଯେତେବେଳେ ବି ଦରକାର ହେଉଛି ଆମେ ତାକୁ ବାରମ୍ବାର ଦେଖିକି ମଧ୍ୟ ଆମେ ସେଟା ଗାଇଡ୍ କରିପାରୁଛୁ ଆମ ପିଲାମାନଙ୍କୁ। ସୋ ଫୋନ୍ ଗ୍ୟାଲେରୀ ବିଷୟରେ ଆହୁରି ବହୁତ କିଛି କଥା ଚର୍ଚ୍ଚା କରିବାର ବାକି ଅଛି। କ'ଣ ରହିଛି ଆମ ସମସ୍ତଙ୍କର ଫୋନ୍ ଗ୍ୟାଲେରୀ ଭିତରେ, କ'ଣ ରହିଛି ସିକ୍ରେଟ୍, କ'ଣ ସୁବିଧା ଦେଉଛି ଆମକୁ ଫୋନ୍ ଗ୍ୟାଲେରୀ, ସିଉଲି କହିବ ଆଗକୁ, କିନ୍ତୁ ଏଇ ମିଠା ଗୀତଟି ପରେ।

ତମ ଫୋନ ପାଇସାରିଲା ପରେ ତମ ମେସେଜ ପାଇଲା ପରେ ଏବଂ ତମର ସେ ଯୋଉ ସୁନ୍ଦର ସୁନ୍ଦର ମିଠା ମିଠା ହସ ମିଠା ମିଠା କଥା ଗୁଡିକ ସେଗୁଡିକ କେବଳ ପ୍ରେମରେ ହିଁ ଭଲ ଲାଗିଥାଏ। ଯେତେବେଳେ ଜଣେ ପ୍ରେମରେ ପଡ଼ନ୍ତି ସେତେବେଳେ ସୁନ୍ଦର ସୁନ୍ଦର ମେସେଜ କୁହନ୍ତୁ, କଲ୍କୁ ଅପେକ୍ଷା କରିବା, ମେସେଜର ଅପେକ୍ଷା ହେଉ କିମ୍ବା ମେସେଜର ରିପ୍ଲାଏ ଦେବା, ଏଗୁଡ଼ିକ ସବୁ ପ୍ରେମରେ ହିଁ ଭଲ ଲାଗିଥାଏ। ବାରମ୍ବାର ସେଇ ଫୋନ୍ର ଗ୍ୟାଲେରୀକୁ ଖୋଲିକି ସେଇ ତୁମର ସେଇ ଫଟୋକୁ ଦେଖିବା, ମନେ ପକାଇବା ସେ ପୁରୁଣା ସ୍ମୃତିକୁ, ତାହାକୁ ମଧ୍ୟ ଆମେ ପ୍ରେମ କହିପାରିବା। ସୋ ଠିକ୍ ଅଛି, ଯଦି ପ୍ରେମର କବିତା ଆମେ ଖୋଲିବା ନା ସାଥୀ, ତାହେଲେ ବର୍ତ୍ତମାନ ରାତି ପାଇଯିବ। ସିଉଲି ଅଛି ଆପଣଙ୍କ ସହିତ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକୁ। ସାଥୀ, କିଛି ଦରକାରୀ କାଗଜପତ୍ର ହେଲା ତାହାକୁ ମଧ୍ୟ ଆମେ ଫଟୋ କ୍ଲିକ୍ କରିକି ସେଭ୍ କରିଦେଉଛୁ, କୋଉଠି କହିଲେ, ଫୋନ୍ ଗ୍ୟାଲେରୀରେ ଆମର। ଏବଂ ବହୁତ ଗୁଡ଼ିଏ ଫଟୋ ହେଇଯାଉଛି ଯଦିଓ ଆମେ ଦେଖୁଛୁ ଯେ ନାଇଁ ଏସବୁ ଫଟୋ ଗୁଡ଼ିକ ଆମର ଦରକାର ନାହିଁ, ଆରାମସେ ନିଜର ଇଚ୍ଛା ମୁତାବକ ଫଟୋକୁ ରଖି ବାକି ସବୁକୁ ଆମେ ଡିଲିଟ୍ ମଧ୍ୟ କରିପାରୁଛୁ। ଏଇ ଯନ୍ତ୍ରଟି ଆମର ଦେଖିବାକୁ ସାଇଜ୍ରେ ଟିକେ ଛୋଟ ହେଲେ ମଧ୍ୟ କେତେ ସାରା ମେମୋରୀ ଷ୍ଟୋରେଜ୍ ରହିଛି କହିଲେ। ସାଥୀ, ଆମେ ଯଦି ଦେଖିବା ଆମ ଫୋନ୍ ଗ୍ୟାଲେରୀ ସହିତ ଆମ ଜୀବନର ମଧ୍ୟ କିଛିଟା ଲିଙ୍କ୍ ରହିଛି। ଏହା କେବଳ ଗ୍ୟାଲେରୀ ନୁହଁ, ଆମ ଜୀବନର ଗୋଟିଏ ଛୋଟ ଡିଜିଟାଲ୍ ଆଲବମ୍ କହିଲେ ଚଳେ।

0: ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା?
0: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
0: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
3: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: 紧张，紧张。
1: ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
2: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

0: ଯୁବକବୃନ୍ଦ ଖବରଦାର, ଯଦି ବ୍ରେକିଂ ନ୍ୟୁଜ୍ ହେବାରୁ ବଞ୍ଚିବାର ଅଛି ତେବେ ପଇସା ପଠେଇବା ସମୟରେ ନାମ ଆଉ ଧନରାଶି ସର୍ବଦା ପୁଣି ଥରେ ଯାଞ୍ଚ କରନ୍ତୁ।
1: RBI କହେ କାହାକୁ ବି ପେମେଣ୍ଟ କଲାବେଳେ ଟିକିଏ ଧ୍ୟାନର ସହିତ।
2: ହ୍ୟାଲୋ
3: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି। ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
4: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
4: ସାର୍ 2 ଲକ୍ଷ
5: କଣ ହେଲା ବାପା?
4: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
3: ଆରେ
4: କାଟିଦେଲା,
5: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
4: ଫ୍ରଡ୍?
5: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
4: ତ ଟଙ୍କା ହରେଇବେ।
6: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ଆଚ୍ଛା ଗବୃନ୍ଦ ଖବରଦାର, ଯଦି ବ୍ରେକିଂ ନ୍ୟୁଜ ହେବାରୁ ବଞ୍ଚିବାର ଅଛି ତେବେ ପଇସା ପଠେଇବା ସମୟରେ ନାମ ଆଉ ଧନରାଶି ସର୍ବଦା ପୁଣି ଥରେ ଯାଞ୍ଚ କରନ୍ତୁ।
1: RBI କହେ କାହାକୁ ବି ପେମେଣ୍ଟ କଲାବେଳେ ଟିକିଏ ଧ୍ୟାନର ସହିତ।
2: ଭାଇ ଆଉ ଭଉଣୀ ମାନେ, ପିଲା ବୁଢା ଆଉ ଭେଣ୍ଡା ମାନେ, ସହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ QR କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
3: RBI କହେ QR କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

ଆମ ଦେଶକୁ ନେଇ ଆମେ ସ୍ୱପ୍ନ ଦେଖୁ, ତାକୁ ପୂରଣ କରିବା ହେଉଛି ଆମର ଦାୟିତ୍ୱ। ପରିବେଶ ପ୍ରତି ଧ୍ୟାନ ଦେବା, ନିଜର ଅଧିକାର ବିଷୟରେ ଜାଣିବା, ସ୍ୱାସ୍ଥ୍ୟ ହେଉ କି ଡିଜିଟାଲ ସ୍ୱାକ୍ଷରତା ହେଉ ନା କାହିଁକି, ଏହିସବୁ ବିଷୟରେ ନିଜେ ଶିଖିବା ଏବଂ ଅନ୍ୟକୁ ମଧ୍ୟ ଶିଖାଇବା।

ଆମେ ହେଉଛୁ ବିଶ୍ୱର ସବୁଠାରୁ ପ୍ରାଚୀନ ସଭ୍ୟତାର ଉତ୍ତରାଧିକାରୀ। ଆମେ ହେଉଛୁ ସେହି ଯୁବକ ଯୁବତୀ ଯେଉଁମାନେ ଆଜି ଚନ୍ଦ୍ରଯାନ, ମାର୍ସ ମିଶନ, ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଏବଂ ବିଶ୍ୱସ୍ତରର କ୍ରୀଡ଼ା ପାଇଁ ଜାତୀୟ ପତାକା ଉଡ଼ାଉଛୁ। କାହିଁକିନା ସାଥୀ, ଆମେ ହେଉଛୁ ଭାରତୀୟ।

ଆମ ସଂସ୍କୃତି ଆମକୁ ଶିଖାଇଛି ବସୁଧୈବ କୁଟୁମ୍ବକମ୍। ସମଗ୍ର ବିଶ୍ୱ ହେଉଛି ଗୋଟେ ପରିବାର। ଚାଷୀ ଭାଇ, ଶ୍ରମିକ ଭାଇ, ଶିକ୍ଷକ କୁହନ୍ତୁ, ଡାକ୍ତର କୁହନ୍ତୁ, ସୁନ୍ଦର ଦେଶ ଗଢ଼ିବାରେ ଏମାନଙ୍କର ଅବଦାନ ବହୁତ ରହିଛି। ଯେତେ ସମସ୍ୟା ଥାଉ, ଆମେ ବିଶ୍ୱାସ କରୁଛୁ ଯେ ଆଗାମୀ ଦିନ ଆହୁରି ଉଜ୍ଜଳ ହେବ।

ସାଧୁ ସବୁଠାରୁ ବଡ଼ କଥା ହେଉଛି, ଛୋଟ ଛୋଟ ପଦକ୍ଷେପ ନେଲେ ହିଁ ବଡ଼ ପରିବର୍ତ୍ତନ ଆସିଥାଏ। ବର୍ତ୍ତମାନ ତ ହେଉଛି ସୋସିଆଲ ମିଡିଆର ଯୁଗ, ତେଣୁ ସେ ଇତିହାସ ହେଉ କି ବର୍ତ୍ତମାନର କାହାଣୀ ହେଉ, ସବୁବେଳେ ସତ କଥାକୁ ପ୍ରଚାର କରିବା ଉଚିତ। ଗୁଜବକୁ ଜମାରୁ ବି ବିଶ୍ୱାସ କରିବା ଉଚିତ ନୁହଁ। ଘଣ୍ଟା ଘଣ୍ଟା ଟିକ୍ ଟିକ୍ ହେଇ ଆପଣଙ୍କଠାରୁ ବିଦାୟ ନେବାକୁ କହିଲାଣି। ଦେଖନ୍ତୁ ଟାଇମ୍ କେତେ ଜଲ୍ଦି ପଳେଇଲାଣି, ତ ଶିଉଲିକୁ ଆଜି ପାଇଁ ଆପଣ ବିଦାୟ ଦିଅନ୍ତୁ। କିନ୍ତୁ ମୁଁ ଯାଉଛି, ହେଲେ ଆପଣଙ୍କୁ ଜମାରୁ ବି ଏକା କରିକି ଛାଡ଼ିକି ଯାଉନି, ଆପଣଙ୍କ ପାଖରେ ଆଉ ଜଣେ ସାଥୀଙ୍କୁ ଛାଡ଼ିକି ଯାଉଛି। ଏବଂ ସେ କିଏ ଆପଣଙ୍କୁ ସେଟା ଜାଣିବା ପାଇଁ ଆମ ସହିତ ଯୋଡ଼ି ହେଇ ରହିବାକୁ ପଡ଼ିବ। ସେମିତି ଆମକୁ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତକ୍ କହୁଥାନ୍ତୁ। କଥା ଦେଲି ଆଉ ଥରେ ଆପଣଙ୍କ ସହିତ। ଟାଟା, ବାଏ ବାଏ।